ଆକାଶବାଣୀ ଜୟପୁର। ଆଜି ଗୁରୁବାର 1948 ଶତାବ୍ଦ ଶ୍ରାବଣ ଦଶ ଦିନ 2026 ମସିହା ଜୁଲାଇ ମାସର 23 ତାରିଖ। ଆଜି ହେଉଛି ଭାରତୀୟ ପ୍ରସାରଣ ଦିବସ। ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗା ହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜେନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ସକାଳ 5:57 ମାଙ୍ଗଳିକ।

ସେ ସାଗର ଦୁହ୍ଲଣୀ, ସେ ବିଷ୍ଣୁ ପାଟରଣୀ, କରୁଣାମୟୀ ମା ମହାଲକ୍ଷ୍ମୀ ସବୁବେଳେ ସ୍ୱଚ୍ଛତା ଓ ପବିତ୍ରତା ଭିତରେ ବାସ କରନ୍ତି। ତାଙ୍କୁ ପାଇବା ପାଇଁ ହେଲେ ପରିବେଶର ସ୍ୱଚ୍ଛତା ଆଉ ଅନ୍ତରର ପବିତ୍ରତା ଆବଶ୍ୟକ। ହୃଦୟରେ ଭକ୍ତିଭାବ ରଖି ଶୁଦ୍ଧ ମନରେ ମାଙ୍କୁ ଡାକିଲେ ସେ ଆମର ସହାୟକ ହୁଅନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ସନ୍ନ୍ୟାସୀ ପରୀକ୍ଷା ଗାଇଛନ୍ତି ବୀରକିଶୋର ନାୟକଙ୍କ ରଚନାରୁ।

ନୀତି ପ୍ରତିଦିନ ମଙ୍ଗଳମୟ ପରିବେଶରେ ଶୁଦ୍ଧପୁତ ହୋଇ ପବିତ୍ର ମନରେ ମା'ଙ୍କୁ ଡାକିଦେଲେ ସେ ସହାୟକ ପାଇଁ ଆଗେଇ ଆସନ୍ତି। ଦୟାମୟୀ ମା' ଭକ୍ତର ଦୁଃଖ ଦେଖିଲେ ସହିପାରନ୍ତି ନାହିଁ। ସବୁକିଛି ସେ ନିଜ ପଣ୍ଡକାନିରେ ଘୋଡ଼ାଇ ଦେଇ ସବୁବେଳେ ସାହାଯ୍ୟ କରିବା ପାଇଁ ତତ୍ପର ଥାନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଲୋଭାବତୀ ପଢ଼ିହାରୀ ଗାଇଛନ୍ତି ବାସୁଦେବ ପ୍ରଧାନଙ୍କ ରଚନାରୁ।

ସେ ସତ୍ୟ ଶିବ ସୁନ୍ଦର, ସେ ପରମ ବ୍ରହ୍ମ, ସେ ଅନନ୍ତ। ସୃଷ୍ଟିର ପ୍ରତି କୋଣ ଅନୁକୋଣରେ ତାଙ୍କର ସତ୍ତା ବିରାଜମାନ। ତାଙ୍କରି କୃପା ଓ କରୁଣାରୁ ସକଳ ଜୀବଜଗତ ଆତଜାତ। ଏ ମାୟାମୋହ ସଂସାରର କ୍ରୋଧ ହିଂସା ତ୍ୟାଗ କରି ସେହି ପରମ ପ୍ରଭୁଙ୍କର ନାମ ଉଚ୍ଚାରଣ କଲେ ମନ ଆନନ୍ଦରେ ପ୍ରଫୁଲ୍ଲିତ ହୋଇଯାଏ। କାର୍ଯ୍ୟକ୍ରମର ଶେଷରେ ରମେଶ ପଟ୍ଟନାୟକ ଗାଇଛନ୍ତି ଲଳିତମୋହନ ପଟ୍ଟନାୟକ ରଚନାରୁ।

0: ଅନନ୍ତ ସତ୍ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ସମୟର ପାହାଚରେ ଆଗକୁ ଆଗେଇ ଯିବା। ସେ ଆମକୁ ଏକ ସୁନ୍ଦର ଜଗତର ପଥ ଦେଖାଇଦେବେ। ଶେଷରେ ସମସ୍ତଙ୍କର ମଙ୍ଗଳ କାମନା କରି ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ବୈଭବୀ ସେଟ୍ଟେ, ସନ୍ନ୍ୟାସୀ ପରିଛା, ଲୋଭାବତୀ ପଢିହାରୀ ଏବଂ ରମେଶ ପଟ୍ଟନାୟକ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ବୀରକିଶୋର ନାୟକ, ବାସୁଦେବ ପ୍ରଧାନ ଏବଂ ଲଳିତମୋହନ ପଟ୍ଟନାୟକଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 85ତମ ଭାଗ।
1: ଏପିସୋଡ 85।

0: ଶ୍ରୀମଦ୍ ଭଗବତ ଗୀତାରେ ଉଲ୍ଲେଖ ଅଛି ଯେ ନା ସୁତୋ ବିଦ୍ୟତେ ଭାବ ନା ଭାବ ବିଦ୍ୟତେ ସତଃ, ଅର୍ଥାତ୍ ଯାହା ଅସତଟେ ତାହାର ଚିହ୍ନବର୍ଣ୍ଣ ରହେନି ଏବଂ ଯାହା ସତଟେ ତାହା ଚିରଦିନ ରହିଥାଏ। ବର୍ତ୍ତମାନ ଭୂତ ଭବିଷ୍ୟତ ତିନି କାଳରେ ଏବଂ ଜାଗ୍ରତ ସୁଷୁପ୍ତି ସ୍ୱପ୍ନ ତଥା ତୁରୀୟ ଏହି ଚାରି ଅବସ୍ଥାରେ ସମାନ ଭାବରେ ଏକ ରୂପରେ ଯାହା ରହିଥାଏ ତାହାକୁ ସତ୍ ବୋଲି କୁହାଯାଏ। ଏହି ସତ୍ ହିଁ ପରମାତ୍ମା ପରାତ୍ପର ପରମବ୍ରହ୍ମ ଅଟନ୍ତି। ଏହି ସତ୍ୟର ଉପଲବ୍ଧି ହିଁ ମାନବ ଜୀବନର ଏକମାତ୍ର ଲକ୍ଷ୍ୟ ହେବା ଦରକାର। ମନୁଷ୍ୟ ଜନ୍ମ ଲାଭ କରି ଚିଦାନନ୍ଦ ସ୍ୱରୂପ ପରମବ୍ରହ୍ମଙ୍କୁ ପାଇବାର ସୁଯୋଗ ହରାଇବା ଦ୍ୱାରା ଏହି ଜୀବନ ବୃଥା ହୋଇଯାଏ। କେବଳ ବୃଥା ତ ହୁଏନି, ଭୋଗ କାମନାର ବଶବର୍ତ୍ତୀ ହୋଇ ଆଶା ମରିଚିକାର ପଛରେ ଧାଇଁ ଧାଇ ଅନେକ ପାପ କର୍ମ କରିବା ଦ୍ୱାରା ମାନବ ଜୀବନ ଆସୁର୍ଗ ଜୀବନରେ ପରିଣତ ହୋଇଯାଏ। ତେଣୁକରି ଯେଉଁମାନେ ସତ୍ ପଥକୁ ଛାଡ଼ି ଅସତ୍ ପଥରେ ଗତି କରନ୍ତି ସେମାନେ ନିଜର କୃତକର୍ମର ଫଳ ଜନ୍ମ ଜନ୍ମ ଧରି ଭୋଗ କରନ୍ତି। ଅର୍ଜୁନଙ୍କୁ ଭଗବାନ ଉପଦେଶ ଦେଇ କହିଛନ୍ତି, ଆସୁରୀ ଯୋନି ମାପନ୍ନା ମୂଢ଼ା ଜନ୍ମନି ଜନ୍ମନି ମାମ ପ୍ରାପ୍ୟ କୌନ୍ତେୟ ତୋତ ଜାନ୍ତେ ଧମାଗତି। ହେ କୌନ୍ତେୟ, ଏହି ମୂଢ଼ ଲୋକମାନେ ମୋତେ ତ ପାଆନ୍ତି ନାହିଁ, ଜନ୍ମ ଜନ୍ମ ଧରି ଅସୁରଗତି ତଥା ତାଠାରୁ ଆହୁରି ନିଜ ଗତିକୁ ପ୍ରାପ୍ତ କରନ୍ତି। ଏଥିପାଇଁ ପ୍ରତ୍ୟେକ ବୁଦ୍ଧିମାନ ପ୍ରାଣୀଙ୍କର ଏକମାତ୍ର କର୍ତ୍ତବ୍ୟ ହେଲା ଯେ ଇହଲୋକ ଓ ପରଲୋକରେ ସୁଖଶାନ୍ତି ପାଇବା ପାଇଁ ପରମାତ୍ମାଙ୍କର ସକାଶେ ସମସ୍ତ କାର୍ଯ୍ୟ କରି ଜୀବନକୁ ସଫଳ କରିବା ଦରକାର। ସନ୍ଥ ତୁଳସୀଦାସ କହିଛନ୍ତି, ନରତନୁ ପାଇ ବିଷୟ ମନ ଦେହି ପଲଟି ସୁଧାତେ ସମ୍ବିଷ ଲେହି, ଅର୍ଥାତ୍ ଦୁର୍ଲଭ ନରଦେହ ପାଇ ବିଷୟ ଭୋଗକୁ ଏହି ଜୀବନରେ ମୂଳ ଲକ୍ଷ୍ୟ ବୋଲି ଭାବିବା, ତାହାକୁ ହାସଲ କରିବା ପାଇଁ ସାରା ଜୀବନ ସେଥିରେ ବିତେଇଦେବା ଦ୍ୱାରା ଅମୃତକୁ ଛାଡ଼ି ବିଷପାନ କରିବା ସଦୃଶ। ଶ୍ରୁତିବୃନ୍ଦ, ପ୍ରତ୍ୟେକ ସାଧୁ ସନ୍ଥ ମହାପୁରୁଷଙ୍କର ଉପଦେଶ ହେଲା, ଭଗବାନଙ୍କର ନାମ ସ୍ମରଣ କର, ତାଙ୍କର ଅସ୍ତିତ୍ୱକୁ ଅନୁଭବ କର, ତାଙ୍କୁ ପାଇବା ପାଇଁ ସତ୍ କାର୍ଯ୍ୟ କର। ଏଣୁକରି ସଚ୍ଚିତ ଆନନ୍ଦ ରୂପୀ ପରାତ୍ପର ପରବ୍ରହ୍ମଙ୍କୁ କେବଳ ସେ ହିଁ ପାଇପାରିବ ଯିଏକି ସବୁ ସମୟରେ ସତ୍ ବିଷୟକୁ ଆଶ୍ରୟ କରି ରହିଥାଏ। ସଦ୍ଗୁଣ, ସଦ୍ଭାବ, ସତ୍ ବିଚାର, ସତ୍ ଆଚାର, ସତ୍ ବ୍ୟବହାର, ସତ୍ୟ ଭାଷଣ, ସତ୍ ଆହାର, ସତ୍ ବିହାର, ଏସବୁ ଯାହାଙ୍କ ନିକଟରେ ରହିଥାଏ ସେ ହେଉଛନ୍ତି ସତ୍ ପୁରୁଷ। ସତ୍ ପୁରୁଷଙ୍କର ସହିତ ରହି ତାଙ୍କର ସତ୍ ବିଚାରକୁ ଗ୍ରହଣ କରିବା, ତାଙ୍କର ଉପଦେଶକୁ କାର୍ଯ୍ୟରେ ଲଗାଇବା, ଏହିସବୁ ହେଉଛି ସତ୍ସଙ୍ଗ। ସତ୍ସଙ୍ଗରେ କେବଳ ଭଗବାନଙ୍କର ଲୀଳା ମାଧୁରୀ ତଥା ଆଧ୍ୟାତ୍ମିକ ପ୍ରସଙ୍ଗ ହିଁ ଆଲୋଚିତ ହୋଇଥାଏ। ଏହି ଦୁସ୍ତର ସଂସାର ସାଗରରୁ ପାରି ହେବା ପାଇଁ ଅଥବା ଦୁଃଖ ଦୁଶ୍ଚିନ୍ତାରୁ ନିସ୍ତାର ପାଇବା ପାଇଁ ପୁରୁଷୋତ୍ତମ ଭଗବାନଙ୍କର ଲୀଳା ରସ ପାନ କରିବା ଛଡ଼ା ଆମର ଅନ୍ୟ କୌଣସି ବିଷୟରେ ଶାନ୍ତି ମିଳିବ ନାହିଁ। ଭଗବାନଙ୍କର ଲୀଳା ରସ ପାନ ହିଁ ମନରେ ଶାନ୍ତି ସୁଖ ଆନନ୍ଦ ଦେଇପାରିବ। ହରେ ନାମ ହରେ ନାମ ହରେ ନାମ ହି କେବଳମ୍ କଳୌ ନାସ୍ତେବ ନାସ୍ତେବ ନାସ୍ତେବ ଗତିନନ୍ୟଥା। ହରିକଥା ଛଡ଼ା ଆଉ ସବୁ ଅସତ୍ୟଟେ। ଯେଉଁ ବିଷୟ ଭଗବାନଙ୍କର ଅପାର ଗୁଣରେ ପରିପୂର୍ଣ୍ଣ ହୋଇ ରହିଛି ତାହା ହିଁ ପରମ ପବିତ୍ର, ମଙ୍ଗଳମୟ ଏବଂ ପରମ ସତ୍ୟ ଅଟେ।
1: ଶୁଣିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କଲେ ଲକ୍ଷ୍ମୀଧର ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଜାଣିବା ପୋଟଳ ଚାଷ ବିଷୟରେ। ପୋଟଳ ଆମର ଦୈନନ୍ଦିନ ଖାଦ୍ୟରେ ବ୍ୟବହୃତ ଏକ ଲୋକପ୍ରିୟ ପରିବା, ଏହା ସ୍ୱାଦିଷ୍ଟ ହେବା ସହିତ ପୌଷ୍ଟିକ ମଧ୍ୟ ଅଟେ। ଓଡ଼ିଶାର ଅନେକ ଅଞ୍ଚଳରେ ପୋଟଳ ଚାଷ କରାଯାଏ ଏବଂ ଏହା ଚାଷୀଙ୍କ ପାଇଁ ଭଲ ଆୟର ଉତ୍ସ ହୋଇପାରେ। ପୋଟଳ ଚାଷ ପାଇଁ ଜଳବାୟୁ

0: ଋତୁ ନିହାତି ଆବଶ୍ୟକ। ସେଥିପାଇଁ ଜଳବାୟୁ ଉଷ୍ଣ ଏବଂ ଆର୍ଦ୍ର ହେବା ଦରକାର। ଦରସା ଏବଂ ବାଲିଆ ଦରସା ମାଟିରେ ଏହି ଚାଷ ଭଲ ହୁଏ। ଜମିରେ ଜଳ ନିଷ୍କାସନର ସୁବିଧା ଥିବା ଆବଶ୍ୟକ, କାରଣ ପାଣି ଜମି ରହିଲେ ଗଛର କ୍ଷତି ହୋଇପାରେ। ଚାଷ ପୂର୍ବରୁ ଜମିକୁ ଭଲ ଭାବରେ ହଳ କରି ଗୁଣ୍ଡ କରିବା ଦରକାର। ଏହାପରେ ଗୋବର ଖତ କିମ୍ବା ଜୈବ ଖତ ମିଶାଇ ଜମି ପ୍ରସ୍ତୁତ କରାଯାଏ। ପୋଟଳ ସାଧାରଣତଃ ଲତାର କଲମ ମାଧ୍ୟମରେ ଚାଷ କରାଯାଏ। ଗଛ ମଧ୍ୟରେ ଉଚିତ ଦୂରତା ରଖି ରୋପଣ କଲେ ଭଲ ବୃଦ୍ଧି ହୋଇଥାଏ। ପୋଟଳ ଗୋଟିଏ ଲତା ଜାତୀୟ ଫସଲ ହୋଇଥିବାରୁ ଏହାକୁ ମାଚା କିମ୍ବା ସହାୟକ ଖୁଣ୍ଟରେ ଚଢ଼ାଇବା ଦରକାର। ଏହାଦ୍ୱାରା ଗଛ ସୁସ୍ଥ ରହେ ଏବଂ ଭଲ ଫଳ ମଧ୍ୟ ହୁଏ। ନିୟମିତ ଏହାର ମାଟି କୋଡ଼ା କାମ କରିବା ଉଚିତ। ସାର ପ୍ରୟୋଗ ମଧ୍ୟ ପୋଟଳ ଚାଷରେ ଗୁରୁତ୍ୱପୂର୍ଣ୍ଣ ଅଟେ। ଗୋବର ଖତ ସହିତ ଆବଶ୍ୟକ ଅନୁଯାୟୀ ରାସାୟନିକ ସାର ବ୍ୟବହାର କଲେ ଉତ୍ପାଦନ ବଢ଼ିଥାଏ ଏବଂ ସନ୍ତୁଳିତ ସାର ବ୍ୟବହାର କରିବା ଦରକାର। ପୋଟଳ ଚାଷରେ ଫଳ ମାଛି, ଲାଲ ପୋକ ଏବଂ କିଛି ରୋଗର ଆକ୍ରମଣ ଦେଖାଯାଇପାରେ। ସେଥିପାଇଁ ଚାଷୀମାନେ ନିୟମିତ ଭାବରେ ଫସଲ ନିରୀକ୍ଷଣ କରିବା ଉଚିତ। ଜୈବ ପଦ୍ଧତି ଏବଂ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ରୋଗ ପୋକ ନିୟନ୍ତ୍ରଣ କଲେ ଭଲ ଫଳ ମିଳେ। ରୋପଣର ପ୍ରାୟ 3-4 ମାସ ପରେ ପୋଟଳ ଅମଳ ଆରମ୍ଭ ହୁଏ। କୋମଳ ଏବଂ ସବୁଜ ଅବସ୍ଥାରେ ଫଳ ତୋଳିବା ଉଚିତ। ନିୟମିତ ଅମଳ କଲେ ଗଛରେ ଅଧିକ ଫଳ ଆସିଥାଏ। ବୈଜ୍ଞାନିକ ପଦ୍ଧତିରେ ପୋଟଳ ଚାଷ କଲେ କମ୍ ଖର୍ଚ୍ଚରେ ଭଲ ଉତ୍ପାଦନ ଏବଂ ଅଧିକ ଲାଭ ମିଳିପାରେ। ତେଣୁ ଚାଷୀ ଭାଇ ଭଉଣୀମାନେ ପୋଟଳ ଚାଷକୁ ଆପଣେଇ ନିଜର ଆୟ ବୃଦ୍ଧି କରିପାରିବେ। ପୋଟଳରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଲୌହ ଭଳି ପୋଷକ ତତ୍ତ୍ୱ ରହିଛି, ଯାହାକି ହଜମ ଶକ୍ତି ବଢ଼ାଇବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ତେଣୁ ପୋଟଳ ଖାଦ୍ୟ ଓ ଅର୍ଥନୈତିକ ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ପୋଟଳ ଚାଷ ଚାଷୀମାନଙ୍କ ପାଇଁ ଲାଭଜନକ ଅଟେ। କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ ହୋଇଥାଏ ଏବଂ ବଜାରରେ ଭଲ ଦର ମଧ୍ୟ ମିଳିଥାଏ। ଏହା ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ପରିବାରର ପୋଷଣ ଆବଶ୍ୟକତା ମଧ୍ୟ ପୂରଣ କରେ। ଏହି ଚାଷ କରିବା ପାଇଁ ଆହୁଥରେ କହି ରଖୁଛି, ମାଟି ଦରସା ଏବଂ ବାଲିଆ ମାଟି ହୋଇଥିବା ଆବଶ୍ୟକ। ଭଲ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ଦରକାର। ଜମିକୁ 2-3 ଥର ଚାଷ କରି ଭଲ ଭାବରେ ଗୁଣ୍ଡ କରିବା। ପ୍ରତି ହେକ୍ଟରରେ 20-25 ଟନ୍ ଗୋବର ଖତ ଦେବା। ରୋପଣ କରିବା ସମୟରେ ସାଧାରଣତଃ ଲତା କିମ୍ବା କଟିଂ ଦ୍ୱାରା ଚାଷ କରିବା। ଏହି ଚାଷ ପାଇଁ ଫେବୃଆରୀ, ମାର୍ଚ୍ଚ ଏବଂ ଜୁନ୍, ଜୁଲାଇ ରୋପଣ ପାଇଁ ଭଲ ସମୟ। ଗଛ ମଧ୍ୟରେ 1.5-2 ମିଟର ଦୂରତା ରଖିବା। ଗୋବର ଖତ ସହିତ ନାଇଟ୍ରୋଜେନ୍, ଫସ୍ଫରସ୍ ଏବଂ ପୋଟାସ୍ ଆବଶ୍ୟକ ଅନୁଯାୟୀ ଦେବା। ଗ୍ରୀଷ୍ମ ଦିନରେ 7-10 ଦିନ ଅନ୍ତରରେ ପାଣି ଦେବା। ବର୍ଷା ଋତୁରେ ଜଳ ଜମି ନ ରହିବାକୁ ଧ୍ୟାନ ଦେବା। ଯଦି ରୋଗ ଓ ପୋକ ଲାଗିବେ ତାହେଲେ ଆବଶ୍ୟକ ଅନୁଯାୟୀ କୃଷି ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ବ୍ୟବହାର କରିବା। ରୋପଣର 3-4 ମାସ ପରେ ଫଳ ତୋଳା ଆରମ୍ଭ ହୁଏ। ଭଲ ପରିଚାଳନାରେ ଅଧିକ ଉତ୍ପାଦନ ମିଳେ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଗଦବା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ବଡ଼ବିର୍ସା ସିସା ଏବଂ ସାଥୀମାନେ। ତାହେଲେ ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: କୋରାପୁଟ ଜିଲ୍ଲାର ଲାମତାପୁଟ ବ୍ଲକରେ ବହୁ ସଂଖ୍ୟାରେ ଗାଦବା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରିଆସୁଛନ୍ତି। ଏମାନେ ପ୍ରକୃତି କୂଳରେ ଲାଳିତ ପାଳିତ ସନ୍ତାନ। ସଙ୍ଗୀତ ହିଁ ଏମାନଙ୍କର ଜୀବନ। ଗାଦବା କୂଳରେ ଧାଙ୍ଗିଡ଼ି ଦେଖିଯିବା ପୂର୍ବରୁ ଧାଙ୍ଗଡ଼ାମାନେ ନିଜ ମା ଭଉଣୀଙ୍କଠାରୁ ଧୂପକାଠି, ପେଣ୍ଡମ, ମଦ ଏସବୁ ମାଗନ୍ତି ଏବଂ ମା'ର ଆଶୀର୍ବାଦ ନେଇ ଯାଆନ୍ତି। ଆସନ୍ତୁ କାଙ୍ଗରାପଡ଼ା ଗ୍ରାମର ଶ୍ରୀ ବଡ଼ବିରିସା ସିସା ଓ ସାଥୀମାନେ ଗାଇଥିବା ଧାଙ୍ଗିଡ଼ି ଦେଖିଯିବା ଗୀତ ଶୁଣିବା।

batu dekna, ketek gulo, tinggi pende, tarik kotor batu dekna.

Sang Rema Manu, Sang Raga Rianu, Fatima.

0: ұрсыл, батырек бол, жанда ғанды бәрі бәрі бұл, сұлпыл,
1: Gangre mama phule to saran lagaye pati mama mananda sare dharan lagaye tene ne ne ne ne ne
0: kundul bakri phul landani lagul kundul bakri phul landani lagul oho
2: sunile adivasi sangeet ra karyakram rinjodi aji ethire ଗାଦୁଆ ସମ୍ପ୍ରଦାୟର ଗୀତ ପରିବେଷଣ କଲେ ବଡ଼ବିରିସା ଶିଷା ଏବଂ ସାଥୀମାନେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
3: प्रवाचिका ऋचा झा। अथ वार्ताः। प्रधानमन्त्री नरेन्द्र मोदी प्रतिपादितवान् यत् विकसित भारत निर्माणस्य स्वप्नं जनान्दोलनस्य रूपं धारयेत्। राष्ट्रस्य युवजनाश्च अस्य संकल्पस्य आधारशिलाः भवेयुः। सर्वेषां परिष्काराणां केन्द्रे नागरिकाणां कल्याणमेव।

ପଣ୍ଡା ଗାଇଥିବା ଭଜନ ଶୁଣିବେ। ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ଶୁଣିବେ ସକାଳ 9ଟାରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଗୀତିନାଟ୍ୟ ତ୍ରିପୁରା ଶୁଣିବେ ଦିନ 11ଟାରେ, ରଚନା ସୁରେଶ ଦାସ, ପ୍ରଯୋଜନା କୁଞ୍ଜ ବିହାରୀ ନନ୍ଦ। ଦିନ 12:30 ଶୁଣିବେ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। ଓଡ଼ିଆ ଭକ୍ତି ଗୀତ ଶୁଣିବେ ଦିନ 12:50। ଜଗଜିତ୍ ସିଂ ଏବଂ ହରିହରନ୍ ଗାଇଥିବା ହିନ୍ଦୀ ଗଜଲ୍ ଶୁଣିବେ ଦିନ 1:05। ଦିନ 1:20 ପ୍ରଚାର କରିବ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ହାଲୋ ସଙ୍ଗୀନ ଡାଏଲ୍ ଆଉଟ୍, ବିଷୟ ରହିଛି କଣ୍ଟାବାଡ଼ରେ ଲୁଗା ପକାଇବା। ଅପରାହ୍ନ 5ଟାରେ ପ୍ରଚାର କରିବ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ହାଲୋ ସ୍ପନ୍ଦନରେ ଶୁଣିବେ ଡିଜିଟାଲ୍ ବନାମ ଆକାଶବାଣୀ। ଅପରାହ୍ନ 5:30 ଶୁଣିବେ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଆଲୋଚନାରେ ରହିଛି ଦୈନିକ ସାରର ବ୍ୟବହାର। ରାତି 8:15 ଶୁଣିବେ ଧାରାବାହିକ ପରଜା, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର। ରାତି 9:30 ଶୁଣିବେ ହାସ୍ୟ ରସାତ୍ମକ ଧାରାବାହିକ ସଜ ମୌଜ, ଦେଶିଆ ଗୀତ ଶୁଣିବେ ରାତି 9:45। ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ପ୍ରଯୋଜନା ରମାପଦ ନନ୍ଦ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। 7:05 ଶୁଣିବେ ଆଞ୍ଚଳିକ ସମ୍ବାଦ, 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ 7:15 ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଶ୍ରୀକ୍ଷେତ୍ର ପୁରୀରେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉଙ୍କ ନବମୀର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଗତକାଲି ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବା ପରେ ରଥଗୁଡ଼ିକୁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ବାହୁଡ଼ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନକୁ ଅପରାହ୍ନ ଛଅଟାରେ ବନ୍ଦ ରଖିବାକୁ ନିଷ୍ପଭି ନିଆଯାଇଛି।

0: ଦର୍ଶନ ବନ୍ଦ ପରେ ସନ୍ଧ୍ୟାଧୂପ ଓ ଆଳତୀ ନୀତି କରାଯିବା ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ କରାଯିବ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶାକୁ ରେଳ ବଜେଟ୍ ଆବଶ୍ଚନ ପରିମାଣ ଗତ 12 ବର୍ଷ ମଧ୍ୟରେ ପ୍ରାୟ 13 ଗୁଣ ବୃଦ୍ଧି ପାଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି 2009ରୁ 2014 ମସିହା ମଧ୍ୟରେ ରାଜ୍ୟକୁ ବାର୍ଷିକ 838 କୋଟି ଟଙ୍କା ମିଳିଥିବା ବେଳେ 2026-27 ଆର୍ଥିକ ବର୍ଷରେ ଏହା 13 ଗୁଣ ବୃଦ୍ଧି ପାଇ 10,928 କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶାରେ ଅମୃତ ଭାରତ ଷ୍ଟେସନ ଯୋଜନାରେ 69ଟି ଷ୍ଟେସନର ପୁନର୍ବିକାଶ ହେଉଛି। ରାଜ୍ୟରେ ନୂଆ ରେଳ ଟ୍ରାକ୍ ନିର୍ମାଣ 3.5 ଗୁଣ ବଢ଼ିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଓଡ଼ିଶା ପକ୍ଷରୁ 1,301,18,00,000 ଟଙ୍କାର ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏଥିମଧ୍ୟରୁ 484,64,00,000 ଟଙ୍କାର ଅନୁଦାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ମିଳିବ ବୋଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମତ୍ସ୍ୟ ପ୍ରାଣୀପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି। ଏହି ଯୋଜନାରେ ସମ୍ଭଲପୁରର ବସନ୍ତପୁରଠାରେ 100 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ସମନ୍ୱିତ ଆକ୍ୱା ପାର୍କ ପ୍ରତିଷ୍ଠା ସହ ଭୁବନେଶ୍ୱରର ପାଣ୍ଡରାଠାରେ 69,13,00,000 ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ହୋଲ୍ସେଲ୍ ମାଛ ବଜାର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ମୌଳିକ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ଶିକ୍ଷଣୀୟ ଫଳାଫଳରେ ସୁଧାର ଆଣିବା ପାଇଁ ମାତୃଭାଷା ଓ ବହୁଭାଷୀ ଶିକ୍ଷାକୁ ପ୍ରୋହାହିତ କରିବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଶିକ୍ଷାମନ୍ତ୍ରୀମାନଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରତ୍ୟେକ ଶିଶୁର ସଫଳତା ସରକାରଙ୍କ ଉତ୍ତରଦାୟିତ୍ୱ। ବିଦ୍ୟାଳୟ ଶିକ୍ଷାକୁ ମଜବୁତ କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମାନ ଭାଗିଦାର ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ 6ଟି ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସୁପାରିଶ ଓ ସହମତି କ୍ରମେ ଏହି କୋର୍ଟ ସ୍ଥାପନ କରାଯିବ। କୋର୍ଟଗୁଡ଼ିକ ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ରାଜସ୍ୱ ଜିଲ୍ଲା ଏବଂ ଖୋର୍ଦ୍ଧା ରାଜସ୍ୱ ସବ୍ଡିଭିଜନ ପରିସର ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି ନୂତନ ସ୍ୱତନ୍ତ୍ର କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଲା ଦୋରାଜ ସ୍ୱତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବ। ଗଞ୍ଜାମ ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉନ୍ନତି ଆଣିବା ସହ ଜନସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଜନନ, ମାତୃ, ନବଜାତ ଶିଶୁ ପୋଷଣ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେ ପକାଇବା ପାଇଁ ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ମସିହା ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ମସିହା ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ଯାତ୍ରୀ ଓ ରେଳ ସୁରକ୍ଷା ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ ନିରୀକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱର ରେଳ ସଦନରେ ଡିଏସ୍ସି ଅର୍ଜୁନ ନାମରେ ଅତ୍ୟାଧୁନିକ ରୋବୋଟ୍କୁ ନିୟୋଜିତ କରାଯାଇଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଓଡ଼ିଶାରୁ 4 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଶ ଗୁଜୁର, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱର ନାଥ ଦାସ ଏବଂ ପ୍ରଣତି ନାୟକ ଭାଗ ନେଉଛନ୍ତି। ପାଣିପାଗ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 10ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର 8ଘଟ୍ଟାରେ ସର୍ବାଧିକ 206 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା କାନର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି।
2: କାନ ଆମକୁ ଭଗବାନ ଦେଇଛନ୍ତି 2ଟା ଫଙ୍କସନ ପାଇଁ, ଗୋଟେ ହେଉଛି ଶୁଣିବା ଆଉ ଗୋଟେ ହେଉଛି ବାଲାନ୍ସ କରିବା ପାଇଁ। ଏ 2ଟା ହେଉଛି ଆମର କାନର ଫଙ୍କସନ। କାନର କିଭଳି ଭାବରେ ଆମେ ଯତ୍ନ କରିବା, ପ୍ରଥମ ଜିନିଷ ହେଉଛି ତାକୁ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। ରେଗୁଲାର କ୍ଲିନିଂ ମାନେ ENT ସ୍ପେଶାଲିଷ୍ଟ ଡକ୍ଟରଙ୍କ ପାଖକୁ ଯିବା ଆବଶ୍ୟକ, ଯିଏ ଆପଣଙ୍କ

0: ଟାକୁ ଠିକ ଭାବେ ସଫା କରିପାରିବେ। ବହୁତ ଜାଗାରେ ଦେଖାଯାଏ ଲୋକ କ'ଣ କରନ୍ତି, ଶସ୍ତା ଭାବିକି ଗାଁ ଗହଳିରେ ଯୋଉ କ୍ୱାକ୍ ମାନେ ବୁଲନ୍ତି, ସୂର୍ଯ୍ୟକିରଣରେ ଦେଖିକି କାନକୁ ସଫା କରନ୍ତି, ସେସବୁ କରିବା ଠିକ୍ ନୁହଁ। ସେଥିରେ HIV ଟ୍ରାନ୍ସମିଟେଡ୍ ହେବାର ଚାନ୍ସ ଥାଏ, ଇଞ୍ଜୁରି ହେଇକି କାନର ପର୍ଦା ଫାଟିଯିବାର ସମ୍ଭାବନା ଥାଏ। ସେସବୁ କିମ୍ବା ତେଲ ପକେଇ ଦିଅନ୍ତି, ଆଡୁସାଡୁ ମେଡିସିନ୍ ତା ଭିତରେ ପକେଇ ଦିଅନ୍ତି, ଯୋଉଟାକି କାନର କ୍ଷତି କରିବାର ସମ୍ଭାବନା ବଢ଼ିଯାଏ। ତେଣୁ ଡାକ୍ତରଙ୍କ ପାଖରେ ଯାଇ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। କିମ୍ବା ଆପଣ ଘରେ ବି କାନ ତୁଳି ଯୋଡ଼ା ମିଳେ ବଜାରରେ, ତା ଥ୍ରୁରେ ବି ଆପଣ ସଫା କରିପାରିବେ। କିନ୍ତୁ ଇୟର ବଡ୍ସ ଗୁଡ଼ା କଷ୍ଟମେଟାଇଜ୍ ନୁହଁ, ତା ମାନେ କ'ଣ, ଛୋଟ ପିଲାଙ୍କ ପାଇଁ ଯାହା, ବଡ଼ ଲୋକଙ୍କ ପାଇଁ ସେଇଆ। ତ ସମସ୍ତେ ସବୁବେଳେ ୟୁଜ୍ କଲେ ସେଗୁଡ଼ା କ'ଣ ହୁଏ, ଯଦି ଆପଣ ଜୋରସୋରରେ ତାକୁ ଫୋର୍ସଫୁଲି ପଶେଇଦେଲେ କାନ ଭିତରକୁ, ଇଞ୍ଜୁରି ହେବାର ବା କାନଟାକୁ ମାଡ଼ ବାଜିବାର ସମ୍ଭାବନା ଥାଏ। ତେଣୁ ଯେମିତି ଲୋକ କରନ୍ତି ଯେ ପର ପୁରାନ୍ତି, କାଠି ପୁରାନ୍ତି, ଚାବି କାଠି ପୁରେଇକି କୁଣ୍ଡେଇ ଦିଅନ୍ତି, ସେସବୁ ନ କରିକି ଇୟର ବଡ୍ସ ଆପଣ ୟୁଜ୍ କରିପାରିବେ। କିନ୍ତୁ ଇୟର ବଡ୍ସ ଆପଣଙ୍କର ସେଭଳି ହେଲ୍ଦି ଜିନିଷ ନୁହଁ। ସବୁଠୁ ବେଷ୍ଟ ପ୍ରୋସିଜର ହେଉଛି ଆପଣ ଗୋଟେ ସ୍ପେଶାଲିଷ୍ଟ ଏଣ୍ଡ ଡକ୍ଟର ପାଖକୁ ଯାଇ କ୍ଲିନିଂ କରିବା ଆବଶ୍ୟକ। ହେଡ୍ ବାଥ୍ କଲାବେଳେ ଆପଣ ଦେଖିବା ଆବଶ୍ୟକ ଯେ କାନ ଭିତରକୁ ଯେମିତି ପାଣି ନ ଯାଏ, ଯେମିତି ଗାଡ଼ିଆ ପୋଖରୀରେ ହେଡ୍ ବାଥ୍ କରିବେ ନାହିଁ। ତାପରେ ଆପଣ ଯେତେବେଳେ ଫ୍ଲାଇଟ୍ରେ ସପୋଜ୍ ଯାଉଛନ୍ତି, ଯେତେବେଳେ କାନ ବିନ୍ଧେ ଆମେ କ'ଣ କରୁ, କାନ ଭିତରେ ତୁଳା ଦେଇଦେଉ, ସେଇଟା ହେଉଛି ଭୁଲ ଜିନିଷ। ଆମେ କ'ଣ କରିବା ଦରକାର, ସେତେବେଳେ କିଛି ଗୋଟେ ଚୁଇଙ୍ଗମ୍ ଚୋବେଇବା ଦରକାର, ସେତେବେଳେ ଶୋଇବେ ନାହିଁ, ଆଉ ନାକ ଡ୍ରପ୍ ପକେଇଦେବେ। ଏହା ଆପଣ କରିଲେ ଆପଣଙ୍କର ଫ୍ଲାଇଟ୍ରେ ଯୋଉ ଗଲାବେଳେ ଯୋଉ କାନ ଇଞ୍ଜୁରି ହେବାର ସମ୍ଭାବନା ଥାଏ, ସେଥିରୁ ଆପଣ ବଞ୍ଚିପାରିବେ। ଥଣ୍ଡା ସମୟରେ ଯେମିତି ଲୋକ କରନ୍ତି ଏକ୍ସରସାଇଜ୍ ଯୋଉ କରନ୍ତି, ଭାଲସାଲ୍ବା ଏକ୍ସରସାଇଜ୍ ବା ନାକ ପାଟି ଧରିକି ଫୁଙ୍କିବା, ଏସବୁ କରିବେ ନାହିଁ। କଲା ମାନେ ପର୍ଦା ଉପରେ ପ୍ରେସର ପଡ଼ିକି ଫାଟିଯିବାର ସମ୍ଭାବନା ଥାଏ। ଯଦି କାନରୁ ପୂଜ ବାହାରିଲା କି ପାଣି ବାହାରିଲା, ତାହେଲେ ସେଥିରେ କ'ଣ ହୁଏ, ୟୁଜୁଆଲି କାନ ପର୍ଦା ଲିକେଜ୍ ହୁଏ, ସେଥିରୁ ଫାଟିକି ପୂଜ ବାହାରେ। ସେହି ସମୟରେ ଗାଁ ଗହଳିରେ କ'ଣ କରନ୍ତି, କାନ ବିନ୍ଧା ହେଉଛି, ପୂଜ ବାହାରୁଛି, ତେଲ ପକେଇଦେବା, ଏସବୁ ଆଦୌ କରିବେ ନାହିଁ କି କାନକୁ ସଫା କରିବାକୁ ଚେଷ୍ଟା କରିବେ ନାହିଁ। ଗୋଟେ କୌଣସି ମେଡିସିନ୍ ଷ୍ଟୋର୍ରୁ ଫାଷ୍ଟ ଏଡ୍ ମାଧ୍ୟମରେ ଗୋଟେ ଡ୍ରପ୍ ନେଇକି ପକେଇ ପାରିବେ, ଆଟ୍ଲିଷ୍ଟ ଆପଣଙ୍କର କ୍ଷତି ହେବ ନାହିଁ। ତେଣୁ ତାକୁ କରିପାରିବେ, କିମ୍ବା ଇମିଡିଏଟ୍ଲି ଆପଣ ଗୋଟେ ENT ସ୍ପେଶାଲିଷ୍ଟଙ୍କୁ କନ୍ସଲ୍ଟ କରିପାରିବେ। ଦ୍ୱିତୀୟ ଜିନିଷ, ମନେକ ପର୍ଦା ଫାଟୁଛି ତ ତାକୁ ଆମେ ନୋ ଟ୍ରିଟମେଣ୍ଟ ନ କରିକି ବସିଗଲା ପରେ ସେଟା କିଛି ଦିନ ପରେ ସେଟା କ'ଣ ଅପରେସନ୍ ଲେବଲକୁ କଥା ପଳାଏ। ପର୍ଦାଟା ନଷ୍ଟ ହେଇଗଲା ସେତେବେଳେ ଆଉ ମେଡିସିନ୍ ମାଧ୍ୟମରେ ଆଉ ସେଟା କ୍ୟୁର୍ ହେଇପାରେନି, ତାକୁ ଟିମ୍ପାନୋପ୍ଲାଷ୍ଟି ବା ମାଷ୍ଟଏଡ୍ ସର୍ଜରୀ, ଇୟର୍ ସର୍ଜରୀ ତାକୁ ଆମେ କୁହାଯାଏ। ଆମର ଗାଁ ଗହଳି ଯେମିତି ଶୁଣା ନଗଲେ ଆମେ କ'ଣ ଥଣ୍ଡାରୁ ହେଲା, କାନରେ ମଇଳା ଜମିଲା, ଏସବୁ ଭାବିକି ତେଲ ପକେଇବା କିମ୍ବା ତାକୁ ନେଗ୍ଲେକ୍ଟ କରିଯାଉ। କିନ୍ତୁ ସେଗୁଡ଼ା ସବୁ କ'ଣ, ଆମର ଗୋଟେ 72 ଘଣ୍ଟା ୱିଣ୍ଡୋ ପିରିୟଡ୍ ଥାଏ। 72 ଘଣ୍ଟା ୱିଣ୍ଡୋ ପିରିୟଡ୍ ମାନେ କ'ଣ, ଆମେ ସେଇ 72 ଘଣ୍ଟା ଭିତରେ ଯଦି ଟ୍ରିଟମେଣ୍ଟ କରୁଛୁ ତାହେଲେ ଶୁଣାଯିବାର ସମ୍ଭାବନାଟା ବଢ଼ିଯାଏ। ଆପଣ ଯେତେ ଲେଟ୍ କରିବେ ତାପରେ ଆଉ ସେ ଶୁଣାଯିବ ନାହିଁ, ତାପରେ ଆଉ ତାର ଉପଶମ ଭଲ ଭାବରେ ହେଇପାରିବ ନାହିଁ। ଆପଣଙ୍କୁ ପରମାନେଣ୍ଟ କାନରେ ମେସିନ୍ ଲଗେଇବାକୁ ପଡିବ। ମଝିରେ ମଝିରେ ଭଟାଇଗ ବା ଇମ୍ବାଲାନ୍ସ ହୋଇଯାଏ ପେସେଣ୍ଟଙ୍କର, କାନ ପର୍ଦା ଫାଟିଲେ, କାନରେ ପାଣି ଜମିଲେ ଆପଣଙ୍କର ଇମ୍ବାଲାନ୍ସ ହେବାର ସମ୍ଭାବନା ଥାଏ। ତ ଆମର ଇମ୍ବାଲାନ୍ସ ହେଲା ପରେ ଆମେ କ'ଣ କରୁ, ଡାକ୍ତରମାନଙ୍କ ପାଖକୁ ନ ଯାଇ ଲୋକ ବିଭିନ୍ନ ପ୍ରକାର ଘରେଲୁ ଉପଶମ କରନ୍ତି, ଯୋଉଟାକି ଜିନିଷଟାକୁ ଏଗ୍ରାଭେଟ୍ କରିବାକୁ ସାହାଯ୍ୟ କରେ। ତେଣୁ ଏସବୁ ହେଲା ମାନେ ଇମିଡିଏଟ୍ଲି କାନର ପରୀକ୍ଷା କରିବା ଦରକାର, ଆଉ ପ୍ରପର ENT ସ୍ପେଶାଲିଷ୍ଟଙ୍କୁ ଦେଖେଇକି ତାର ଉପଶମ ପାଇଁ ଆମର ଟ୍ରିଟମେଣ୍ଟ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା କାନର ଯତ୍ନ, ଆଲୋଚନା କରିଥିଲେ ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି।

0: ଶ୍ରୋତାମାନଙ୍କୁ କହି ରଖୁଛି ଆମର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 10:00 ପ୍ରୋଜେକ୍ଟ କରିବୁ ଗୀତିନାଟ୍ୟ କୃଷ୍ଣ ସୁଦାମା। ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଶୁଣିଲେ ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ ଦୁଇଦିନିଆ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ୍ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍କୃତି

ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରତ୍ୟେକଟି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପର କେନ୍ଦ୍ରରେ ଲୋକମାନଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରାଯାଉଛି। ଶ୍ରୀ ମୋଦି କହିଛନ୍ତି ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ କେବଳ ସରକାରୀ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ବିକଶିତ ରାଷ୍ଟ୍ର ହେବା ପାଇଁ ଭାରତର ଯାତ୍ରାକୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି। ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସଚିବମାନଙ୍କ ସହ କୃଷି, ସାମାଜିକ କଲ୍ୟାଣ ଏବଂ ଅନ୍ୟାନ୍ୟ କ୍ଷେତ୍ର ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ଆନ୍ତଃ ମନ୍ତ୍ରଣାଳୟ ସମନ୍ୱୟ ବୃଦ୍ଧି, ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ୀକରଣ ଏବଂ ନାଗରିକମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସଂସ୍କାରମୂଳକ ଯୋଜନାର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ପରିବର୍ତ୍ତିତ ସମୟ ସହିତ ପ୍ରଶାସନିକ ପ୍ରକ୍ରିୟା ଆଧୁନିକ ହେବାର ଆବଶ୍ୟକତା ରହିଛି। ଆଧୁନିକ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଆବଶ୍ୟକତା ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ବିକଶିତ ଭାରତ ଦୃଷ୍ଟିକୋଣ ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ ଏବଂ ଭାରତୀୟ ଯୁବପିଢ଼ି ଏହାର ଦାୟିତ୍ୱ ନେବା ଆବଶ୍ୟକ। ଏହି ଅବସରରେ ଶ୍ରୀ ମୋଦି ଯୁବପିଢ଼ି ମଧ୍ୟରେ ନିଶାଦ୍ରବ୍ୟ ବ୍ୟବହାର ପ୍ରସଙ୍ଗ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱ କ୍ରୀଡ଼ାରେ ଭାରତର ଲକ୍ଷ୍ୟ ସ୍ଥିର କରିବା ଲାଗି ଏ କ୍ଷେତ୍ରର ସମନ୍ୱିତ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। କୃଷି କ୍ଷେତ୍ରକୁ ଆହୁରି ଦୃଢ଼ କରି ପିଏମ୍ କୁସୁମ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ରୋମାନିଆ ଗସ୍ତ କରୁଛନ୍ତି। ଗସ୍ତ କାଳରେ ରାଷ୍ଟ୍ରପତି ମୁର୍ମୁ ରୋମାନିଆର ରାଷ୍ଟ୍ରପତି ନିକୁସୋର ଡେନ୍, ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଇଲି ବୋଲୋଗାନ୍, ସିନେଟ୍ ଅଧ୍ୟକ୍ଷ ମିର୍ସିଆ ଅବ୍ରୁଡେନ୍ ଏବଂ ପ୍ରତିନିଧି ସଭାର ଅଧ୍ୟକ୍ଷ ସୋରିନ୍ ଗ୍ରିଣ୍ଡିଆନୁଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହି ଅବସରରେ ରାଷ୍ଟ୍ରପତି ରୋମାନିଆ ଭାରତ ସଂସଦୀୟ ମନ୍ତ୍ରୀ ସମୂହର ସଦସ୍ୟମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତ ମାସ 19 ତାରିଖଠାରୁ ମୋଲଡୋଭା, ଉତ୍ତର ମେସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଦେଶଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା। ଉତ୍ତର ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସି ଦାବକୋବା କହିଛନ୍ତି ଭାରତ ଭଳି ବୃହତ୍ ଗଣତନ୍ତ୍ରର ରାଷ୍ଟ୍ରପତି ପଦରେ ଜଣେ ମହିଳା ଅଭିଷିକ୍ତ ହେବା ଅତ୍ୟନ୍ତ ଗୌରବର ବିଷୟ। ଆକାଶବାଣୀ ସମ୍ଭାଦଦାତା ଶୁଭଶ୍ରୀ ମହାପାତ୍ରଙ୍କ ସହ କଥାବାର୍ତ୍ତା ବେଳେ ସୁଶ୍ରୀ ଦାବକୋବା କହିଛନ୍ତି ସେ ଭାରତର ଦୀର୍ଘ ଇତିହାସ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଦ୍ୱାରା ପ୍ରଭାବିତ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ପରେ ଭାରତ ପ୍ରତି ତାଙ୍କର ସମ୍ମାନ ଆହୁରି ବୃଦ୍ଧି ପାଇଛି। ସେ କହିଛନ୍ତି ରାଷ୍ଟ୍ରପତି ମୁର୍ମୁଙ୍କ ସହ ସାକ୍ଷାତ ପରେ ତାଙ୍କର ଦୃଢ଼ ବିଶ୍ୱାସ ସୃଷ୍ଟି ହୋଇଛି ଯେ କେବଳ ମହିଳାମାନେ ହିଁ ବିଶ୍ୱରେ ବଡ଼ ପରିବର୍ତ୍ତନ କରିପାରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେବା ଅବସରରେ ତାଙ୍କ କାନାଡ଼ା ପ୍ରତିପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ କାନାଡ଼ା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି। ସେ କହିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥିରୀକୃତ ଲକ୍ଷ୍ୟ ହାସଲ ନେଇ ସେଠାକାର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ୱିନ୍ଷ୍ଟନ୍ ପିଟର୍ସଙ୍କ ସହ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ସାମୁଦ୍ରିକ ସହଯୋଗ ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଡକ୍ଟର ଜୟଶଙ୍କର ଆସିଆନ୍ ମହାସଚିବ ଡକ୍ଟର କାଓ କିମ୍ ହର୍ଣ୍ଣଙ୍କ ସହ ମାନିଲାରେ ଆଲୋଚନା କରିଛନ୍ତି। ରଣନୈତିକ ଭାଗିଦାରିତା ବୃଦ୍ଧି ଦିଗରେ ଆସିଆନ୍ର ସହଯୋଗ ନେଇ ଡକ୍ଟର ଜୟଶଙ୍କର ଧନ୍ୟବାଦ ଜଣାଇଛନ୍ତି। 2026-2030 ପର୍ଯ୍ୟନ୍ତ ଭାରତ ଆସିଆନ୍ ଯୋଜନାର ମୂଳସ୍ତମ୍ଭ ବିଷୟରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଆମେରିକା ସେନା କ୍ରମାଗତ ଦ୍ୱାଦଶ ଦିନ ପାଇଁ ଇରାନ୍ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଉଭୟ ଦେଶ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଛି ଇରାନ୍ ବିଭିନ୍ନ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିବାରୁ ଜବାବ ସ୍ୱରୂପ ପ୍ରତିଆକ୍ରମଣ କରାଯାଉଛି। ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକା ପୁନର୍ବାର ଅଧିକାର ଜାହିର କରିବା ଲାଗି ଉଦ୍ୟମ

0: କରୁଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ସେହି ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ୱାଭାବିକ କରିବା ଲାଗି ଚେଷ୍ଟା କରୁଥିବା ଆମେରିକା କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଗୋଟିଏ ଜାହାଜ ଉପରେ ଇରାନ୍ ଆକ୍ରମଣ କଲେ ତା'ର ଗୋଟିଏ ସେତୁ କିମ୍ବା ଶକ୍ତି ପ୍ରକଳ୍ପକୁ ଧ୍ୱଂସ କରାଯିବ। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଗଛି କହିଛନ୍ତି ତାଙ୍କ ଦେଶ ପ୍ରତିଟି ଆକ୍ରମଣର ଦୃଢ଼ ଜବାବ ଦେଉଛି। ଇରାନ୍ ବିପକ୍ଷରେ ଯେକୌଣସି ପଦକ୍ଷେପର କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ପାଳନ କରାଯାଇଥାଏ। ଦେଶରେ ପ୍ରସାରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି, ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷକରି ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927 ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। କେନିଆରେ ଇବୋଲା ସଂକ୍ରମଣର ମୁକାବିଲା ଲାଗି ଭାରତ ପକ୍ଷରୁ 4.5 ଟନ୍ର ମେଡିକାଲ ସାମଗ୍ରୀ ସହାୟତା ପ୍ରଦାନ କରାଯାଇଛି। କେନିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଡକ୍ଟର ଆଦର୍ଶ ସ୍ୱାଇକା ସେଠାକାର ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ସଚିବ ଆଡେନ୍ ଦ୍ୱାଲେଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି। ପଠାଯାଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଥର୍ମୋମିଟର, ମାସ୍କ, ସାମ୍ପଲ କିଟ୍, ପିପିଇ କିଟ୍ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ରହିଛି। ଆଗାମୀ କିଛିଦିନ ମଧ୍ୟରେ ଭାରତ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ନାଇରୋବିସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି। ଏପର୍ଯ୍ୟନ୍ତ ଆଫ୍ରିକୀୟ ଅଞ୍ଚଳରେ ଇବୋଲା ନିୟନ୍ତ୍ରଣ ଲାଗି ଭାରତ 45 ଟନ୍ରୁ ଅଧିକ ମେଡିକାଲ ସାମଗ୍ରୀ ଯୋଗାଇ ଦେଇସାରିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବ। ଏହି 10-ଦିନିଆ ପ୍ରତିଯୋଗିତାରେ 74 ଦେଶର କ୍ରୀଡ଼ାବିତ୍ମାନେ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲିମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭ୍ଲିନା ବୋର୍ଗୋହିନ୍ ପ୍ରତିନିଧିତ୍ୱ କରିବେ। ଚଳିତଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10 ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟ୍ବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବଲ୍ସ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ ଏବଂ ଜୁଡୋ। ଭାରତୀୟ ଦଳରେ 125 ଜଣ କ୍ରୀଡ଼ାବିତ୍ ଏଥିରେ ଭାଗ ନେଉଛନ୍ତି। ସୂଚନାଯୋଗ୍ୟ, ପୂର୍ବ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 61 ପଦକ ହାସଲ କରିଥିଲା। ଚାଙ୍ଗଝୋଠାରେ ଚାଲିଥିବା ଚାଇନା ଓପନ୍ ବ୍ୟାଡ୍ମିଣ୍ଟନରେ ଭାରତୀୟ କ୍ରୀଡ଼ାବିତ୍ ପିଭି ସିନ୍ଧୁ, ଆୟୁଷ ସେଟ୍ଟି ଏବଂ ଲକ୍ଷ୍ୟ ସେନ୍ ପ୍ରାକ୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ମହିଳା ଏକକରେ ଅନ୍ୟତମ ଭାରତୀୟ ଖେଳାଳି ଉନ୍ନତି ହୁଡ଼ାଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକରେ ଆୟୁଷ ସେଟ୍ଟି ବିଶ୍ୱର 11 ଖେଳାଳି ଇଣ୍ଡୋନେସିଆର ଅଲୁଇ ଫରୱାନ୍ଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଚୀନ୍ ଯୋଡ଼ିଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିପରି ଭାରତର ଅନ୍ୟତମ ଯୋଡ଼ି ରୋହନ କାପୁର ଏବଂ ଋଥ୍ଭିଗା ଶିବାନୀ ଚୀନ୍ର ଯୋଡ଼ିଙ୍କଠାରୁ ପରାସ୍ତ ହୋଇଛନ୍ତି। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ 2-ଦିନିଆ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ହର୍ମୁଜ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ୍ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଶୁଣିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ଗବାକ୍ଷ କାର୍ଯ୍ୟକ୍ରମ। ବିଷୟ ରହିଛି ସମର୍ପଣ। ଆଜି ଶୁଣନ୍ତୁ ଏହାର ପ୍ରଥମ ଭାଗ। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ସୁପ୍ରଭା ପାଢ଼ୀ ଓ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ହଁ, ବର୍ଷା ବିଛା ଏହି ସୁନ୍ଦର ସକାଳରେ ଆପଣମାନଙ୍କୁ ଜଣାଉଛୁ ଆମର ଆନ୍ତରିକ ଶୁଭେଚ୍ଛା ଆଉ ସ୍ୱାଗତ।
1: ପ୍ରକୃତି ଆଜି ବର୍ଷାର ବୁନ୍ଦାରେ ଯେପରି ଧରିତ୍ରୀକୁ ଭଲ ପାଇବାର ସ୍ପର୍ଶ ଦେଉଛି, ସେପରି ମଣିଷର ଜୀବନ ମଧ୍ୟ ପ୍ରେମ, ସ୍ନେହ, ଶ୍ରଦ୍ଧା ଆଉ ଭକ୍ତିରେ ସୁନ୍ଦର ହୋଇଯାଏ।
0: ଠିକ୍ କହିଲେ, ବର୍ଷାର ପ୍ରତ୍ୟେକ ବୁନ୍ଦା ଆମକୁ ଶିଖାଏ ନିଜ ପାଇଁ ନୁହଁ ବରଂ ଅନ୍ୟ ପାଇଁ ବଞ୍ଚିବା କଥା।
1: ଫୁଲର ସୁଗନ୍ଧ, ନଦୀର ପ୍ରବାହ, ମାଆର ମମତା, ଗୁରୁଙ୍କ ଆଶୀର୍ବାଦ ଆଉ ଭକ୍ତଙ୍କର ପ୍ରାର୍ଥନା, ଏସବୁର ମୂଳରେ ରହିଛି ଗୋଟିଏ ଶବ୍ଦ, ସମର୍ପଣ।
0: ସମର୍ପଣ, ସମର୍ପଣ ମାନେ ନିଷ୍ଠା, ବିଶ୍ୱାସ, ଭଲ ପାଇବାର ଆଉ କର୍ତ୍ତବ୍ୟକୁ ହୃଦୟର ସହ ଗ୍ରହଣ କରିବା ହୋଇଥାଏ।
1: ଯେଉଁଠାରେ ପ୍ରେମ ଅଛି ସେଠାରେ ସମର୍ପଣ ଅଛି, ଯେଉଁଠାରେ ଭକ୍ତି ଅଛି ସେଠାରେ ସମର୍ପଣ ଅଛି, ଆଉ ଯେଉଁଠାରେ ସତ୍ୟ ଶ୍ରଦ୍ଧା ଅଛି ସେଠାରେ ମଧ୍ୟ ସମର୍ପଣ ଥାଏ।
0: ତେବେ ଆସନ୍ତୁ, ବର୍ଷା ବିଛା ଏହି ସୁନ୍ଦର ପରିବେଶରେ ପ୍ରେମ, ଭକ୍ତି, ସ୍ନେହ ଆଉ ଶ୍ରଦ୍ଧାର ସୁରରେ ଆରମ୍ଭ କରିବା ଆଜିର ଗବାକ୍ଷ କାର୍ଯ୍ୟକ୍ରମ।
1: ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁପ୍ରଭା।

0: ତାଙ୍କ ବାକ୍ୟରେ ଆଜି ରହିଛି ସମର୍ପଣର ପ୍ରଥମ ଭାଗ। ସମର୍ପଣ ଶବ୍ଦଟି ଶୁଣିଲେ ଏହା ଲାଗେ ଯେମିତି ସମର୍ପଣ କେବଳ ଧର୍ମ କିମ୍ବା ଭକ୍ତି ସହିତ ଜଡ଼ିତ ହୋଇଥିବ ବୋଲି, କିନ୍ତୁ ପ୍ରକୃତ ଅର୍ଥରେ କହିଲେ ସମର୍ପଣ ହେଉଛି ଜୀବନ ବଞ୍ଚିବାର ଏକ କଳା। ଏହା ମଣିଷକୁ ଭିତରୁ ଦୃଢ଼ କରେ ଆଉ ବାହାରେ ସଫଳତାର ପଥ ଦେଖାଏ।
1: ଆଧ୍ୟାତ୍ମିକ ଦୃଷ୍ଟିରୁ ସମର୍ପଣର ଅର୍ଥ ହେଉଛି ନିଜର ଅହଙ୍କାରକୁ ତ୍ୟାଗ କରି ଈଶ୍ୱରଙ୍କର ଇଚ୍ଛାକୁ ସ୍ୱୀକାର କରିବା।
0: ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ କର୍ତ୍ତବ୍ୟ କର କିନ୍ତୁ ଫଳରେ ଆଶା କର ନାହିଁ।
1: ହଁ, କହିବାକୁ ଗଲେ ଆମେ ନିଷ୍ଠାର ସହ କାମ କରିବା ଆଉ ବାକି ସବୁ ଈଶ୍ୱରଙ୍କ ଉପରେ ଛାଡ଼ିଦେବା। ଏହି ଭାବନା ମନକୁ ଶାନ୍ତି ଦିଏ, ମନ ଭିତରେ ଆସୁଥିବା ବିଭିନ୍ନ ପ୍ରକାରର ଚିନ୍ତାକୁ ଦୂର କରିଦିଏ।
0: ସମର୍ପଣର ଅର୍ଥ କେବେ ବି ହାର ମାନିବା ନୁହେଁ। ବାସ୍ତବ ଜୀବନରେ ସମର୍ପଣର ମାନେ ନିଜ ଦାୟିତ୍ୱକୁ ସତ୍ୟତା, ନିଷ୍ଠା ଆଉ ପରିଶ୍ରମର ସହିତ ପାଳନ କରିବା।
1: ଜଣେ ଶିକ୍ଷକ ଯେତେବେଳେ ନିଜ ଛାତ୍ରଛାତ୍ରୀଙ୍କୁ ମନ ଦେଇ ପଢ଼ାନ୍ତି, ଜଣେ କୃଷକ ଯେମିତି ଧୈର୍ଯ୍ୟର ସହ ଚାଷ କରନ୍ତି, ଆଉ ଜଣେ ଡାକ୍ତର ଦିନରାତି ରୋଗୀଙ୍କର ସେବା କରନ୍ତି, କିମ୍ବା ମା ନିଜର ସନ୍ତାନର ଭବିଷ୍ୟତ ପାଇଁ ନିରନ୍ତର ପରିଶ୍ରମ କରନ୍ତି, ଏହାକୁ ବି ଆମେ ସମର୍ପଣର ଉଦାହରଣ ବୋଲି କହିପାରିବା।
2: ମୋ ନାଁ ଦିଲୀପ କୁମାର ଓଝା, ମୁଁ ବାଲିମେଳା ରହେ। ସମର୍ପଣ ଶବ୍ଦର ଅର୍ଥ ହେଉଛି ନିଜର ଅହଙ୍କାର, ସ୍ୱାର୍ଥ ଓ ଲୋଭର ଭାବନାକୁ ତ୍ୟାଗ କରି କୌଣସି ଏକ ଉଚ୍ଚ ଆଦର୍ଶର କର୍ତ୍ତବ୍ୟ ଯାହା ମଣିଷ, ସମାଜ କିମ୍ବା ଈଶ୍ୱରଙ୍କ ପ୍ରତି ନିଷ୍ଠା, ପ୍ରେମ ଓ ବିଶ୍ୱାସର ସହ ନିଜକୁ ଉତ୍ସର୍ଗ କରିବା। ପ୍ରକୃତ ସମର୍ପଣରେ କୌଣସି ପ୍ରତିଫଳର ଆଶା ନଥାଏ, ଏହା ନିଷ୍କାମ ଭାବନା ଉପରେ ଆଧାରିତ ହୋଇଥାଏ। ଯେଉଁ ବ୍ୟକ୍ତି ସର୍ବଦା ସମର୍ପିତ ମନୋଭାବ ରଖନ୍ତି, ସେ ସବୁବେଳେ ନିଜ କର୍ତ୍ତବ୍ୟକୁ ଅତ୍ୟନ୍ତ ଆନ୍ତରିକତା ଓ ନିଷ୍ଠାର ସହିତ ପାଳନ କରିଥାନ୍ତି। ଆମ ଦୈନନ୍ଦିନ ଜୀବନ

ରେ ସମର୍ପଣର ଅନେକ ଉଦାହରଣ ଦେଖିବାକୁ ମିଳେ, ଯେପରିକି ଜଣେ ମା ନିଜ ସନ୍ତାନର ଭବିଷ୍ୟତ ପାଇଁ ଅନେକ କଷ୍ଟ ସ୍ୱୀକାର କରି ତାକୁ ଲାଳନ ପାଳନ କରିଥାନ୍ତି, ଜଣେ ଶିକ୍ଷକ ନିଜର ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଦେବା ନିମନ୍ତେ ନିଷ୍ଠାର ସହିତ ପରିଶ୍ରମ କରିଥାନ୍ତି, ଜଣେ ସୈନିକ ନିଜ ଦେଶର ସୁରକ୍ଷା ନିମନ୍ତେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାନ୍ତି। ଏସବୁ ସମର୍ପଣର ଗୋଟିଏ ଗୋଟିଏ ଉଦାହରଣ। ମୁଁ ତ କହିବି, ସମର୍ପଣ ଏକ ଶବ୍ଦ ନୁହେଁ, ଏହା ଏକ ଜୀବନ ଦର୍ଶନ। ଏହା ମଣିଷକୁ ସ୍ୱାର୍ଥପରତା ଓ ଅହଂକାରରୁ ଦୂରେଇ ପରୋପକାର, ସେବା ଓ ମାନବତାର ପଥରେ ଆଗେଇ ନେଇଥାଏ। ଇତିହାସର ପୃଷ୍ଠାରେ ଦେଖିଲେ ଅନେକ ମହାନ ବ୍ୟକ୍ତି ନିଜ ଜୀବନକୁ ଦେଶ, ସମାଜ ଓ ମାନବତା ପାଇଁ ପୂର୍ଣ୍ଣ ସମର୍ପିତ କରି ଚିରଦିନ ପାଇଁ ଅମର ହୋଇ ରହିଛନ୍ତି। ସେମାନଙ୍କର ଏହି ସମର୍ପିତ ମନୋଭାବ ଓ କର୍ମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ସେହିମାନଙ୍କ ମଧ୍ୟରୁ କେତେକଙ୍କ ଜୀବନୀ ଉଦାହରଣ ନିଆଯାଇପାରେ, ଯେପରିକି ମହାତ୍ମା ଗାନ୍ଧୀ। ମହାତ୍ମା ଗାନ୍ଧୀ ଯିଏକି ନିଜ ଜୀବନକୁ ଭାରତର ସ୍ୱାଧୀନତା ପାଇଁ ପୂର୍ଣ୍ଣ ସମର୍ପଣ କରିଥିଲେ, ଅହିଂସା ଓ ସତ୍ୟର ପଥକୁ ଆଦରି ନେଇ ଦେଶମାତୃକାର ସ୍ୱାଧୀନତା ପାଇଁ ନିଜର ଜୀବନକୁ ସମର୍ପିତ କରିଥିଲେ। ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସେ ମଧ୍ୟ ଦେଶର ସ୍ୱାଧୀନତା ପାଇଁ ନିଜର ସମସ୍ତ ସୁଖ, ପରିବାର ଓ ଜୀବନକୁ ତ୍ୟାଗ କରିଦେଇଥିଲେ। ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି, ଏହା ଥିଲା ତାଙ୍କର ସମର୍ପଣର ପ୍ରତୀକ। ଶହୀଦ ଭଗତ ସିଂ ମାତ୍ର 23 ବର୍ଷ ବୟସରେ ସେ ଦେଶ ପାଇଁ ପ୍ରାଣବଳି ଦେଇଥିଲେ। ତାଙ୍କର ଏହି ଦେଶପ୍ରେମ ଓ ସମର୍ପଣର ଭାବ ହିଁ ସବୁଦିନ ପାଇଁ ଯୁବପିଢ଼ି ନିମନ୍ତେ ଉଦାହରଣ ହୋଇ ରହିଗଲା। ମଦର ଟେରେସାଙ୍କ କଥା ତ ନିଆରା, ସେ ନିଜର ସମଗ୍ର ଜୀବନକୁ ଦରିଦ୍ର, ଅସହାୟ ଓ ରୋଗୀମାନଙ୍କ ସେବାରେ ସମର୍ପିତ କରି ଚିରଦିନ ପାଇଁ ଅମର ହୋଇ ରହିଗଲେ। ସେ ପ୍ରମାଣ କରିଦେଇଗଲେ ଯେ ମାନବ ସେବା ହିଁ ପ୍ରକୃତ ମାଧବ ସେବା ଅଟେ। ଏହିସବୁ ମହାନ ବ୍ୟକ୍ତିମାନଙ୍କ ଜୀବନୀ ଆମକୁ ଶିକ୍ଷା ଦିଏ, ସମର୍ପଣ ହିଁ ମାନବତାର ମୂଳ ଆଧାର।

ହଁ, ପରିବାର ଓ ସମାଜର ଏକ ଅନନ୍ୟ ବିକାଶ ପାଇଁ ସମର୍ପଣ ଅତ୍ୟନ୍ତ ଆବଶ୍ୟକ। ପରିବାରର ପ୍ରତ୍ୟେକ ସଦସ୍ୟ ଯଦି ନିଜର କର୍ତ୍ତବ୍ୟକୁ ସମର୍ପିତ ଭାବରେ କରନ୍ତି, ତେବେ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ। ଏକ ବର୍ଗର ଲୋକେ ବସବାସ କରନ୍ତି, ଶିକ୍ଷକ, ଡାକ୍ତର, କୃଷକ, ପୋଲିସ, ସୈନିକ, ଅଧିକାରୀ ଓ ଅନ୍ୟାନ୍ୟ ପେସାର ଲୋକେ ନିଜ ନିଜର କାର୍ଯ୍ୟ ପ୍ରତି ଯଦି ସମର୍ପିତ ହେବେ, ତେବେ ତାହା ଏକ ସୁସ୍ଥ ସମାଜ ଓ ବିକଶିତ ସମାଜ ଗଢ଼ିବାରେ ନିଶ୍ଚୟ ସହାୟକ ହେବ। ସମର୍ପଣ ସମସ୍ତଙ୍କ ମଧ୍ୟରେ ପ୍ରେମ, ସହଯୋଗ, ବିଶ୍ୱାସ ଓ ଭଲ ପାଇବା ବୃଦ୍ଧି କରିଥାଏ। ତେଣୁ ପରିବାର ଓ ସମାଜର ସୁସ୍ଥ ବିକାଶ ପାଇଁ ସମର୍ପଣ ଅପରିହାର୍ଯ୍ୟ। ସମର୍ପଣ ଓ ପରିଶ୍ରମ ପରସ୍ପର ସମ୍ପର୍କିତ ହେଲେ ମଧ୍ୟ ଦୁଇଟିର ଅର୍ଥ ଭିନ୍ନ। ପରିଶ୍ରମ ହେଉଛି କୌଣସି କାମକୁ ସଫଳ କରିବା ପାଇଁ ଶାରୀରିକ ବା ମାନସିକ ଉଦ୍ୟମ କରିବା, କିନ୍ତୁ ସମର୍ପଣ ହେଉଛି କୌଣସି କାମ ପ୍ରତି ପୂର୍ଣ୍ଣ ନିଷ୍ଠା, ବିଶ୍ୱାସ, ଆନ୍ତରିକତା ଓ ଦାୟିତ୍ୱବୋଧ ସହ କାମ କରିବା। ସବୁଠାରୁ ବଡ଼ କଥା ହେଲା, ସମର୍ପଣରେ ମନ, ବୁଦ୍ଧି ଓ ହୃଦୟର ମିଳନ ଘଟିଥାଏ। ଉଦାହରଣ ସ୍ୱରୂପ, ଜଣେ ପିଲା ପରୀକ୍ଷା ପାଇଁ ବହୁତ ସମୟ ବସି ପଢୁଛି, ଏହା ହେଲା ପରିଶ୍ରମ। କିନ୍ତୁ ସେ ଯଦି ସେହି ପଢ଼ାକୁ ନିୟମିତ, ଶୃଙ୍ଖଳିତ, ସମୟାନୁବର୍ତ୍ତୀ ଓ ଜ୍ଞାନ ଆହରଣର ଆଗ୍ରହ ସହିତ ପଢ଼େ, ତେବେ ତାହା ହେଲା ସମର୍ପଣ। ମୁଁ ତ କହିବି, ପିଲାଦିନେ ମୋ ଜୀବନରେ ସର୍ବାଧିକ ପ୍ରେରଣା ଦେଇଥିବା ବ୍ୟକ୍ତି ହେଉଛି ମୋ ବୋଉ। ସତ କହିବା, ସମୟାନୁବର୍ତ୍ତୀ ହେବା, ସମସ୍ତଙ୍କୁ ସମ୍ମାନ ଦେବା, କାହାର କ୍ଷତି ନ କରିବା ଇତ୍ୟାଦି ସବୁ ଭଲ ଗୁଣ ସେ ପିଲାଟି ଦିନରୁ

ମୋତେ ଶିଖାଇଛି। ଆଉ ବଡ଼ ହେଲା ପରେ କେତେଜଣ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ସମର୍ପଣର ଭାବ ମୋ ଜୀବନରେ ଅନେକ ପ୍ରେରଣା ଦେଇଛି। ସେହି ଶିକ୍ଷକମାନଙ୍କ ଅମୂଲ୍ୟ ନୀତିବାଣୀ, ପ୍ରେରଣା ଓ ଦିଗ୍ଦର୍ଶନ ମୋ ଜୀବନକୁ ବହୁ ଭାବରେ ପ୍ରଭାବିତ କରିଛି। ସେମାନଙ୍କର ଅନାବିଳ ଭଲ ପାଇବା ଓ ଭଲ ମଣିଷଟିଏ ହେବାର ସମର୍ପିତ କର୍ମ ମୋତେ ଆଗକୁ ଯିବାକୁ ରାସ୍ତା ଦେଖାଇଛି। ସେହି ଆଦର୍ଶ ଶିକ୍ଷକମାନେ କେବଳ କହନ୍ତି ନାହିଁ, ଏକ ଉଦାହରଣ ହୋଇ କର୍ତ୍ତବ୍ୟ କରିଥାନ୍ତି। ସେମାନେ ଆଜି ମୋର ଚିର ନମସ୍ୟ।

0: ସମର୍ପଣ ସମ୍ପର୍କରେ ଗୋଟେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ଗୋଟେ କାହାଣୀ ମୋର ମନେ ପଡେ। ଥରେ ଜଣେ ସାଧୁ ଗୋଟେ ଗାଁକୁ ଆସିଲେ। ସେ ଲୋକମାନଙ୍କ ଭିତରେ ଆଧ୍ୟାତ୍ମିକ ଚେତନାର ବୃଦ୍ଧି ପାଇଁ ପ୍ରବଚନ ଦେଉଥାନ୍ତି। ନଦୀ ଆରପଟେ ଜମିଦାରଙ୍କ ଘର, ଜମିଦାର ମଧ୍ୟ ତାଙ୍କର ଜଣେ ଭକ୍ତ ଥିଲେ। ଜମିଦାର ଜଣକ ଜଣେ କ୍ଷୀରବାଲିକୁ କହିଲେ, ତୁମେ ପ୍ରତିଦିନ ସକାଳେ ସେ ସାଧୁଙ୍କ ପାଖରେ କ୍ଷୀର ନେଇ ପହଞ୍ଚାଇ ଦେବ, ସେ ତେତେଦିନ ପର୍ଯ୍ୟନ୍ତ ସେଠି ରହି ପ୍ରବଚନ ଦେଉଛନ୍ତି। କ୍ଷୀରବାଲି ନିଜର ସମ୍ମତି ପ୍ରଦାନ କଲା ଏବଂ ପ୍ରତ୍ୟେକ ଦିନ ସକାଳେ ଡଙ୍ଗାରେ ନଦୀ ପାର ହୋଇଯାଏ ଏବଂ ପ୍ରତ୍ୟୁଷରୁ ସାଧୁଙ୍କୁ କ୍ଷୀର ଦେଇ ପୁଣି ଫେରିଆସେ। ଏମିତି କିଛି ଦିନ ଗଲା ପରେ ଦିନେ ସାଧୁ ସେ କ୍ଷୀରବାଲିକୁ କହିଲେ, ମା, ମୋର ଗୋଟେ ବ୍ରତ ଅଛି, ତୁମେ ଯଦି ପାରିବ ଟିକେ ଆଉ ଭୋର ଭୋର ଅନ୍ଧାର ସମୟରୁ ଟିକେ କ୍ଷୀର ପହଞ୍ଚି ଦେଇପାରିବ। କ୍ଷୀରବାଲି କହିଲେ ମୁଁ ପହଞ୍ଚି ଦେଇପାରିବି ବାବା, କିନ୍ତୁ ଏପଟକୁ ଆସିବାର ଦାୟିତ୍ୱ ରହୁଛି ନାଉରିଆର, ମୁଁ ତାଙ୍କୁ ଅନୁରୋଧ କରିବି, ସେ ଯଦି ଅନ୍ଧାରୁ ମୋତେ ଆଣି ଏପଟରେ ପହଞ୍ଚାଇ ଦେବେ ମୁଁ ଆପଣଙ୍କୁ ଠିକ୍ ସମୟରେ କ୍ଷୀର ଦେବି। ତାପର ଦିନ ବ୍ରତ ଆରମ୍ଭ ସାଧୁଙ୍କର। ସେଦିନ କ୍ଷୀରବାଲି କ୍ଷୀର ନେଇ ଆସିବା ଟିକେ ବିଳମ୍ବ ହେଲା। ସାଧୁ କିଛି ପଚାରିବା ଆଗରୁ କ୍ଷୀରବାଲି କହିଲେ, ବାବା, ମୋର ଆସିବା ବିଳମ୍ବ ହେଲା, କାରଣ ମୁଁ ବହୁ ସମୟ ହେଲା ନଦୀ ଆରପଟରେ ଅପେକ୍ଷା କରିଥିଲି, କିନ୍ତୁ ନାଉରିଆ ଆସିବା ଟିକେ ବିଳମ୍ବ କରିବାରୁ ମୋର ଡେରି ହେଲା। ଏହି କଥା ଶୁଣି ସାଧୁ ଗୋଟେ କଥା ପ୍ରସଙ୍ଗରେ କହୁ କହୁ କହିଦେଲେ, ଦେଖ ମା, ଭଗବାନଙ୍କ ନାଁ ନେଇ ଲୋକେ ସଂସାର ସାଗର ପାର ହେଇଯାଉଛନ୍ତି, ତୁ କଣ ଗୋଟେ ସାମାନ୍ୟ ନଦୀ ପାର ହେଇପାରିବୁନି? ବାସ୍, କଥାଟି କ୍ଷୀରବାଲିର ହୃଦୟକୁ ଛୁଇଁଲା। ତାପରେ ମାସକ ଯାକ ପ୍ରତ୍ୟୁଷରୁ କ୍ଷୀରବାଲି ଆଣି କ୍ଷୀର ପହଞ୍ଚାଇ ଦେଉଥାଏ ଏବଂ ସାଧୁଙ୍କର ବ୍ରତ ସମାପନ ହେଲା। ଯେଉଁଦିନ ସାଧୁଙ୍କ ବ୍ରତ ସରିଲା ସେଦିନ ପ୍ରତ୍ୟୁଷରୁ ଯେତେବେଳେ କ୍ଷୀରବାଲି କ୍ଷୀର ନେଇ ଆସିଛନ୍ତି ସେତେବେଳେ ସାଧୁ କୃତଜ୍ଞତାରେ କ୍ଷୀରବାଲି କହିଲେ, ମା, ତୁମକୁ ଅଶେଷ ଅଶେଷ ଧନ୍ୟବାଦ, କାରଣ ତୁମେ ମୋ ବ୍ରତରେ ବହୁତ ସହଯୋଗ କରିଛ, ଅତି ଭୋରୁ ଅନ୍ଧାର ଅନ୍ଧାରରୁ କ୍ଷୀର ଆଣି ମୋ ପାଖରେ ପହଞ୍ଚାଇ ଦେଇଛ, ଆଉ ସେ ନାଉରିଆ ଭାଇକୁ ମଧ୍ୟ ଧନ୍ୟବାଦ ଦେଇଦେବ ଯିଏ ତୁମକୁ ପ୍ରତ୍ୟେକ ଦିନ ଏତେ ଭୋରୁ ଅନ୍ଧାରୁଆରୁ ନଦୀ ପାର କରାଉଥିଲେ। କ୍ଷୀରବାଲି ସାଙ୍ଗେ ସାଙ୍ଗେ କହିଲେ, କୋଉ ନାଉରିଆ ତ ମୋତେ ନଦୀ ଆରପଟକୁ ଆଣିନଥିଲେ? ଆଶ୍ଚର୍ଯ୍ୟ ହେଲେ ସାଧୁ, କହିଲେ, ତାହେଲେ ତୁମେ ଆସୁଥିଲ କିପରି? କ୍ଷୀରବାଲି ହସି ହସି କହିଲେ, ଆପଣ ବୋଧେ ଭୁଲିଗଲେ ବାବା, ମୋତେ ଆପଣ ସେଦିନ କହିନଥିଲେ ଯେ ଯେଉଁ ଭଗବାନଙ୍କ ନାଁ ନେଇ ଲୋକେ ସଂସାର ସାଗର ପାର ହେଇଯାଉଛନ୍ତି, ତୁମେ କଣ ନଦୀଟି ପାର ହେଇପାରିବନି? ମୁଁ ସେଇଦିନ ଠାରୁ ଭଗବାନଙ୍କ ନାଁ ନିଏ ଏବଂ ନଦୀରେ ପଶେ, ଆରାମରେ ନଦୀ ପାର ହେଇକି ଆସେ, ଆପଣ କ୍ଷୀର ଦେଇ ପୁଣି ଭଗବାନଙ୍କ ନାଁ ନିଏ, ନଦୀ ଆରପଟକୁ ପଳାଇଯାଏ। ସାଧୁ ଆଶ୍ଚର୍ଯ୍ୟ ହେଲେ, ନିର୍ବାକ ହେଇଗଲେ, ବିଶ୍ୱାସ ବି କରିପାରିଲେ ନାହିଁ ଯେ କ୍ଷୀରବାଲି ସତ କହୁଛି କି ନାହିଁ। କିଛି ନ କହି ନୀରବ ରହିଲେ। ଅନ୍ଧାର ଅନ୍ଧାର ସମୟ ହୋଇଥାଏ, ଯେତେବେଳେ କ୍ଷୀରବାଲି ସାଧୁଙ୍କୁ ପ୍ରଣାମ କରି ଫେରିଲା, ସାଧୁ କ୍ଷୀରବାଲିର ପଛେ ପଛେ ତାକୁ ଅନୁସରଣ କଲେ। ନଦୀ କୂଳ ଆସିଲା, କ୍ଷୀରବାଲି ସେଠି ରହି ନଦୀକୁ ପ୍ରଣାମ କଲା, ପାଣି ଟିକେ ନଦୀରୁ ନେଇ ମୁଣ୍ଡ ଉପରେ ଛିଞ୍ଚି ହେଲା, କଣ ଟିକେ ଗୁଣୁ ଗୁଣୁ କରି କହିଲା, ତାପରେ ନଦୀ ଭିତରେ ପଶିଗଲା। ପାଣିରେ ଭର୍ତ୍ତି ହୋଇଥିବା ନଦୀକୁ ସେ ଆରାମରେ ପାର ହୋଇ ଯାଉଥିବାର ସାଧୁ ଦେଖିଲେ। ନିର୍ବାକ ହେଇଗଲେ ସାଧୁ ଏବଂ ନିଜେ ଅନୁଭବ କଲେ, ବାସ୍ତବିକ ସମର୍ପଣର ଭାବ ଆଜି ଏ କ୍ଷୀରବାଲି ହିଁ ମୋତେ ଶିଖେଇଦେଲା। ମୁଁ ଶେଷରେ ଏତିକି କହିବି ଯେ ଆମେ ଯେକୌଣସି କାମ କରିବା, ଯେକୌଣସି ଜାଗାରେ ରହିବା, ଯେକୌଣସି ଦାୟିତ୍ୱରେ ଥିବା, ଯଦି ଆମେ ସମର୍ପଣର ଭାବ ନେଇ ସେ କାମ କରିବା, ନିଶ୍ଚିତ ଭାବେ ଆମେ ସଫଳତାର ସିଢି ଚଢି ଚଢି ଆଗକୁ ଯିବା, ଏଥିରେ ଟିକେ ବି ସନ୍ଦେହ ନାହିଁ।
1: ଦୁଇ ଜଣ କାରିଗର ମନ୍ଦିର ନିର୍ମାଣ କରିବାରେ ବ୍ୟସ୍ତ ଥିଲେ। ଜଣେ କାରିଗରକୁ ଯେତେବେଳେ ପଚରାଗଲା, ତୁମେ କ'ଣ କରୁଛ? ସେ କହିଲେ, ମୁଁ ପଥର କାଟୁଛି।

0: ଆଉ ଜଣେ କାରିଗରଙ୍କୁ ଯେତେବେଳେ ପଚରାଗଲା, ତୁମେ କ'ଣ କରୁଛ? ସେ କହିଲେ, ମୁଁ ଏକ ସୁନ୍ଦର ମନ୍ଦିର ତିଆରି କରୁଛି।
1: ହଁ, କହିବାକୁ ଗଲେ ଦୁହେଁ ସମାନ କାମ କରୁଛନ୍ତି, କିନ୍ତୁ ଦ୍ୱିତୀୟ କାରିଗରଙ୍କର ମନରେ ଥିଲା ଗୋଟିଏ ଉଦ୍ଦେଶ୍ୟ ଆଉ ସମର୍ପଣ।
0: ସେଥିପାଇଁ ତାଙ୍କ କାମରେ ଗୋଟିଏ ଖୁସି ଥିଲା, ଆନନ୍ଦ ଥିଲା।
1: ଏହି କାହାଣୀ ଆମକୁ ଶିଖାଏ ଯେ କାମ ବଡ଼ କି ଛୋଟ ହୋଇନଥାଏ, ଆମର ମନର ଭାବ ଆଉ ସମର୍ପଣ ତାହାକୁ ମହାନ କରିଥାଏ।
0: ଆଜିର ବ୍ୟସ୍ତ ଜୀବନରେ ଆମେ ସଫଳତା ଚାହୁଁଛୁ ପ୍ରତିଟି କ୍ଷେତ୍ରରେ, କିନ୍ତୁ ଆମେ ସମର୍ପଣକୁ ଭୁଲି ଯାଉଛୁ। ମୋବାଇଲ ସୋସିଆଲ ମିଡ଼ିଆ ଭିତରେ ବି ଯଦି ଆମେ ନିଜ ଲକ୍ଷ୍ୟ ପ୍ରତି ସମର୍ପିତ ରହିବା, ତେବେ ସଫଳତା ନିଶ୍ଚୟ ଆସିବ।
1: ଆମେ ସମସ୍ତେ ଈଶ୍ୱରଙ୍କ ପ୍ରତି ଭକ୍ତିରେ, ନିଜର କର୍ତ୍ତବ୍ୟ ପ୍ରତି ନିଷ୍ଠାରେ ଆଉ ସମାଜ ପ୍ରତି ଦାୟିତ୍ୱବୋଧରେ ସମର୍ପିତ ହେବା।
0: କାହିଁକି ନା ସମର୍ପଣ ମଣିଷକୁ କେବଳ ସଫଳ ନୁହେଁ, ବରଂ ସାର୍ଥକ ମଧ୍ୟ କରେ।
2: ନମସ୍କାର, ମୁଁ ବଲାଙ୍ଗୀରରୁ ମୋ ନାଁ ଚୁମ୍କି ଦାସ। ଦେଖନ୍ତୁ, ସମର୍ପଣର ଅର୍ଥ ହେଉଛି ନିଜକୁ ନିଜର କାର୍ଯ୍ୟ, ନିଜର ଭାବନା, ବିଚାରଧାରା, ସମୟ, ସବୁକିଛି ନିଜର ଜିନିଷକୁ ଈଶ୍ୱର ହୁଅନ୍ତୁ ବା ଯିଏ ନିଜର ଆଦର୍ଶ, ତାଙ୍କୁ ପୂର୍ଣ୍ଣ ରୂପରେ ଅର୍ପଣ କରିଦେବା ହିଁ ସମର୍ପଣ। ମାନେ କହିବାକୁ ଗଲେ ତନ୍ ମନ ଧନ, ନିଷ୍ଠାର ସହ ତାଙ୍କୁ ଅର୍ପଣ କରିବାଟା ହିଁ ସମର୍ପଣ। ଉଦାହରଣରେ ନିଆଯାଇପାରେ, ଗୋଟେ ଛାତ୍ର ଶିକ୍ଷା ପାଇଁ ସମର୍ପିତ ହେଇପାରେ, ଗୋଟେ ଡାକ୍ତରକୁ ଯଦି କହିବା, ଡାକ୍ତରର ଉଦାହରଣ ନବା, ତାହେଲେ ସେ ରୋଗୀମାନଙ୍କ ପାଇଁ ଯେଭଳି ଭାବରେ ଦିନ ରାତି ସମର୍ପିତ ହେଇକି ଖାଇବା ପିଇବା ଭୁଲି ଯାଇକି ନିଜ ସେବା ଦାନ କରନ୍ତି, ମାନେ ସେଇଟା ହଉଛି ସମର୍ପଣ। ଜଣେ ସୈନିକ ଯେମିତି ବୋର୍ଡରରେ ରହିକି ଭାରତବାସୀଙ୍କ ପାଇଁ ସେ ସେବା କରୁଛି, ଦିନ ରାତି ଉଜାଗର ରହିକି, ମାନେ ସବୁକିଛି ଭୁଲି ଯାଇକି ସେ ତା ସେବାକୁ ହିଁ ମାନେ ସମର୍ପଣ, ନିଜକୁ ସମର୍ପଣ କରିଦେଇଛି ସେବା ପାଇଁ। ମଣିଷର ଚରିତ୍ରକୁ ମହାନ କରି ତୋଳେ ଏଇ ସମର୍ପଣ ଭାବନାଟା, ତାଙ୍କୁ ସଫଳତା, ସମ୍ମାନ ଆଉ ସନ୍ତୋଷ ପଥରେ ଆଗେଇ ନେଇଥାଏ ସମର୍ପଣ ଭାବନା। କିନ୍ତୁ ସମର୍ପଣ ହେଉଛି ଜୀବନର ସଫଳତାର ଭିତ୍ତି। ସମର୍ପଣ ବିନା କୌଣସି ବଡ଼ ସଫଳତା ହାସଲ କରିବା ଆଦୌ ସମ୍ଭବ ନୁହେଁ। ଯେଉଁମାନେ ନିଜ କର୍ତ୍ତବ୍ୟ, ଲକ୍ଷ୍ୟ ଓ ଆଦର୍ଶ ପ୍ରତି ସମର୍ପିତ ରହନ୍ତି, ସେମାନେ ଜୀବନରେ ବହୁତ ଉନ୍ନତି କରନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ କର୍ତ୍ତବ୍ୟ, ପରିବାର ହେଉ, ସମାଜ ହେଉ, ଦେଶ ପ୍ରତି ହେଉ, ସମର୍ପିତ ହେବା ଉଚିତ। ସମର୍ପଣ ଲକ୍ଷ୍ୟ ହାସଲ କରିବାରେ ମୁଖ୍ୟତଃ ସାହାଯ୍ୟ କରିଥାଏ, ସଫଳତା ପାଇବାରେ ସହାୟକ ହେଇଥାଏ ସମର୍ପଣ ଭାବନାଟା। ତା ଛଡା ଆତ୍ମବିଶ୍ୱାସ ବଢାଏ, ଧୈର୍ଯ୍ୟ ଧରିବାକୁ ଶକ୍ତି ବି ଦିଏ, ଶୃଙ୍ଖଳା ଆଉ ଦାୟିତ୍ୱବୋଧକୁ ବି ସେ ଗଢି ତୋଳେ। ସମର୍ପଣ ମାନସିକ ଶାନ୍ତି ଆଉ ସନ୍ତୋଷ ଦିଏ ମୁଖ୍ୟ କରି, ଆଉ ସମ୍ପର୍କକୁ ବି ସୁଦୃଢ କରିଥାଏ। କର୍ତ୍ତବ୍ୟ ହେଉଛି ନିଜର ଦାୟିତ୍ୱକୁ ପାଳନ କରିବାଟା, କିନ୍ତୁ ସମର୍ପଣ ହେଉଛି ସେଇ କର୍ତ୍ତବ୍ୟକୁ ନିଷ୍ଠା ଓ ଆନ୍ତରିକତା ସହିତ, ସମ୍ପୂର୍ଣ୍ଣ ମନୋନିବେଶ ସହିତ ସୁଚାରୁ ଭାବରେ ସମ୍ପାଦନ କରିବାଟା। ସମର୍ପଣ କର୍ତ୍ତବ୍ୟକୁ ଅଧିକ ଅର୍ଥପୂର୍ଣ୍ଣ ଓ ସଫଳ କରିଥାଏ। ସମର୍ପଣରେ ନିଷ୍ଠା, ଭକ୍ତି ଆଉ ପ୍ରେମ ଥାଏ, କିନ୍ତୁ କର୍ତ୍ତବ୍ୟରେ ଦାୟିତ୍ୱ ଓ ଶୃଙ୍ଖଳା ଥାଏ। ସମର୍ପଣ ଆପେ ଆପେ ହୃଦୟରୁ ଆସେ, କିନ୍ତୁ କର୍ତ୍ତବ୍ୟଟା ଆଇନଗତ ଦାୟିତ୍ୱରୁ ଆସେ, ସେ ସାମାଜିକ ହେଉ ବା ରାଜନୈତିକ ହେଉ, ସେଟା ଆଇନଗତ ଭାବନାରୁ ଆସେ। ସମର୍ପଣ ବ୍ୟକ୍ତିକୁ ଅସାଧାରଣ ସଫଳତା ଦିଗରେ ଆଗେଇ ନିଏ, କିନ୍ତୁ କର୍ତ୍ତବ୍ୟଟା ପରିବାର ହେଉ ବା ସମାଜରେ ହେଉ ତାର ସନ୍ତୁଳନ ଓ ଶୃଙ୍ଖଳାକୁ ବଜାୟ ରଖିଥାଏ। ଉଦାହରଣ, ଜଣେ ଶିକ୍ଷକ ନିଷ୍ଠାର ସହିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି, ସମର୍ପଣ ଭାବନାରେ ଯଦି ଶିକ୍ଷାଦାନ କରୁଛନ୍ତି, ସେ ସମୟକୁ ଦେଖିବେନି କେତେଟା ସମୟ ହେଲା, ସେ କେତେ ଟାଇମରେ ଆସିଥିଲେ, ସେ ଚାହିଁବେ ଯେ ମୋ ପିଲାମାନେ କେମିତି ଭଲ କରନ୍ତୁ, ଭଲ ଶିକ୍ଷା ପାଆନ୍ତୁ। ହୁଏତ ସେ ସମୟ ଟିକେ ଅଧିକ ହେଇଥାଇପାରେ, ମାନେ ଅଧିକ ସମୟ ସେ ଛୁଆମାନଙ୍କୁ ମାନେ ସେ ଦେବେ, କିନ୍ତୁ ସେ ଚାହିଁବେ ଯେ ନା ଏମାନେ ସମସ୍ତେ ଭଲରେ ବୁଝିପାରନ୍ତୁ, ବୁଝି ସାରିଲା ପରେ ହିଁ ମୁଁ କ୍ଲାସରୁମରୁ ବିଦାୟ ନେବି। କିନ୍ତୁ କର୍ତ୍ତବ୍ୟ କ୍ଷେତ୍ରରେ ସେପରି ହୁଏନି, ସେ ଟାଇମ ଦେଖିକି ମାନେ କ୍ଲାସରୁମକୁ ଏଣ୍ଟ୍ରି କରିବେ, ଛୁଆଙ୍କୁ ପଢ଼େଇବେ, ତାଙ୍କୁ ସେ ଛୁଆ ବୁଝିଲେ କେତେ ନ ବୁଝିଲେ କେତେ, ସମୟ ସରିଗଲା ପରେ ସେ କେମିତି କ୍ଲାସ ଭିତରୁ ବାହାରି ଯିବେ ସେ ଚିନ୍ତାରେ ଥିବେ, ସେଇଟା ହଉଛି ମାନେ କର୍ତ୍ତବ୍ୟ।

କିନ୍ତୁ ସମର୍ପଣ ହେଉଛି ସଫଳତାର ଗୋଟେ ମୂଳ ମନ୍ତ୍ର। ସେ ଯେକୌଣସି ଦିଗ ହେଉ ନା କାହିଁକି, ତୁ ଯଦି ନିଷ୍ଠାର ସହିତ ପରିଶ୍ରମ କରିବେ, ଶୃଙ୍ଖଳା ଜ୍ଞାନ ଥିବ, ଆତ୍ମବିଶ୍ୱାସର ସହିତ ପଢ଼ାଶୁଣା କରିବେ, ତେବେ ନିଶ୍ଚିତ ଭାବରେ ଜୀବନରେ ସଫଳତା ହାସଲ କରିବେ। ଯେମିତିକି ନିୟମିତ ଅଧ୍ୟୟନ, ପ୍ରତିଦିନ ସମୟ ଅନୁସାରେ ପାଠ ପଢ଼ିବେ, ସକାଳେ ହେଉ ସନ୍ଧ୍ୟାରେ ହେଉ ପଢି ବସିବେ, ଗୋଟେ ସ୍ଥିର ଲକ୍ଷ୍ୟ ରଖିବେ। କୁହାଯାଏ କି ଲକ୍ଷ୍ୟହୀନ ଜୀବନ ଜୀବନ ନୁହେଁ, ତ ଲକ୍ଷ୍ୟ ନିହାତି ରହିବାର ଆବଶ୍ୟକତା ଅଛି। ତେଣୁ ଜୀବନରେ ଏକ ସ୍ପଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ କରିକି ହିଁ ତା ପାଇଁ ସେମାନେ ପରିଶ୍ରମ କରିବେ, ସମୟର ସଦ୍ବିନିଯୋଗ କରିବେ। ସମୟକୁ ଯଦି ଆମେ ସମ୍ମାନ ଦବା, ତ ସମୟ ଆମକୁ ଦିନେ ସମ୍ମାନ ଦବ। ତ ପ୍ରତ୍ୟେକ ମୁହୂର୍ତ୍ତକୁ ଶିକ୍ଷା ଓ ଉନ୍ନତି ପାଇଁ ସେମାନେ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଥରେ ବିଫଳତା ହେଇଗଲା ପରେ ବି ତାକୁ ହାର ନ ମାନି ପୁଣି ଥରେ ଚେଷ୍ଟା ବଜାୟ ରଖିବା, ସେଟା ଗୋଟେ ଛାତ୍ର ବା ଛାତ୍ରୀର ନିହାତି କର୍ତ୍ତବ୍ୟ ହେବାର ଆବଶ୍ୟକତା ଅଛି। ଗୋଟେ ଶୃଙ୍ଖଳିତ ଜୀବନ ଯାପନ, ନୀତି ନିୟମ, ସମୟାନୁବର୍ତ୍ତିତା, ସତ୍ୟନିଷ୍ଠା ପାଳନ କରିବା, ବିଭିନ୍ନ ମହାପୁରୁଷଙ୍କର ଜୀବନୀ ପଢି ନିଜକୁ ସେଇ ଦିଗରେ ତାଙ୍କର ସେଇ ସତ୍ ମାର୍ଗରେ ପରିଚାଳିତ କରିବା ଗୋଟେ ଛାତ୍ର ବା ଛାତ୍ରୀର କର୍ତ୍ତବ୍ୟ ହେବାର ଦରକାର। ତା ସହ ମନୋଯୋଗ ସହ ପାଠ ପଢିବା, କେବଳ ବହିଟା ବି ଆମେ ପଢୁଛୁ କହିଲେ ତ ହବନି, ତାକୁ ଧ୍ୟାନ ଦେଇକିରି, ସେ ପୁସ୍ତକ ଉପରେ ଧ୍ୟାନ ଦେଇକିରି ଆମେ ଯେତେ ସମୟ ବି ପଢୁଛୁ ଭଲସେ ତାକୁ ପଢିବାର ଅଛି। ଶ୍ରେଣୀ କକ୍ଷ ହେଉ ବା ଘରେ ହେଉ, ମନୋଯୋଗ ସହିତ ଏକାଗ୍ର ଚିତ୍ତରେ ପଢାଶୁଣା, ଓ ସନ୍ଦେହ ଥିଲେ ତାକୁ ପୁଣି କ୍ଲାସ ରୁମ୍ କୁ ଯାଇ ସ୍କୁଲ ଟିଚରଙ୍କ ସହିତ ପରାମର୍ଶ କରି ତାକୁ ପଚାରିବାର ଅଛି। ଭଲ ଚରିତ୍ର ଗଠନ ମଧ୍ୟ ଗୋଟେ ଛାତ୍ର ବା ଛାତ୍ରୀର ନିହାତି ରହିବା ଦରକାର। କାହିଁକି ନା ବିଦ୍ୟା ବିନୟ ଭୂଷଣମ୍ କୁହାଯାଏ, ବିନମ୍ରତା ମଧ୍ୟ ରହିବାର ଆବଶ୍ୟକତା ଅଛି ଜଣେ ଛାତ୍ର ବା ଛାତ୍ରୀ ପାଖରେ। ବିଦ୍ୟାର୍ଥୀ ସବୁବେଳେ ବିନୟୀ ହେବା ଆବଶ୍ୟକ, ସତ୍ୟବାଦୀ ଆଉ ଦାୟିତ୍ୱବାନ ମଧ୍ୟ ହେବା ଦରକାର। ଜଣେ ଛାତ୍ର ବା ଛାତ୍ରୀ ହିଁ ଏହିସବୁ ମହାନ ଗୁଣର ଅଧିକାରୀ ହୋଇଥାନ୍ତି, ନିହାତି ସେମାନଙ୍କୁ ଏ ଉପରେ ଧ୍ୟାନ ଦେବାର ଅଛି। ଯେଉଁ ବ୍ୟକ୍ତି ନିଜର କାର୍ଯ୍ୟରେ ପୂର୍ଣ୍ଣ ନିଷ୍ଠା, ପରିଶ୍ରମ, ଅଧ୍ୟବସାୟ ରଖନ୍ତି, ସେ ନିଶ୍ଚିତ ଭାବରେ ଜୀବନରେ ସଫଳତା ହାସଲ କରନ୍ତି। ତେଣୁ କୁହାଯାଏ ଯେ ସମର୍ପଣ ହିଁ ସଫଳତାର ସୋପାନ ବୋଲି। ନିଷ୍ଠା, ଏକାଗ୍ରତା, ଆତ୍ମବିଶ୍ୱାସ ଥିଲେ ହିଁ ମଣିଷ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାଏ। କୌଣସି ଗୋଟେ ବିଷୟ ପ୍ରତି, ସେ ଯେକୌଣସି ବିଷୟ ହଉ, ସେ ପୁରାଣ ଶାସ୍ତ୍ର ହେଉ ବା କୌଣସି IAS OAS ପରୀକ୍ଷା ହଉ, ଯେକୌଣସି ଜିନିଷ, ଆମେ ଡାକ୍ତରୀ କ୍ଷେତ୍ରରେ ଯାଉଛୁ, ଏମିତିକି ଘରେ ଗୋଟେ ଗୃହିଣୀ ବି ମାନେ ତାର ଗୃହକର୍ମ କରୁଛି, ତାର ରୋଷେଇ କରୁଛି, ସେଥିରେ ସମର୍ପଣ ଭାବନା ଆସିଲେ ହିଁ ପୂର୍ଣ୍ଣତା ପ୍ରକାଶ ପାଇଥାଏ ଆଉ ଦକ୍ଷତାର ବିକାଶ ବି ହୁଏ। ଏଇ ସମର୍ପଣ ଭାବନା ମନରେ ଥିଲେ, ତେଣୁ ସମର୍ପଣ ଭାବନା ବା ବିଚାର ମନୁଷ୍ୟ ଜୀବନରେ ଅତି

ଟିକେ ଈଶ୍ୱର ବିଶ୍ୱାସୀ ମଣିଷ ଭଗବାନଙ୍କୁ ବହୁତ ହିଁ ଭଲ ପାଏ। କୌଣସି କାମ କରିବା ପୂର୍ବରୁ କର୍ତ୍ତବ୍ୟ ତ ମଣିଷ ନିହାତି କରିବ, ମାନେ ସେ କଥା ଗୀତାରେ ବି ମହାପ୍ରଭୁ ଶ୍ରୀକୃଷ୍ଣ କହିଲେ ଯେ କର୍ମଣ୍ୟ ବାଧିକାରସ୍ତୁ ମା ଫଲେଷୁ କଦାଚନ ମା କର୍ମ ଫଲ ହେତୁର୍ଭୂମ ତେ ସଙ୍ଗ ଅଶ୍ୱକର୍ମାଣୀ। ଆମେ କର୍ତ୍ତବ୍ୟ କରିବା କିନ୍ତୁ ଫଳକୁ ଆଶା ରଖିବା ନାହିଁ। ଯେକୌଣସି ଜିନିଷ କଲେ ସମର୍ପଣ ଭାବନାଟା ମୋ ମନରେ ବି ଆସେ, ମୁଁ କିନ୍ତୁ ଈଶ୍ୱରଙ୍କୁ ସମର୍ପଣ କରିଦିଏ। ସେ ପରୀକ୍ଷା ହେଉ ବା କୌଣସି ମୋର ଲେଖାଲେଖି ହଉ ବା ପୁସ୍ତକ କୌଣସି ବନେଇବାର ଥାଉ ବା କୌଣସି ମଞ୍ଚରେ ମତେ ସଂଯୋଜନା କରିବାର ଥାଉ, ଯେକୌଣସି କାର୍ଯ୍ୟ ମାନେ ଏମିତିକି ଘରୁ ବାହାରିଲେ ଯାତ୍ରା ସମୟରେ ବି ମୋର ଗୋଟେ ମନରେ ଆସିକି ହଁ ଭଗବାନ ଅଛନ୍ତି, ଯାହା ହବ ଠିକ ହିଁ ହବ, ସେ ଅଛନ୍ତି ଆଉ ତାଙ୍କର ପ୍ରତି ମୋର ଗୋଟେ ସମର୍ପଣ ଭାବନା ଥାଏ। ମୁଁ ତ ମୋର କର୍ତ୍ତବ୍ୟ କରିଚାଲିଛି କିନ୍ତୁ ସବୁକିଛି ମହାପ୍ରଭୁଙ୍କ ଉପରେ ଅର୍ପଣ କରିଦେଇଛି। ତ ବିଶେଷ କିଛି ଅନୁଭୂତି ତ ମୋର ଅନୁଭୂତି କହିଲେ ତ ବହୁତ ଗୁଡାଏ ହେବ, କିନ୍ତୁ ଗୋଟେ କଥା ମୋର ମନେ ପଡୁଛି ମ୍ୟାଡମ, ଯେ ମୁଁ ଆଗରୁ କେବେ ଲେଖୁ ନଥିଲି କବିତା ବା ଗଳ୍ପ। ବର୍ତ୍ତମାନ ମୁଁ ଯେଉଁ ସ୍ତରରେ ଅଛି, ଆଗରୁ କେବେ ବି ସେମିତି କିଛି ଲେଖୁ ନଥିଲି କି ସେମିତି ଭାବନା ବି ମନରେ ସେମିତି କିଛି ଆସି ନଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏମିତି କିଛି ଚାପ ଯାହାକି କୁହାଯିବ ଷ୍ଟ୍ରେସ୍ ହେଲା ପରେ ଲେଖିବାଟା ଅଳ୍ପ ଅଳ୍ପ ଆରମ୍ଭ କରିଥିଲି, କିନ୍ତୁ ଭାବି ନଥିଲି ଯେ ଏତେ ଆଗକୁ ଯିବି, ଏଟା ସବୁ ଲେଖିବି, ଏମିତି ବହି ବାହାରିବ, ଇଏ ହେବ ସେ ହେବ, ବିଭିନ୍ନ ମ୍ୟାଗାଜିନରେ ଆସିବ, ଏମିତି କିଛି ଭାବି ନଥିଲି। କିନ୍ତୁ ଲଗନଟା ଥିଲା, ମାନେ ଲେଖିବାର ଇଚ୍ଛାଟା ଥିଲା ଆଉ ଲେଖୁଥିଲି ମଧ୍ୟ, ଅଳ୍ପ ଅଳ୍ପ ଲେଖୁଥିଲି, କିନ୍ତୁ ପରବର୍ତ୍ତୀ ସମୟରେ ସେଇଟା ଅଭ୍ୟାସରେ ମୋର ପରିଣତ ହେଇଯାଇଥିଲା। ଆଉ ଈଶ୍ୱରଙ୍କ ଉପରେ ପୁଣି ଥରେ କହୁଛି ଯେ ଈଶ୍ୱରଙ୍କ ଉପରେ ମୋର ଗଭୀର ବିଶ୍ୱାସ ଥିଲା, ଆଉ ସେ ଜିନିଷ କରିବି ମାନେ କରିବି, ଏ ଜିନିଷ ବି ଜିଦ୍ ବି ମନରେ ଥିଲା, ଆଉ ମହାପ୍ରଭୁଙ୍କ ଆଶୀର୍ବାଦରେ ସେଟା ପୂରଣ ବି ହେଇଛି।

0: ଶେଷରେ ଏତିକି କହିବୁ, ଯେପରି ବର୍ଷାର ପ୍ରତ୍ୟେକ ଟୋପା ନିରବରେ ଧରିତ୍ରୀକୁ ସବୁଜ କରିଦିଏ, ସେହିପରି ଆମର ଛୋଟ ଛୋଟ ସମର୍ପଣ, ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବା ପରିବାର, ସମାଜ ଆଉ ଜୀବନକୁ ସୁନ୍ଦର କରିପାରେ।
1: ହଁ, ଆମେ ଆମ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ହେବା, ନିଜ ଲୋକଙ୍କ ପ୍ରତି ସ୍ନେହଶୀଳ ହେବା ଆଉ ଈଶ୍ୱରଙ୍କ ପ୍ରତି ଭକ୍ତିଭାବ ରଖିବା, କାହିଁକିନା ସମର୍ପଣ ହିଁ ଜୀବନକୁ ଅର୍ଥପୂର୍ଣ୍ଣ କରେ।
0: ଏହି ସୁନ୍ଦର ବର୍ଷା ଭିଜା ସକାଳରେ ଆମର ଏକ ଛୋଟିଆ ପ୍ରାର୍ଥନା, ଆପଣଙ୍କ ଜୀବନରେ ପ୍ରେମ ରହୁ, ମନରେ ଶ୍ରଦ୍ଧା ରହୁ, କର୍ମରେ ସମର୍ପଣ ରହୁ, ଆଉ ସବୁବେଳେ ସୁଖ, ଶାନ୍ତି ଆଉ ଆଶାର ଆଲୋକ ଜଳୁଥାଉ। ଗବାକ୍ଷରେ ଆଜି ଶୁଣିଲେ ସମର୍ପଣର ପ୍ରଥମ ଭାଗ। ସମର୍ପଣ ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ ଚୁମ୍କି ଦାସ ଏବଂ ଦିଲୀପ କୁମାର ଓଛା। ତାହେଲେ ଆଜିର ଗବାକ୍ଷରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ସୁପ୍ରଭା।
0: ନମସ୍କାର।

ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ ଗବାକ୍ଷ କାର୍ଯ୍ୟକ୍ରମ ବିଷୟ ଥିଲା ସମର୍ପଣ। ଆଜି ଶୁଣିଲେ ଏହାର ପ୍ରଥମ ଭାଗ। ପ୍ରସ୍ତୁତି ଏବଂ ଉପସ୍ଥାପନା କଲେ ସୁପ୍ରଭା ପାଢ଼ୀ ଓ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:45ରେ ସ୍ପନ୍ଦନ ପଣ୍ଡା ଗାଇଥିବା ଭଜନ ଶୁଣିବେ। ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ଶୁଣିବେ ସକାଳ 9:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12:00, ଦିନ 2:15ରେ ଏବଂ ସନ୍ଧ୍ୟା 6:10ରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ। ଗୀତିନାଟ୍ୟ ତ୍ରିପୁରା ଶୁଣିବେ ଦିନ 11:00। ରଚନା ସୁରେଶ ଦାସ, ପ୍ରଯୋଜନା କୁଞ୍ଜବିହାରୀ ନନ୍ଦ, ସଙ୍ଗୀତ ପରିଚାଳନା ଧନଞ୍ଜୟ ଶତପଥୀ। ଦିନ 12:30ରେ ଶୁଣିବେ ସୌରଭାଷର କାର୍ଯ୍ୟକ୍ରମ ତାର୍ଭା। ଓଡ଼ିଆ ଭକ୍ତି ଗୀତ ଶୁଣିବେ ଦିନ 12:50ରେ। ଜଗଜିତ୍ ସିଂ ଏବଂ ହରିହରନ୍ ଗାଇଥିବା ହିନ୍ଦୀ ଗଜଲ ଶୁଣିବେ ଦିନ 1:05ରେ। ଦିନ 1:20ରେ ପ୍ରଚାର କରିବ ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହାଲୋ ସଙ୍ଗିନୀ ଡାଏଲ୍ ଆଉଟ୍, ବିଷୟ ରହିଛି କଣ୍ଟା ବାଡ଼ରେ ଲୁଗା ପକାଇବା। ଅପରାହ୍ନ 5:00 ପ୍ରଚାର କରିବ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ହାଲୋ ସ୍ପନ୍ଦନରେ ଶୁଣିବେ ଡିଜିଟାଲ ବନାମ ଆକାଶବାଣୀ। ଅପରାହ୍ନ 5:30ରେ ଶୁଣିବେ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଜହ୍ନ। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ। ରାତି 7:30ରେ ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଆଲୋଚନାରେ ରହିଛି ଦୈନିକ ସାରର ବ୍ୟବହାର। ସଂସଦ ସମୀକ୍ଷା ଶୁଣିବେ ରାତି 8:00, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 8:15ରେ ଶୁଣିବେ ଧାରାବାହିକ ପରଜା, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର। ରାତି 9:30ରେ ଶୁଣିବେ ହାସ୍ୟ ରସାତ୍ମକ ଧାରାବାହିକ ସଜ ମୌଜ। ଦେଶିଆ ଗୀତ ଶୁଣିବେ ରାତି 9:45ରେ, ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର, ରୀନା ମହାପାତ୍ର, ଶୈଳଭାମା। ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ପ୍ରଯୋଜନା ରମାପଦ ନନ୍ଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳ 8:30ରେ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଛି ସନ୍ଧ୍ୟା ଦର୍ଶନ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 8:00 ଯାଉଛି। ପ୍ରଥମେ ସମାଚାର ପ୍ରଭାତ, ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
3: बेटा मैं कल अपने भतीजे के घर होके आया, देखकर हैरान रह गया कि वो लोग दिन भर एसी चलाते हैं, रोज वॉशिंग मशीन चलाते हैं, घर में दो दो फ्रिज हैं, फिर भी उसका बिजली बिल पता है कितना आता है? जीरो। मैंने पूछा तो भतीजा बोला, चाचा जी सब ऊपर वाले की दया है। मतलब सोलर पैनल की। मैंने सोचा अब तो लगवाना ही पड़ेगा।
4: पीएम सूर्य घर मुफ्त बिजली योजना, जुड़ने के लिए रजिस्टर करें pmsuryaghar.gov.in पर।
5: हर घर सूर्य घर।
6: क्या आप परेशानियों से घिरे हैं? मन भारी है और कोई रास्ता नजर नहीं आ रहा? याद रखें, समाधान आपके पास है। टेलीमानस के निशुल्क नंबर 14416 पर कॉल करें। कहीं से भी कभी भी 24 घंटे ये सुविधा उपलब्ध है। यहाँ आपकी बात सुनी जाती है, समझी जाती है और आपको सही दिशा दी जाती है। आप अकेले नहीं है, मदद बस एक कॉल दूर है।
7: नमस्कार, आकाशवाणी से समाचार प्रभात के साथ मैं प्रियंका अरोड़ा। मुख्य समाचार। प्रधानमंत्री नरेंद्र मोदी ने कहा, नागरिकों का कल्याण सभी सुधारों के केंद्र में होना चाहिए और शासन की नीतियां जनता की जरूरतों के अनुरूप तैयार की जानी चाहिए। केंद्रीय मंत्री जेपी नड्डा ने कहा, सरकार संसद में नीट पेपर लीक मुद्दा

ଯୁଗେ ଯୁଗେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତିଭାବର ଦ୍ୟୋତକ ଭାବରେ ସଂସାରର ପତିତମାନଙ୍କୁ ଉଦ୍ଧାର କରି ପତିତ ପାବନ ଆଖ୍ୟା ଲାଭ କରିଛନ୍ତି। ଲୀଳାମୟ ପ୍ରଭୁ ବହୁ ଭାବରେ ସକଳ ପାବନର ଅଧିକାରୀ। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଜଗନ୍ନାଥ ଆଦ୍ୟରୁ ପତିତମାନଙ୍କ ପାବକତ୍ୱର ମହିମାରେ ମହିମାନ୍ୱିତ। ଅନ୍ୟ ଅର୍ଥରେ କହିବାକୁ ଗଲେ ଜଗନ୍ନାଥ ସ୍ୱୟଂ ପତିତ ପାବନ ରୂପରେ ସକଳ ଜୀବଜଗତ ପ୍ରତି କୃପା ପାରବାର ରୂପେ ପ୍ରତିଭାତ। ଭକ୍ତ ଯେତେବେଳେ ସକଳ ଅହଂଭାବକୁ ତ୍ୟାଗ କରି ସେହି ପରମ କାରୁଣିକ ଦାରୁ ବିଗ୍ରହଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ, ସେତେବେଳେ ସେ ପାବନର ମହତୀ ଅଧିକାରୀ ହୁଏ।

0: ମହାପ୍ରଭୁଙ୍କ ନିକଟରେ ତେଣୁ କେହି ପତିତ ନୁହନ୍ତି, କାରଣ ସେ ସ୍ୱୟଂ ପାବନାବତାରର ପ୍ରତୀକ ଭାବରେ ନୀଳକନ୍ଦରରେ ବିରାଜମାନ। ପୁନଶ୍ଚ ଯୁଗେ ଯୁଗେ ପ୍ରଭୁ ଭକ୍ତକୁ ଉଦ୍ଧାର କରିବା ନିମନ୍ତେ ପାବନର ସ୍ପର୍ଶ ଦେବା ପାଇଁ ସେମାନଙ୍କ ଗହଣକୁ ରତ୍ନ ସିଂହାସନରୁ ଓହ୍ଲାଇ ଆସନ୍ତି। ତାପରେ ପାଳିତ ହୁଏ ନବଦିନାତ୍ମକ ଯାତ୍ରା। ପ୍ରଭୁ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ଧରି ବିରାଜମାନ ହୁଅନ୍ତି ଗୁଣ୍ଡିଚା ମନ୍ଦିରରେ। ସେଠାରେ ମଧ୍ୟ ପାଳିତ ହୁଏ ଅନେକ ପୂଜା, ଉପଚାର, ରୀତି ଆଉ ନୀତି। ସବୁର ମୂଳରେ ସେହି ଗୋଟିଏ ଉଦ୍ଦେଶ୍ୟ, ଭକ୍ତଜନଙ୍କୁ ଦର୍ଶନ ଦେବା, ସେମାନଙ୍କ ଗହଣରେ ଅବସ୍ଥାନ କରି ସେମାନଙ୍କୁ ପାବନସିକ୍ତ କରିବା। ତେଣୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ ହେରା ପଞ୍ଚମୀ ପରେ ଅନ୍ୟ ଏକ ମୁଖ୍ୟ ନୀତିର ପରମ୍ପରା ହେଉଛି ସନ୍ଧ୍ୟା ଦର୍ଶନ। ନବମୀ ଦିନ ସନ୍ଧ୍ୟାରେ ଠାକୁରମାନଙ୍କୁ ସୁବେଶ କରାଯାଏ, ତାପରେ ଆରମ୍ଭ ହୁଏ ସନ୍ଧ୍ୟା ଦର୍ଶନ। ଏହି ଦିନ ଓ ଦର୍ଶନ ନୀତି ପଶ୍ଚାତରେ ଲୋକବିଶ୍ୱାସଟି ହେଉଛି ପରମ ଭକ୍ତ ବିଭୀଷଣ ପ୍ରଭୁଙ୍କୁ ଦର୍ଶନ କରିବାକୁ ଏହି ସନ୍ଧ୍ୟାରେ ଆଗମନ କରିଥାନ୍ତି। ତେଣୁ ଏହିପରି ଏକ ବିଶେଷ ଅବସରର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉଛି ଆଜିର ଆମର ମୁଖ୍ୟ ବିଷୟ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ସ୍ନାନ ଶ୍ରୀଗୁଣ୍ଡିଚା ବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଅଖିଳ ବ୍ରହ୍ମାଣ୍ଡନାଥ, ସେ ସମସ୍ତଙ୍କର ତ୍ରାଣକର୍ତ୍ତା। ତାଙ୍କର ଗୋଟିଏ ବିଶେଷ ନାମ ହେଉଛି ପତିତ ପାବନ। ପତିତ ଜନମାନଙ୍କୁ ଉଦ୍ଧାର କରିବା ପାଇଁ ସେ ତ ବାର ମାସରେ ତେର ଯାତ୍ରାର ଉଦ୍ଭବ କରିଛନ୍ତି, କିନ୍ତୁ ବିଶେଷ କରି ଦୁଇଟି ଯାତ୍ରାରେ ସେ ରତ୍ନ ସିଂହାସନ ପରିତ୍ୟାଗ କରି ନିଜର ଭକ୍ତମାନଙ୍କ ଗହଣକୁ ଚାଲି ଆସନ୍ତି। ସେହି ଯାତ୍ରାମାନଙ୍କ ମଧ୍ୟରୁ ଗୋଟିଏ ଯାତ୍ରା ହେଉଛି ସ୍ନାନ ଯାତ୍ରା ଏବଂ ଅନ୍ୟ ଯାତ୍ରାଟି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁମାନେ ତିନି ରଥରେ ଆରୋହଣ କରି ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ଏବଂ ସେଠାରେ ସାତ ଦିନ ଅବସ୍ଥାନ କରନ୍ତି, ଏବଂ ଏହି ଯାତ୍ରାକୁ ନବଦିନାତ୍ମିକା ଯାତ୍ରା ବୋଲି କୁହାଯାଏ। ଏବଂ ଆଷାଢ଼ ଶୁକ୍ଳ ନବମୀ ତିଥିରେ ସନ୍ଧ୍ୟାକାଳରେ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ହେଉଥିବା ଶ୍ରୀଜୀଉମାନଙ୍କର ପବିତ୍ର ଦର୍ଶନକୁ ସନ୍ଧ୍ୟା ଦର୍ଶନ ବୋଲି କୁହାଯାଏ। ଚରମଚକ୍ଷୁରେ ଦର୍ଶନ କରି ଭଗବାନଙ୍କର ଅପାର କରୁଣା ଲାଭ କରିବା ନିମନ୍ତେ ଏହି ଦିନଟି ଏକ ଦୁର୍ଲଭ ଅବସର।

ଅନ୍ଧ୍ୟା ଦର୍ଶନ ନିମନ୍ତେ ସ୍ଥାନର ଓ କାଳର ବିଶେଷ ଗୁରୁତ୍ୱ ଆପଣମାନେ ସେଦିନ ଉପଲବ୍ଧି କରିବେ। ସ୍ଥାନ କିଏ? ସ୍ଥାନ ହେଉଛି ଶ୍ରୀ ପୁରୁଷୋତ୍ତମ ଧାମସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିରର ପବିତ୍ର ଆଡ଼ପ ମଣ୍ଡପ, ଏବଂ କାଳ ହେଉଛି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥିର ସନ୍ଧ୍ୟାକାଳ। ଶ୍ରୀ ଭଗବାନଙ୍କୁ ଉପାସନା କରିବାର ସର୍ବୋତ୍କୃଷ୍ଟ କାଳ ହେଉଛି ସନ୍ଧ୍ୟାକାଳ। ବୈଦିକ ପରମ୍ପରାରେ ତ୍ରିକାଳ ସନ୍ଧ୍ୟା ଉପାସନାର ବିଧି ରହିଅଛି। ଭଗବାନ ଶ୍ରୀଜଗନ୍ନାଥ

ମହାପ୍ରଭୁ ନବଦିନାତ୍ମକ ଯାତ୍ରା କାଳରେ ଯେଉଁ ସପ୍ତ ଦିବସ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି, ସେହି ସମୟରେ ତୀର୍ଥରାଜ ଇନ୍ଦ୍ରଦୁମ୍ନ ସରୋବରରେ ସ୍ନାନ କରି ଶ୍ରୀ ନୃସିଂହ ମହାପ୍ରଭୁଙ୍କୁ ପ୍ରଣାମ କରି ମହାପ୍ରସାଦ ସେବନ ପୂର୍ବକ ଦାନ ହୋମ ଓ ଜପାଦି କରି ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ଅଖିଳ ପାତକରୁ ମୁକ୍ତି ମିଳିବା ସହ ମହାପ୍ରଭୁଙ୍କର କୃପାଲାଭ ହୋଇଥାଏ। ଆଡ଼ପ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଦିନ ଦର୍ଶନ କରିବା ଯାହା, ନୀଳାଦ୍ରି ମଣ୍ଡପରେ ଦଶ ବର୍ଷ ଦର୍ଶନ କରିବା ସେୟା। ଶାସ୍ତ୍ରକାର

ଆତକରୁ ମୁକ୍ତି ମିଳିବା ସହ ମହାପ୍ରଭୁଙ୍କର କୃପା ଲାଭ ହୋଇଥାଏ। ଆଡ଼ପ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଦିନ ଦର୍ଶନ କରିବା ଯାହା, ନୀଳାଦ୍ରି ମଣ୍ଡପରେ ଦଶ ବର୍ଷ ଦର୍ଶନ କରିବା ସେୟା। ଶାସ୍ତ୍ରକାର କହନ୍ତି, ନୀଳାଦ୍ରୁ ଦଶ ବର୍ଷ ଆଣି ଆଡ଼ପ ମଣ୍ଡପେ ଦିନେ। ସ୍କନ୍ଦ ପୁରାଣରେ କୁହାଯାଇଛି, ସକୃତ ଦୃଷ୍ଟ୍ୱା ଅଭିମୁକ୍ତ ସ୍ୟାତ୍ କିମନ୍ୟୈ ବହୁ ଭାଷଣୈ ନୀଳାଦ୍ରୁ ଦଶ ବର୍ଷାଣି ତ୍ରିକାଳାର୍ଚ୍ଚା ସୁସଂଜତ। ଆଡ଼ପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦିବସରେ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୋଇଥାଏ, ରାତ୍ରି କାଳରେ ଦର୍ଶନ କଲେ ଦଶ ଗୁଣ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରମାନଙ୍କରେ ଲିଖିତ ଅଛି।

ମହାପ୍ରଭୁଙ୍କର ନବମୀ ସନ୍ଧ୍ୟା ଦର୍ଶନ ଦିନ ସବୁଦିନ ପରି ଦ୍ୱାର ଫିଟା, ମଙ୍ଗଳ ଆଳତି, ମୈଲମ, ତଡ଼ପଲାଗି, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଏ ନୀତି ବଢ଼ିବା ପରେ ପୁଣି ଗୋପାଳ ବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ, ଭୋଗମଣ୍ଡପ ସରିଲା ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ଏତିକ ସରିଲା ପରେ ବିଶେଷ ନୀତି ହେଉଛି ଯେତେବେଳେ ମହାପ୍ରଭୁମାନେ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି ସେ ରାହାସ ମଣ୍ଡପକୁ ବିଜେ କରନ୍ତି। ଏହି ନବମୀ ଦିନ ରାହାସ ମଣ୍ଡପକୁ ମଧ୍ୟ ଦିଅଁ ବିଜେ କରିଥାନ୍ତି। ତାପରେ ଚନ୍ଦନ ଲାଗି ବଢ଼େ, ବଡ଼ସିଂହାର ବେଶ ବଢ଼େ, ବଡ଼ସିଂହାର ଭୋଗ, ପହୁଡ଼ ଆରତୀ ପ୍ରଭୁ ନୀତିମାନ ସରିଗଲା ପରେ ବିଶେଷ ନୀତି ହେଉଛି ଏହି ଦିନ ଠାକୁରମାନଙ୍କର ବଡ଼ସିଂହାର ନୀତି ବଢ଼ିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ବାହାରକୁ ଚାଲି ଆସନ୍ତି। ତାପରେ ନୀତି କ'ଣ ହେଉଛି, ସୁଦର୍ଶନକୁ ସିଂହାସନରୁ ଆଣି ବଡ଼ବାଡ଼ର କୋଣରେ ଖଟୁଳି ଉପରେ ବିଜେ କରାଯିବା ପରେ କୋଠ ସୁଆସିଆମାନେ ଚାରମାଳ ବାନ୍ଧିଥାନ୍ତି, ଠାକୁରମାନଙ୍କୁ ଶୁକ୍ଳ ସଜ ଲାଗି କରାଯାଏ, ପରଦିନ ବାହୁଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ବାହୁଡ଼ା ଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ପୂର୍ବ ରାତ୍ରିରୁ ଅର୍ଥାତ୍ ଆଷାଢ଼ ଶୁକ୍ଳ ନବମୀ ଦିନ ରାତ୍ରିରୁ ଆରମ୍ଭ ହୋଇଥାଏ।

ପ୍ରଶ୍ନ ଉଠେ, ଶ୍ରୀମନ୍ଦିର ବିଷ୍ଣୁଙ୍କ ପୀଠ, ଅଥଚ ଏହି ମନ୍ଦିର ସମ୍ମୁଖରେ କାହିଁକି ରହିଛି ସମୁଚ୍ଚ ଅରୁଣସ୍ତମ୍ଭଟିଏ? ଅରୁଣ ତ ବିଷ୍ଣୁଙ୍କ ବାହନ ନୁହନ୍ତି, ସେ ସୂର୍ଯ୍ୟଙ୍କ ସାରଥି। ତେଣୁ ପୁରୀ ମନ୍ଦିର ସାମ୍ନାରେ ଏ ସ୍ତମ୍ଭ ସ୍ଥାପିତ ହେଲା କିପରି? ଐତିହାସିକମାନଙ୍କର ମତ ଯେ ସ୍ତମ୍ଭଟି ପ୍ରକୃତରେ କୋଣାର୍କର ସୂର୍ଯ୍ୟ ମନ୍ଦିରରୁ ହିଁ ଆସିଛି। ଅଷ୍ଟାଦଶ ଶତାବ୍ଦୀରେ ବେଶ କିଛି ବର୍ଷ ପାଇଁ ମରହଟ୍ଟାମାନେ ଓଡ଼ିଶା ଅଧିକାର କରିନେଇଥିଲେ ଏବଂ ସେତିକିବେଳେ ସେମାନଙ୍କ ଉଦ୍ୟମରେ ଅରୁଣ ସ୍ତମ୍ଭଟି କୋଣାର୍କ ମନ୍ଦିରରୁ ଆଣି ପୁରୀରେ ସ୍ଥାପନ କରାଯାଇଥିଲା। ପୁରୀ ମନ୍ଦିରର ଧାରାବାହିକ ବିବରଣୀ ଲିପିବଦ୍ଧ ହୋଇଥିବା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି, କୋଣାର୍କ କ୍ଷେତ୍ରରୁ ମୁଗୁନି ପଥର ଖମ୍ବ ଆଣି ସିଂହଦ୍ୱାର ଚକଡ଼ାରେ ରଖାଇଲେ। ଏଣୁ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ପୁରୀ ମନ୍ଦିର ସମୀପରେ ତ୍ରୟୋଦଶ ଶତାବ୍ଦୀର ସ୍ତମ୍ଭଟି ଶୋଭା ପାଉଛି। କଳା ମୁଗୁନି ପଥରରେ ଗଢ଼ା ସୁଉଚ୍ଚ ସ୍ତମ୍ଭଟି ପ୍ରାଚୀନ ଉତ୍କଳୀୟ ସ୍ଥପତିମାନଙ୍କର ବିସ୍ମୟକାରୀ କରାମତିର ଅନ୍ୟତମ ନମୁନା। ସମୁଦାୟ ସ୍ତମ୍ଭଟି ମୁଗୁନି ପଥରରେ ନିର୍ମିତ ହୋଇଥିଲେ ମଧ୍ୟ ନିମ୍ନ ଭାଗରେ ଏହା ଏକ ଭାସ୍କର୍ଯ୍ୟ ଖଚିତ ପୀଠ ସହ ସଂଯୁକ୍ତ। କ୍ଷୁଦ୍ରକାୟ ଅରୁଣମୂର୍ତ୍ତି ଥିବା ସ୍ତମ୍ଭର ଶୀର୍ଷଭାଗଟି ମଧ୍ୟ ଏକ ସ୍ୱତନ୍ତ୍ର କଳା ମୁଗୁନି ପଥରରେ ନିର୍ମିତ ହୋଇ ଯୋଡ଼ାଯାଇଥିବା ମନେ ହୁଏ। ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଦ୍ୱାରଠାରୁ ପ୍ରାୟ 20 ଫୁଟ ଦୂରରେ 33 ଫୁଟ 8 ଇଞ୍ଚ ଉଚ୍ଚର ସ୍ତମ୍ଭଟି ଆରୋପିତ ହୋଇଛି। ଗୋଟିଏ ପଥରରେ ନିର୍ମିତ ପ୍ରକୃତ ସ୍ତମ୍ଭଟିର ଦୈର୍ଘ୍ୟ 25 ଫୁଟ 2 ଇଞ୍ଚ, କିନ୍ତୁ ତଳେ ଅର୍ଥାତ୍ ଭୂମି ଉପରେ ଥିବା ଯେଉଁ ଚତୁଷ୍କୋଣୀ ପଥର ପୀଠ ଏହି ସ୍ତମ୍ଭଟିକୁ ଧରି ରଖିଛି ତାର ଉଚ୍ଚତା 4 ଫୁଟ 3 ଇଞ୍ଚ। ପଦ୍ମବାଖୁଡ଼ା, ଗଜସିଂହ ମୂର୍ତ୍ତି ପ୍ରଭୃତି ମନୋରମ ଭାସ୍କର୍ଯ୍ୟ ଶୋଭିତ ଏହି ଉପଳ କ୍ଷେତ୍ରଟି ସ୍ତମ୍ଭଠାରୁ ଅଧିକତର କଳା ପଥରରେ ନିର୍ମିତ। ମାଟି ଉପରେ ଏହି ଶିଳାକ୍ଷେତ୍ର 4 ଫୁଟ 3 ଇଞ୍ଚ ରହିଥିଲେ ମଧ୍ୟ ମାଟି ତଳେ ଶିଳାଗୁଡ଼ିକ ପ୍ରାୟ 3 ଫୁଟ ପୋତା ଯାଇଥିବା ଗବେଷକମାନଙ୍କର ମତ। ପ୍ରକୃତ ସ୍ତମ୍ଭଟିର ଉଚ୍ଚତା 25 ଫୁଟ 2 ଇଞ୍ଚ ବୋଲି ପୂର୍ବରୁ କୁହାଯାଇଛି। ସ୍ତମ୍ଭଟି ଆକୃତିରେ 16 କୋଣିଆ ବା 16 ପାଲକା ବିଶିଷ୍ଟ। ସ୍ତମ୍ଭର ପରିଧି ବା ଗୋଲେଇ 6 ଫୁଟ 3.5 ଇଞ୍ଚ। ସ୍ତମ୍ଭର ବ୍ୟାସ ପ୍ରାୟ 2 ଫୁଟ। ସ୍ତମ୍ଭ ଶୀର୍ଷରେ ଏକ ଚତୁଷ୍କୋଣୀ ପିଢ ରହିଛି। ଏହା ଅନ୍ୟ ଏକ ପଥରରେ ନିର୍ମିତ ହୋଇଥିବା ଭଳି ମନେ ହେଉଛି। ଏହି ଚତୁଷ୍କୋଣୀ ଶୀର୍ଷାଂଶର ଉଚ୍ଚତା ପ୍ରାୟ 2.5 ଫୁଟ ଏବଂ ସଭା ଉପରେ ରହିଛି ଅରୁଣଙ୍କର ମୂର୍ତ୍ତି। ଅରୁଣ ଭାସ୍କର୍ଯ୍ୟଟି କ୍ଷୁଦ୍ରାବୟବ ପ୍ରଣାମ ମୁଦ୍ରାରେ ଆସୀନ। ଜଗନ୍ନାଥଙ୍କର ଅନେକ ଭକ୍ତ ଅରୁଣ ସ୍ତମ୍ଭ ପଶ୍ଚାତରୁ ମଧ୍ୟ ପ୍ରଭୁଙ୍କ ପାଇଁ ଭକ୍ତି ଅର୍ଘ୍ୟ ଅର୍ପଣ କରିଥାନ୍ତି।

ଶ୍ରୀମନ୍ଦିରର ଠିକ୍ ସମ୍ମୁଖରେ ବଡ଼ଦାଣ୍ଡର ପୂର୍ବ ପ୍ରାନ୍ତରେ ଛିଡ଼ା ହୋଇ ଦେଖିଲେ ବିପୁଳକାୟ ପୁରୀ ମନ୍ଦିର ଦର୍ଶକକୁ ଅଭିଭୂତ କରେ ତାର ଅନନ୍ୟ ସ୍ଥାପତ୍ୟ ଶୈଳୀ ଓ ବିଶାଳତା ଦ୍ୱାରା। ଆଉ ଏକ ବିଶାଳତା, ଏହି ବିଶାଳତା ସହ ଖାପ ଖାଇଲା ଭଳି ମନ୍ଦିର ସମୀପରେ ଛିଡ଼ା ହୋଇଛି ସୁଉଚ୍ଚ ଓ ସୁଦୃଶ୍ୟ ଅରୁଣ ସ୍ତମ୍ଭଟି।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ଥିଲା ସନ୍ଧ୍ୟା ଦର୍ଶନ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଶିଳ୍ପୀ ସ୍ପନ୍ଦନ ପଣ୍ଡାଙ୍କ କଣ୍ଠରେ କେତୋଟି ଭଜନ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ସ୍ପନ୍ଦନ ପଣ୍ଡା ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନାରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ

ଶୁଣିଲେ ଭଜନ। ଶିଳ୍ପୀ ଥିଲେ ସ୍ପନ୍ଦନ ପଣ୍ଡା। ଗୀତଗୁଡ଼ିକ ଥିଲା ବାବାଜୀ ଚରଣ ଜେନା ଏବଂ ଡକ୍ଟର କୃତିବାସ ନାୟକଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।

ନମସ୍କାର। ରାଗ କେବେ ସମ୍ପର୍କକୁ ଭାଙ୍ଗେ ନାହିଁ, କିନ୍ତୁ ଅବହେଳା ଏବଂ ନିରବତା ଧୀରେ ଧୀରେ ଦୁଇଟି ହୃଦୟକୁ ଅଲଗା କରିଦିଏ। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି କାର୍ଯ୍ୟକ୍ରମ ଉପସ୍ଥାପନରେ ମୁଁ ରଞ୍ଜନ କୁମାର ବେହେରା।

0: ରାଜା ନମସ୍କାର।
1: ହଁ ନମସ୍କାର।
0: ଲକ୍ଷ୍ମୀ ନଗର କହୁଥିଲି ସିନ୍ଦର ସୁବର୍ଣ୍ଣପୁର।
1: କୁହନ୍ତୁ ଆପଣଙ୍କର ମନ ପସନ୍ଦର ଓଡ଼ିଆ ଗୀତ।
0: ଆଜି ଗୋଟେ ଅରବିନ୍ଦ ମୁଦୁଲିଙ୍କ ଘଣ୍ଟରେ ଗୋଟେ ଭଜନ ଅଛି ଆଜ୍ଞା। ଭଜନଟି ହଉଛି ଆହେ ଗଜପତି ଘେନା କର ଏହି ମିନତି।
1: ବାଘ ବାବୁ ସବୁ ଭଲ?
0: ସବୁ ଭଲ ଆଜ୍ଞା।
1: ଆପଣଙ୍କର ସେପଟେ ରଥଯାତ୍ରା କୋଉଠି ହେଲା?
0: ରଥଯାତ୍ରା ଆମ ଗାଁଠୁ 2 କିଲୋମିଟର ଦୂର ହୁଏ ଆଜ୍ଞା।
1: ଆଚ୍ଛା, ଏ ବର୍ଷ କେମିତି ହେଲା ରଥଯାତ୍ରା କୁହନ୍ତୁ ଟିକେ।
0: ଏଥର ଟିକେ ଭଲ ହେଲାନି, ମନ ହେଇଗଲା ଗାନ୍ଧୀ ଲାଗି ବର୍ଷ ଅସୁବିଧା ହେଲା ତ।
1: ହଁ ବର୍ଷା ବେଶୀ ହେଲା।
0: ହଁ ଆଜ୍ଞା।
1: ଆଉ ଆଖପାଖରେ କୋଉଠି ହୁଏ?
0: ଆମ ଅଞ୍ଚଳରେ ପାଖପାଖ ବହୁତ ଜାଗାରେ ହୁଏ ଆଜ୍ଞା। 2-4 କିଲୋମିଟର ଏନ୍ତା 5-10 କିଲୋମିଟର ଏନ୍ତା ହୁଏ ଆଜ୍ଞା।
1: ତାମାନେ ଏବେ ବର୍ଷା ଲାଗି ରହିଛି କି?
0: ବର୍ଷା 2 ଦିନ ଝରିଥିଲା, ବର୍ତ୍ତମାନ ଏଟା ନୌକା ପାଖ ରଖିଛି କାଲିଠୁ, ଆଜି ବର୍ଷିଲା, ଏବେ ଝିପୁରି ଝିପୁରି କରୁଛି।
1: ତେବେ ଝିପୁରି ଝିପୁରି ଆପଣଙ୍କର କାମ ଦାମ କିଛି ହଉଛି ନା ନାହିଁ?
0: ଝିପିର ମାନେ କଣ ପିଆଜ ଆମର ଯୋଉ ପଲା ପୁଲିଟା ପକେଇ ସରିଗଲା, କିଛି ପକାବାର ଅଛି କିନ୍ତୁ ଆମର କିଛି ରୁଆ ବି ଆରମ୍ଭ ହେଇଗଲା କିଛି ଲୋକଙ୍କର।
1: ତାମାନେ ଏ ବର୍ଷା ଚାଷ ପାଇଁ ଠିକ ହବ ବୋଲି ଭାବୁଛନ୍ତି କି ଆପଣ?
0: ଏ ବର୍ଷା ତ ଠିକ ଅଛି ଏତେ, ବାକି ବର୍ଷା କିନ୍ତୁ ବର୍ଷା ପୁଣି ଆମର ଯଦି ଯେତେବେଳେ ପଲା ରୁଆ ହବ ସେତେବେଳେ ପୁଣି ବର୍ଷା ହବା କଥା ଆଜ୍ଞା। ଯଦି ଛାଡ଼ିଦେବ ବୋଲେ ପୁଣି ପାଣି ଶୁଖିଯିବ, ମାନେ ଜମିରେ କାଦୁଅ ଶୁଖିଯିବ, ମାନେ ଆଉ ପଲା ଯୋଗେ ହବନି।
1: ଠିକ ଅଛି ବାଘବାବୁ, ଆଜି ଆପଣ ପ୍ରଥମ ଶ୍ରୋତା, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ। ହଁ କୁହନ୍ତୁ।
0: ସହଦେବପୁର ଅମିତ ଭୋଇ, ଆଦିତ୍ୟ ଶର୍ମା, ଦୁଷ୍ୟ ଚନ୍ଦ୍ରଣା, ବିକ୍ରମ ସାହୁ, ସେବାରାମ ମେହର, ବାସୁଦେବ ମେହର, ମୁରଲୀ ମେହର, ଶାନ୍ତନୁ ପଣ୍ଡା, ରବୀନ୍ଦ୍ରନାଥ ମେହର, ମୁନା ପଣ୍ଡା, ପୂର୍ଣ୍ଣ ପ୍ରଭାକର, ଯଶବନ୍ତ ଭୋଇ, ନରେନ୍ଦ୍ର କୁମାର ସାହୁ, ବିଶ୍ୱ ଅନାଥ, ହରେଶ ବରୁଆ, ପଞ୍ଚାନନ ପଞ୍ଚଦିଆ, ରୂପେନ୍ଦ୍ର ସୁନା, ଶିବଲ ସାହୁ, ଚୈତନ୍ୟ ପଟେଲ, କରମ ସାନି ସାହୁ, ଦ୍ୱିତୀୟ ଚନ୍ଦ୍ର ସେଠ, ଆଉ ଆମର ହେଲେ ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଆମର ତୀରନକା ଭାଇ, ଆଉ ସୁଖଦେବ ବାଗ।
1: ଠିକ ଅଛି, ସେମାନେ ବି ଶୁଣନ୍ତୁ, ଆପଣ ବି ଶୁଣନ୍ତୁ।
0: ନମସ୍କାର ଆଜ୍ଞା।
1: ନମସ୍କାର।

0: ଏଇଟା ଆପଣଙ୍କର ବର୍ଷା ଦିନ ହେଲେ ଏମିତି ହୁଏ ନା ଏ ବର୍ଷ ହେଇଛି?
1: ହଁ, ବର୍ଷା ଦିନ କେବଳ।
0: ତା ପାଇଁ କିଛି ପ୍ରତିକାର ନାହିଁ?
1: ପ୍ରତିକାର ନଦୀ ବନ୍ଧ ହଉଛି, ଏ ବର୍ଷ ପୁଣି ନଦୀ ଉପରେ ବନ୍ଧ ହବ, ନଦୀ ଆଉ ଟିକେ ବଡ଼ ଉଚ୍ଚା ବନ୍ଧ ହବ।
0: ତାମାନେ ବାହୁଡ଼ା ଯିବେ କି ନାହିଁ?
1: ବାହୁଡ଼ା ତ ବର୍ତ୍ତମାନ ଲଘୁଚାପ ହବ, ବାହୁଡ଼ାକୁ କହିଲା ବାହୁଡ଼ାକୁ ଆଉ କୁଆଡେ ଯିବାର ନାହିଁ, କାହିଁକିନା ଲଘୁଚାପ ଅଛି ବାହୁଡ଼ାକୁ।
0: ଠିକ ଅଛି, ଆପଣଙ୍କର ପସନ୍ଦର ଗୀତରେ ଆମେ ଶୁଣେଇ ଦଉଛୁ, ଧନ୍ୟବାଦ।
1: ହଁ ଆଜ୍ଞା, ରହୁଛି, ନମସ୍କାର।
0: ନମସ୍କାର।

0: ଭଲ ହେଲା ସାର୍ ରଥଯାତ୍ରା। ବର୍ଷା କିନ୍ତୁ ବହୁତ ପ୍ରବଳ, ବହୁତ ପ୍ରବଳ ହେଲା ସାର୍। ଠିକ ରଥ ଟାଣିବା ସମୟ ତ ବର୍ଷା ହେଇଗଲା ଆଉ।
1: ତାମାନେ ଆପଣଙ୍କର ସେପଟ ଅଞ୍ଚଳରେ ବୈପାରିଗୁଡ଼ାରେ ହିଁ ରଥଯାତ୍ରା ହୁଏ ନା କି?
0: ନାଇଁ, ଆମର ସେଇ ଦଶମତପୁର ଗାଁଟି ଗୋଟେ ପଞ୍ଚାୟତ, ସେ ବି ରଥଯାତ୍ରା ହଉଛି। ଆଉ ତାପରେ ମେନ୍ ବ୍ଲକଟା ହଉଛି ବୈପାରିଗୁଡ଼ା, ସେଠି ବି ରଥଯାତ୍ରା ହଉଛି ସାର୍।
1: ଆଚ୍ଛା, ସେଇଠି ଆପଣଙ୍କର ଶ୍ରୀଜଗନ୍ନାଥ ମନ୍ଦିର ଅଛି ଦଶମନ୍ତପୁରରେ?
0: ଆଜ୍ଞା ଆଜ୍ଞା, ଶ୍ରୀଜଗନ୍ନାଥ ମନ୍ଦିର ଅଛି, ପ୍ଲସ ମାଉସୀମା ମନ୍ଦିର ବି ଅଛି। ଚାଲିଛି ସାର୍ ଏଇଭଳିଆ ପରମ୍ପରା ରଥ ଟଣା ଆଉ।
1: ଆପଣଙ୍କ ଜାଣିବା ଭିତରେ କେତେ ବର୍ଷ ହେଲାଣି ଦଶମନ୍ତପୁରରେ ହଉଛି?
0: ମୁଁ ରହିବା ଭିତରେ ଯାହା ହେଲେ କିଛି ନହେଲେ ଗୋଟେ 15-20 ବର୍ଷ ହବ ସାର୍।
1: ତାମାନେ କୋଉ କୋଉ ଅଞ୍ଚଳରୁ ସବୁ ଆସନ୍ତି ସେଠି ଦଶମନ୍ତପୁରକୁ?
0: ଏଇପଟ ହଉଛି ଜାମଯୋଡି, ମାଝିଗୁଡା, ଆଉ ଏପଟ ଗୋନିପୁଟ, ବୋଦାପୁଟ, ଆଉ ସବୁ ପାଖାପାଖି ସବୁ ଲୋକ ମାନେ ଆସୁଛନ୍ତି ସାର୍। ଆଉ ପ୍ରବଳ ଭିଡ଼, ଜନଗହଳି ବି ବହୁତ ହୁଏ ସାର୍।
1: ଆଚ୍ଛା, ଗଲା ବର୍ଷ ଅପେକ୍ଷା ଏ ବର୍ଷ ଟିକେ ଭିଡ଼ ଅଧିକ ହେଇଥିଲା କି?
0: ହଁ ସାର୍, ନିଶ୍ଚିତ ଅଧିକା ଗହଳି ହେଇଥିଲା।
1: ବୈପାରିଗୁଡ଼ାରେ କେମିତି ହେଇଥିଲା?
0: ହଁ, ବୈପାରିଗୁଡ଼ାରେ ବି ସାର୍ ସବୁ ଗଲା ବର୍ଷ ଯେମିତି ଏ ବର୍ଷ ବି ସାର୍ ବହୁତ ଗହଳି।
1: ଏଇ ଯୋଉ ବର୍ଷାରେ ମାନେ ବିଭିନ୍ନ ପ୍ରକାର ରୋଗ ହୁଏ ସାଧାରଣତଃ?
0: ଅଜାଟା ହୁଏ ଆମେ ଏମିତି ଜ୍ଵର, ଝାଡା, ଖାସ, ଏଇଭଳିଆ ସବୁ ରୋଗ, ବିଭିନ୍ନ ପ୍ରକାର ଜ୍ଵର ହୁଏ ସାର୍। ଆଉ
1: ବିଶେଷ କରି ଆପଣମାନେ ସ୍କୁଲରେ ପିଲାମାନଙ୍କୁ କେମିତି ସଚେତନତା କରାଉଛନ୍ତି?
0: ପିଲାମାନଙ୍କୁ ବିଭିନ୍ନ ପ୍ରକାର ବାସି ଖାଦ୍ୟ ନ ଖାଇବା, ଗରମ ପାଣିରେ ଗାଧୋଇବା, ଗରମ ପାଣି ପିଇବା, ଆଉ ସଦାବେଳେ ଗରମ ଭାତ ତରକାରୀ ସବୁ ଏମିତି ଖାଇବା, ବର୍ଷାରେ ବିଶେଷ କରି ନ ଭିଜିବା, ଛତା ବ୍ୟବହାର କରିବା, ରେନକୋଟ ବ୍ୟବହାର କରିବା, ଏସବୁ ସଚେତନ କରୁଛୁ ସାର୍ ପିଲାମାନଙ୍କୁ ଆଉ।
1: ଠିକ ଅଛି ସଞ୍ଜୀବ ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରେ ଶୁଣେଇ ଦଉଛୁ।
0: ରହିଲି ସାର୍, ନମସ୍କାର।
1: ହଁ ନମସ୍କାର।

0: ଆକାଶବାଣୀ
1: ଭାଇ ନମସ୍କାର।
0: ହଁ ନମସ୍କାର,
1: ମୁଁ ଭୁବନେଶ୍ୱର ନଗର ବାସିନ୍ଦା କହୁଛି।
0: କୁହନ୍ତୁ ଆପଣଙ୍କର ପସନ୍ଦର ଓଡ଼ିଆ ଗୀତ।
1: ମାଇଚିଆ ଗୋଖେଇ ସାହୁ, ମାଇ ପାଖରେ କୁହନି ସାହୁ।
0: ମାଇଚିଆ ଗୋଖେଇ ସାହୁ,
1: ଆଜ୍ଞା।
0: ଅକ୍ଷୟ ମହାନ୍ତି
1: ଗାଇଛନ୍ତି ଭାଇ, ଡେଡିକେଟ କରିଛି ଶିବ ପଣ୍ଡାକୁ।
0: କାହିଁକି
1: ସେ ମୋର ଜଣେ ସାଙ୍ଗ ଡାକି ଉଠେଇଛି ଏଇଟା।
0: ଆଚ୍ଛା, ଏଇ ଗୀତ କେବେ ଶୁଣିଥିଲେ ମନେ ରଖିଛନ୍ତି?
1: ଆଜ୍ଞା, ମୁଁ ତ ସବୁ ମୁଁ ମୋବାଇଲ ରେ ଦେଖେ, ଝିଅ ବି ଶୁଣେ ଗୀତ, ପିଲାମାନେ ଶୁଣନ୍ତି, ଆମ ହଜବେଣ୍ଡ ବି ଲାଗେ ସେ ଗୀତ।
0: ତେବେ ଏ ବର୍ଷ କେମିତି ଆପଣଙ୍କର ରଥ ଟଣା ହେଲା କୁହନ୍ତୁ ଟିକେ।
1: ରଥ ଟଣା ବଢିଆ ହେଇଛି, କିନ୍ତୁ ପୁରୀ ସିନା ଆମେ ଯାଇପାରିନି, ଆମର ଏଇଠି ରଥ।

0: ଆଚ୍ଛା, ଆପଣଙ୍କର ଭୁବନେଶ୍ୱରରେ କେତେଟା ରଥ ଟଣା ହୁଏ, କେତେଟା ଜାଗାରେ ରଥ ଟଣା ହୁଏ?
1: ଏମିତି ତ ମୁଁ ଗୋଟିଏ ଜାଗାରେ ଯାଏ, ଆମର ସନ୍ତାଳ ମଣ୍ଡଳୀ, ଆମର ଯୋଉ ଅଟେଶ୍ୱର ମନ୍ଦିର ଅଛି, ଆଉ ପଛିଆରି ସରସ୍ୱର ଯାଇଛି, ପଛିଆରି ଅଶୋକ ନନ୍ଦନକାନନ ହୁଏ, ଆଉ ଆମର ଶେଷର ହୁଏ, 3 ନମ୍ବର ହୁଏ, ଆଉ କୋଳକ୍ଷେତ୍ର ହୁଏ, ଆଉ ଗୋଟେ ଗଙ୍ଗାନଗର ନିଗମ ସେଠି ହୁଏ, ମୁଁ ସେତିକି ଜାଣିଛି।
0: ରଥ ପରେ ଠାକୁରଙ୍କୁ ଦର୍ଶନ କଲା ବେଳକୁ କଣ ଡାକିଲେ ଭଗବାନଙ୍କୁ?
1: ଭଗବାନଙ୍କୁ ତ ସବୁ ବର୍ଷ ଡକା ହଉଛି, ଭାଇ ସବୁବେଳେ ତ ଭଗବାନ ହୃଦୟରେ ଅଛନ୍ତି, ଭଗବାନ ସାର୍ ସେବେ ଆମେ ଡାକୁଛୁ, ଆମର ଓଡ଼ିଶାବାସୀ ଭାଇମାନଙ୍କୁ ସମସ୍ତଙ୍କୁ ଖୁସିରେ ରଖନ୍ତୁ, ଆଉ ଜଣେ ଦ୍ୱିତୀୟ ନ ସମସ୍ତେ ଭଲରେ ରୁହନ୍ତୁ।
0: ଆଚ୍ଛା, ଆମ ପାଇଁ କହିଲେ ଟିକେ?
1: ଆଜ୍ଞା, ସମସ୍ତଙ୍କ ପାଇଁ ଲାଗିଛି,
0: ଆମେ କେମିତି ଭଲ ରହିବୁ ସେ ବିଷୟ କହିଲେ ତ ଭଗବାନଙ୍କୁ।
1: ଆଜ୍ଞା,
0: ଆଉ
1: ଭାଇମାନେ ଖୁସିରେ ରହିବେ ନା ଭଉଣୀ ମାନେ କେମିତି ଖୁସିରେ ରହିବେ?
0: ଆଚ୍ଛା, କଣ କିଣିଲେ କହନ୍ତୁ ମତେ ଟିକେ।
1: ଭାଇ ମୁଁ କିଛି କିଣିନି, ଗଲେ
0: ଚଣା କିଣିଲେ କି ନାଇଁ? କାହିଁକି
1: ଆଚ୍ଛା
0: ନାଇଁ କୁହନ୍ତୁ ନା, ଯାତ୍ରା ଗଲେ ଚଣା କିଣିବା ନିହାତି ଦରକାର ବୋଲିକିରି।
1: ଯାତ୍ରାକୁ ଗଲେ ଭାଇ, ଯାତ୍ରାକୁ ଗଲେ ଭଗବାନଙ୍କୁ, ଯାତ୍ରା ଗଲେ ଚଣା କିଣିବା ଆବଶ୍ୟକତା ନାହିଁ, ଯାତ୍ରା ଗଲେ ଚାଟ କୁଟୁରି ଖାଇବା ଆବଶ୍ୟକତା।
0: କହନ୍ତି ଯେ ଚଣା ନ କିଣିଲେ କୁଆଡେ ମାଙ୍କଡ଼ ହେଇଯାନ୍ତି ମଣିଷ ମାନେ। ଏବେ ବର୍ଷା ହଉଛି ନା ନାଇଁ? ଏ ବର୍ଷା ହେଲେ ଟିକେ ବିରକ୍ତ ଲାଗୁନି? ଲୁଗାପଟା ଶୁଖୁନଥିବ, ସନ୍ତନ ଲାଗୁଥିବ?
1: ମତେ ବିରକ୍ତ ଲାଗିନି, କାହିଁକି ନା ଆମ ଖରା ନହେଲେ ଆମର ଗୋଟେ ଡେଟା ଥିବ, ସେଇ ପାଣିକି ପକେଇଦେବି, ପାଣି ସାରିଲା ପରେ ପୁଣି ନେଇକି ଘର ପାଣି ପୁରୁଷ ସ୍ଥାନରେ ପକେଇବି, ଆଉ ବର୍ଷା ବେଳେ ବି ସବୁ ବିରକ୍ତ ହବା, ତେଣୁ ଖରା ତ ବିରକ୍ତ ହବା, ବର୍ଷା ବି ବିରକ୍ତ ହବା, ଆଉ ଶୀତ ବି ବିରକ୍ତ ହବା, ସେ କହିଲେ କହିଦେବି।
0: ଠିକ ଅଛି, ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣନ୍ତୁ।
1: ଆଜ୍ଞା, ରହିଲି, ନମସ୍କାର।
0: ହଁ ନମସ୍କାର।

0: ପସନ୍ଦ ହଉଛି ଆଜି ଓଡ଼ିଆ ସିନେମାର କଟକ ଫିଲ୍ମର ଗୋଟେ ଗୀତଟେ ଉଦିତ ନାରାୟଣ ଆର୍ ପ୍ରମିଳା ଜୈନ ଗାଇଛନ୍। ଆ ଗୀତର ବୋଲ୍ଟା ହଉଛେ ତୁ କହିଲୁ ଅଧେ ଗପ ମୁଁ କହିଲି ଅଧେ, ଏଇଟା ତୋ ପାଇର ପଦେ ଗୀତ ମୁଁ ଗାଇଲି ପଦେ।
1: ତେବେ ଆପଣ ପୁରୀକୁ ଯାଇଥିଲେ ଭଗବାନଙ୍କର ଦର୍ଶନ ପାଇଁ, କେମିତି ସୁବିଧାରେ ପଳେଇ ଆସିଲେ କେମିତି କୁହନ୍ତୁ, ଟିକେ ବର୍ଣ୍ଣନା କରନ୍ତୁ।
0: ହଁ ଆଜ୍ଞା, ଆମେ ତ ମୁଇଁ ତ ଆଡଭାନ୍ସ କରିଥିଲି ଟିକେଟ ଦୁଇ ମାସ ପୂର୍ବରୁ, ଆଉ ଟ୍ରେନରେ ଗଲୁ ଯେତେବେଳେ ଆମକୁ ପୁରୀକେ ପହଞ୍ଚିଲା ବେଳକେ ଆଜ୍ଞା ଦଶ ବଜିଗଲା। ସେନ ଯାଇକରି ବଡ଼ଦାଣ୍ଡକେ ଆସିଲୁ, ବଡ଼ଦାଣ୍ଡରେ କିଛି ନା ହେଇଥାଇନ, ଆଉ ମୁଇଁ ରହିଲି ଆମର ମଠରେ, ଗୋଟେ ମଠ ଅଛି ଉତ୍ତର ଦ୍ୱାର ରାମଜୀ ମଠରେ ରହିଲି, ଆଉ ସେନୁ କରି ଫେର ଦେଖିଆଲି ଆଜ୍ଞା। ଛତାଟି ତ ଧରିଥିଲି ହେଲେ ବି ବିଲି, କିନ୍ତୁ ହେଇ ଦିନ ତ ଭିଡ଼ ଲାଗି ଟିକେ ବର୍ଷାର ଲାଗି ଦେଖି ନା ହେଲା, ଆର ଦିନ ପୁରା ବଢିଆ ଭାବେ ଦେଖି ହେଲା। 8-9 ବଜିରୁ ଫେର ରଥ ଘିଚିଲେ ଆଉ ଖୋଲା ଦର୍ଶନ ରଥ ଉପରେ ପାଇଲୁ।
1: ତାମାନେ ଅସୁବିଧା କିଛି ହେଇନି ନାଇଁ କି?
0: ନାଇଁ ଅସୁବିଧା କିଛି ନାହିଁ ଆଜ୍ଞା, ତାଙ୍କର କୃପାରୁ ଭଲ ଭାବେ ଗଲୁ ଆର୍ ଭଲ ଭାବେ ଆଇଲୁ।
1: ଆଚ୍ଛା, ଆପଣ ଏଇ ଯୋଉ ବର୍ଷାରେ ଯାଇଥିଲେ ଛତା ଧରିଥିଲେ?
0: ହଁ, ଛତା ବି ଧରିଥିଲି ଆଜ୍ଞା। ସେ ଛତା ଧରିଲେ କାଁ କରିବେ, ଏତକି ଲୋକର ନ ତ ଛତା ଉଡି ନାଇଁ ହୁଏ, ଛତା କେ ଟାଣିକିରି ଉପରକେ ଉଚାଲା ବେଲେ ତଲାଡୁ ଫେର ପାନ ପାଇଲା।
1: ଆଚ୍ଛା, କାଣ ଆଣିଲେ ଯେ ଘର ପାଇଁ?
0: ନାତୁଣୀ ଲାଗି ଖେଳଣା ଗୁଟେ ଆଣିଦେଇଛେ ଆଜ୍ଞା। ହେନ ତ ଆମର ଏଇ ଗାଁ ଗହଲି ବାଗରେ ସଜା ମିଠେଇ କିଛି ନାଇଁ ବସେ, ହେନ ରଥ ଯେନ୍ତା ପଲେଇ ଗଲା କି ରଥର ପଛାଡେ ଦୁକାନ ବଜାର ମାନେ ଖୁଲୁସନ୍ ବୋଲେ ଗୋଟେ ଖେଳଣାଟେ ଆଣିଦେଇଥିଲି, ଆଉ ତାର ସେ ଆମର ଜଗନ୍ନାଥ ପ୍ରିଣ୍ଟ ହେଇଛି ଗେଞ୍ଜି ଦୁଇ ଖଣ୍ଡ ଆଣିଦେଇଛେ ଆଜ୍ଞା।
1: କି ଭଳିଆ ଖେଳଣା ଆଣିଲେ?
0: ହେଟା ଗୁଟେ ସେ ଇଟା କୁକୁରଟେ ଡଗ୍ଟେ ମୁଡ୍ ହଲାସି, ଅଟୋମେଟିକ ମୁଡ୍ ହଲଉଥି।
1: ଆଚ୍ଛା, କେତେ ଖୁସି ହେଇଥିବ ଆପଣଙ୍କର ନାତୁଣୀ?
0: ହଁ ଆଜ୍ଞା, ବହୁତ ଖୁସି। ଆମର ଟମି ବୋଲିକିରି କହୁଛେ, ଟମି କେ ନାଇଁ ଛାଡ଼ବାର କି?
1: ଏକୁଟିଆ ଯାଇଥିଲି ନା ସାଙ୍ଗସାଥି ମାନେ ସହିତ ଯାଇଥିଲେ?
0: ନାଇଁ, ମୋର ବର୍ଷଲା ଟିକେ ସମୟ ନେଇଥିଲି ଆଜ୍ଞା, ମୁଇଁ ତ ସବୁ ବର୍ଷ ଯାଇଥିଲି, ସେମାନେ ବୋଇଲେ ତୁମେ ତ ଯାସ ମୋତେ ଘାଇନିଅ ଯାତ୍ରା ଦେଖମା ବୋଲି, ଚାଲ ଯିମା ବୋଲି ଆର ଯାଇଥିଲୁ ଆମେ।
1: ଆଉ ଖାଇବା ପିଇବା କେମିତି ସୁବିଧା ସେଠି?
0: ଖାଇବା ପିଇବାର ଭଲ ଆଜ୍ଞା, ବଡ଼ଦାଣ୍ଡରେ ତ ସବୁ ପ୍ରକାରର ଖାଦ୍ୟ ଦଉଛନ୍, ଶୁଖା ଖାଦ୍ୟ ଦଉଛନ୍, ଉଦା ଖାଦ୍ୟ ଦଉଛନ୍, ଭାତ ଡାଲମା ଖେଚୁଡ଼ି, ତାପରେ ବିସ୍କୁଟ ଗୋରସ ବିସ୍କୁଟ ସଙ୍ଗେ ଏଇଟା ଆଜ୍ଞା ଗୁଗୁନି, ଆଉ ପାଣି ବୋତଲ ତ ସବୁବେଳେ ସପ୍ଲାଏ କରୁଛନ୍, କିଛି ଅସୁବିଧା ନାହିଁ ଆଜ୍ଞା। ବଡ଼ଦାଣ୍ଡରେ ବହୁତ ଦାତା ଅଛନ୍, ବହୁତ ଭଗବାନଙ୍କର ଦୟାରୁ ବହୁତ ଖାଇବାରକେ ମିଳୁଛି, ଆଉ ସେଦିନ ପ୍ରସାଦ ଖାଇକରି ତ ରହିଲୁ, ଆଉ ରାତି ବି ପ୍ରସାଦ ଖାଇଲୁ, ଆର ଦିନ ବେଲାକେ ହୋଟେଲରେ ଖାଇଲୁ, ସଂକ୍ରାନ୍ତି ଥିଲା ତ ଅରୁଆ ଭାତ ଭୁତା ଗୋଟେ ହୋଟେଲରେ ପାଇଲୁ ଯେ ଖାଇଲୁ।
1: ଫେରିଲେ କେବେ
0: ଆଜ୍ଞା? ଆମେ 17 ତାରିଖ ସନ୍ଧ୍ୟାରେ ଫିରିଲୁ।
1: ଠିକ ଅଛି,
0: 17 ତାରିଖ ଗଲୁ, 16 ତାରିଖ ଦେଖିଲୁ, 17 ତାରିଖ ବି ଦେଖିଲୁ, ସନ୍ଧ୍ୟାରେ 4 ବଜେ ଟ୍ରେନ ବସିକିରି ପଳେଇ ଆଇଲୁ, 8 ବଜେ ଟ୍ରେନ।
1: ଠିକ ଅଛି ମେହର ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ
0: ଆଜ୍ଞା। ଜୟ ସୀତାରାମ।
1: ଜୟ ସୀତାରାମ।

0: हॅलो डायलॉग आकाशवाणी.
1: हॅलो सुभाष दादा, नमस्कार.
0: हा नमस्कार.
1: रेडिओ सम्राट मुनाभंडा कोटिला कनापुरु जवळ समोर कहते.
0: अच्छा कोणतो आज आपण को गीत सुनिबे?
1: आज गीत दिंतु फिल्म नाती संस्कार गायचन गोपी पण्णा एवं चंद्रनारायण मुखर्जी. आ गीत हला मते नै जा रे तोर कन्या करे गोपी पण्णा एवं चंद्रनारायण मुखर्जी फिल्म नाती संस्कार.
0: अच्छा आउ भलो छंती मुना
1: गीतटा देडेर क देबे चुलबुली रश्मिता भई अरे सस्मिता साय सस्मिता भई रिक्षिना भई एवं रेवती कुमार बेणुधर कुमार शालिनी सुज्ञानी मिता आंटी एवं इतिश्री मिशा मनीषा मिश्र मनीषा पण्णा जम्बती भाई पंकज राणा एवं नीलांचल भाई आज जिते जोटा भाई भणी रे समस्त शेषे पंकज मिश्र को
0: एवर्ष आपण रथजात्रा भगवान को कौन कहले?
1: ଦେଖନ୍ତୁ ସେ ତ ଅନ୍ତର୍ଯ୍ୟାମୀ ସବୁକିଛି ଜାଣିଛନ୍ତି. ଆମେ ମାଗିବା ମୁଁ କିଛି ଆଜି ପର୍ଯ୍ୟନ୍ତ ଆସି ପଇସା ଚଳିଶ ହଜାର ମୁଁ କୌଣସି ଦିନ ମନ୍ଦିର ଯାଏ ଠାକୁର ଯାଏ ମୁଁ କେବେ କିଛି ମାଗେନି. ମୋର କର୍ମ କରି ଚାଲେ ଆଉ ଫଳ ସେ ଉପରେ ହେଲା ତ ଆମେ ଯେଉଁଭଳି କର୍ମ କରେ ଆମକୁ ସେଇଭଳି ଫଳ ମିଳେ. ମୁଁ ଆଜି ପର୍ଯ୍ୟନ୍ତ କିଛି ମାଗିନି. ହଁ ଏତିକି କୁହେ ସମସ୍ତେ ଭଲ ହେଇଥାନ୍ତେ ମଙ୍ଗଳ ହେଇଥାନ୍ତେ ସାରା ବିଶ୍ୱବାସୀ.
0: ପ୍ରକୃତରେ ଭଗବାନଙ୍କୁ ଗୁହାରି କଲେ କଣ ଭଗବାନ ଶୁଣନ୍ତି?
1: ନାଇଁ ଶୁଣିବେ. ଆମର ସେମିତିଆ କର୍ମ କରିବା ସେଠି ଭକ୍ତି ରଖିବା ଆଉ ସତ ମାନେ ସତ କର୍ମ କରି ଯଦି ଆମେ ଗୁହାରି କରିବା ନିଶ୍ଚିନ୍ତ ଶୁଣେ. ଆମେ ମନରେ ଗର୍ବ ଅହଙ୍କାର ଲୋଭ ମୋହ ମାୟା ତ ଗୁହାରି କଲେ ଜମା ଶୁଣେନି. ଆମେ ଭକ୍ତି କରିବା ଏବଂ ଭକ୍ତିରେ ସତ୍ୟ ଅଛି. ଆମେ ବିନା ଭକ୍ତିରେ ଭଗବାନ ଜମା ଶୁଣେନି ଆଉ କର୍ମ କରି ଚାଲେ ଭକ୍ତି କରିବା ନିଶ୍ଚିନ୍ତ ଭଗବାନ ଶୁଣେ. କାହିଁକିନା ଆଗକାଳରେ ଦେଖନ୍ତୁ ଯୋଉମାନେ ତପସ୍ୟା କରୁଛନ୍ତି ଭକ୍ତି ବଳେ ତପସ୍ୟା କରି ଭଗବାନଙ୍କୁ ପାଇଛନ୍ତି. ଆମେ କଣ କରୁଛେ ଭକ୍ତି କରୁଛେ କମ ମାଗୁଛେ ଅଧିକା ତେଣୁକରି ଭଗବାନ ଏ କଳିଯୁଗରେ ଦେଖା ଦର୍ଶନ ଦେଉନାହାନ୍ତି କିଛି ପୂରଣ କରୁନାହାନ୍ତି. ଆଉ ଗୋଟେ ଛୋଟ ଉଦାହରଣ ଆପଣଙ୍କୁ ଯଦି ଆପଣ ମୋଠୁ ବୟସ ବଡ଼ ଆପଣ ଯଦି ସେଠି ସ୍ନେହ ଶ୍ରଦ୍ଧା ଭଲ ପାଇବା ସମ୍ମାନ ଦେଉଛନ୍ତି ଆପଣ ନିଶ୍ଚିନ୍ତ ମୋ ମନ କଥା ଶୁଣେ. ଯଦି ଆପଣଙ୍କୁ ତୁଟା ବ୍ୟବହାର କରି ଇଆଡ଼ୁ କଥାବାର୍ତ୍ତା କରି ଆପଣ ମୋ କଥା ଶୁଣିବେନି. ଆପଣ ଦବା ଦୂର କଥା ଶୁଣିବେନି. ତେଣୁକରି ସବୁବେଳେ ଭକ୍ତି ଭଗବାନ କେ ଭକ୍ତି ରଖ ଏବଂ କର୍ମ କର ନିଶ୍ଚିନ୍ତ ଭଗବାନ ଭାଇ ଶୁଣିବେ. ଆଉ ବିପଦ ପଦେ ଠାକୁର ଡାକିବା ସମ୍ପଦ ବେଳେ ଭୁଲି ଯାଏ ଏଇଟା ବରଂ ଭୁଲ କର୍ମ କର ସକାଳୁ ଉଠିକି ଠାକୁର ଡାକ ଯାହା ବି ହଉଛି ଭଲ ହଉଛି ଆଉ ଦିନେ ଦୁଇଟା ତିନିଟା ଡାକ ଠାକୁର ନିଶ୍ଚିନ୍ତ ଶୁଣେ. ତା ମାନେ ଚବିଶ ଘଣ୍ଟା ଯଦି ଆମେ ମନ୍ଦିର ବସି ଗୁହାର କରିବା ଠାକୁର ଶୁଣେ ଏଇଟା ଭୁଲ କଥା. କର୍ମ କରି ଚାଲ ଏବଂ ଠାକୁର ଡାକ ନିଶ୍ଚିନ୍ତ ଶୁଣିବେ.
0: ଠିକ ଅଛି ମୁନା ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ. ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ.
1: ହଉଛି ମାଙ୍କ ଆଗେ ପ୍ରାର୍ଥନା କରୁଛି ଆପଣ ଭଲ ତାଙ୍କୁ ଖୁସି ହେଇଥାନ୍ତୁ. ମା ସହ ଆପଣଙ୍କୁ ଘଣ୍ଟ ଗୋଟେ ରଖିଥାନ୍ତୁ. ଆମେ ଏମିତି ଆପଣଙ୍କୁ ଗୋଟା ପରେ ଗୋଟେ ଅନୁରୋଧ କରି ଆପଣ ଗୋଟା ପରେ ଗୋଟା ପୂରଣ କରୁଛନ୍ତି.
0: ଠିକ ଅଛି ଧନ୍ୟବାଦ ଦଉଛୁ
1: ଆଜ୍ଞା ରହୁଛି ନମସ୍କାର
0: ନମସ୍କାର.

ଏଇଠି ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଓଡ଼ିଆ ଗୀତ ଶୁଣିବାକୁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:40 ଭିତରେ। ଆମ ନମ୍ଘର ହେଲା 0685423069। ତେବେ ବିଦାୟ ନେଉଛି, ମୁଁ ରଞ୍ଜନ କୁମାର ବେହେରା, ନମସ୍କାର।

ଶୁଣିଲେ ଫୋନ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ ଆକାଶବାଣୀ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କ୍ରିଏଚର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ବିନୟ ଦୟାଲ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦୋ ଲବ୍ଜ କି କାହାନୀ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅଲତମାସ ଫରିଧି। ଗୀତ ରଚନା ସନ୍ଦୀପ ନାଥ। ସଙ୍ଗୀତ ନିର୍ଦ୍ଦେଶନା ବବ୍ଲି ହକ୍।

ଏଥର ଶୁଣନ୍ତୁ ହାର୍ଟଲେସ୍ ଚଳଚ୍ଚିତ୍ରର ଗୀତଟି। ଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା ଅର୍ଫାତ ମେହମୁଦ। ସଙ୍ଗୀତ ନିର୍ଦ୍ଦେଶନା ଗୌରବ ଦଗନକର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ସର୍ବଜିତ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ ଅରିଜିତ ସିଂ ଏବଂ ତୁଳସୀ କୁମାର। ଗୀତ ରଚନା ରଶ୍ମି ବିରାଟ। ସଙ୍ଗୀତ ନିର୍ଦ୍ଦେଶନା ଅମଲ ମଲ୍ଲିକ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ରାଣୀ, ତପସ୍ୟାକୁ ଯିବା ପାଇଁ ମୋର ବଳି ଅଛି ମନ।
1: କାହିଁକି ପ୍ରଭୁ, କିଏ ବା ଅଭାବ ଅଛି ଯେ ଆପଣ ବର ପାଇବା ପାଇଁ ତପସ୍ୟା କରିବେ?
0: ଧନ ରତ୍ନ ଟଙ୍କା ସୁନା ପ୍ରାଚୁର୍ଯ୍ୟ ଐଶ୍ୱର୍ଯ୍ୟ ମୋର କିଛି ଅଭାବ ନାହିଁ ରାଣୀ। ତେବେ
1: କଣ ପ୍ରଭୁ, ମୁଁ କଣ ଆପଣଙ୍କୁ ଆନନ୍ଦ ଦେଇପାରୁନି, ଆହ୍ଲାଦ ଦେଇପାରୁନି?
0: ନା ନା ପ୍ରିୟ, ତମକୁ ରାଣୀ ରୂପେ ପାଇ ମୋ ଜୀବନ ଧନ୍ୟ ହୋଇଛି।
1: ତେବେ କାହିଁକି ପ୍ରଭୁ, ତପସ୍ୟା ପାଇଁ ଆପଣ ବନଚାରୀ ହେବେ?

0: ତପସ୍ୟାରେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ମୁଁ ବରଲାଭ କରିବି ଭଦ୍ରେ, ଆଉ ବ୍ରହ୍ମା ବଳରେ ବଳିଆନ ହୋଇ ମୁଁ ହେବି ଏ ବିଶ୍ୱ ବ୍ରହ୍ମାଣ୍ଡର ରାଜଚକ୍ରବର୍ତ୍ତୀ, ଏକମାତ୍ର ଅଧୀଶ୍ୱର।
1: ହଁ ପ୍ରଭୁ, ମୁଁ ମା ଭବାନୀଙ୍କ ନିକଟରେ ନିତି ପୂଜା ଅର୍ଚ୍ଚନା କରି ପ୍ରାର୍ଥନା କରିବି ଯେମିତି ଆପଣଙ୍କର ଅଭିଳାଷ ପୂର୍ଣ୍ଣ ହେବ।

0: ଯାଆସ୍ତୁ ବତ୍ସ, ଯାଅ ଫେରି ରାଜ୍ୟକୁ ତୋହର, ସୌର୍ଯ୍ୟ ବୀର୍ଯ୍ୟ ବଳ ବିକ୍ରମରେ ତିନିପୁରୀ ହୁଅ ମହାବୀର।
1: ଧନ୍ୟ ଧନ୍ୟ ହେଲି ପ୍ରଭୁ, ଧନ୍ୟ ଧନ୍ୟ ହେଲି ପ୍ରଭୁ।

0: ଅନେକ ଦିନ ପରେ ତ୍ରିପୁରାର ମନସ୍କାମନା ହୋଇଅଛି ପୂର୍ଣ୍ଣ। ସେ ଆଜି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଅଧୀଶ୍ୱର, ନାଗଲୋକ ନରଲୋକ ସମସ୍ତେ ଆଜି ତା ପାଦ ତଳେ କିଙ୍କର।
1: ନାରାୟଣ ନାରାୟଣ ନାରାୟଣ।
2: ତ୍ରିପୁର ବିଜୟୀ ତ୍ରିପୁରା
0: ମୁନି ଶ୍ରେଷ୍ଠ, ପ୍ରଣାମ ମହର୍ଷି।
2: ଆୟୁଷ୍ମାନ ବତ୍ସ, କଣ ସର୍ବକୁଶଳ ତ?
0: ତ୍ରିପୁରାର ପୁଣି ଅକୁଶଳ। ପିତାମହଙ୍କ ବରରେ ତ୍ରିପୁରାର ଅକୁଶଳର ପ୍ରଶ୍ନ ନାହିଁ ମୁନି ଶ୍ରେଷ୍ଠ। ସେ ଆଜି ନାଗଲୋକ ନରଲୋକର ଏକ ଛତ୍ରଧୀଶ୍ୱର, ଅପ୍ରତିଦ୍ୱନ୍ଦ୍ୱୀ ରାଜ ଚକ୍ରବର୍ତ୍ତୀ।
2: ନାରାୟଣ ନାରାୟଣ। କିନ୍ତୁ ବତ୍ସ, ସ୍ୱର୍ଗଲୋକ ଯେ ବର୍ତ୍ତମାନ ସୁଦ୍ଧା ସ୍ୱାଧୀନ,
0: ଏହା କଣ ସତ୍ୟ ମହାମୁନି?
2: ନାରାୟଣ ନାରାୟଣ, ଏ ନାରଦ କଣ କେବେ ମିଛ କୁହେ ଜାଣିଛ ବତ୍ସ? ଦେବ ଦାନବ ମିଳି ମନ୍ଥିଲେ ସାଗର, ସକଳ ସମ୍ପତ୍ତି ପରା ସେମାନେ ଭୋଗ କରୁଛନ୍ତି।
0: କଣ କହିଲ ମୁନି ଶ୍ରେଷ୍ଠ? ସମୁଦ୍ର ମନ୍ଥନରୁ ମିଳିଥିବା ସକଳ ସମ୍ପତ୍ତି ଭୋଗ କରୁଛନ୍ତି ଦେବଗଣ। ଅନ୍ୟା ଗୌରନ୍ୟା।
2: ଆରେ ବାବା, ଦେବତା ମାନଙ୍କର କି ଭୋଗ ବିଳାସ
0: ମୁନି,
2: କି ମଉଜ ମଜଲିସ, ସବୁବେଳେ ପରା ଖାଲି ନୃତ୍ୟ ଗୀତ ଭୋଜି ମହୋତ୍ସବ। ନାରାୟଣ ନାରାୟଣ।
0: ମୁନି ଶ୍ରେଷ୍ଠ, ଏହି ମୁହୂର୍ତ୍ତରେ ସ୍ୱର୍ଗ ଆକ୍ରମଣ କରି ଚିରଦିନ ପାଇଁ ଦେବତା ମାନଙ୍କୁ କରିବି ସ୍ୱର୍ଗଚ୍ୟୁତ। ସେମାନଙ୍କର ସମ୍ଭୋଗ, ସେମାନଙ୍କର ଐଶ୍ୱର୍ଯ୍ୟ ସେମାନଙ୍କ ଠାରୁ ମୁଁ ଛଡ଼ାଇ ଆଣିବି, ଆଉ ଆଉ ଦାସ ଭଳି ପାଦ ତଳେ ଆଣି ତାଙ୍କୁ ଖଟାଇବି ଖଟାଇବି ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର।
2: ନାରାୟଣ ନାରାୟଣ। ହଉ ହଉ, ତମର ଯାହା ଇଚ୍ଛା, ମୁଁ ଆସୁଛି ଦୈତ୍ୟରାଜ। ନା।

0: ନାରାୟଣ। ଏ କଣ ସୁରପତି, ଦୁଷ୍ଟ ଦନୁଜ ତ୍ରିପୁରା ଅସୁରର ବିରାଟ ସେନାବାହିନୀ ଆସି ସ୍ୱର୍ଗର ଦ୍ୱାର ଦେଶରେ, ଅଥଚ ଏଣେ ଚାଲିଛି ଦେବତାମାନଙ୍କର ନୃତ୍ୟ ଉପଭୋଗ। ନାରାୟଣ ନାରାୟଣ,
1: କଣ ହେଇଛି ମନି ଶ୍ରେଷ୍ଠ?
0: କଣ ଆଉ କହିବି ସୁରପତି, ନାଗଲୋକ ନରଲୋକ ଅଧିକାର ପରେ ତ୍ରିପୁରା ଧାଡି ଦେଇଛି ସ୍ୱର୍ଗ ଆକ୍ରମଣ ପାଇଁ।
1: କି ଆଶ୍ଚର୍ଯ୍ୟ, ଆକସ୍ମିକ ଭାବରେ ତ୍ରିପୁରା ସୁରର ସ୍ୱର୍ଗ ଆକ୍ରମଣ। ଦେବଗଣ, ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତଳି ବା ରଥ ସଜାଗର।

0: ପ୍ରଭୁ ଦେବଙ୍କ ସହିତ ସୁଧର୍ମ ସଭାକୁ ନେଇ ସମୁଦ୍ର ପକ୍ଷରେ ମୁଁ ନିକ୍ଷେପ କରିବି।
1: ଆରେ ସୁନାଶୀର ଇଷ୍ଟ ତୋର ସ୍ମର ସରିଗଲ ଭବଲିଆ ଖେଳା।

0: ଏମିତି ହଉଛନ୍ତି?
1: ହଁ ଦୈତ୍ୟରାଜ, ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର, ଯମ, ଅଗ୍ନି ସମସ୍ତେ ଧାଇଁଛନ୍ତି ପ୍ରାଣ ବିକଳରେ। ଇନ୍ଦ୍ରର ବଜ୍ର, ଯମର କାଳଦଣ୍ଡ, ଅଗ୍ନିର ମୁଦ୍ଗର, ଚନ୍ଦ୍ରର ଚନ୍ଦ୍ରହାସ ଖର୍ଗ, ସୂର୍ଯ୍ୟର ସୂର୍ଯ୍ୟାବର୍ତ୍ତ ଚକ୍ର, କୁବେରର ରତ୍ନାବଳୀ ଗଦା ସବୁ ଛାଡ଼ି ଚାଲି ଯାଇଛନ୍ତି।
2: ମକର, ବିରୂପାକ୍ଷ, ଦେବଗଣଙ୍କର ସମସ୍ତ ଦାୟିତ୍ୱ ମୁଁ ତୁମମାନଙ୍କ ହସ୍ତରେ ଅର୍ପଣ କଲି। ଆଉ କାଳ ଘଣ୍ଟ
0: ମହାରାଜ,
2: ତୁମେ ବର୍ତ୍ତମାନ ଜନ୍ତୁପତି ଯମରାଜର ଦାୟିତ୍ୱ ଗ୍ରହଣ କର।
0: ମୁଁ ଆଜିଠାରୁ ଜନ୍ତୁପତି ଯମରାଜର ଦାୟିତ୍ୱ ଗ୍ରହଣ କରିବି ମହାରାଜ। ମୁଁ ପାରିବିନି ମହାରାଜ, ମୁଁ ପାରିବିନି, ଏତେ ବଡ ଗୁରୁ ଦାୟିତ୍ୱ ମୁଁ ଗ୍ରହଣ କରିପାରିବିନି।
2: ତମେ ନିଶ୍ଚୟ ପାରିବ କାଳ ଘଣ୍ଟ।
0: ନା ମହାରାଜ,
2: ତୁମ ଉପରେ ମୋର ଯଥେଷ୍ଟ ବିଶ୍ୱାସ ଅଛି।
0: ନା ମହାରାଜ,
2: ଅବିଳମ୍ବେ ଜନ୍ତୁପତିର ଦାୟିତ୍ୱ ଗ୍ରହଣ କର।
0: ନା ମହାରାଜ, ମୁଁ ଆପଣଙ୍କର ସେବାକାରୀ ହୋଇ ଚିରଦିନ ରହିବାକୁ ଚାହେଁ। ଲୋଡ଼ା ନାହିଁ ମୋର ଜମପଦ, ଏ ଦେବପୁରର ମୋର କିଛି ପ୍ରୟୋଜନ ନାହିଁ, କେବଳ ମୋର ଇଚ୍ଛା ଚିରଦିନ ମୁଁ ଆପଣଙ୍କର ଆଜ୍ଞାବହ ହୋଇ ରହିବି, ସେ ମୋର ମହାନନ୍ଦ ମହାରାଜ।
2: ନା ନା କାଳ ଘଣ୍ଟ, ତୁମେ ହେଉଛ ମୋର ଏକମାତ୍ର ପ୍ରିୟ।

0: ପଥ ଛାଡ଼ିଦେ, ଛାଡ଼ିଦେ କହୁଛି,
1: ପଥ ଛାଡ଼ିଦେବି। କୁଆଡ଼େ ଯିବ ସୁନ୍ଦରୀ? ନଦୀ ଯାଏ ସମୁଦ୍ର ବକ୍ଷରେ ଲମ୍ପ ଦେବା ପାଇଁ, କିନ୍ତୁ ତମ ସମୁଦ୍ର ଯେ ଏଇଠି। ତୁମେ ଥିଲ ସ୍ୱର୍ଗର ରାଣୀ ଇନ୍ଦ୍ରାଣୀ, କିନ୍ତୁ ଏଇ ତ୍ରିପୁରାକୁ ପାଇ ତମେ ବର୍ତ୍ତମାନ ତିନିପୁରର ପାଟ ରାଣୀ। ଆସ ଆସ, ଆଉ ଡେରି କର ନା ରାଣୀ। ଦେଖ ଦେଖ ମୋ ଶରୀର କିଭଳି କିଭଳି ଜଳନରେ ଦଗ୍ଧୀଭୂତ ହେଉଛି।
0: ନୀଲଜା, ତୋ ବାପା ମାତ୍ର ଅଧିକ ହେଲାଣି, ମୋ ସାପରେ ତୋ ସରପଞ୍ଚ ଧ୍ୱଂସ ହେଇଯିବ।
1: କେଣେ ଯିବ ସୁନ୍ଦରୀ? ସମଗ୍ର ଦେବପୁର ବର୍ତ୍ତମାନ ମୋର ସେନା ବାହିନୀ ଦ୍ୱାରା କବଳିତ। ଆସ ଆସ, ଜୀବନଟାକୁ ଉପଭୋଗ କରିବା। ଜ୍ୟୋତ୍ସ୍ନା ବିଧୌତ ଏଇ ରାକା ରଜନୀରେ

0: କଣ କରିବା ଗୁରୁ ବୃହସ୍ପତି? ଦାନବ ତ୍ରିପୁରାର କରାଳ କବଳରୁ କଣ ଆଉ ସ୍ୱର୍ଗପୁର ଫେରିପାରିବା ନାହିଁ?
1: ହଁ, ଅବଶ୍ୟ ଏହା ଘୋର ଚିନ୍ତାର ବିଷୟ। ତେବେ କେତେ ଦିନ ଆଉ ନିଶ୍ୱ ଅସହାୟ ହୋଇ ଏପରି ଜଙ୍ଗଲରେ ଲୁଚି ଲୁଚି ଦିନ କଟେଇବା?
2: ତେଣେ ଦେବକନ୍ୟା ଓ ଦେବନାରୀଗଣ ଦାନବଙ୍କ ଦ୍ୱାରା ଲାଞ୍ଛିତ, ଅତ୍ୟାଚାରିତ, ଅପମାନିତ, ଏସବୁ ଦେଖି ସହ୍ୟ କରିବା ଅପେକ୍ଷା ମରଣ ବରଂ ଶ୍ରେୟସ୍କର।
1: ଦେବଗଣ, ଏହି ଦାରୁଣ ବିପତ୍ତିରୁ ଦେବତାମାନଙ୍କୁ ଉଦ୍ଧାର କରିବା ପାଇଁ ଏକମାତ୍ର ଭଗବାନ ବିଷ୍ଣୁ ସକ୍ଷମ। ତେବେ ଚାଲନ୍ତୁ ସର୍ବେ ସେଇ ଅରକ୍ଷରକ୍ଷଣ ବିପଦ କାରଣ ଅନ୍ତର୍ଯ୍ୟମୀ ନାରାୟଣଙ୍କ ଶରଣ ପଶିବା।
2: ଚାଲ ଚାଲ।

0: ସେଇଠି ଅଛି ମୋର ବିଶ୍ୱସ୍ତ ଅନୁଚର ଦତ୍ତ କାଳଘଣ୍ଟ।
1: ତୋର ଔଦତ୍ୟର ସମୁଚିତ ଶାସ୍ତି ଆଜି ମୁଁ ତୋତେ ଦଉଛି।
0: ମୁଁ ବି ସେଇ କଥା ଭାବୁଥିଲି। ଅନାହୁତ ଭାବରେ ଆବିର୍ଭୂତ ହୋଇଥିବା ଏଇ ତୃତୀୟ ପୁରୁଷକୁ କି ଶାସ୍ତି ଦିଆଯାଇପାରେ?
1: ଶୁଣ ତ୍ରିପୁରା, ତୁ ଯଦି ତୋର ମଙ୍ଗଳ ଚାହୁଁ ତେବେ ଶୀଘ୍ର ଦେବଗଣଙ୍କୁ ସ୍ୱର୍ଗପୁର ଫେରେଇ ଦେଇ ତୋ ରାଜ୍ୟକୁ ଫେରିଯା।
0: ସେଇ ପୁରୁଣା କାହାଣୀ ଶୁଣାଇ କିଛି

0: ଦେବଗଣ, ମୋର ସମସ୍ତ ଶକ୍ତି ତ୍ରିପୁରାସୁର ଶକ୍ତି ପାଖରେ ଆଜି ପରାଜିତ। ଚାଲ ସମସ୍ତେ ମିଳି ଦେବଦେବ ମହାଦେବଙ୍କୁ ପ୍ରାର୍ଥନା କରିବା, ସେହି ବର୍ତ୍ତମାନ ଆମର ଏକମାତ୍ର ସହାୟ।
1: ଚାଲ ଚାଲ ଚାଲ।

0: ବ୍ରହ୍ମଅଂଶରେ ତାହାର ଜନ୍ମ, ସେଇଥିପାଇଁ ସେ ଏତେ ପରାକ୍ରମୀ। କିନ୍ତୁ ପିତାମହ, ଆପଣ ଏମିତି ଏକ କଠୋର ବର ଦୈତ୍ୟକୁ ପ୍ରଦାନ କଲେ କେମିତି?
1: କହୁଛି କହୁଛି ଲୋକନାଥ, ଶୁଣନ୍ତୁ।

0: କଣ କହିଲୁ ଦୂତ? ସମର ପ୍ରାଙ୍ଗଣରେ ଧନୁଷର ତ୍ରିଶୂଳ ଧରି ଜଣେ କେହି ବାବାଜି ପୁରୁଷ?
1: ହଁ ଦୈତ୍ୟରାଜ, ମୁଁ ଠିକ କହୁଛି। ଏକ ଦିବ୍ୟ ରଥରେ ଜଣେ କେହି ବାବାଜୀ ପୁରୁଷ ବସି ରଣହୁଙ୍କାର ଛାଡୁଛି।
0: କିଏ ସିଏ?
1: ମୁଁ ଠିକ ଜାଣିନି ମଣିମା, ତେବେ ତାର ଅନୁଚର ମାନେ କହୁଥିଲେ ସେ କୁଆଡ ଦେବଦେବ ମହାଦେବ।
0: ମହାଦେବ? ସେ ପୁଣି କିଏ? ବଡ଼ ଆଶ୍ଚର୍ଯ୍ୟ, ଏ ଦେବଗଣ ଜଣକ ପରେ ଜଣକୁ ଆଣି ମୋ ବିପକ୍ଷରେ ଛିଡ଼ା କରୁଛନ୍ତି। କିନ୍ତୁ ମନେ ରଖ ଦେବଗଣ, ଏଥର ଆଉ ତୁମର ପରିତ୍ରାଣ ନାହିଁ। ରକ୍ଷୀ, ସେନାପତିକୁ ସମ୍ବାଦ ଦିଅ, ଯୁଦ୍ଧର ଆୟୋଜନ କରନ୍ତୁ।
1: ଯଥା ଆଜ୍ଞା ଦୈତ୍ୟରାଜ।
2: ଆପଣ କଣ ସତରେ ଯୁଦ୍ଧକୁ ଯିବେ ସ୍ୱାମୀ?
0: ହଁ ରାଣୀ, ଏଇ କ୍ଷଣି, ଏଇ ମୁହୂର୍ତ୍ତରେ।
2: କିନ୍ତୁ ସ୍ୱାମୀ, ଆପଣ ସେହି ଦେବଦେବ ମହାଦେବଙ୍କ ସହିତ ଯୁଦ୍ଧରେ ଅବତୀର୍ଣ୍ଣ ହୁଅନ୍ତୁ ନାହିଁ।
0: କଣ କହିଲ ରାଣୀ? ତ୍ରିପୁର ବିଜୟୀ ତ୍ରିପୁରାସୁର ସାମାନ୍ୟ ଏକ ଦେବତାର ରଣହୁଙ୍କାର ଶୁଣି ନୀରବ ରହିବ?
2: ସେ ସାମାନ୍ୟ ଦେବତା ନୁହନ୍ତି ପ୍ରଭୁ, ସେ ଦେବଦେବ ମହାଦେବ, ସଂହାର କରନ୍ତୁ ଶିବ।

0: ବ୍ରହ୍ମାଣ୍ଡ ଠାକୁର ଶିବ
1: ଶୁଣନ୍ତୁ ପ୍ରଭୁ।

ସହିତ କଲେ ମୁହିଁ ନୃତ୍ୟ।

지레스폰스 하나짜리 저는 이 팀은 또 러비.

0: ମରିଗଲି ମରିଗଲି ପ୍ରଭୁ ମରିଗଲି ପ୍ରଭୁ କୃତିବାସ କ୍ଷମା ଦିଅନ୍ତୁ କ୍ଷମା ଦିଅନ୍ତୁ ଏଇ ଅଧମ କିଞ୍ଚନକୁ କ୍ଷମା କରନ୍ତୁ ପ୍ରଭୁ
1: ସାଧୁ ସାଧୁ ପ୍ରଭୁ କୃତିବାସ ଏଇ ଚରମ ବିପଦରୁ ଦେବତାମାନଙ୍କୁ ରକ୍ଷା କରି ଆପଣଙ୍କ ଦେବଦେବ ମହାଦେବ ନାମ ସାର୍ଥକ କରିଛନ୍ତି। ତ୍ରିପୁରାସୁରକୁ ବିନାଶ କରିଥିବାରୁ ଆଜିଠାରୁ ଆପଣ ହେଲେ ତ୍ରିପୁରାରୀ।
2: ଜୟ ତ୍ରିପୁରାରୀ ଈଶ୍ୱର।

ଶୁଣିଲେ ଗୀତିନାଟ୍ୟ ତ୍ରିପୁରା। ରଚନା କରିଥିଲେ ସୁରେଶ ଦାସ, ନାଟ୍ୟ ପରିଚାଳନା କରିଥିଲେ କୁଞ୍ଜବିହାରୀ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଧନଞ୍ଜୟ ଶତପଥୀ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତ ନେଇଛୁ ଦିଲ୍ ଚାହତା ହେ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତ ରଚନା ଜାଭେଦ ଅଖତାର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

ଦିଲ୍ କା ରିସ୍ତା ଏହି ଚଳଚ୍ଚିତ୍ର ପାଇଁ ଶିଳ୍ପୀମାନେ ହେଲେ ଅଲକା ୟଗ୍ନିକ ଏବଂ କୁମାର ସାନୁ। ଗୀତିକା ସମୀର। ସଙ୍ଗୀତରେ ସଜେଇଛନ୍ତି

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ପରବର୍ତ୍ତୀ ଗୀତ ନେଇଛୁ ସିର୍ଫ ତୁମ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟଗ୍ନିକ, ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ୟେ ଦିଲ୍ ଆସିକାନା। ଏହି ଚଳଚ୍ଚିତ୍ର ପାଇଁ ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 2:15 ଏବଂ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୌରା ଭାଷାର କାର୍ଯ୍ୟକ୍ରମ ତାର୍ବା। ଉପସ୍ଥାପନାରେ ଅଛନ୍ତି ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଜୀ।

ଶୁଣିଲେ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। ଉପସ୍ଥାପନାରେ ଥିଲେ ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଜି। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ସ୍ପନ୍ଦନା ପଣ୍ଡା ଗାଇଛନ୍ତି ଡକ୍ଟର କୃତିବାସ ନାୟକଙ୍କ ରଚନାରୁ।

0: ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 26 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ବର୍ଷାଦିନେ ମାଛ ପୋଖରୀର ଯତ୍ନ। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 26 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06823060690। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ଷାଦିନେ ମାଛ ପୋଖରୀର ଯତ୍ନ। ସମୟ ବର୍ତ୍ତମାନ ଦିନ 1 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗଜଲ। ପ୍ରଥମେ ଶିଳ୍ପୀ ଜଗଜିତ ସିଂ, ଗୀତ ରଚନା କେପ୍ ବୋଫାଲି, ସଙ୍ଗୀତ ଜଗଜିତ ସିଂ।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍
1: ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
0: ତାହେଲେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍
4: ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
0: ତାହେଲେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ପରବର୍ତ୍ତୀ କଣ୍ଠଶିଳ୍ପୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହରିହରନ, ଗୀତିକାର ମମିନ।

0: ଏଇଠି ଶେଷ ହେଲା ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗଜଲ। ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: କାର୍ଯ୍ୟକ୍ରମରେ ଶୁଣିବା ମୁଗ ଚାଷ ବିଷୟରେ। ଓଡ଼ିଶାରେ ମୁଗ ଚାଷ ଏକ ଅତ୍ୟନ୍ତ ଲାଭଦାୟକ ଏବଂ କମ୍ ଖର୍ଚ୍ଚ ପ୍ରଧାନ ଡାଲିଜାତୀୟ ଫସଲ। ଏହା ମାଟିରେ ଯବକ୍ଷାରଜାନ ମାଟିର ଉର୍ବରତା ବଢ଼ାଇଥାଏ। ଜୁଲାଇ ମାସରେ ବା ବର୍ଷା ଋତୁରେ ଉଚ୍ଚା ଡିହ ଜମି ଓ ଜଳ ନିଷ୍କାସନ ହେଉଥିବା ଦରସା ମାଟି ମୁଗ ଚାଷ ପାଇଁ ସବୁଠାରୁ ଉତ୍ତମ। ଏଥିପାଇଁ ଉନ୍ନତ କିସମଗୁଡ଼ିକ ହେଲା ଓଡ଼ିଶା ପାଇଁ କେତେକ ଉନ୍ନତ ଏବଂ ରୋଗ ପ୍ରତିରୋଧକ କିସମ OBM7 ବା ସୁଜାତା, K851, ପୁଷା ବିଶାଳ, JL781 ଏବଂ ଦୁର୍ଗା। ଏହି କିସମଗୁଡ଼ିକ ପ୍ରାୟ 60-70 ଦିନ ମଧ୍ୟରେ ଅମଳକ୍ଷମ ହୋଇଥାନ୍ତି। ଏଥିପାଇଁ ଜମି ପ୍ରସ୍ତୁତି ଓ ବିହନ ହାର। ଜମି ପ୍ରସ୍ତୁତି, ଜମିକୁ ଦୁଇଥର ଭଲ ଭାବରେ ଚାଷ କରି ମାଟି ସମତଳ କରିବା, ଯେପରି ବର୍ଷା ପାଣି ଜମି ରହିବ ନାହିଁ। ଚାଷ ସମୟରେ ଏକର ପ୍ରତି 2 ଟନ୍ ସଢା ଗୋବର ଖତ ମିଶାଇବା। ଖରିଫ ଋତୁରେ ଧାଡ଼ି ବୁଣା ପାଇଁ ଏକର ପ୍ରତି 6-8 କିଲୋଗ୍ରାମ ବିହନ ଆବଶ୍ୟକ ହୁଏ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବୁଣିବା। ବିହନ ବିଶୋଧନ, ବିହନ ବିଶୋଧନ ତ ଅତି ଜରୁରୀ। ମୂଳ ସଢା ରୋଗରୁ ରକ୍ଷା କରିବା ଏବଂ ଗଛର ଉତ୍ତମ ବୃଦ୍ଧି ପାଇଁ ପ୍ରତି କିଲୋଗ୍ରାମ ମଞ୍ଜିରେ 3 ଗ୍ରାମ ଥିରାମ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ ମିଶାଇ ପ୍ରଥମେ ବିଶୋଧନ କରିବା। ବୁଣିବାର 30 ମିନିଟ ପୂର୍ବରୁ ବୁଟ କିମ୍ବା ମୁଗ ପାଇଁ ଉଦ୍ଦିଷ୍ଟ ରାଇଜୋବିୟମ ଏବଂ PSB କଲଚର ଗୋଳାଇ ଛାଇରେ ଶୁଖାଇ ବୁଣିବା। ଏଥିପାଇଁ ସାର ଓ ଜଳ ପରିଚାଳନା, ସାର ପ୍ରୟୋଗ, ମୁଗ ଗଛ ନିଜେ ବାୟୁମଣ୍ଡଳରୁ ଯବକ୍ଷାରଜାନ ଗ୍ରହଣ କରେ, ତେଣୁ ଏଥିରେ କମ୍ ରାସାୟନିକ ସାର ଲାଗେ। ଏକର ପ୍ରତି 35 କିଲୋଗ୍ରାମ DAP ଏବଂ 15 କିଲୋଗ୍ରାମ ପୋଟାସ ସାର ଶେଷ ଚାଷ ସମୟରେ ମୂଳ ସାର ଭାବେ ଦେବା। ବର୍ଷାଦିନେ ଜଳସେଚନର ଆବଶ୍ୟକତା ନଥାଏ, କିନ୍ତୁ ଜମିରେ ଯେପରି ବର୍ଷା ପାଣି ଜମି ନ ରହେ ସେଥିପାଇଁ ନାଳିର ବ୍ୟବସ୍ଥା କରିବା। କାରଣ ମୁଗ ଗଛର ମୂଳେ ପାଣି ଜମିଲେ ଗଛ ସଢ଼ିଯାଏ। ରୋଗ ଓ ପୋକ ପରିଚାଳନା, ହଳଦୀ ବସନ୍ତ ରୋଗ ଛୁଇଁ କଣା ପୋକ ଲାଗେ। ଯଦି ହଳଦୀ ବସନ୍ତ ରୋଗ ହୁଏ, ଏହି ରୋଗ ହେଲେ ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ। ଏହା ମାଛି ଦ୍ୱାରା ବ୍ୟାପିଥାଏ। ଏହାର ଦମନ ପାଇଁ ରୋଗାକ୍ରାନ୍ତ ଗଛକୁ ଉପାଡ଼ି ନଷ୍ଟ କରିବା ଏବଂ ଇମିଡାକ୍ଲୋପ୍ରିଡ 0.5 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଛୁଇଁ କଣା ପୋକ, ଫୁଲ ଓ ଛୁଇଁ ଆସିବା ସମୟରେ ଲେଦା ପୋକ ବା କଣା ପୋକ ଦେଖାଗଲେ ଇମାମେକ୍ଟିନ ବେଞ୍ଜୋଏଟ 0.5 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଅମଳ, ମୁଗ ଚାଷରେ ଛୁଇଁଗୁଡ଼ିକ ଏକାସଙ୍ଗେ ପାଚେ ନାହିଁ, ତେଣୁ ଜମିରେ ଉପଲବ୍ଧ ଛୁଇଁ ପ୍ରାୟ 80% କଳା ବା ବାଦାମୀ ରଙ୍ଗ ହୋଇ ଶୁଖିଗଲେ ପ୍ରଥମେ ପାଚିଲା ଛୁଇଁଗୁଡ଼ିକୁ ତଳିଦେବା। ଏହାପରେ ଦ୍ୱିତୀୟ ସେଟ୍ ପାଚିଲେ ବାକିତକ ଅମଳ କରିବା। ଭଲ ଭାବରେ ଚାଷ କଲେ ଏକର ପ୍ରତି ପ୍ରାୟ 4-5 କ୍ୱିଣ୍ଟାଲ ମୁଗ ଆଦାୟ ହୋଇଥାଏ। ମୁଗ ଚାଷରୁ ସବୁଠାରୁ ଅଧିକ ଲାଭ ଏବଂ ବମ୍ପର ଅମଳ ପାଇବା ପାଇଁ କିଛି ଉନ୍ନତ ବୈଜ୍ଞାନିକ କୌଶଳ ମଧ୍ୟ ରହିଛି, ଯାହା ଆମର କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। ସେଗୁଡ଼ିକ ହେଲା ଅମଳ ବଢ଼ାଇବା ପାଇଁ ଚମତ୍କାରୀ ସ୍ପ୍ରେ। ମୁଗ ଗଛର ଚେର ବହୁତ ବଡ଼ ହୋଇଥାଏ, ତେଣୁ ଫୁଲ ଆଉ ଛୁଇଁ

0: ଆସିବା ସମୟରେ ପତ୍ର ମଧ୍ୟରେ ଖାଦ୍ୟ ସାର ଦେଲେ ଅମଳ 20% ପର୍ଯ୍ୟନ୍ତ ବୃଦ୍ଧି ପାଏ। ଗଛରେ ଫୁଲ ଆସିବା ଆରମ୍ଭ ହେଲେ 10 ଲିଟର ପାଣିରେ 100 ଗ୍ରାମ ୟୁରିଆ ମିଶାଇ ସ୍ପ୍ରେ କରିବା।
1: ଶୁଣିଲେ ଚାଷବାସ କଥା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ମହିଳାମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନା ମନୋଜ କୁମାର ପୂଜାରୀ। ଉପସ୍ଥାପନାରେ ଅଛନ୍ତି ଧରିତ୍ରୀ ଶତପଥୀ ଏବଂ ମୈତ୍ରୀ ପ୍ରହରାଜ।

0: ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ, ନିଜର ବିତିଥିବା ସମୟ ସହ ତୁଳନା କରନ୍ତୁ, କାରଣ ସେଠାରେ ହିଁ ପ୍ରକୃତ ଉନ୍ନତି ରହିଛି।
1: ତେଣୁ ଅନ୍ୟକୁ ହରାଇବା ନୁହେଁ, ନିଜର ଦୁର୍ବଳତାକୁ ଜିତିବା ହିଁ ସବୁଠାରୁ ବଡ଼ ସଫଳତା।
0: ତାହେଲେ ପବିତ୍ର ରଥଯାତ୍ରାର ଅଷ୍ଟମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନର ସହ ଆଜିର ଘର ଘରଣୀ ଅଗଣାକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆମେ ଦୁହେଁ, ମୁଁ ଧରିତ୍ରୀ
2: ଆଉ ମୁଁ ମୈତ୍ରୀ।
0: ନମସ୍କାର।

0: ଆଜିର ଡିଜିଟାଲ ଯୁଗରେ ରେଡିଓ, ଟେଲିଭିଜନ, ଏଫ୍ଏମ୍ ଚ୍ୟାନେଲ, ଅନ୍ଲାଇନ୍ ଷ୍ଟ୍ରିମିଂ, ପଡ଼କାଷ୍ଟ ଭଳି ଏମିତି ଅନେକ ମାଧ୍ୟମ ରହିଛି ଯାହା ଜନସାଧାରଣଙ୍କୁ ସଚେତନ, ଶିକ୍ଷିତ ଓ ସଂଯୁକ୍ତ ରଖିବାର ଏକ ମାଧ୍ୟମ।
1: ହଁ ମୈତ୍ରୀ, ଏହି ପ୍ରସାରଣ ସେବା ଦେଶର ବିଭିନ୍ନ ଭାଷା, ସଂସ୍କୃତି, ଲୋକକଳା ଓ ପରମ୍ପରାକୁ ସୁରକ୍ଷିତ ରଖିବା ସହିତ ଜନସାଧାରଣଙ୍କ ପାଖରେ ପହଞ୍ଚାଇଥାଏ।
0: ହଁ, ଭାରତରେ ପ୍ରସାରଣ ବ୍ୟବସ୍ଥାର ବିକାଶରେ ଆକାଶବାଣୀ ଓ ଦୂରଦର୍ଶନର ଭୂମିକା ଗୁରୁତ୍ୱପୂର୍ଣ୍ଣ।
1: ହଁ ମୈତ୍ରୀ, 1936 ମସିହାରେ ଆକାଶବାଣୀର ସ୍ଥାପନା ପରେ ରେଡିଓ ଦେଶର କୋଣ ଅନୁକୋଣରେ ସମ୍ବାଦ, ଶିକ୍ଷା, ସଂସ୍କୃତି, କୃଷି ସମ୍ବନ୍ଧୀୟ ପରାମର୍ଶ ସହ ଲୋକଙ୍କୁ ମନୋରଞ୍ଜନ ମଧ୍ୟ କରିପାରିଛି। ଏହାପରେ ଦୂରଦର୍ଶନର ଆରମ୍ଭ ହୋଇ ଟେଲିଭିଜନ ମାଧ୍ୟମରେ ସୂଚନା ଓ ଶିକ୍ଷାର ପ୍ରସାରକୁ ଆହୁରି ବ୍ୟାପକ କରିଛି।
0: କିନ୍ତୁ ତୁମେ ଜାଣିଛ କି ଧରିତ୍ରୀ, ଭାରତରେ ଏହି ପ୍ରସାରଣ ସେବା କେବେ ଆରମ୍ଭ ହୋଇଥିଲା?
1: ହଁ ମୈତ୍ରୀ, 1927 ମସିହା ଜୁଲାଇ ମାସର 23 ତାରିଖରେ ଇଣ୍ଡିଆନ ବ୍ରଡକାଷ୍ଟିଂ କମ୍ପାନୀ ମୁମ୍ବାଇରୁ ପ୍ରଥମେ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା।
0: ହଁ, ଏହି ଐତିହାସିକ ଘଟଣାକୁ ସ୍ମରଣ କରିବା ଏବଂ ଦେଶର ପ୍ରସାରଣ ସେବାର ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଏହି ଦିନକୁ, ମାନେ ଜୁଲାଇ ମାସର 23 ତାରିଖକୁ ଭାରତୀୟ ପ୍ରସାରଣ ଦିବସ ରୂପେ ପାଳନ କରାଯାଏ।
1: ଏହି ଦିବସରେ ପ୍ରସାରଣ କ୍ଷେତ୍ରରେ କାର୍ଯ୍ୟରତ ଥିବା ସମସ୍ତ ଭାଇ ଓ ଭଉଣୀଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କର ଦାୟିତ୍ୱପୂର୍ଣ୍ଣ ପ୍ରସାରଣକୁ ଆମେ ମଧ୍ୟ ସମର୍ଥନ କରିବା।

0: ଧରିତ୍ରୀ।
1: ହଁ ମୈତ୍ରୀ।
0: ଆଜି ହେଉଛି ମାସର ଚତୁର୍ଥ ଗୁରୁବାର, ଆଉ ଆମ ଭଉଣୀମାନେ ଅପେକ୍ଷା କରିଥିବେ ତାଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ସଙ୍ଗିନୀକୁ। ତାହେଲେ ଧରିତ୍ରୀ, ଆରମ୍ଭ କରିବା ଆଜିର ଡାଇଲଗ୍ କାର୍ଯ୍ୟକ୍ରମ ହ୍ୟାଲୋ ସଙ୍ଗିନୀ।
1: ହଁ ମୈତ୍ରୀ, ଆରମ୍ଭ ତ କରିବା। ତମେ ଜାଣିଛ ଆମର ତ ଅନେକ ଲୋକ କଥା ରହିଛି, ତା ମଧ୍ୟରୁ କଣ୍ଟାବାଡ଼ରେ ଲୁଗା ପକାଇବା ଏହି ସୁନ୍ଦର ଲୋକକଥାଟି ଉପରେ ଆମେ ଆଜି ଭଉଣୀମାନଙ୍କ ସହିତ କଥା ହେବା, ଆଉ ସେମାନେ କଣ କହୁଛନ୍ତି ୟା ଉପରେ ଜାଣିବା।
0: ହଁ ନିଶ୍ଚୟ।
2: ହ୍ୟାଲୋ
3: ଭଉଣୀ, ନମସ୍କାର। ଆଜିର ଡାଇଲଗ୍ କାର୍ଯ୍ୟକ୍ରମ ହ୍ୟାଲୋ ସଙ୍ଗିନୀକୁ ଆପଣଙ୍କୁ ସ୍ୱାଗତ। ଭଉଣୀ, ଆପଣଙ୍କ ପରିଚୟ ଟିକେ ଦେବେ।
2: ମୁଁ ହେଉଛି ରୂପାଞ୍ଜଳି ପଣ୍ଡା, ଗୁରୁକୃପା କଲେଜର ଓଡ଼ିଆ ଅଧ୍ୟାପିକା।
3: ମ୍ୟାଡମ୍, ଆପଣ ତ ଓଡ଼ିଆରେ ଅଧ୍ୟାପିକା ଅଛନ୍ତି, ଆପଣଙ୍କ ପାଇଁ ଆଜି ଗୋଟିଏ ସୁନ୍ଦର ବିଷୟବସ୍ତୁ ରହିଛି ଯୋଉଟାକି ଆଗକୁ ଆମେ କଥା ହେବା, କିନ୍ତୁ ତା ଆଗରୁ ଆପଣ କୁହନ୍ତୁ ଆପଣଙ୍କର ଅବସର ସମୟ ଆପଣ କେମିତି ଅତିବାହିତ କରନ୍ତି?
2: ମୋର ଅବସର ସମୟରେ ମୁଁ ବିଭିନ୍ନ ପ୍ରକାର ଉପନ୍ୟାସ ବହି ସବୁ ପଢେ, କବିତା ଲେଖେ ଛୋଟ ଛୋଟ, ଆଉ ପିଲାମାନଙ୍କ ସହିତ ମୋର ସମୟ ବିତେଇବା ମୋର ଗୋଟେ ହବି। ଷ୍ଟୁଡେଣ୍ଟ ମାନଙ୍କୁ ମଧ୍ୟ ମୁଁ ବହୁତ ଭଲ ପାଏ, ଏଭଳି ଭାବରେ ସମୟ କଟାଏ। ରେଡିଓ ପ୍ରୋଗ୍ରାମ ମଧ୍ୟ ସବୁ ଶୁଣେ, ମୋର ଘରଣୀ କାର୍ଯ୍ୟକ୍ରମ, ମହିଳା କାର୍ଯ୍ୟକ୍ରମ, ଆଉ ଯୁବବାଣୀ କାର୍ଯ୍ୟକ୍ରମ ମଧ୍ୟ ଶୁଣେ। ଏବେ ମଧ୍ୟ ଯୁବବାଣୀ କାର୍ଯ୍ୟକ୍ରମରେ ମୁଁ ମଧ୍ୟ କମ୍ପାରର ଥିଲି।
3: ଆଚ୍ଛା, ତ ସେତେବେଳେ ଆପଣଙ୍କୁ କେମିତି ଲାଗୁଥିଲା? ଆପଣ ରେଡିଓ ଷ୍ଟେସନ ଆସୁଥିଲେ, ଯୁବବାଣୀର କମ୍ପେୟାରିଂ କରୁଥିଲେ, କିନ୍ତୁ ବର୍ତ୍ତମାନ ଆପଣ ଆମ ସହିତ କଥା ହଉଛନ୍ତି, ଆମ ଡାଇଲଗ୍ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି, କେମିତି ଲାଗେ ଆପଣଙ୍କୁ?
2: ନିଶ୍ଚୟ ଭଲ ଲାଗେ ମତେ, ଯୁବବାଣୀ କାର୍ଯ୍ୟକ୍ରମ ବି ଭଲ ଲାଗୁଥିଲା, ଏବେ ବି ଘର କାର୍ଯ୍ୟକ୍ରମ ବି ମୁଁ ଶୁଣି ସବୁବେଳେ ଭଲ ଲାଗେ ମତେ। ମହିଳା କାର୍ଯ୍ୟକ୍ରମ ଗୁଡିକ ଭଲ ଲାଗେ, ଏଥିରେ କିଛି ଶିକ୍ଷଣୀୟ ଜିନିଷ ଅଛି ଯୋଉଟା କି ସମାଜ ପାଇଁ ଗୋଟେ ଭଲ ଶିକ୍ଷା।
3: ତ ଆଜି ଆପଣଙ୍କ ପାଇଁ ସେମିତି ଗୋଟେ ସୁନ୍ଦର ଲୋକ କଥା ଅଛି, କଣ୍ଟା ବାଡ଼ରେ ଲୁଗା ପକେଇବା, ତ ଆ ଉପରେ ଆପଣ କଣ କହିବେ?
2: ଏଇଟା ଗୋଟେ ଓଡ଼ିଆ ଲୋକ ପ୍ରବାଦ, ଏଇଟା ହଉଛି କଣ୍ଟା ବାଡ଼ରେ ଲୁଗା ପକେଇ କଳି କରିବା। ଏହାର ଗୋଟେ ସିଧା ଅର୍ଥ ହଉଛି ନିଜେ ନିଜ ପାଇଁ ଅସୁବିଧା କରିବା, ସୃଷ୍ଟି କରିବା, ଲଢେଇ କରିବା। ଯାହାର କିଛି କାମ ନଥାଏ ସେ ଅନ୍ୟମାନଙ୍କର କିଛି ଗୋଟେ ଛିଦ୍ର ଦେଖିକିରି କଳି କରିବା, ଯେମିତି ତା ସହିତ ଲାଗିବା। ଏଇଭଳିଆ ଗୋଟେ ଉଦାହରଣ ଦେଉଛି, ଅଫିସରେ ସବୁ କାମ ସରିଯାଇଥିବ, ତଥାପି ବସ୍ ଆସିକିରି ଯଦି ନୂଆ କାମ ଦେବେ, ଆଉ ସେଇଥିପାଇଁ ଡାକ୍ତି ସାରା ଯଦି ଆମକୁ କାମ କରିବାକୁ ପଡେ, ସେ କିନ୍ତୁ ଜଗିକି ରହିବେ, କଣ୍ଟା ବାଡ଼ରେ ଲୁଗା ପକେଇ କଳି କରିଲା ଭଳି ଗୋଟେ ଛିଦ୍ର ବାଛିବେ। ଆଉ ପାଖ ପଡୋଶୀ ସହ ଯଦି ଆମେ ଭଲରେ ରହୁଥିଲେ ବି ସତ କଥାରେ ଯଦି ଝଗଡା ସୃଷ୍ଟି ଜଣଜଣ କରନ୍ତି, ସେସବୁ ବି କଣ୍ଟା ବାଡ଼ରେ ଲୁଗା ପକେଇ କଳି କରିଲା ଭଳି। ଏଇଭଳି ଆଉ ଲୋକ ପ୍ରବାଦ ରହିଛି, କିନ୍ତୁ ଆମର ଗୋଟେ ଅଛି ମ୍ୟାଡମ୍, କଣ୍ଟା ବାଡ଼ରେ ଲୁଗା ପକେଇ କଳି କରିବା ଓଡ଼ିଶାରେ ଗୋଟେ ଖେଳ ମଧ୍ୟ ଅଛି,
3: ଏଇଟା ତ ବହୁତ ଜଣ ଜାଣିନଥିବେ, ତା ବିଷୟରେ ଟିକେ କୁହନ୍ତୁ ଆମକୁ।
2: ଓଡ଼ିଶାର ଗାଁ ଗଣ୍ଡାରେ ଗୋଟେ ଖେଳା ଯାଉଥିବା ଗୋଟେ ପାରମ୍ପରିକ ଲୋକ ଖେଳ, ତାକୁ କୁହନ୍ତି ଶକ୍ତି ପରୀକ୍ଷା। ଏହାକୁ ଅନେକ ଜାଗାରେ କଣ୍ଟା ଯୁଦ୍ଧ ବା ବାଡ଼ି କଳି ବୋଲି କୁହାଯାଏ। ସେଟା କଣ ହଉଛି, 4-5 ଫୁଟ ଲମ୍ବା ଗୋଟେ ମୋଟା ବାଡ଼ି ବା ଲାଠି ଦରକାର, ଆଉ ବାଡ଼ିର ଗୋଟେ ମୁଣ୍ଡରେ କଣ ହେଇଥିବ, ମଜବୁତ କଣ୍ଟା ଥିବା ଡାଳ ବନ୍ଧାଯାଏ। ଗୋଟେ କଣ୍ଟା ଉପରେ ଅନେକ ଥର ପୁରୁଣା ଲୁଗାକୁ ବା କନାକୁ ଗୁଡେଇ ଦିଆଯାଇଥାଏ। ଏହା କରିବାର ଉଦ୍ଦେଶ୍ୟ ହେଉଛି ଆଘାତ କମ ଲାଗିବ, ବାଡ଼ିଟିକୁ ଧରିବାକୁ ସୁବିଧା କରିବା। ନିୟମ ହେଉଛି ଖେଳର, 2 ଜଣ ଖେଳାଳି ସାମ୍ନାସାମ୍ନି ହେଇକି ଠିଆ ହେଇଥାନ୍ତି, ପ୍ରତ୍ୟେକଙ୍କ ହାତରେ ସେମାନେ ଗୋଟାଏ ଲେଖା କଣ୍ଟା ବାଡ଼ି ଥାଏ, ହେଲେ ରେଫରୀ ଥାଏ, ରେଫରୀ ସଂକେତରେ କଳି ଆରମ୍ଭ ହୁଏ। ଏହାର ଉଦ୍ଦେଶ୍ୟ ହେଉଛି ବିପକ୍ଷର ହାତରୁ ବାଡ଼ି ଯେତେବେଳେ ବିପକ୍ଷ ଜଣେ ଖସେଇ ଦିଏ, ତାକୁ ପଛକୁ ଠେଲି ନିଜ ଜାଗାରୁ ହଟେଇ ଦେବା। ଯୋଉ ଲାଗନ୍ତି ଯେ ଖେଳଟା ହୁଏ, ଏଇଟା ଗୋଟେ କେବଳ ମାଡ଼ ମରା ନୁହେଁ, ଏଥିରେ ବଳ, ଯୁକ୍ତି ଆଉ ସନ୍ତୁଳନ 3 ଦରକାର। ଖେଳାଳି ମାନେ ବାଡ଼ିଟାକୁ ଘୁରାନ୍ତି, ଠେଲନ୍ତି, ଟାଣନ୍ତି, କେତେବେଳେ ବାଡ଼ି ସହ ବାଡ଼ି ପିଟା ହୁଏ, ଶବ୍ଦ ହୁଏ, ଯିଏ ପ୍ରଥମେ ତଳେ ବସି ପଡେ ତା ଜାଗାରୁ ସେ ହଟିଯାଏ ବା ବାଡ଼ିଟା ଛାଡ଼ିଦିଏ, ସେ ହାରିଯାଏ। ଏହାର ମହତ୍ଵ ହେଉଛି ଆଗରୁ ଗାଁର ଯୁବକମାନେ ଶରୀର ମଜବୁତ କରିବା ପାଇଁ ଆଉ ସାହସ ବଢେଇବା ପାଇଁ ଏହା ଖେଳୁଥିଲେ। ଏହି ଖେଳ ମେଳା ପର୍ବପର୍ବାଣି ହେଲେ ଗୋଟେ ମନୋରଞ୍ଜନ ହଉଥିଲା ଲୋକଙ୍କର ଖେଳରେ।
3: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ୍, ଆମର ତ କଣ୍ଟା ବାଡ଼ରେ ଲୁଗା ପକାଇବା, ଏଇ ଲୋକ କଥାଟା ପ୍ରାୟ ସମସ୍ତେ ଜାଣିଥିବେ।

0: ତାର ଅର୍ଥ କ'ଣ? କିନ୍ତୁ ଆପଣ ସୁନ୍ଦର ଭାବରେ କହିଲେ କି କଣ୍ଟାବାଡ଼ିରେ ଲୁଗା ପକାଇବା ଖେଳ ଅଛି, ଯୋଉଟା କି ଆମ ଯୁବଶକ୍ତିକୁ ସଶକ୍ତ କରିବା ସହିତ ସେମାନଙ୍କୁ ମଜବୁତ କରିଥାଏ। ଆପଣ ଗୀତ ଶୁଣିବାକୁ ଭଲ ପାଆନ୍ତି?
1: ହଁ, ନିଶ୍ଚୟ ମତେ ଗୀତ ଶୁଣିବାକୁ, ଭଜନ ଶୁଣିବାକୁ ସବୁ ଭଲ ଲାଗେ।
0: ତ ଆଜି ଆପଣ କୋଉ ଗୀତ ଶୁଣିବେ?
1: ଏବେ ତ ରଥଯାତ୍ରା ସମୟ ଚାଲିଛି, ମାଉସୀ ମା ଘରେ ଅଛନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ଏଇ ସମୟରେ ମୁଁ ଶୁଣିବାକୁ ଚାହିଁବି କୋଟି ଓଡିଆର ଜହ୍ଲା ଦିଅ କରାସିଏ ଭାବରେ ଦେଲେ ଭାତ କରସି ଅମୃତ ପାଲଟି ଯାଏ। ଏଇଟା ଶୁଣିବାକୁ ଚାହୁଁଛି ମୁଁ।

0: हेलो
1: हेलो, नमस्कार।
0: भौणी नमस्कार। आम घर ଘରଣୀ कार्यक्रम को आपको बहुत बहुत स्वागत भौणी। भौणी आपण किए कहते कौट कहते कहतु
1: रीतांजलि शतपथी कहूँ, जयपुर जयनगर पाइक साई।
0: भौणी आपण केमती अच्छा?
1: बहुत भल अच्छे।
0: रथयात्रार समय चली तो आपण रथयात्रा देखा जाते
1: ना बाहरी जी वर्षा असुविधा जो जापार ना।
0: ଆମର ଗୋଟେ ଲୋକବାଣୀ ଥିଲା କଣ୍ଟାବାଡରେ ଲୁଗା ପକେଇବା, ତ ଏଇ ସମ୍ପର୍କରେ ଆପଣଙ୍କର ମତାମତ କଣ ଭଉଣୀ?
1: କଣ୍ଟା ବାଡରେ ଲୁଗା ପକେଇବା, କଳହ ପ୍ରକୃତିର ଲୋକ କିଛି ଥାନ୍ତି, ସେ ଲୋକ ମାନେ ଘରେ କଳି ଲଗେଇବାକୁ ଭଲ ପାଆନ୍ତି କି ବାହାରେ ବି କଳି ଦେଖିବାକୁ ଭଲ ପାଆନ୍ତି, ତାଙ୍କ ପ୍ରକୃତି ହିଁ କଳି। ସେ ଲୋକଟା କେବେ ହେଲେ ବି ଘର କଳି କି ବାହାର କଳି ସେ ନ ଦେଖିଲେ ତାକୁ ଶାନ୍ତି ଲାଗେନି କି ଭଲ ଲାଗେନି।
0: ତ ଭଉଣୀ ଏଭଳିଆ ମଣିଷକୁ ଆମେ କେମିତି କଣ୍ଟ୍ରୋଲ କରିପାରିବା, ଆପଣ କିଛି କହିପାରିବେ କି?
1: ନା, ଏ ଭଳିଆ ଲୋକକୁ ଆମେ କେହି କଣ୍ଟ୍ରୋଲ କରିପାରିବାନି, ତାଙ୍କଠୁ ହାତେ ମାପି ଚାଖଣ୍ଡେ ଚାଲିବା ହିଁ ଠିକ, ତାଙ୍କ ସାଙ୍ଗରେ କଥା ହେବା ହିଁ ବେକାର, ବୃଥା ହିଁ ଯିବ। ସେମାନେ କାହିଁକି ନା ତାଙ୍କ ମାଇଣ୍ଡ ସବୁବେଳେ କଳହ ପ୍ରକୃତିର ଲୋକଟେ ଥାନ୍ତି।
0: ଠିକ କହିଲେ ଭଉଣୀ, ତ ସତ କଥା, ସେମାନଙ୍କ ସହିତ ଯୁକ୍ତି କରିବା ବି ଠିକ ନୁହେଁ। ସେମିତି ଆମେ ଯଦି ଦେଖୁଛେ ଆଖପାଖରେ କାହାକୁ, ତାହେଲେ ତାଠାରୁ ଆମେ କେମିତି ଦୂରେଇକି ରହିବା?
1: ସେ ଆମେ ସେ ଯେତିକି ଧର ଆମ ପାଖକୁ ଆସିଲା, ଆମେ କିଛି କଥାବାର୍ତ୍ତା ତାର ଯେତିକି କଥାର ଆନ୍ସର ଆମେ ସେତିକି ଦେଇକିନି ଆମେ ତାଙ୍କଠୁ ପଛ ଘୁଞ୍ଚା ଦବା, ତାଙ୍କ ସେ ଦେଖିଲା ବେଳେ ଆମେ କବାଟ ଦେଇ ଘରେ ରହିଯିବା।
0: ସେମିତି ଯଦି ଆମ ଘର ଭିତରେ ପରିବାର ଭିତରେ ଏବେ ଦେଖିବା, ଯେହେତୁ ଆମେ ମଧ୍ୟ ଗୋଟେ ମା ହେଲେଣି, ତ ପିଲାମାନଙ୍କୁ ସେ ବିଷୟରେ ଆମେ କେମିତି ବୁଝେଇବା ଯେ ନିଜର ଗୁଣକୁ କେମିତି ତିଆରି

0: କରିବା ଦରକାର।
1: ପିଲାମାନେ ଯଦି ଆମ ଘର ଲୋକ ଏମିତି କଳହ ପ୍ରକୃତି ଲୋକ ଥିବେ, ତାଙ୍କ ସାଙ୍ଗରେ ଘରେ ମାଆଙ୍କୁ ତ ବାପାଙ୍କୁ ଆମେ ଛାଡି ପାରିବାନି, ଯାହାହେଲେ ନିଜ ଲୋକ ସହିତ ଆମେ ସମ୍ପର୍କ ରଖିବା, ସେ ଯେତିକି ଆମକୁ କୋଶ୍ଚିନ୍ କରେ ଆମେ ତାଙ୍କ ସାଙ୍ଗେ ସେତିକି ଆନ୍ସର ଦବା।
0: ଆଉ ନିଜ ପିଲାମାନଙ୍କୁ କେମିତି ଗଢିବା,
1: ନିଜ ପିଲାମାନଙ୍କୁ ଆମ ସଂସ୍କାର ଦବା, ତା ପ୍ରକୃତିଟା କଢୁଆ। ଆମେ ପାଠ ଦୁଇ ଅକ୍ଷର ପଢି ପାଞ୍ଚ ଜଣ ସହିତ ଭଦ୍ରାମିରେ କଥାବାର୍ତ୍ତା କଲେ ଆମକୁ ପାଞ୍ଚ ଜଣ ଭଲ ପାଇବେ।
0: ଆମ ପିଲାମାନଙ୍କୁ ମଧ୍ୟ କହିବା ଯେ ସାଙ୍ଗସାଥି କାହା ସହିତ ମଧ୍ୟ ଯେମିତି କଳହ ନ କରନ୍ତୁ,
1: କାହା ସାଙ୍ଗ ବି କରନ୍ତୁନି।
0: ଯେହେତୁ ଆମେ ଗୋଟେ ଗୃହିଣୀ, ଆମେ ହଉଛେ ମା, ତ ଗୁରୁଜନ ମାନଙ୍କର ଦାୟିତ୍ୱ ଆଉ ଛୋଟ ପିଲାମାନଙ୍କର ଦାୟିତ୍ୱ ସବୁଯାକ ଆମ ହାତରେ ରହିଥାଏ। ତ ସମସ୍ତଙ୍କ କଥା ବିଚାର କରିକି ଆମେ କାର୍ଯ୍ୟଟିକୁ କରିବା। ଲୋକମାନେ ଶିକ୍ଷିତ ହେଲେନି ଆଉ ସେଭଳି ଲୋକ କିଛି ପ୍ରାୟତଃ ଦେଖାଯାନ୍ତିନି, ଯୋଉଠି ଦେଖାଯାନ୍ତି ନିଜକୁ ସତର୍କ କରିବା ଦରକାର।
1: ହଁ ଠିକ କହିଲେ।
0: ତ ଭଉଣୀ ଆପଣ କୁହନ୍ତୁ ଆପଣଙ୍କ ପସନ୍ଦର କୋଉ ଗୀତ ଶୁଣିବାକୁ ଚାହିଁବେ?
1: ହିନ୍ଦୀ ଗୀତଟା ହାମ୍ ଆପକେ ହେ କନ୍ ଫିଲ୍ମର
0: ଟାଇଟଲ ସଙ୍ଗ୍।
1: ଟାଇଟଲ, ହଁ ଟାଇଟଲ ସଙ୍ଗ୍।
0: ତ ଭଉଣୀ ଆପଣ ଆପଣଙ୍କର ପସନ୍ଦର ହାମ୍ ଆପକେ ହେ କନ୍ ର ଗୀତ ଶୁଣନ୍ତୁ।

0: हेलो
1: ଭଉଣୀ ନମସ୍କାର। ଆଜିର ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ ହାଲୋ ସଙ୍ଗିନୀକୁ ଆପଣଙ୍କୁ ସ୍ୱାଗତ।
0: ନମସ୍କାର,
1: ଭଉଣୀ ଆପଣଙ୍କ ପରିଚୟ ଟିକେ ଦେବେ।
0: ମୋ ନାଁ ସଙ୍ଗୀତା ପାତ୍ର। ମୁଁ ପଟାଙ୍ଗୀ ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇ ସ୍କୁଲରେ ଗଣିତ ଶିକ୍ଷୟିତ୍ରୀ ରୂପେ କାମ କରୁଛି।
1: ଆପଣ ଯେତେବେଳେ ଗାର୍ଲସ ହାଇ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି, ସେଠି ଆପଣ କେମିତି କଣ ଆପଣଙ୍କର ଦାୟିତ୍ୱ ନଉଛନ୍ତି, କେମିତି କଣ ଆପଣଙ୍କର ଶିକ୍ଷକ ଜୀବନ କଟୁଛି?
0: ପ୍ରଥମତଃ ଆମେ ଯେହେତୁ ଗୋଟେ ରେସିଡେନ୍ସିଆଲ ସ୍କୁଲ ଭିତରେ ରହୁଛୁ, ପିଲାମାନଙ୍କର ଦାୟିତ୍ୱଟା ସମ୍ପୂର୍ଣ୍ଣ ଭାବରେ ଆମ ଉପରେ ନ୍ୟସ୍ତ ଥାଏ। ଏଠି ମେଟ୍ରୋନ ହେଡ୍ମିଷ୍ଟ୍ରେସ୍ ବିଭିନ୍ନ ସବଜେକ୍ଟ ଟିଚର ସହିତ 450 ପିଲାଙ୍କ ସହିତ ଆମକୁ ରହିବାକୁ ପଡେ। ସେମାନଙ୍କର ସବୁ ଦାୟିତ୍ୱ ଗୁଡିକୁ ଆମେ ନିଜର ବୋଲି ଭାବି ତାଙ୍କ କାମ ଗୁଡିକୁ କରିଥାଉ। ଝିଅମାନେ ଯେହେତୁ ଦୂର ଦୂରାନ୍ତ ଗାଁ ମାନଙ୍କରୁ ଆସି ଏଠାରେ ରହିଛନ୍ତି, ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଅନ୍ୟାନ୍ୟ ଦିଗ ପ୍ରତି ବି ଆମେ ବିଶେଷ ଦୃଷ୍ଟି ଦେଉ। ତା ସହିତ ସେମାନଙ୍କର ବିଭିନ୍ନ କଳାର ଯୋଉ ବିକାଶ ହେଇପାରିବ ତା ପାଇଁ ମଧ୍ୟ ଆମେ ଦୃଷ୍ଟି ଦେଇଥାଉ। ଆଉ ପ୍ରକୃତ କଥା ହଉଛି, ଏଇ ଯୋଉ ଇଣ୍ଟେରିୟର ଏରିଆରେ ଯୋଉଠି ପିଲାମାନେ ପାଠ ପଢିବାର ସୁଯୋଗ ପାଇନଥାଉଛନ୍ତି, ଏହିପରି ଜାଗା ମାନଙ୍କରୁ ଯେହେତୁ ଝିଅମାନେ, ଏଇଟା ଗୋଟେ ବେସିକାଲି ଛାତ୍ରୀମାନଙ୍କ ପାଇଁ ଗୋଟେ ସ୍କୁଲଟେ ଉଦ୍ଦିଷ୍ଟ ହେଇଛି, ସେମାନଙ୍କ ପାଇଁ ସବୁ ଦାୟିତ୍ୱ ଠିକ ରହିକି ନେବାକୁ ପଡେ। ଭଗବାନଙ୍କର ଆଶୀର୍ବାଦରୁ ସ୍କୁଲଟି ଭଲରେ ଚାଲିଛି ଆଉ ଆମେ ମଧ୍ୟ ପିଲାଙ୍କ ସାଥ ଦେଇ ଆମେ ଚାଲିଛୁ ଆଗକୁ।
1: ବହୁତ ସୁନ୍ଦର କଥା କହିଲେ ଭଉଣୀ, ଆପଣ ଏତେ ସବୁ ଦାୟିତ୍ୱ ନଉଛନ୍ତି ଆଉ ଉପାନ୍ତ ଅଞ୍ଚଳରେ ରହିକି ବି ଆମର ପିଲାମାନେ କେମିତି ଶିକ୍ଷିତ ହେବେ, ସେମାନେ କେମିତି ଆଗକୁ ଯିବେ, ତା ବିଷୟରେ ଚିନ୍ତା ବି କରୁଛନ୍ତି। ଆପଣ ତ ଗଣିତ ଶିକ୍ଷୟିତ୍ରୀ ଅଛନ୍ତି, କିନ୍ତୁ ସାଧାରଣ ଭାବରେ ଆପଣ ଗୋଟେ ଲୋକ କଥା ଶୁଣିଥିବେ ଯେ କଣ୍ଟା ବାଡ଼ରେ ଲୁଗା ପକେଇବା, ତ ଏହାର ଅର୍ଥ ଆପଣ କଣ ବୁଝନ୍ତି ଆଉ କଣ କହିବେ ଆ ବିଷୟରେ?
0: କଣ୍ଟା ବାଡ଼ରେ ଲୁଗା ପକେଇବା, ଏହା ତ ଗୋଟେ ଓଡିଆ ଲୋକ କଥା। ତାର ଅର୍ଥ ହଉଛି ଜାଣିଶୁଣି ନିଜକୁ ଯେମିତି ଅସୁବିଧାରେ ପକେଇବା, ବିପଦ ଆଉ ଝଞ୍ଝଟ

0: ଭିତରେ ପକେଇଦେବା, ଯେମିତି ଅନାବଶ୍ୟକ ସମସ୍ୟାକୁ ନିଜେ ନିଜ ଆଡକୁ ଡାକି ଆଣିବା, ନିଜ ପାଇଁ ନିଜେ ହିଁ ସମସ୍ୟା ସୃଷ୍ଟି କରିବା। ଆମେ କଥା କଥାରେ କହୁ ଯେ ଯେତେବେଳେ ଆମେ ଅନ୍ୟର ପାରିବାରିକ ବିବାଦରେ ମୁଣ୍ଡ ପୁରୁଛୁ, ଯେ ସେତେବେଳେ ଆମେ ଗୋଟେ ଉଦାହରଣ ଦେବା ଭିତରେ ଆମେ କହୁ ଯେ ଅନ୍ୟର ପାରିବାରିକ ବିବାଦରେ ମୁଣ୍ଡ ପୁରାଇବା ମାନେ ଆମେ କଣ୍ଟା ବାଡ଼ରେ ହିଁ ଲୁଗା ପକାଇବା ପରି। ଆମେ ନିଜକୁ ଛାଡି ସେଠି ଅନ୍ୟ ପାଇଁ ହିଁ ଆମେ ନିଜର ସମୟ ଆଉ ନିଜର ମାନସିକ ସବୁ ସ୍ତରରେ ଆମେ ସେଠି ନିଜକୁ ନିମଜ୍ଜିତ କରିଦେଇଥାଉ, ଯାହା ହିଁ ନିଜ ପାଇଁ ସମସ୍ୟା ସୃଷ୍ଟି କରେ, ଯେପରିକି ଜାଣିଶୁଣି ଯେମିତି ଆମେ ବିପଦକୁ ନିଜ ଆଡକୁ ହିଁ ଟାଣୁଛୁ।
1: କଣ୍ଟା ବାଡ଼ରେ ଲୁଗା ପକେଇବା ଅର୍ଥ ଅନ୍ୟର ସମସ୍ୟାକୁ ଆମେ ନିଜେ ନେଇ ବାରମ୍ବାର

0: ମାନସିକ ସବୁ ସ୍ତରରେ ଆମେ ସେଠି ନିଜକୁ ନିମଜ୍ଜିତ କରିଦେଇଥାଉ, ଯାହା ହିଁ ନିଜ ପାଇଁ ଗୋଟେ ସମସ୍ୟା ସୃଷ୍ଟି କରେ, ଯେପରିକି ଜାଣିଶୁଣି ଯେମିତି ଆମେ ବିପଦକୁ ନିଜ ଆଡକୁ ହିଁ ଟାଣୁଛୁ।
1: କଣ୍ଟାବାଡ଼ରେ ଲୁଗା ପକେଇବା ଅର୍ଥ ଅନ୍ୟର ସମସ୍ୟାକୁ ଆମେ ନିଜେ ନେଇ ବାରମ୍ବାର ସେମାନଙ୍କୁ ହଇରାଣରେ ପକେଇବା, ସେମାନଙ୍କ ସାଙ୍ଗେ ଝଗଡା କରିବା, ସେଇ ଉଦ୍ଦେଶ୍ୟରେ ଲୋକ କଥାଟି ରହିଛି। ବହୁତ ସୁନ୍ଦର ଭାବରେ ଆପଣ ତାକୁ କହିଲେ। ତ ଆଉ ଗୋଟେ କଥା କୁହନ୍ତୁ, ଆପଣ ତ ଯାଇକି ସ୍କୁଲରେ ରହୁଛନ୍ତି, ଅଧିକାଂଶ ସମୟ ସେଇଠି ଆପଣଙ୍କର ବିତି ଯାଉଥିବ, ଅବସର ସମୟରେ ଆପଣ କଣ କରିବା ପାଇଁ ଭଲ ପାଆନ୍ତି?
0: ଅବସର ସମୟରେ ମୁଁ ପ୍ରାୟ ଗୀତ ଲେଖିବାକୁ ପସନ୍ଦ କରେ, ଗୀତ ଗାଇବାକୁ ପସନ୍ଦ କରେ। ସ୍କୁଲ ଯେତେବେଳେ ମୁଁ ପଢୁଥିଲି, ଛୋଟ ଥିଲି, ମୁଁ ଯାଇଥିଲି ଶିଶୁ ମେଳାରେ ବାରବାଟୀ ଷ୍ଟାଡିୟମ, ସେଠି ଗୀତ ଲେଖି ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି। ହେଲେ ସମୟର ତାଳ ଦେଇକି ଆମେ ତ ଯାଉଛୁ ଆଗକୁ, ମୁଁ ନିଜକୁ ଚାହେଁ ଯେ ସବୁବେଳେ ମୁଁ ସେ କଳାଟା କେମିତି ବଞ୍ଚେଇକି ରଖିବି, ତେଣୁ ମାଙ୍କ କୃପାରୁ ତାହା ଚାଲୁ ରହିଛି। ମୁଁ ଅଳ୍ପ ବହୁତ କିଛି କିଛି ଲେଖେ ସମୟ ପାଇଲେ, ଯେମିତିକି ରବିବାର ଦିନ ବା ରାତି ବେଳା କେତେବେଳେ ସମୟ ମିଳିଲେ ମୁଁ ନିଜେ ନିଜକୁ ଟିକେ ସମୟ ଦିଏ, ଆଉ ସେ ସମୟକୁ ଏମିତି ଗୀତ ମାଧ୍ୟମରେ ନିଜକୁ ହଜେଇ ଦିଏ। ଆଉ ମୁଁ ଟିକେ ଗୀତ ଗାଇବା ପାଇଁ ପସନ୍ଦ କରେ, ସ୍ୱର ତ ନଥାଏ, ତଥାପି ଚେଷ୍ଟା କରେ ଭଲ କି କିପରି ଗୀତ ଗାଇକି ନିଜକୁ ନିଜେ ରିଲାକ୍ସ କରିବାକୁ ଚେଷ୍ଟା କରେ।
1: ଆପଣ କୋଉ ପ୍ରକାର ଗୀତ ଗାଇବା ପାଇଁ ପସନ୍ଦ କରନ୍ତି, ଆଉ ଶୁଣିବା ପାଇଁ ବି କୋଉ ପ୍ରକାର ଗୀତ ପସନ୍ଦ କରନ୍ତି?
0: ପ୍ରଥମତଃ ମତେ ଟିକେ ସାଇଲେଣ୍ଟ ମ୍ୟୁଜିକ ଗୀତ ଟିକେ ପସନ୍ଦ ଥାଏ, ମାନେ ଯୋଉଟା ଇନ୍ଷ୍ଟ୍ରୁମେଣ୍ଟାଲ ଥିବ, କ୍ଲାସିକାଲ ବ୍ୟାକଗ୍ରାଉଣ୍ଡ ଥାଏ। ବିଭିନ୍ନ ଭଜନ, ଶ୍ରୀ ଜଗନ୍ନାଥଙ୍କର ଭଜନ ହଉ ବା ଶ୍ରୀ ମା ଶ୍ରୀ ଅରବିନ୍ଦଙ୍କର ଭଜନ ଗୁଡିକ ମତେ ବହୁତ ଭଲ ଲାଗେ, ମୁଁ ଶୁଣୁଥାଏ। ଆଉ ଶୁଣିବା ଭିତରେ ମୁଁ ଟିକେ ପ୍ରାକ୍ଟିସ କରୁଥାଏ କେମିତି ମୁଁ ନିଜେ ଗାଇପାରିବି। ତ ସେହିପରି କିଛି ଯେମିତି ଉଚ୍ଚ ସ୍ୱର ନଥିବ, ସେଥିରେ ମଧୁରତା ଥିବ। ଆଜିକାଲି ଗୀତ ମାନଙ୍କ ଭିତରେ ଭାବନା ଗୋଟେ ଆଡେ ଥାଏ, ଗୀତ ଗୋଟେ ଆଡେ ଥାଏ। ତ ଆଜିର ଗୀତକୁ ଯଦି ଦେଖିବା, ପୁରୁଣା ଗୀତ ହିଁ ମୋର ପ୍ରଥମତଃ ବେଶୀ ପସନ୍ଦ ଥାଏ। ଯେମିତି ପୁରୁଣା ଓଡିଆ ଫିଲ୍ମ ମାନଙ୍କର ଯେମିତି ଗୀତ ଗୁଡା ଥାଏ, ସ୍ମୃତି ତୁମେ ଗୋଟେ ସୁନ୍ଦର ଗୀତଟି, ମାନେ ଆଜୀବନ ତାହା ଲାଇଫ ସବୁବେଳେ, ମାନେ ଯେତେ ଶୁଣୁଥିଲେ ତାହା ସବୁବେଳେ ନୂଆ ହିଁ ଲାଗୁଥାଏ। ପୁରୁଣା ଓଡିଆ ଗୀତ ଗୁଡିକ ମୋର ବହୁତ ପସନ୍ଦ।
1: ତ ଆଜି କୋଉ ଗୀତ ଆପଣ ଶୁଣିବେ?
0: ଆଜି ମୁଁ ଶୁଣିବି ଆପଣଙ୍କଠୁ ସେ ସ୍ମୃତି ତୁମେ ଟିକେ ଶୁଣିବାକୁ ଚାହୁଁଛି।
1: ନିଶ୍ଚୟ ମ୍ୟାଡାମ, ଆପଣଙ୍କର ମନ ପସନ୍ଦ ଗୀତ ଆପଣଙ୍କ ପାଇଁ।

0: ବୁଢୀ ଥିଲା ତ ବର୍ତ୍ତମାନ ସେଟା ଆଗ ଲୋକ ଢେଗ ହିସାବରେ ନେଇକି କଥା କହୁଥିଲେ ତ ଏଇ ଯୋଉ ଗୁଣଟା ଅଛି ଯେ ଅନ୍ୟ ସହିତ ମାନେ କାରଣ ନଥିବ ଲଢେଇ କରିବାଟା ତ ସେଇ ଜିନିଷଠୁ ଆମେ ଆମ ପିଲାମାନଙ୍କୁ କେମିତି ଦୂରେଇ ରଖିବା
1: ପିଲାମାନଙ୍କୁ ଆମେ ଶିକ୍ଷା ଦେବା ଯୋଉଠି ସେମିତି ଲୋକ କଳହପ୍ରିୟ ଲୋକ ଥିବେ ତାଙ୍କ ପାଖରୁ ଦୂରରେ ରହିବେ ସବୁବେଳେ ତାଙ୍କ ସହିତ କିଛି ସମ୍ପର୍କ ରଖିବେନି ଦେଖିଲେ ସେମିତି ସେ ପିଲାର ସ୍ଵଭାବ ସେମିତି ସେ ପିଲାଠୁ ଆମେ ଦୂରେଇ ଯିବା କି ସେ ଲୋକଠୁ ଦୂରେଇ ଯିବା ଆମେ ସବୁବେଳେ ତାଙ୍କଠୁ କିଛି ଦୂରରେ ଆମେ ରହିବା
0: ତ ଭଉଣୀ ଆମ କାର୍ଯ୍ୟକ୍ରମରେ ଆପଣ ସାମିଲ ହେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସମୟ ପରିବର୍ତ୍ତନ ଅନୁସାରେ ରୂଢି ବି ବଦଳିବାକୁ ଲାଗିଲାଣି ତ ଆଜିକାଲି ଆଉ ପ୍ରାୟ ଆମେ ତ ଏମିତି ଲୋକକୁ ଦେଖୁନେ ତଥାପି ଯଦି ଦେଖିବା ତାହେଲେ ସେମାନଙ୍କ ଠାରୁ ଦୂରରେ ରହିବା ସତର୍କ ହେଇକି ରହିବା ତ ଭଉଣୀ ଆମ କାର୍ଯ୍ୟକ୍ରମ ତରଫରୁ ଆପଣ କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ ତ ଆମ କାର୍ଯ୍ୟକ୍ରମ ତରଫରୁ ଆପଣ ଏଇ ଗୀତକୁ ଶୁଣନ୍ତୁ ଏମିତି ଆମ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତୁ ଧନ୍ୟବାଦ ଭଉଣୀ
1: ଧନ୍ୟବାଦ ଆପଣ ମଧ୍ୟ

0: ଭଉଣୀ ନମସ୍କାର।
1: ନମସ୍କାର।
0: ଆମ ଘର ଘରଡି କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଭଉଣୀ।
1: ଆପଣ ମଧ୍ୟ ବହୁତ ବହୁତ ଧନ୍ୟବାଦ ମୋତେ ଏଇ ପ୍ରୋଗ୍ରାମକୁ ସ୍ୱାଗତ କରିଥିବାରୁ।
0: ଭଉଣୀ ଆପଣ କିଏ କହୁଛନ୍ତି, କୋଉଠି କହୁଛନ୍ତି କହିବେ?
1: ମୁଁ ରତିକଳା ପାଣ୍ଡ, ଜୟନଗର ପାଇକ ସାହି କହୁଛି।
0: ଭଉଣୀ କହିବେ, ଆଜିର ଆମର ଟପିକ ରହିଛି କଣ୍ଟା ବାଡ଼ରେ ଲୁଗା ପକେଇବା, ତାର ଅର୍ଥ ଆପଣ କଣ ବୁଝନ୍ତି?
1: କଣ୍ଟା ବାଡ଼ରେ ଲୁଗା ପକେଇବା ଅର୍ଥ କିଛି ଯେକୌଣସି କଥାରେ କିଛି କଥାର ଅର୍ଥ ନଥିବ ସେ କଥାକୁ ଅର୍ଥକୁ ଅନର୍ଥ କରିବା, କଥାର କିଛି ମୂଲ୍ୟ ନଥିବ ସେ ମୂଲ୍ୟହୀନ କଥାକୁ ନେଇ ଯିଏ କଥା ଗୋଟେ କଥାକୁ ବଢେଇ ବଢେଇ ଚାଲନ୍ତି ସେଟା କଣ୍ଟା ବାଡ଼ରେ ଲୁଗା ପକେଇ କଡେ କରିବା ସହିତ ସମ୍ବନ୍ଧ।
0: ତ ଭଉଣୀ ଏଇ ଯୋଉ କଣ୍ଟା ବାଡ଼ରେ ଲୁଗା ପକେଇବା ଏଟାକୁ ଆମେ ସାଧାରଣତଃ କହିଥାନ୍ତୁ ଯୋଉମାନେ ମାନେ କଳହ ପ୍ରିୟ ସେମାନେ କଣ କରନ୍ତି, ବିନା କାରଣରେ ମଧ୍ୟ ଝଗଡା କରିଥାନ୍ତି। ତ ଏଇ ଯୋଉ ଜିନିଷ ଆମର ଆଗର କାଳରେ

0: ଆଜି ଭଉଣୀମାନଙ୍କ ସହିତ କଥା ହୋଇ ବହୁତ ଭଲ ଲାଗିଲା। ଆଉ ଜାଣିହେଲା ଯେ ନିଜେ ଆମେ ଆମର ଭାବନାକୁ କିଭଳି ପ୍ରକାଶ କରିବା, ଆମ ଭାବନାକୁ ଆମେ ଯେମିତି ପ୍ରକାଶ କରିବା ତାହା ଆମ ଜୀବନକୁ ସେଭଳି ପ୍ରଭାବିତ କରିଥାଏ।
1: ଠିକ୍ କହିଲ ମୈତ୍ରୀ, ଆମେ କାହାର ଖରାପ ଚିନ୍ତା ନ କରି ସବୁବେଳେ ନିଜର କର୍ମପଥରେ ଆଗକୁ ବଢ଼ିବା।
0: ତାହେଲେ ଶ୍ରୋତା ଭଉଣୀ, ବର୍ତ୍ତମାନ ତ ସମୟ ହୋଇଗଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ, କିନ୍ତୁ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆସନ୍ତା କାର୍ଯ୍ୟକ୍ରମରେ କ'ଣ ରହିଛି ଜାଣିନେବା।
1: ତାହେଲେ ଆସନ୍ତା ରବିବାର ଦିନ ଆପଣମାନଙ୍କ ପାଇଁ ରହିଛି ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ମନୋରଞ୍ଜନୀ। ମନୋରଞ୍ଜନୀର ବିଷୟବସ୍ତୁ ରହିଛି ସହନଶୀଳତା। ତା ସହିତ ଆପଣମାନେ କିଛି ଟିପ୍ସ ବି ଜାଣିପାରିବେ ବର୍ଷା ଦିନେ ଛୋଟ ଛୁଆ ଏବଂ ବୟସ୍କମାନଙ୍କର ଯତ୍ନ କିପରି ନେବା।
0: ତାହେଲେ ଶ୍ରୋତା ଭଉଣୀ, କାର୍ଯ୍ୟକ୍ରମଟିକୁ ସାରିବା ପୂର୍ବରୁ ଆପଣମାନଙ୍କୁ ଜଣାଇବୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି, ମତାମତ ନିଶ୍ଚୟ ଦେବେ। ଆମକୁ ମତାମତ ଦେବାର ଫୋନ୍ ନମ୍ବରଟି ହେଲା 9438268568।
1: ତାହେଲେ ଆପଣଙ୍କ ମତାମତ ଅପେକ୍ଷାରେ ଆମେ ଦୁହେଁ, ମୁଁ ଧରିତ୍ରୀ
0: ଆଉ ମୁଁ ମୈତ୍ରୀ,
1: ରହିଲୁ।
2: ଶୁଣୁଥିଲେ ଘର ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ଧରିତ୍ରୀ ଶତପଥୀ ଏବଂ ମୈତ୍ରୀ ପ୍ରହରାଜ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ 2:00 ଶୁଣିବେ
3: ସମ୍ବାଦ। ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ ସଂସଦର କାର୍ଯ୍ୟ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ସହ ଦୋଷୀଙ୍କ

0: ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ଥାପନ କରାଯିବ ଫାଷ୍ଟ୍ରାକ୍ ଅଦାଲତ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆରେ ପହଞ୍ଚିବେ ରାଷ୍ଟ୍ରପତି। ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ। ଏବଂ ଭାରତ ଜିମ୍ବାୱେ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ହରାରେଠାରେ। ସଂସଦରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ ଜାରି ରହିବାରୁ ଉଭୟ ଗୃହ କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭା କାର୍ଯ୍ୟ ଆଜି ପୂର୍ବାହ୍ନ 11 ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାର ଚେଷ୍ଟା କରିଥିଲେ, ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ବାଚସ୍କତି ସେମାନଙ୍କୁ ଏଥିରୁ ନିବୃତ୍ତ ରହି ପ୍ରଶ୍ନକାଳରେ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ଗୃହକୁ ପ୍ରଥମେ ପୂର୍ବାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 12 ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଦେଶର ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୃହରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଆଲୋଚନାରେ ସହଯୋଗ କରିବା ଲାଗି କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳକୁ ନିବେଦନ କରିଥିଲେ। ଏଥିଲାଗି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପୂର୍ବରୁ ଦାବି କରାଯାଇଥିଲା ଏବଂ ସରକାର ଏଥିଲାଗି ପ୍ରସ୍ତୁତ ଥିବା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ସରକାର ନିଟ୍ ପେପର ଲିକ୍ କେ ବାଦ ଜିତନା କଦମ ଉଠାୟା ରି ଏଗ୍ଜାମ କରା କରକେ ଔର ବିନା ବିଳମ୍ବ ବିନା ଦେରୀ କା ରିଜଲ୍ଟ ଡିକ୍ଲେୟାର କରା କେ ଔର ଭବିଷ୍ୟ ମେ ଏସା ନା ହୋ ଉସକୋ ଭି ବିସ୍ତାର ସେ ସଦନ ମେ ଦେଶ କେ ସାମନେ ମେ ବତାନା ଜରୁରୀ ସମଝା ହେ। तो आज फिर हमने देखा तो अपोजिशन पार्टी तो फिर से हंगामा करके चर्चा से भाग रहे हैं। ये ठीक नहीं है, ये चौथा दिन हो गया है और पार्लियामेंट का बाकी बिजनेस छोड़ के हम पहला नीट पेपर लीक पे चर्चा के लिए पूरा तैयार हो गए हैं, फिर क्यों भाग रहे हैं चर्चा से।
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଯାଇଥିଲା। ଗୃହକୁ ପ୍ରଥମେ ପୂର୍ବାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଶ୍ନପତ୍ର ପ୍ରସଙ୍ଗରେ ଗୃହରେ ସରକାର ଆଲୋଚନା ଲାଗି ପ୍ରସ୍ତୁତ ଥିବାବେଳେ ବିରୋଧୀ ଦଳଗୁଡ଼ିକର ଏପରି ଆଚରଣକୁ ଗୃହର ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଦାୟିତ୍ୱହୀନତାର ପରିଚୟ ବୋଲି ଅଭିହିତ କରିଛନ୍ତି। ପୂର୍ବରୁ ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା, ଭୂସ୍ଖଳନ, ବନ୍ୟା, ବଜ୍ରପାତ ଭଳି ବିପର୍ଯ୍ୟୟରେ ଅନେକ ଜୀବନ ହାନି ହୋଇଥିବାରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଗୃହ ପକ୍ଷରୁ ଦୁଃଖ ପ୍ରକାଶ କରିଥିଲେ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଦେଶର ଯୁବବର୍ଗଙ୍କର ଏକ ସୁରକ୍ଷିତ ଭବିଷ୍ୟତ ତଥା କଲ୍ୟାଣ ପ୍ରସଙ୍ଗ ତାଙ୍କ ସରକାରଙ୍କ ନିକଟରେ ଅନେକ ଗୁରୁତ୍ୱ ରଖିଥାଏ। ଏହି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ କ୍ଷତି ପହଞ୍ଚାଇବା ଲାଗି ଯେଉଁମାନେ ଚେଷ୍ଟା କରିଛନ୍ତି ସେମାନଙ୍କୁ ସରକାର କଦାପି ବରଦାସ୍ତ କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଏହି ପୋଷ୍ଟରେ ସୁନିଶ୍ଚିତ କରିଛନ୍ତି। ଦେଶର ଯୁବବର୍ଗ ତଥା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସୁରକ୍ଷିତ ରଖିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିଷ୍ପଭିକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟ ସମେତ ବିଭିନ୍ନ ପ୍ରସଙ୍ଗରେ ଦେଶର ଯୁବବର୍ଗଙ୍କ ଭବିଷ୍ୟତ ସହିତ ଖେଳିବାର ଦୁଃସାହସ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପଭି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି। ଏନ୍ଡିଏ ଏବଂ ବିରୋଧୀ ଦଳ ସାଂସଦମାନଙ୍କ ପକ୍ଷରୁ ଆଜି ସଂସଦ ପରିସରର ମକରଦ୍ୱାର ନିକଟରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ କରାଯାଇଛି। ବିଶେଷକରି ଏନ୍ଡିଏ ସାଂସଦମାନେ ଗୃହରେ ନିଟ୍ ପ୍ରଶ୍ନପତ୍ର ପ୍ରସଙ୍ଗରେ ଆଲୋଚନା କରିବା ଉପରେ ଗୁରୁତ୍ୱ ଦେଇଥିବାବେଳେ ବିରୋଧୀ ସାଂସଦମାନେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପତ୍ର ଦାବି କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ନୀତିନ ନବୀନ କହିଛନ୍ତି ଦେଶର ଯୁବବର୍ଗ ବିଶେଷକରି ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ଏନ୍ଡିଏ ସରକାର ଗୃହରେ ସମସ୍ତ ପ୍ରକାର ଆଲୋଚନା ଲାଗି ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ବିରୋଧୀ ଦଳ ଗୃହରେ ଏ ସମ୍ପର୍କରେ ଆଲୋଚନା ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି ବୋଲି ସେ କହିଛନ୍ତି।

0: देश का युवा उच्च शिक्षा प्रधानमंत्री के उस विजन के साथ है जिसमें विकसित भारत की कल्पना है।
1: ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗରେ ଅଭିଯୁକ୍ତଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ମନ୍ତବ୍ୟ ଦେଇ ବିଜେପିର ସାଧାରଣ ସମ୍ପାଦକ ତଥା ସାଂସଦ ତରୁଣ ଜୁବ୍ କହିଛନ୍ତି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜଳ କରିବା ସହିତ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆର ବୁଖାରେଷ୍ଟରେ ପହଞ୍ଚବେ। ଏହି ଗସ୍ତ ଅବସରରେ ଶ୍ରୀମତୀ ମୁର୍ମୁ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୁସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିବେ। ଏହାଛଡ଼ା ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ସେ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ୟୁରୋପୀୟ ୟୁନିୟନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରୋମାନିଆ ୟୁରୋପୀୟ ୟୁନିୟନ୍ରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ବିବେଚିତ କରାଯାଏ। ସିନ୍ଧୁ ନଦୀ ଚୁକ୍ତିକୁ ସାମୟିକ ସ୍ଥଗିତ ରଖି ନୂଆଦିଲ୍ଲୀ ପାକିସ୍ତାନ ବିପକ୍ଷରେ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଭାରତ ଅଗ୍ରାହ୍ୟ କରିଛି। ଗତକାଲି ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାଗ ନେଇ ସେଠାରେ ଭାରତର ସ୍ଥାୟୀ ପ୍ରତିନିଧି ପ୍ରଭାଥାନାନୀ ହରିଶ ଏହି ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଇସ୍ଲାମାବାଦ ସୀମାବାଦ ଆତଙ୍କବାଦ କାର୍ଯ୍ୟକଳାପକୁ ନିଜର ରାଷ୍ଟ୍ରୀୟ ନୀତିର ଏକ ଅଂଶ ଭାବେ ବ୍ୟବହାର କରୁଥିବାରୁ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଜାମ୍ମୁ କାଶ୍ମୀର ଭାରତ ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା, ରହିଛି ଓ ସବୁଦିନ ଲାଗି ରହିଥିବ ବୋଲି ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଦେଶର ମତ ରଖି ଶ୍ରୀ ହରିଶ ଏହି ମନ୍ତବ୍ୟ ଦେଇଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1927 ମସିହା ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ମସିହା ଜୁନ୍ 8 ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ପାଳନ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି, ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷକରି ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927 ମସିହାଠାରୁ ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ଆସିଆନ୍ ଆଞ୍ଚଳିକ ଫୋରମ ବୈଠକ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ତାଙ୍କର ବ୍ରୁନେଇ ପ୍ରତିପକ୍ଷ ପ୍ରିନ୍ସ ଅବଦୁଲ ମାର୍ଟିନ୍ଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ବିଶେଷକରି କୃତ୍ରିମ ବୁଦ୍ଧିମତା, ଡ୍ରୋନ୍ ଏବଂ ଡିଜିଟାଲ ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଛି। ଏହାଛଡ଼ା ଭାରତର ଆକ୍ଟ ଇଷ୍ଟ ନୀତି ଅନୁଯାୟୀ ଭାରତ ଓ ବ୍ରୁନେଇ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସଶକ୍ତ କରିବା ଏବଂ ଆସିଆନ୍ କାର୍ଯ୍ୟଖସଡ଼ା ଅଧୀନରେ ବହୁବିଧ କ୍ଷେତ୍ରର ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ଦୁଇ ଦେଶ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ପପୁଆ ନ୍ୟୁଗିନିଆ ପ୍ରତିପକ୍ଷ ଜଷ୍ଟିନ୍ ଡବ୍ଲ୍ୟୁ କାଚେଙ୍କାଙ୍କ ସହିତ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କ୍ରିକେଟ୍ ଭାରତ ଜିମ୍ବାୱେ ମଧ୍ୟରେ ଆଜି ହରାରେଠାରେ 3 ବିଶିଷ୍ଟ ପ୍ରଥମ ଟି20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ଶନିବାର ଦ୍ୱିତୀୟ ଟି20 ଏବଂ ରବିବାର ଦିନ ତୃତୀୟ ଟି20 ହରାରେଠାରେ ଖେଳିବ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ ସଂସଦର କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ଥାପନ କରାଯିବ ଫାଷ୍ଟ୍ରାକ୍ ଅଦାଲତ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଏବଂ ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ। ସମ୍ବାଦ ଶେଷ ହେଲା।
2: This is Akashvani and I am Valsa Williams with the midday news. The headlines. Center to set up fast-track courts to ensure swift and stringent punishment for persons involved in

ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତ ନେଇଛୁ ସେହେନ୍ସା ଚଳଚ୍ଚିତ୍ରରୁ, ଶିଳ୍ପୀ କିଶୋର କୁମାର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଅମର ଉତ୍ପଲ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବିଜୟ।

ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକର, ଗୀତିକାର ନିତା ଫାଜଲି, ସଙ୍ଗୀତ ନିର୍ଦ୍ଦେଶନା ଶିବହରି।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ବିଜ୍ଞାପନ ବିରତି ପରେ।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସହିତ ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ସୀମାକୁ 3 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାହୀ ଅଧିକାରୀଙ୍କ ଆର୍ଥିକ କ୍ଷମତାକୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି ସହିତ ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମାକୁ 3 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ରାଜ୍ୟର ସହରାଞ୍ଚଳଗୁଡ଼ିକରେ ନାଗରିକ ଭିତ୍ତିଭୂମି ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କିତ ଏକ ରିପୋର୍ଟ।
1: 1937 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ଭନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। ଆକାଶବାଣୀ ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଦେଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷକୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍କୃତିରେଖା ତାରିଣୀଆ।
0: ଗୁଣ୍ଡିଚା ମନ୍ଦିରପା ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ବାହୁଡ଼ାଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନ 6ଟା ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦର୍ଶନ ବନ୍ଦ ପରେ ସନ୍ଧ୍ୟା ଧୂପ ଆଳତି ନୀତି କରାଯିବ। ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତି ନୀତି ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବା ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଆଡ଼ପମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁମାନେ ଆଜି ସକାଳୁ ବଡ଼ି ଭୋରରୁ ଦର୍ଶନ କରୁଛନ୍ତି ଏବଂ ଆଜି ସମସ୍ତ ସେବାୟତମାନଙ୍କ ସହଯୋଗରେ ସମନ୍ୱୟରେ ନୀତିକାନ୍ତି ମଧ୍ୟ ଠିକ୍ ହିସାବରେ ସମାପିତ ହୋଇଛି ଏବଂ ଆମେ ଆଶା କରୁଛୁ ବାକି ଯାହା ବି ନୀତି ଅଛି ଠିକ୍ ହିସାବରେ ରହିବ। କାରଣ ସନ୍ଧ୍ୟା ଦର୍ଶନରେ ଦର୍ଶନ ବନ୍ଦ ହେଲା ପରେ ଶୋଧ କରାଯିବ ଏବଂ ତାପରେ ସେନାପଟା ଲାଗି ପାଇଁ ବାକି ଅନ୍ୟାନ୍ୟ ଯାହା ବି ନୀତି ଅଛି ଗୁପ୍ତ ନୀତି ରହିତା ସେବକ ଏବଂ ଅନ୍ୟାନ୍ୟ ସେବକମାନେ ଯାହା କରିବେ। ଗତ ରାତିରେ ଶ୍ରୀଜୀଉମାନେ ପହୁଡ଼ ମଧ୍ୟ ଯାଇଛନ୍ତି ତେଣୁ ଆମେ ଆଶା କରିବା ବାକି ଯାହା ବି ଦେବନୀତି ରହିଛି ଠିକ୍ ହିସାବରେ ସମ୍ପାଦିତ ହେବ।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆଠାରେ ଆଜି ଭୋରରୁ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ଭଦ୍ରକ ଜିଲ୍ଲା ଜାତୀୟ ରାଜପଥ 16ର ଯଶଟିକିରାଠାରେ ସଡ଼କ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରଙ୍ଗ ଗାଁ ଭାଗିରଥିପୁରଠାରେ ବସ୍ ଓ ହାଇୱା ଦୁର୍ଘଟଣାରେ 5 ଜଣ ଆହତ ହୋଇଛନ୍ତି। ନୂଆପଡ଼ା 353 ନମ୍ଘର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଁଳି ଗାଁ ନିକଟରେ ଭାରସାମ୍ୟ ହରାଇ ବସ୍ଟି ବିଲକୁ ଖସିପଡ଼ିବାରୁ 15 ଜଣ ଯାତ୍ରୀ ଆହତ ହୋଇଛନ୍ତି। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ପର୍ଯ୍ୟବେକ୍ଷକ ଅରବିନ୍ଦ ଅଗ୍ରୱାଲ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା କକ୍ଷରେ ସମୀକ୍ଷା କରିଛନ୍ତି। ଶ୍ରୀ ଅଗ୍ରୱାଲ ପରିଗଣନା ଫର୍ମ ସଂଗ୍ରହ, ଯାଞ୍ଚ, ଡିଜିଟାଇଜେସନ ପ୍ରକ୍ରିୟା, ଦାବି ଓ ଆପତ୍ତି ଗ୍ରହଣ ଆଦି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏହି 10-ଦିନିଆ ପ୍ରତିଯୋଗିତାରେ 74ଟି ଦେଶର 3000ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେଥିମଧ୍ୟରୁ ଭାରତରୁ 125 ଜଣ ପ୍ରତିଯୋଗୀ ରହିଥିବାବେଳେ ଓଡ଼ିଶାରୁ 4 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଶ କୁଜରୁ, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱରନାଥ ଦାସ ଓ ପ୍ରଣତି ନାୟକ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭ୍ଲିନା ବରୋଗୋଏନ୍ ପ୍ରତିନିଧିତ୍ୱ କରିବେ। ଚଳିତଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10ଟି ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟ୍ବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବାଉଲ୍ସ, ଆର୍ଟିଷ୍ଟିକ୍

ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡ଼ା ମହାସମର ଜାରି ରହିବ। ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ଭାରତୀୟ ସମୟ ଅନୁସାରେ ଆସନ୍ତାକାଲି 12:30 ପ୍ରସାରିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର 1-2 ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବେଳେ 16 ଗେଟ୍ ଦେଇ 2,77,285 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ। ଦେଶର ଶିକ୍ଷା, ସଂସ୍କୃତି ଓ ବିକାଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଏବଂ ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା। ଓଡ଼ିଶାରୁ ଅଂଶଗ୍ରହଣ କରୁଛନ୍ତି 4 କ୍ରୀଡ଼ାବିତ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବାଣୀ ଶୁଣିବେ ଅପରାହ୍ନ 5ଟାରେ। ଏଥିରେ ଶୁଣିବେ ପ୍ରତିକ୍ରିୟା, ବିଷୟ ରହିଛି ଡିଜିଟାଲ ମିଡିଆ ବନାମ ଆକାଶବାଣୀ। ଅପରାହ୍ନ 5:30ରେ ଶୁଣିବେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଏଥିରେ ଶୁଣିବେ ମିନତୀ କୁମାରୀ ମହାନ୍ତିଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30ରେ ବିକାଶ ମନ୍ତ୍ର, 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ଶୁଣିବେ ରାତି 8:00। ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 8:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସନ୍ତୁର୍ବାଦନ

ପିହିଲେ ପଣ୍ଡିତ ଉଲ୍ଲାସ ବାପଟ। ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜମୌଜ ଶୁଣିବେ ରାତି 9:30। ରାତି 9:45 ଶୁଣିବେ ଦେଶିଆ ଗୀତ। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର, ରୀନା ମହାପାତ୍ର, ଶୈଳଭାମା ମହାପାତ୍ର ଏବଂ ଚର୍ଚ୍ଚିକା ନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରାତି 10:00 ଶୁଣିବେ ଗୀତିନାଟ୍ୟ କୃଷ୍ଣ ସୁଦାମା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲଚନ୍ଦ୍ର ମହାନ୍ତି। ଏ ଥିଲା ଆଜି ସନ୍ଧ୍ୟାରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:47। ଏଇଠି ଶେଷ କରୁଛୁ ଆମର ପ୍ରାତଃ ଅଧିବେଶନ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏ ଆପଣମାନେ ଆମର ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: ସନ୍ଧ୍ୟା ଗଡ଼ି ଆସିବା ସାଥିରେ ଗୋଟେ ସୁନ୍ଦର ଶବ୍ଦ ମଧ୍ୟ ଭାସି ଆସେ। ଜାଣିଛ ସେ ଶବ୍ଦଟି କାହାର?
1: ହଁ, ଆଉ କାହାର? ଆମ ସମସ୍ତଙ୍କର ପ୍ରିୟ ରେଡିଓର, ଯିଏ ଆମକୁ ବହୁତ ସାରା କଥା ଶିଖାଏ, କୁହେ ଏବଂ ଏକ ନୂତନ ଅନୁଭବ ଦିଏ।
0: ହଁ, ସୁନ୍ଦର ସୁନ୍ଦର ଗୀତ ଶୁଣେ, ପୁଣି ତା ସହ ଖୁସି ବାଣ୍ଟେ ଏବଂ ଖବର ସହ ଦେଶ ବିଦେଶର ଜ୍ଞାନ ମଧ୍ୟ ଦିଏ। କୃଷକ ହୁଅନ୍ତୁ, ଛାତ୍ର ହୁଅନ୍ତୁ ବା ଯୁବପିଢ଼ି, ସମସ୍ତଙ୍କ ପାଇଁ ତା ହୃଦୟରେ ସ୍ଥାନ ରହିଛି।
1: ତାର ତ ରୂପ ଅଛି ନା ଚିତ୍ର, କେବଳ ତାର କଥା ଯାହା ସହ ସହ ଜନତାଙ୍କ ହୃଦୟକୁ ଖୁସି ଦିଏ ଏବଂ ଶବ୍ଦର ଜାଦୁରେ ବାନ୍ଧି ରଖେ।
0: ହଁ, ଏବଂ ତା ସହିତ ଆମ ସମସ୍ତଙ୍କୁ ଗୋଟିଏ ଡୋରିରେ ବାନ୍ଧି ରଖେ, ଯେମିତି ଆପଣ ଓ ଆମ ମଧ୍ୟରେ ଥିବା ଏ ସୁନ୍ଦର ସମ୍ପର୍କ। ତେବେ ଚାଲନ୍ତୁ ସାଥୀ, ଆମର ଏ ସୁନ୍ଦର ସମ୍ପର୍କକୁ ଆହୁରି ମଧ୍ୟ ଆଗକୁ ନେବା ଏବଂ ଆରମ୍ଭ କରିବା ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମ। ତେବେ ସବୁଦିନ ସନ୍ଧ୍ୟା ପରି ଆଜିର ସ୍ପନ୍ଦନ ଅଗଣାର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ବର୍ଷା ମହାପାତ୍ର,
1: ଆଉ ମୁଁ ମେହେକ ମିଶ୍ର।
2: ନମସ୍କାର।

0: ତେବେ ଚାଲନ୍ତୁ ସାଥୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ଶୁଣି ନେବା ଆଜି ଦିନର ବିଚାର।
1: ଜୀବନରେ କେବେ ବି ଆଶା ହରେଇବେନି, କାରଣ ସୂର୍ଯ୍ୟ ଅସ୍ତ ହେଲେ ବି ଆଲୋକ ହଜିଯାଏ ନାହିଁ, ଆଶା ଥିଲେ ପୁଣି ପ୍ରତ୍ୟେକ ସକାଳ ଫେରି ଆସିବ।
0: ତେବେ ଚାଲନ୍ତୁ ସାଥୀ ବର୍ତ୍ତମାନ କାର୍ଯ୍ୟକ୍ରମର ପରବର୍ତ୍ତୀ ସପନକୁ ଯିବା, ଯେଉଁଥିରେ ପ୍ରଥମେ ଜାଣି ରଖିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ପ୍ରଥମତଃ ଆଜି ହେଉଛି ଭାରତୀୟ ପ୍ରସାରଣ ଦିବସ ଏବଂ ତା ସହିତ ଚନ୍ଦ୍ରଶେଖର ଆଜାଦ ଏବଂ ଲୋକମାନ୍ୟ ତିଲକଙ୍କ ଜନ୍ମ ଜୟନ୍ତୀ। ତେବେ ଚାଲନ୍ତୁ ଏ ସମ୍ପର୍କରେ ଶୁଣିବା। ପ୍ରଥମେ ଶୁଣିବା ଭାରତୀୟ ପ୍ରସାରଣ ଦିବସ ସମ୍ପର୍କରେ।
1: ଆଜି ହେଉଛି ଭାରତୀୟ ପ୍ରସାରଣ ଦିବସ। ପ୍ରତିବର୍ଷ ଜୁଲାଇ ମାସ 23 ତାରିଖ ଦିନ ଏହି ଦିବସ ପାଳନ କରାଯାଏ। 1987 ମସିହା ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ IBC ମୁମ୍ବାଇରୁ ନିଜର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ କରିଥିଲା। ସେହି ଐତିହାସିକ ଘଟଣାକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ କରାଯାଏ।
0: ହଁ ସାଥୀ, ପ୍ରସାରଣ କେବଳ ସମ୍ବାଦ ପରିବେଷଣର ମାଧ୍ୟମ ନୁହେଁ, ଏହା ଜ୍ଞାନ, ସଂସ୍କୃତି, ଶିକ୍ଷା, ମନୋରଞ୍ଜନ ଓ ସଚେତନତାର ଏକ ଶକ୍ତିଶାଳୀ ସେତୁ। ସ୍ୱାଧୀନତା ଆନ୍ଦୋଳନରୁ ଆରମ୍ଭ କରି ଆଜିର ଡିଜିଟାଲ ଯୁଗ ପର୍ଯ୍ୟନ୍ତ ରେଡିଓ ଦେଶବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି।
1: ପରବର୍ତ୍ତୀ ସମୟରେ ଆକାଶବାଣୀ ଭାରତର ପ୍ରସାରଣ କ୍ଷେତ୍ରକୁ ନୂଆ ଦିଗ ଦେଇଥିଲା। ଆକାଶବାଣୀ ଗାଁଠାରୁ ସହର ପର୍ଯ୍ୟନ୍ତ ସଙ୍ଗୀତ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଜାତୀୟ ଏକତାର ବାର୍ତ୍ତା ପହଞ୍ଚାଇ ଆସିଛି। ପ୍ରାକୃତିକ ବିପର୍ଯ୍ୟୟ, ଜରୁରୀ ପରିସ୍ଥିତି କିମ୍ବା ସାମାଜିକ ସଚେତନତା, ପ୍ରତ୍ୟେକ କ୍ଷେତ୍ରରେ ପ୍ରସାରଣ ମାଧ୍ୟମର ଭୂମିକା ଅତୁଳନୀୟ।
0: ହଁ ସାଥୀ, ଆଜି ଡିଜିଟାଲ ମିଡିଆ ଯୁଗ ହୋଇଥିଲେ ମଧ୍ୟ ରେଡିଓର ଗୁରୁତ୍ୱ କମିନାହିଁ। FM ରେଡିଓ, ଅନ୍ଲାଇନ୍ ଷ୍ଟ୍ରିମ୍ ଓ ମୋବାଇଲ୍ ଆପ୍ ମାଧ୍ୟମରେ ରେଡିଓ ଆହୁରି ଅଧିକ ଶ୍ରୋତାଙ୍କ ପାଖରେ ପହଞ୍ଚିଛି। ସମୟ ସହ ପ୍ରଯୁକ୍ତି ବଦଳୁଛି, କିନ୍ତୁ ଲୋକଙ୍କ ସହ ସଂଯୋଗ ସ୍ଥାପନ କରିବାର ମୂଳ ଉଦ୍ଦେଶ୍ୟ ଆଜି ମଧ୍ୟ ସମାନ ରହିଛି।
1: ତେବେ ଚାଲନ୍ତୁ ସାଥୀ ବର୍ତ୍ତମାନ ଶୁଣିବା ଚନ୍ଦ୍ରଶେଖର ଆଜାଦଙ୍କ ବିଷୟରେ।
0: ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମ 1906 ଜୁଲାଇ ମାସ 23 ତାରିଖରେ ମଧ୍ୟପ୍ରଦେଶର ଭାବରା, ବର୍ତ୍ତମାନର ଆଲିରାଜପୁର ଜିଲ୍ଲାରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ସୀତାରାମ ତିୱାରୀ ଏବଂ ମାତାଙ୍କ ନାମ ଜାଗରାଣୀ ଦେବୀ। ତାଙ୍କର ପ୍ରକୃତ ନାମ ଥିଲା ଚନ୍ଦ୍ରଶେଖର ତିୱାରୀ, କିନ୍ତୁ 15 ବର୍ଷ ବୟସରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ଗିରଫ ହେବା ପରେ ଅଦାଲତର ବିଚାରପତି ତାଙ୍କ ନାମ ପଚାରିବାରୁ ସେ କହିଥିଲେ, ମୋର ନାମ ଆଜାଦ, ବାପାଙ୍କ ନାମ ସ୍ୱାଧୀନତା ଓ ଠିକଣା ହେଉଛି ଜେଲ୍। ତେବେ ସେହିଦିନଠାରୁ ସେ ଚନ୍ଦ୍ରଶେଖର ଆଜାଦ ନାମରେ ପରିଚିତ ହେଲେ।
1: ପରେ ସେ ହିନ୍ଦୁସ୍ତାନ ରିପବ୍ଲିକାନ ଏସୋସିଏସନ ଏବଂ ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଏସୋସିଏସନର ଜଣେ ପ୍ରମୁଖ ନେତା ହୋଇଥିଲେ। ଭଗତ ସିଂ, ରାଜଗୁରୁ ଏବଂ ସୁକଦେବଙ୍କ ସହ ସେ ବ୍ରିଟିଶ ଶାସନ ବିରୋଧରେ ସାହସିକ ସଂଗ୍ରାମ କରିଥିଲେ। ଚନ୍ଦ୍ରଶେଖର ଆଜାଦ ଶପଥ ନେଇଥିଲେ ଯେ ସେ କେବେ ବ୍ରିଟିଶ ହାତରେ ଜୀବନ୍ତ ଧରା ପଡ଼ିବେ ନାହିଁ।

0: 1931 ମସିହା ଫେବୃଆରୀ 27 ତାରିଖରେ ଆହ୍ଲାବାଦର ଆଲପ୍ରେଟ୍ ପାର୍କରେ ପୋଲିସ ତାଙ୍କୁ ଘେରିଦେବା ପରେ ସେ ନିଜ ପ୍ରତିଜ୍ଞା ପାଳନ କରି ବୀରଗତି ପ୍ରାପ୍ତ କରିଥିଲେ।
1: ହଁ ସାଥୀ, ଚନ୍ଦ୍ରଶେଖରଙ୍କ ଅଦମ୍ୟ ସାହସ, ଦେଶପ୍ରେମ ଓ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଇଆସୁଛି। ତାଙ୍କ ଜୀବନ ଆମକୁ ଶିଖାଏ ଯେ ଦେଶ ପାଇଁ ତ୍ୟାଗ ଓ ସାହସ ହିଁ ପ୍ରକୃତ ଦେଶପ୍ରେମର ପରିଚୟ।
0: ବର୍ତ୍ତମାନ ଶୁଣିବା ସାଥୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ବିଷୟରେ।
1: ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ନାଁ ଶୁଣୁ ଶୁଣୁ ପ୍ରଥମେ ତାଙ୍କର ଐତିହାସିକ ସ୍ଲୋଗାନଟି ମନେ ପଡ଼ିଯାଏ, ସ୍ୱରାଜ ମୋର ଜନ୍ମଗତ ଅଧିକାର ଏବଂ ମୁଁ ତାହା ପାଇବି। ଏହି ବାଣୀ ଭାରତୀୟମାନଙ୍କ ମନରେ ସ୍ୱାଧୀନତାର ଅଗ୍ନି ପ୍ରଜ୍ୱଳିତ କରେ। ତେବେ ସାଥୀ, ବାଲ ଗଙ୍ଗାଧର ତିଲକଙ୍କ ଜନ୍ମ 1856 ମସିହା ଜୁଲାଇ ମାସ 23 ତାରିଖରେ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଗଙ୍ଗାଧର ରାମଚନ୍ଦ୍ର ତିଲକ ଏବଂ ମାତାଙ୍କ ନାମ ପାର୍ବତୀବାଈ ଥିଲା। ସେ ଜଣେ ମେଧାବୀ ଛାତ୍ର ଥିଲେ। ଶିକ୍ଷା ସମାପ୍ତ କରି ସେ ଶିକ୍ଷାର ପ୍ରସାର, ସାମ୍ବାଦିକତା ଏବଂ ଜନଜାଗରଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସେ କେଶରୀ ଏବଂ ଦ ମରହଟ୍ଟ ନାମକ ଖବରକାଗଜ ପ୍ରକାଶ କରି ବ୍ରିଟିଶ ଶାସନ ବିରୋଧରେ ଲୋକମାନଙ୍କ ମଧ୍ୟରେ ଜାତୀୟତାର ଭାବନା ସୃଷ୍ଟି କରିଥିଲେ।
0: ସେ ଗଣେଶ ଉତ୍ସବ ଓ ଶିବାଜୀ ଉତ୍ସବକୁ ସାମାଜିକ ଓ ଜାତୀୟ ଏକତାର ମାଧ୍ୟମରେ ପରିଣତ କରିଥିଲେ। ସ୍ୱଦେଶୀ ଆନ୍ଦୋଳନକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ବ୍ରିଟିଶ ସରକାର ତାଙ୍କୁ ଅନେକ ଥର କାରାଗାରକୁ ପଠାଇଥିଲେ, କିନ୍ତୁ କାରାବାସ ସମୟରେ ସେ ଗୀତା ରହସ୍ୟ ନାମକ ପ୍ରସିଦ୍ଧ ଗ୍ରନ୍ଥ ରଚନା କରିଥିଲେ। 1920 ମସିହା ଅଗଷ୍ଟ 1 ତାରିଖରେ ଏହି ମହାନ ଦେଶପ୍ରେମୀଙ୍କ ପରଲୋକ ଘଟିଥିଲା, କିନ୍ତୁ ତାଙ୍କର ଆଦର୍ଶ, ଦେଶପ୍ରେମ ଓ ସ୍ୱରାଜ୍ୟର ବାର୍ତ୍ତା ଆଜି ମଧ୍ୟ ଆମକୁ ପ୍ରେରଣା ଦେଇ ଆସୁଛି।
1: ତେବେ ସାଥୀ, ଶୁଣୁଥିଲେ ତ ଆଜି ଦିନର ବିଶେଷତ୍ୱ। ତେବେ ଚାଲନ୍ତୁ ବର୍ତ୍ତମାନ ଯିବା କାର୍ଯ୍ୟକ୍ରମର ପରବର୍ତ୍ତୀ ସପନକୁ, ଯେଉଁଥିରେ ଆପଣମାନଙ୍କ ପାଇଁ ରହିଛି
2: ହ୍ୟାଲୋ ସ୍ପନ୍ଦନ,
1: ଯେଉଁଥିରେ ଆପଣମାନଙ୍କୁ ବିଷୟ ଦିଆଯାଇଥିଲା ଡିଜିଟାଲ ମିଡିଆ ବନାମ ଆକାଶବାଣୀ। ତେବେ ଚାଲନ୍ତୁ ଏ ସମ୍ପର୍କରେ କଥା ହେବା ଆମର ପ୍ରଥମ କଲର୍ଙ୍କ ସହିତ। ହ୍ୟାଲୋ,
3: ହ୍ୟାଲୋ
1: ଭାଇ, ନମସ୍କାର।
3: ନମସ୍କାର ଆଜ୍ଞା।
1: ଭାଇ, ସ୍ୱାଗତ ଜଣାଉଛୁ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମ।
3: ଆଜ୍ଞା, ମୁଁ ଜୟପୁର ଶାଶ୍ୱତ ମହାପାତ୍ର କହୁଥିଲି। ଆଜ୍ଞା
1: ଆଜ୍ଞା, ଭାଇ କେମିତି ଅଛନ୍ତି ଆପଣ?
3: ଭଲ ଅଛି ଆଜ୍ଞା।
1: ଆଚ୍ଛା, ଦେଖୁଛନ୍ତି ତ ଜୟପୁରରେ ପାଣିପାଗ ଖରାପ ଅଛି, ତାପରେ ବି ଆପଣଙ୍କର ଦେହ ସବୁ ଭଲ ଅଛି ତ? ଆଚ୍ଛା, ଡିଜିଟାଲ ମିଡିଆ ବନାମ ଆକାଶବାଣୀ, ଏ ସମ୍ପର୍କରେ ଆପଣ କଣ କହିବାକୁ ଚାହିଁବେ?
3: ଡିଜିଟାଲ ଯେତେ ଆପଣ ୟୁଟ୍ୟୁବ ଫେସବୁକ୍ ଯାହା ଦେଖିଲେ ବି ରେଡିଓର ମହତ୍ତ୍ୱ ଗୋଟେ ଅଲଗା ରହିଛି ଆଜ୍ଞା।
1: ଆଜ୍ଞା, ଡିଜିଟାଲ ମିଡିଆ କହିଲେ କଣ ଭାଇ?
3: ଡିଜିଟାଲ ମିଡିଆ ସୋସିଆଲ ମିଡିଆ ଏଇ ଯୋଉ।
1: ଆଚ୍ଛା, ତାହେଲେ ଡିଜିଟାଲ ମିଡିଆ ଆସିବା ଯୋଗୁଁ ଆକାଶବାଣୀ ଉପରେ ତାର କିଛି ପ୍ରଭାବ ପଡିଛି କି?
3: ଆଗକୁ କଲେ ଯୋଉ ଲୋକ ରେଡିଓ ଶୁଣୁଥିବେ ସେ ତାର ଚାହିଦା ଆଗକୁ ଦେଖିବାକୁ ମିଳୁନି। ଏବେ ଲୋକେ ସବୁ ଆଗରେ ଲୋକ ଶୁଣୁଥିଲେ ରେଡିଓ ଆଜ୍ଞା, ମୁଁ ଦେଖିବା ଏବେ ଆଉ ଲୋକ ସେତିକି ଆଉ ଶୁଣୁନାହାନ୍ତି କି ଏବେ ତ ସବୁ ସୋସିଆଲ ମିଡିଆ ଉପରେ ସବୁ ନିର୍ଭର କରୁଛନ୍ତି ଆଜ୍ଞା।
1: ଆଜ୍ଞା ଠିକ କହିଲେ। ତାହେଲେ ଯେତେବେଳେ କୌଣସି ଗୋଟେ ବିପଦ କିମ୍ବା କୌଣସି ବି ଗୋଟେ ଦେଶରେ କିଛି ଗୋଟେ ଅପ୍ରୀତିକର ପରିସ୍ଥିତି ଚାଲିଥିବା ସମୟରେ ଡିଜିଟାଲ ମିଡିଆ ଏବଂ ଆକାଶବାଣୀ ଭିତରେ ଯଦି ଦେଖିବା, ଅଧିକ ଉପଯୋଗୀ ଆପଣଙ୍କୁ କୋଉଟା ଲାଗି ଆସିଛି?
3: ସବୁ ଅଧିକ ଉପଯୋଗୀ ହେଲେ ଯେତେ ବି ଆମେ ଫେସବୁକ୍ ସବୁ ଦେଖୁଛୁ ଆକାଶବାଣୀର ମହତ୍ତ୍ୱ ତାର ଅଲଗା ଆଜ୍ଞା। ଆଜ୍ଞା
1: ଆଜ୍ଞା ଭାଇ, ତାହେଲେ ଆପଣ ଡେଲି ଶୁଣନ୍ତି?
3: ଆଜ୍ଞା, ଡେଲି ଶୁଣୁଛି ଆଜ୍ଞା।
1: ଆଜ୍ଞା ଠିକ ଅଛି ଭାଇ, ଆପଣଙ୍କ ସହିତ କଥା ହେଇ ଆମକୁ ବହୁତ ଭଲ ଲାଗିଲା, ଆମକୁ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
3: ନମସ୍କାର ଆଜ୍ଞା।
1: ନମସ୍କାର। ହ୍ୟାଲୋ
4: ହ୍ୟାଲୋ
1: ହ୍ୟାଲୋ, ସ୍ୱାଗତ ଜଣାଉଛୁ ଆଜିର ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମକୁ। କିଏ କହୁଥିଲେ, କୋଉଠୁ କହୁଥିଲେ?
4: ନମସ୍କାର, ମୁଁ ସୁମନ ଦାସ କହୁଥିଲି, ଜୟପୁରରୁ କହୁଥିଲି।
1: ଆଜ୍ଞା, ସ୍ୱାଗତ ଜଣାଉଛୁ ଭଉଣୀ ଆମର କାର୍ଯ୍ୟକ୍ରମକୁ, କେମିତି ଅଛନ୍ତି ଆପଣ?
4: ଆଚ୍ଛା
1: ଭଉଣୀ, ଆପଣ କେବେ କଲ୍ କରିଛନ୍ତି ନା ଆଜି ଆପଣ ପ୍ରଥମ ଥର ପାଇଁ କଲ୍ କଲେ? ଆଚ୍ଛା, ଆଜି ପ୍ରଥମ ଥର ପାଇଁ ଆପଣ ରେଡିଓରେ କଥା ହଉଛନ୍ତି?
4: ଆଜ୍ଞା।
1: କେମିତି ଲାଗୁଛି ଆପଣଙ୍କୁ?
4: ଭଲ।
1: ଆଚ୍ଛା, ତାହେଲେ ଭଉଣୀ, ଆଜିର ଯୋଉ ଆମର ସ୍ପନ୍ଦନ କାର୍ଯ୍ୟକ୍ରମର ବିଷୟ ରହିଛି ଡିଜିଟାଲ ମିଡିଆ ବନାମ ଆକାଶବାଣୀ, ଏ ସମ୍ପର୍କରେ ଆପଣ କଣ କହିବାକୁ ଚାହିଁବେ?
4: ସବୁଠାରୁ ପୁରାତନ ବିଶ୍ୱସନୀୟ ଗଣମାଧ୍ୟମ ଏବଂ ଆଜି ମଧ୍ୟ ଏହା ଦେଶରେ କୋଟି କୋଟି ଲୋକଙ୍କୁ ସମ୍ବାଦ, ଶିକ୍ଷା, ସଂସ୍କୃତି ମନୋରଞ୍ଜନ ପ୍ରଦାନ କରୁଛି।

0: ସମୟ ପରିବର୍ତ୍ତନ ସହିତ ଆକାଶବାଣୀର ଡିଜିଟାଲ ମିଡିଆକୁ ଆପଣ ନିଜ ସେବା ଆହୁରି ଆଧୁନିକ କରିଛି। ବର୍ତ୍ତମାନ ଆକାଶବାଣୀ କାର୍ଯ୍ୟକ୍ରମ କେବଳ ରେଡିଓରେ ନୁହେଁ ବରଂ ମୋବାଇଲ ଆପ୍, ୱେବସାଇଟ୍, ଲାଇଭ୍ ଷ୍ଟ୍ରିମିଂ ଓ ପଡ଼କାଷ୍ଟ ମାଧ୍ୟମରେ ମଧ୍ୟ ଶୁଣାଯାଉଛି। ଏହାଦ୍ୱାରା ଦେଶ ଓ ବିଦେଶରେ ଥିବା ଲୋକମାନେ ଯେକୌଣସି ସମୟରେ ଆକାଶବାଣୀ ସମ୍ବାଦ ଓ ବିଭିନ୍ନ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଡିଜିଟାଲ ମିଡିଆ ମାଧ୍ୟମରେ ଆକାଶବାଣୀ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ସଂସ୍କୃତି, ସଙ୍ଗୀତ ଏବଂ ବିଭିନ୍ନ ପ୍ରକାର ସରକାରୀ ଯୋଜନା ସମ୍ପର୍କିତ ସୂଚନାକୁ ମଧ୍ୟ ଦ୍ରୁତ ସହଜରେ ଲୋକଙ୍କ ପାଖରେ ପହଞ୍ଚାଉଛି। ଏହାର ସମ୍ବାଦ ନିରପେକ୍ଷ, ସଠିକ୍ ଓ ବିଶ୍ୱସନୀୟ ବୋଲି ଲୋକମାନଙ୍କ ମଧ୍ୟରେ ବହୁତ ଆଶା ରହିଛି। ଡିଜିଟାଲ ଯୁଗରେ ଆକାଶବାଣୀ ନିଜର ଗୁରୁତ୍ୱ ଅକ୍ଷୁର୍ଣ୍ଣ ରଖି ସମାଜକୁ ସୂଚନା, ଜ୍ଞାନ ଓ ମନୋରଞ୍ଜନ ଯୋଗାଇ ଆସୁଛି। ଭବିଷ୍ୟତରେ ମଧ୍ୟ ଡିଜିଟାଲ ମିଡିଆ ସହିତ ଆକାଶବାଣୀର ଭୂମିକା ସହିତ ଆହୁରି ବୃଦ୍ଧି ପାଇବ ବୋଲି ଆଶା ମଧ୍ୟ ରହିଛି। ଧନ୍ୟବାଦ।
1: ଆଜ୍ଞା ଭଉଣୀ, ବହୁତ ବଢିଆ କହିଲେ, ଆପଣଙ୍କ ଠୁ ଆମକୁ ବହୁତ କିଛି ଶିଖିବାକୁ ମିଳିଲା। ଆମକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ହ୍ୟାଲୋ, ନମସ୍କାର ଭଉଣୀ, ହ୍ୟାଲୋ ସ୍ପନ୍ଦନକୁ ଆପଣଙ୍କୁ ସ୍ୱାଗତ। କିଏ କହୁଥିଲେ ଏବଂ କେଉଁଠୁ କହୁଥିଲେ?
3: ମୁଁ ସୁଭାଷିନୀ ପଣ୍ଡା କହୁଥିଲି, ଜୟପୁରରୁ କହୁଥିଲି।
2: ଆଚ୍ଛା, କେମିତି ଅଛନ୍ତି ଭଉଣୀ? ଭଉଣୀ, ଆଜିର ଆମର ବିଷୟ ରହିଛି ଡିଜିଟାଲ ମିଡିଆ ବନାମ ଆକାଶବାଣୀ। ଏ ସମ୍ପର୍କରେ ଆପଣ କଣ କହିବାକୁ ଚାହିଁବେ?
3: ମୁଁ ସେ ବିଷୟରେ କହିବି ଯେ ଆଜିର ଡିଜିଟାଲ ଦୁନିଆ ଥାଇକି ମଧ୍ୟ ଆମେ ଆକାଶବାଣୀ ରେଡିଓକୁ ଗୁରୁତ୍ୱ ଦଉଛୁ, କାହିଁକି ନା ଦୂର ଦୂରାନ୍ତ ଅଞ୍ଚଳରେ ସହଜରେ ରେଡିଓ ମାଧ୍ୟମରେ ଲୋକମାନେ ସବୁକିଛି ସୂଚନା ଜାଣିପାରନ୍ତି।
2: ଠିକ କହିଲେ ଭଉଣୀ, ହେଲେ ଆଜିର ଡିଜିଟାଲ ମିଡିଆ ଯୁଗରେ ମଧ୍ୟ ରେଡିଓର ପ୍ରଭାବ ରହିଛି କି?
3: ହଁ,
2: ରହିଛି। ଶୁଣୁଛନ୍ତି ରେଡିଓ?
3: ହଁ, ମୁଁ ବେଳେ ବେଳେ ଶୁଣେ।
2: ଆଚ୍ଛା, କୋଉ କାର୍ଯ୍ୟକ୍ରମଟି ଆପଣଙ୍କୁ ବହୁତ ଭଲ ଲାଗେ?
3: ମୋତେ ରେଡିଓ ଘର ଓ ଘରଣୀ ଆଉ ଅନେକ ଶୁଣେ।
2: ବହୁତ ବଢିଆ ଭଉଣୀ, ଧନ୍ୟବାଦ ହେଲୋ ସ୍ପନ୍ଦନକୁ କଲ୍ କରିଥିବାରୁ।
1: ହ୍ୟାଲୋ ଭାଇ, ନମସ୍କାର।
4: ନମସ୍କାର ମ୍ୟାମ।
1: ଭାଇ କିଏ କହୁଥିଲେ ଆଉ କୋଉଠୁ କହୁଥିଲେ?
4: ଆକାଶବାଣୀକୁ
1: ନା ଏଇଟା ପ୍ରଥମ ଥର କରୁଛନ୍ତି? ଆଚ୍ଛା ଭାଇ, ଠିକ ଅଛି। ତାହେଲେ ଭାଇ, ଆଜିର ଆମର ସ୍ପନ୍ଦନ କାର୍ଯ୍ୟକ୍ରମର ବିଷୟ ରହିଛି ଡିଜିଟାଲ ମିଡିଆ ବନାମ ଆକାଶବାଣୀ। ଏ ସମ୍ପର୍କରେ ଆପଣ କଣ କହିବାକୁ ଚାହିଁବେ?
4: ହଁ ମ୍ୟାଡାମ, ଏଇ ବିଷୟରେ ମୁଁ ଟିକେ ସମୟ ପରେ ମୁଁ ଗଭୀର ଭାବେ ନିରୀକ୍ଷଣ କରିଥିଲି, ଯୋଉଟାକୁ ମୁଁ ଆପଣଙ୍କୁ କହୁଛି।
1: ଆଜ୍ଞା,
4: ଆଧୁନିକ ଯୁଗରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ବହୁତ ପରିବର୍ତ୍ତନ ଘଟିଛି। ଇଣ୍ଟରନେଟ୍ ଓ ସ୍ମାର୍ଟଫୋନର ପ୍ରସାର ଫଳରେ ଡିଜିଟାଲ ମିଡିଆ ଲୋକପ୍ରିୟ ହୋଇଛି। ଅନ୍ୟପକ୍ଷରେ ଆକାଶବାଣୀ ଦୀର୍ଘ ଦିନ ଧରି ଦେଶର ବିଶ୍ୱସ୍ତ ଜନସଞ୍ଚାର ମାଧ୍ୟମରେ ଭାବେ ପରିଚିତ। ଆକାଶବାଣୀ 1936 ମସିହାରୁ ଭାରତରେ କାର୍ଯ୍ୟକାରୀ କରୁଛି ଏବଂ ସ୍ୱାଧୀନ ଦେଶ ପରେ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି।
1: ଆଜ୍ଞା ଭାଇ, ଆପଣ ଯୋଉ କହିଲେ ଡିଜିଟାଲ ମିଡିଆ ମାନେ କଣ?
4: ଡିଜିଟାଲ ମିଡିଆ ହେଉଛି ଇଣ୍ଟରନେଟ୍ ଓ ଡିଜିଟାଲ ପ୍ରଯୁକ୍ତି ଆଧାରିତ ଗଣମାଧ୍ୟମ। ସ୍ମାର୍ଟଫୋନ, କମ୍ପ୍ୟୁଟର, ଟାବଲେଟ୍ ଏବଂ ଇଣ୍ଟରନେଟ୍ ସାହାଯ୍ୟରେ ଲୋକମାନେ ସମ୍ବାଦ, ଭିଡିଓ, ଅଡିଓ, ଲାଇଭ କାର୍ଯ୍ୟକ୍ରମ, ଅନଲାଇନ୍ ଶିକ୍ଷା ଓ ସୋସିଆଲ ମିଡିଆ ବ୍ୟବହାର କରିପାରୁଛନ୍ତି। ୟୁଟ୍ୟୁବ, ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍, ଏକ୍ସ, ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ ଇତ୍ୟାଦି ଡିଜିଟାଲ ମିଡିଆରେ ପ୍ରମୁଖ ଉଦାହରଣ ହୋଇଥାଏ। ଆଉ ମ୍ୟାଡମ୍, ଆକାଶବାଣୀ ବା ଅଲ୍ ଇଣ୍ଡିଆ ରେଡିଓ ହେଉଛି ଭାରତର ସରକାରୀ ରେଡିଓ ପ୍ରସାରଣ ସଂସ୍ଥା। ଏହା ଦେଶର ବିଭିନ୍ନ ଭାଷାର ସମ୍ବାଦ, କୃଷି, ସୂଚନା, ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା, ସଙ୍ଗୀତ, ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସାରଣ କରିଥାଏ। ବିଶେଷ କରି ଗ୍ରାମାଞ୍ଚଳରେ ଆକାଶବାଣୀ ଆଜି ମଧ୍ୟ ଏକ ବିଶ୍ୱସନୀୟ ଗଣମାଧ୍ୟମ ଭାବରେ ପରିଚିତ।
1: ତାହେଲେ ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆର ବହୁଳ ପ୍ରଚାର ପ୍ରସାର ଘଟୁଛି, ତାହେଲେ ଡିଜିଟାଲ ମିଡିଆର ସୁବିଧା ଏବଂ ଅସୁବିଧା ଉଭୟ ରହିଛି, ତାହେଲେ ଡିଜିଟାଲ ମିଡିଆର ସୁବିଧା ଓ ଅସୁବିଧା ଗୁଡିକ କଣ କଣ?
4: ହଁ ମ୍ୟାଡମ୍, ଡିଜିଟାଲ ମିଡିଆର ସୁବିଧା ଅସୁବିଧା ରହୁଛି। ଡିଜିଟାଲ ମିଡିଆର ସୁବିଧା ହେଉଛି ତୁରନ୍ତ ଦେଶ ବିଦେଶ ସମ୍ବାଦ ମିଳେ, ଭିଡିଓ, ଅଡିଓ, ଛବି ଓ ଲେଖା ମାଧ୍ୟମରେ ସୂଚନା ପ୍ରଦାନ କରେ, ଅନଲାଇନ୍ ଶିକ୍ଷା ଓ ଗବେଷଣାର ବହୁତ ସହାୟକ, ବିଶ୍ୱର ଯେକୌଣସି ସ୍ଥାନରୁ ସୂଚନା ଗ୍ରହଣ କରାଯାଇପାରେ, ଲୋକମାନେ ନିଜର ମତାମତ ପ୍ରକାଶ କରିପାରନ୍ତି ଏବଂ ତୁରନ୍ତ ପ୍ରତିକ୍ରିୟା ଦେଇପାରନ୍ତି। ଓ ମ୍ୟାମ୍, ଆଉ ଅସୁବିଧା ହେଉଛି ମିଥ୍ୟା ଓ ଭ୍ରାନ୍ତିକର ଖବର ବହୁତ ଦ୍ରୁତ ଭାବରେ ବ୍ୟାପି ଥାଏ, ସାଇବର ଅପରାଧ ଓ ବ୍ୟକ୍ତିଗତ ତଥ୍ୟ ଚୋରିର ଆଶଙ୍କା ରହିଥାଏ। ଅତ୍ୟଧିକ ବ୍ୟବହାର ଯୋଗୁଁ ସମୟର ଅପଚୟ ଓ ମାନସିକ ଚାପ ବଢିଥାଏ। ଇଣ୍ଟରନେଟ୍ ଓ

0: ବିଦ୍ୟୁତ ବିନା ବ୍ୟବହାରରେ ସମ୍ଭବ ନୁହେଁ।
1: ହଁ ଭାଇ ପୁରା ଠିକ କଥା କହିଲେ। ତାହେଲେ ଏସବୁ ଯଦି ଅସୁବିଧାକୁ ଆମେ ଦୃଷ୍ଟିରେ ରଖିବା ତାହେଲେ ଆକାଶବାଣୀ ଦ୍ୱାରା ଆପଣ କଣ କଣ ଉପକୃତ ହେଇପାରୁଛନ୍ତି?
0: ହଁ ମ୍ୟାମ୍, ନିଶ୍ଚୟ ଆକାଶବାଣୀ।

0: ସବୁକିଛି ହଉଛି, କିନ୍ତୁ ଆମର ସେଇ ଡିଜିଟାଲ ଉପରେ ବେଶୀ ସଂଖ୍ୟାରେ ଆମର ଯୁବଶ୍ରୋତା ମାନେ ସମସ୍ତେ ବିଚଳିତ ମାନେ ହଉଛନ୍ତି, ଆଗେ ଯାଉଛନ୍ତି। ଏବଂ ଆମର ଆକାଶବାଣୀ ମାଧ୍ୟମରେ ମଧ୍ୟ ସବୁକିଛି ଆମେ ଜାଣିବାକୁ ପାଉଛୁ ଅଧିକାଂଶ ବିଷୟରେ।
1: ହଁ ସାର୍, ଠିକ କହିଲେ। ହେଲେ ରେଡିଓର ପ୍ରଭାବ ଆଜି ମଧ୍ୟ ଠିକ ସେମିତି ହିଁ ଅଛି, ଆଗରେ ଯେମିତି ଥିଲା ଏବେ ସେମିତି ଅଛି?
0: ଆଜ୍ଞା, ମାନେ ବେଶୀ ହଉଛି ନା, ଆଗରୁ ଅପେକ୍ଷା ଏବେ ବର୍ତ୍ତମାନ ଭଲ ଭଲ ଭଲ ପ୍ରୋଗ୍ରାମ ଯାକ ଅଛି ନା।
1: ହେଲେ ସବୁ ପ୍ରୋଗ୍ରାମ ଶୁଣୁଛନ୍ତି କି ଭାଇ?
0: ଆଜ୍ଞା।
1: କୋଉ ପ୍ରୋଗ୍ରାମଟା ବେଶୀ ଭଲ ଲାଗୁଛି
0: ମତେ? ଯୁବବାଣୀ ଆଉ ଆମର ଚୈତ୍ୟଜନ ଏବଂ ଆମର ଆଉ ଗୋଟେ ଆମର ଯୋଉଟା ସକାଳ ଛଅଟା ପାଞ୍ଚରେ ଯୋଉଟା କି ବାଜୁଛି, ଆମର କଣ ମନେ ପଡୁନି ମ୍ୟାଡମ,
1: ଠିକ ଅଛି,
0: ସେଟା ଭଲ ପଡୁଛି। ଆଉ ଆଜିର ଅନୁଚିନ୍ତା ଏଇ ବିଷୟରେ ଭଲ ଭାବରେ ହଉଛି।
1: ହେଲେ ରେଡିଓରେ ଆଉ କିଛି ଡେଭଲପ କରିବା ପାଇଁ କଣ କଣ ପଦକ୍ଷେପ ନେବାକୁ ପଡିବ ଭାଇ?
0: ରେଡିଓରେ ତ ସମସ୍ତଙ୍କ ସହିତ ମିଳାମିଶ କରି ରଖିଲେ ସବୁକିଛି ଭଲ ହବ, ଆଉ ସମସ୍ତଙ୍କ ସହିତ ମିଳାମିଶ କରି କଲେ ଆମର ଯୋଉଟା ଆକାଶ ଘଣ୍ଟ ଯୋଉ ମାନେ କର୍ମକର୍ତ୍ତା ମାନେ ଅଛନ୍ତି, ସମସ୍ତେ ଯାଇକି ମିଶାମିଶି କରିକି ସବୁକିଛି କରିବା ପାଇଁ ଉଦ୍ୟମ କରିବା ଚାହୁଁଛୁ।
1: ହଁ ଭାଇ, ଆକାଶବାଣୀ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ଅଧିକ ସକ୍ରିୟ ହେବା ଉଚିତ କି?
0: ଉଚିତ ମା।
1: ଧନ୍ୟବାଦ ଭାଇ, ଆପଣ ହେଲୋ ସ୍ପନ୍ଦନକୁ କଲ୍ କରିଥିବାରୁ।
0: ନମସ୍କାର।
1: ତେବେ ସାଥୀ, ଶୁଣୁଥିଲେ ତ ହେଲୋ ସ୍ପନ୍ଦନ, ବର୍ତ୍ତମାନ ଶୁଣିବା କିଛି ଜାଣିବା କଥା। ପ୍ରଥମେ ଶୁଣିବା ଭୀମ ରାଓ ଆମ୍ବେଦକରଙ୍କ ବିଷୟରେ।
2: ଡକ୍ଟର ଆମ୍ବେଦକରଙ୍କ ଜନ୍ମ 1891 ଏପ୍ରିଲ ମାସ 14 ତାରିଖରେ ମଧ୍ୟପ୍ରଦେଶର ମହୁ ସହରରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ରାମଜୀ ମାଲେଜୀ ସକପାଲ ଏବଂ ମାତାଙ୍କ ନାମ ଭୀମାବାଈ ଥିଲା। ସେ ଶୈଶବରୁ ଅନେକ ସାମାଜିକ ବୈଷମ୍ୟର ସମ୍ମୁଖୀନ ହୋଇଥିଲେ, ତଥାପି ନିଜର ଅଦମ୍ୟ ପରିଶ୍ରମ ଓ ଶିକ୍ଷା ପ୍ରତି ଆଗ୍ରହ ବଳରେ ସେ ଭାରତ ଓ ବିଦେଶରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ଭାରତ ସ୍ୱାଧୀନତା ହେବା ପରେ ସମ୍ବିଧାନ ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଭାବରେ ସେ ଭାରତୀୟ ସମ୍ବିଧାନ ରଚନାର ମୁଖ୍ୟ ଭୂମିକା ନେଇଥିଲେ, ତେଣୁ ତାଙ୍କୁ ଭାରତୀୟ ସମ୍ବିଧାନର ମୁଖ୍ୟ ଶିଳ୍ପୀ ବୋଲି କୁହାଯାଏ। ସେ ସମାଜର ସମାନତା, ଶିକ୍ଷା ଏବଂ ନ୍ୟାୟ ପ୍ରତିଷ୍ଠା ପାଇଁ ସାରା ଜୀବନ ସଂଗ୍ରାମ କରିଥିଲେ। ତାଙ୍କର ପ୍ରସିଦ୍ଧ ବାର୍ତ୍ତା ଥିଲା, ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର। 1956 ଡିସେମ୍ବର 6 ତାରିଖରେ ଡକ୍ଟର ଆମ୍ବେଦକରଙ୍କ ପରଲୋକ ଘଟିଥିଲା। 1990 ତାଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା। ଡକ୍ଟର ବିଆର୍ ଆମ୍ବେଦକରଙ୍କ ଜୀବନ ଆମକୁ ଶିକ୍ଷା, ସମାନତା, ପରିଶ୍ରମ ଓ ସାମାଜିକ ନ୍ୟାୟର ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦିଏ। ତେବେ ଚାଲନ୍ତୁ ସାଥେ ବର୍ତ୍ତମାନ ଶୁଣିବା ଲିଙ୍ଗରାଜ ମନ୍ଦିର ସମ୍ପର୍କରେ।
1: ଲିଙ୍ଗରାଜ ମନ୍ଦିର ହେଉଛି ଓଡ଼ିଶାର ଗୌରବ, ଭୁବନେଶ୍ୱରର ପରିଚୟ ଏବଂ କଳିଙ୍ଗର ସ୍ଥାପତ୍ୟ କଳାର ଅନନ୍ୟ ନିଦର୍ଶନ। ଏହା ଭଗବାନ ହରିହରଙ୍କୁ ଉତ୍ସର୍ଗ କରାଯାଇଛି। ଏଠାରେ ଶିବ ଓ ବିଷ୍ଣୁଙ୍କ ଐକ୍ୟର ପ୍ରତୀକ ସ୍ୱରୂପ ଲିଙ୍ଗରାଜଙ୍କ ପୂଜା କରାଯାଏ। ଏହି ମନ୍ଦିରର ନିର୍ମାଣ 11ଶ ଶତାବ୍ଦୀରେ ସମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଗଙ୍ଗବଂଶର ରାଜାମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଥିଲା। ପ୍ରାୟ 180 ଫୁଟ ଉଚ୍ଚ ବିଶିଷ୍ଟ ଏହି ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ ଅଦ୍ୱିତୀୟ ଉଦାହରଣ। ଏହାର ସୂକ୍ଷ୍ମ ପଥରେ ଖଦେଇ ସୁନ୍ଦର କାରୁକାର୍ଯ୍ୟ ଏବଂ ଭବ୍ୟ ଶିଖର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ମନ୍ଦିର ପରିସରରେ ଶତାଧିକ ଛୋଟ ବଡ଼ ମନ୍ଦିର ରହିଛି। ପାଖରେ ଥିବା ବିନ୍ଦୁସାଗର ପୁଷ୍କରଣୀ ମଧ୍ୟ ଧାର୍ମିକ ଓ ଐତିହାସିକ ଦୃଷ୍ଟିରୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ।
2: ହଁ ସାଥୀ, ପ୍ରତିବର୍ଷ ଅଶୋକାଷ୍ଟମୀ ରଥଯାତ୍ରା ଏଠାରେ ବହୁ ଆଡ଼ମ୍ବର ସହ ପାଳନ କରାଯାଏ। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସନ୍ତି। ଲିଙ୍ଗରାଜ ମନ୍ଦିର କେବଳ ଏକ ଉପାସନା ସ୍ଥଳ ନୁହେଁ, ଏହା ଓଡ଼ିଶାର ଐତିହ୍ୟ, ସଂସ୍କୃତି, କଳା ଓ ସ୍ଥାପତ୍ୟର ଏକ ଅମୂଲ୍ୟ ସମ୍ପଦ। ତେବେ ଚାଲନ୍ତୁ ସାଥୀ ବର୍ତ୍ତମାନ ଜାଣିବା କୋଣାର୍କର ସୂର୍ଯ୍ୟ ମନ୍ଦିର ସମ୍ପର୍କରେ।
1: ପୁରୀ ଜିଲ୍ଲାର କୋଣାର୍କଠାରେ ଅବସ୍ଥିତ ଏହି ଭବ୍ୟ ମନ୍ଦିର 3ୟ ଶତାବ୍ଦୀରେ ପୂର୍ବ

0: ଚୋଳଙ୍କ ବଂଶର ମହାନ ରାଜା ନରସିଂହ ଦେବ ପ୍ରଥମଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଏହା ସୂର୍ଯ୍ୟଦେବଙ୍କୁ ଉତ୍ସର୍ଗ କରାଯାଇଥିବା ଭାରତର ସର୍ବଶ୍ରେଷ୍ଠ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ମନ୍ଦିରକୁ ଏକ ବିଶାଳ ରଥ ଆକାରର ନିର୍ମାଣ କରାଯାଇଛି। ରଥରେ 24ଟି ସୁନ୍ଦର ପଥର ଚକ ଏବଂ 7ଟି ଘଡ଼ା ରହିଛି, ଯାହା ସମୟର ଗତି ଓ ସୂର୍ଯ୍ୟଙ୍କ ଶକ୍ତିର ପ୍ରତୀକ ବୋଲି ବିବେଚିତ।
1: ହଁ ସାଥୀ, କୋଣାର୍କ ସୂର୍ଯ୍ୟ ମନ୍ଦିର ଏହାର ଅଦ୍ଭୁତ କଳିଙ୍ଗ ସ୍ଥାପତ୍ୟ, ସୂକ୍ଷ୍ମ ପଥର ଖୋଦେଇ ଏବଂ କଳାକୃତି ପାଇଁ ବିଶ୍ୱ ପ୍ରସିଦ୍ଧ। 1984 ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମାନ୍ୟତା ଦେଇଥିଲା। ପ୍ରତିବର୍ଷ କୋଣାର୍କରେ ଆୟୋଜିତ କୋଣାର୍କ ନୃତ୍ୟ ଉତ୍ସବ ଦେଶ ବିଦେଶର କଳାପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। କୋଣାର୍କ ସୂର୍ଯ୍ୟ ମନ୍ଦିର କେବଳ ଏକ ଧାର୍ମିକ ସ୍ଥାନ ନୁହେଁ, ଏହା ଓଡ଼ିଶାର କଳା, ସ୍ଥାପତ୍ୟ, ବିଜ୍ଞାନ ଓ ସଂସ୍କୃତିର ଅନନ୍ୟ ପରିଚୟ। ବର୍ତ୍ତମାନ ଶୁଣିବା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପର୍କରେ।
0: ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ପୀଠସ୍ଥଳ। ଏହା ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଗୋଟିଏ ଏବଂ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି। ବର୍ତ୍ତମାନର ମନ୍ଦିରଟି 12ଶ ଶତାବ୍ଦୀରେ ପୂର୍ବଗଙ୍ଗ ବଂଶର ରାଜା ଅନନ୍ତ ବର୍ମା ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ନିର୍ମାଣ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା।
1: ହଁ ସାଥୀ, ଏହି ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ ଅପୂର୍ବ ନିଦର୍ଶନ। ମନ୍ଦିରର ଉଚ୍ଚ ଶିଖର, ନୀଳଚକ୍ର ଏବଂ ପ୍ରତିଦିନ ଉଡୁଥିବା ପତି ତପାବନ ବାନା ଶ୍ରଦ୍ଧାଳୁଙ୍କ ଭକ୍ତିକୁ ଆହୁରି ଗଭୀର କରିଥାଏ। ପୁରୀ ଶ୍ରୀମନ୍ଦିରର ସବୁଠାରୁ ବଡ଼ ଆକର୍ଷଣ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ପ୍ରତିବର୍ଷ ଆଷାଢ଼ ମାସରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା 3ଟି ଭବ୍ୟ ରଥରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଏହି ମହୋତ୍ସବ ଦେଖିବା ପାଇଁ ଦେଶ ବିଦେଶରୁ ଅସଂଖ୍ୟ ଭକ୍ତ ଓ ପର୍ଯ୍ୟଟକ ଆସନ୍ତି। ଶ୍ରୀମନ୍ଦିରର ମହାପ୍ରସାଦ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହାକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭକ୍ତିର ସହ ଗ୍ରହଣ କରନ୍ତି, ଯାହା ସମାନତା ଓ ଭାଇଚାରାର ବାର୍ତ୍ତା ଦିଏ।

0: ତେବେ ସାଥୀ ଏଥିସହିତ ଆମେ ଆସି ପହଞ୍ଚି ଯାଇଛୁ କାର୍ଯ୍ୟକ୍ରମର ଶେଷ ସପନରେ। ବର୍ତ୍ତମାନ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ତେବେ ସାଥୀ ଆସନ୍ତାକାଲି ଶୁକ୍ରବାର ସମ୍ପର୍କ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମ, ଯେଉଁଥିରେ ଆପଣମାନେ ଆପଣମାନଙ୍କର ମନପସନ୍ଦର ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ। ତେବେ ସାଥୀ ଏଥିସହିତ ଆମେ ଆସି କାର୍ଯ୍ୟକ୍ରମର ଶେଷ ସପନରେ ପହଞ୍ଚିଗଲେଣି, ସମୟ ତ ହୋଇସାରିଛି, ବିଦାୟ ନେବାକୁ ପଡ଼ିବ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ଆପଣମାନେ ନିଶ୍ଚୟ ଆପଣମାନଙ୍କର ସୁଚିନ୍ତିତ ମତାମତ ଆମକୁ ଜଣାଇବେ। ଆପଣମାନେ ଆପଣମାନଙ୍କର ମତାମତ ଆମକୁ ମେସେଜ, ଭଏସ୍ ମେସେଜ ବା ଇମେଲ ମାଧ୍ୟମରେ ପଠାଇ ପାରିବେ। ଆମକୁ ମେସେଜ କରିବାର ନମ୍ବରଟି ହେଉଛି
0: 9438268568
1: ଏବଂ ଆମର ଇମେଲ ଆଇଡିଟି ହେଉଛି
0: AIR

0: joypur@gmail.com।
1: ତେବେ ସାଥୀ, ପୁଣି ଥରେ ଏପରି ଏକ ସୁନ୍ଦର ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର ସ୍ପନ୍ଦନ ଅଗଣାରୁ ଆମେ ବିଦାୟ ନେଉଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର
0: ଆଉ ମୁଁ ମେହେକ ମିଶ୍ର। ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଅପରାହ୍ନ 5:30। ପ୍ରଚାର କରୁଛୁ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନାରେ ଅଛନ୍ତି ଜୟରାମ ମୁର୍ଚ୍ଚା ଏବଂ ସୁଜାତା ପଟ୍ଟନାୟକ।

0: ସେତେ ନାଇଁ ଗାଁ ଗହଳିରେ ବେଶୀ ସଫା ସୁତୁରା ନଥିବା ଯୋଗୁଁ ମଶାରି ଟାଙ୍ଗି ଶୋଇ ନ ଶୋଇଲେ ମ୍ୟାଲେରିଆ ଜ୍ୱର ହବ ଆଉ। ଏବେ ଗାଁ ଗାଁ ମାନଙ୍କୁ କୁହା ହଉଛି, ଆଶା ମାନଙ୍କୁ ବି କୁହା ହଉଛି, ଗାଁରେ ବି ଆଶା ରହୁଛନ୍ତି, ସେମାନେ ସବୁ ଚାରିଆଡେ ସଫା ରଖିବେ, ମଶାରି ଟାଙ୍ଗି ଶୋଇବେ, ଗରମ ଗରମ ଖାଇବେ। ଏବେ ଝାଡା ବି ହଉଛି ନା, ଝାଡା ଜ୍ୱର ସବୁ ତ ଏବେ ବର୍ଷା ଦିନ
1: ସବୁକେ ତ ଗୋଟେ ପାଣି ମାରୁ ମାରୁ ତ ଦିଦି ସବୁକେ
0: ସବୁ ସବୁ
1: ହେଲେ ଏଇ ମ୍ୟାଲେରିଆ ଜ୍ୱର ବୋଲବାଟା ମଶା ଲାଗିଆ କାହିଁକି
0: ମଶା ଲାଗିଆ ହେଇଛି
1: ହେଲେ ରୋଗ ପାଇଁ ବୋଲି କାଇ କାଇଟା କହିଲା ଶୁଣି ଦିଦି ଲୋକ ମାନକେ କାଇ କାଇଟା କରବାର କି କାଇ ଇଞ୍ଜେକ୍ସନ ମାନ ଅଛେ କି ଦିଦି?
0: ହଁ ମେଡିସିନ ଅଛି ଘର। ଆଗ ଆମେ ନିଜେ ସଫା ହେବା, ଘର ଚାରିବାଡି ସଫା କରିବା, ସଫା ନିଜେ ରହିଲେ କୋଉ ମ୍ୟାଲେରିଆ ନାହିଁ କିଛି ନାହିଁ। ମଶା ମଶା ଚାରିଆଡେ ପାଣି ଜମି ଥାଉଛି ତା ମ୍ୟାଲେରିଆ ମଶା ଜମିଛି ନା, ସେଠି ଅଣ୍ଡା ଦେଲେ ସେଟା ଏକା ମ୍ୟାଲେରିଆ ଜ୍ୱର ହଉଛି। ଆମେ ଆମେ ସଫା ରଖିବା, ଘର ଚାରିଆଡେ ସଫା ରଖିବା ଆଗ।
1: ଦିଦି ମଶା ମନ ହେଇଛି
0: ଆଉ ନିଜେ ମଶାରୀ ଟାଙ୍କି ଶୋଇଲେ କିଛି ନହେ। ଯଦି ହେଲା ବାଇଚାନ୍ସ ଜ୍ୱର ଫର ହେଲା, ଏବେ ଗାଁ କୁଆଡେ କୁଆଡେ ଯାଇ ଥାଉଛନ୍ତି, ଖାଲିରେ ଶୋଇ ପଡ଼ିଥାଉଛନ୍ତି, ସିଆଡେ ମ୍ୟାଲେରିଆ ଜ୍ୱର ଧରିକିନା ଇଆଡେ ପଳା ଆସୁଛନ୍ତି, ଜଣକୁ ହେଲା ବୋଲି ସି ମଶା ଅନ୍ୟ ଜଣକୁ କାମୁଡିଲା ବୋଲି ସେଟା ବି ମ୍ୟାଲେରିଆ ହେଇଯିବ। ଜଣକୁ ହେଲା ବୋଲି ସାଙ୍ଗେ ସାଙ୍ଗେ ଟ୍ରିଟମେଣ୍ଟ କରିବାର ଅଛି, ମେଡିକାଲ ଯାଇ ନହେଲେ ଏନ୍ଏମ୍ ଦିଦି ନହେଲେ ଆଶା ଦିଦି କେ ସାଙ୍ଗେ ସାଙ୍ଗେ ବନି ଟେଷ୍ଟ କରାହବ। ବନି ଟେଷ୍ଟ ହେଲା ପରେ ଔଷଧ ଦିଆହବ, ଯଦି ନ କମିଲା ବୋଲି ମେଡିକାଲକୁ ରେଫର କରାହବ ଆଉ।
1: ହେଲେ ସେଟା ରକ୍ତ ପରୀକ୍ଷା କରିକିରି ସେଟା ଜଣା ପଡିଲେ ଔଷଧ ଖାଇବାର ଅଛି ନେଇକି
0: ଔଷଧ ଖାଇବାର ଅଛି କମସି ଆଉ।
1: ହେଲେ ମ୍ୟାଲେରିଆ ରୋଗ ଏମିତି ହେଲେ ଡେଙ୍ଗୁ ଜ୍ୱର ବୋଲବା ଯେ ଦିଦି ସେଟା କେମିତି ହେଇଛି?
0: ସେଇଟା ତାର ଏବେ ମଶା କାମୁଡିଲେ ଡେଙ୍ଗୁ ଜ୍ୱର ହବ, ସେଟା ହେଲେ ଗୋଡା ହାତ ବିନ୍ଧା ହବ, ଏଇଟା ବି ହବ ସେଟା ବି ହବ। ଏଇଟା ଲାଲ ଲାଲ ହେଇକିନା ଆଖି ମୁହଁ ଯାକ ପଶୁ ଟାଇପ୍ ର ଦେଖାଯିବ।
1: ହାତ
0: ଗୁଡା ଦୁଖସି
1: ସେଟା ମିଶା ମଶା ଲାଗିଆକା ହେଲେ ସେଟା ଲକ୍ଷଣ ମନ ସବୁ ଦିଶି
0: ଦେଶୀ। ଏଇଟା ଜ୍ୱର ଟା କମ୍ପ ହେଇକିନା ଜ୍ୱର ହବ, ଏଇଟା ଗୋଡ ହାତ ବଥା ହେଇକିନା ଜ୍ୱର ହବ ଯିବ ବୋଲ।
1: ହେଲେ ମ୍ୟାଲେରିଆ ଜ୍ୱର ହେଲେ ଜ୍ୱର ଘରକା ହେଇଛି ମୁଣ୍ଡ ମୁନ୍ ମିଶା ଦୁଖସି କାହିଁକି ଦିଦି?
0: ମୁଣ୍ଡ ଦୁଖସି, ହାତ ଗୋଡ ଦୁଖସି, ମୁଣ୍ଡ ନ ଉଠେଇ ପାରେ।
1: ହେଲା ବୋଲେ ହେଲେ ଡେଙ୍ଗୁ ଜ୍ୱର ବୋଲେ ଇ ଗଣ୍ଠି ହାତ ବେଶୀ ଦୁଖସି ନେଇକି
0: ହେଲେ
1: ସେଟା କେ ମିଶା କାଇ ସୁଜା ମନ ଅଛେ କି ଖାଲି ଔଷଧ ଖାଇଲେ ହେଇଛି ଦିଦି?
0: ଔଷଧ ଖାଇଲେ ହେଇଛି, ବେଶୀ ହେଲା ବୋଲି ସୁଜା ମାରିବେ ଆଉ ମେଡିକାଲ ଯାଇକିନା ଆମେ ରେଫର କରିଦବା, ଆମେ ଇଞ୍ଜେକ୍ସନ ଦଉନୁ ଏନ୍ଏମ୍ ଦିଦି ମାନେ ନ କମିଲା ବୋଲେ ସେଟା ଔଷଧ ଖାଇଲେ
1: ଅଟୋମେଟିକ୍ରତି। ଏବେ ଔଷଧ ମନ ଖାଇକିରି ଏମିତି ସଫା ସୁତୁରା ରହିକିରି ମଶା ମନ ଖଣ୍ଡିକି ନା ହେଲା ପରା ଜାଗ୍ରତ ରହିଲେ ନିକ ନାଇଁ ବୋଲେ ଆରି ଏମିତି ତମେ କହିଲା ପରା ବରାବର ଅଛେ ଆରି। ହେଲେ ବେଶୀ ବୁତେ ଖେଲେ ସରି ହସ୍ପିଟାଲ ଗଲେ ସେଠି ଡାକ୍ତର ମନ ଦେଖବାଇ ନେଇକି ଆଲେ ଦିଦି ସେଟା କାହାରି ଇ ମ୍ୟାଲେରିଆ ଜ୍ୱର ଆରି ଡେଙ୍ଗୁ ଜ୍ୱର କେମିତି ହେଲା ବୋଲି ଆକା ଖଣ୍ଡେ ପଚାରବି ଦିଦି କେ ବୋଲିକିରି। ଆଜିକାଲି ତ ସବୁ ରକମ ହେଲାନି ଦିଦି,
0: ଜାଗ୍ରତ ଗର୍ଭବତୀ ମାନଙ୍କୁ ଜାଗ୍ରତ, ଗର୍ଭବତୀ ମାନଙ୍କୁ ଯଦି ମ୍ୟାଲେରିଆ ହେଇଗଲା ବୋଲେ ବହୁତ ଅସୁବିଧା ପିଲାକେ ବାଘ ହେଇଛି
1: ସେମାନଙ୍କେ ଖଣ୍ଡେ ବେଶୀ ହେବାର ଇଏ ଅଛେ। ହେଲେ ପିଲାମାନେ ଗର୍ଭବତୀ ମାଇଜୀ ମାନକେ ଏମାନଙ୍କେ ବେଗି ଧାରସି ଆଜିକାଲି ପିଲା ବିଚାର। ହେଲେ ପିଲାମାନଙ୍କେ ଘରକା ସବୁ ସେଟା ମାନେ ନା ହେବା କାଜେ ଆଉ ତୁର କାଇ ଔଷଧ ପତ୍ର ଦେବା କି ଖାଲି ଏମିତି ଜାଗ୍ରତ ଔଷଧ
0: ପତ୍ର ଆସେ ଦିଆ ହବ ସଫା ସୁତୁରା ଆଗ ରଖିବା ପାଇଁ ନିଜେ ଆଗ ସଫା ସୁତୁରା ଥିବ ନଖ କାଟିବେ ସପ୍ତାହ ଥରେ ଆଗ ନିଜେ କ୍ଲିନିଂ ହେଲେ ଏକା ସବୁ ରୋଗ ଜ୍ୱର ସବୁ ଛାଡିଛି।
1: ଏଇଟା ମାନେ ଆମର ଉପରେ ଏକା ରହିଲା
0: ରହିଲା
1: ଆମେ ଜାଗ୍ରତ କଲେ ସବୁ ଭଲ ହେଇଛି।
0: ଘରକୁ ସଫା କରିବାର ଅଛି, ଘର ଚାରିବାଟେ ବି ସଫା, ଲୋକ ସଫା କରିବେ ବୋଲି ହବ ନା ଆମେ ବି ସଫା କରିବାର ଅଛି।

0: ପତ୍ର ନଖ କାଟିବେ ସପ୍ତାହ ଥରେ, ଆଗ ନିଜେ କ୍ଲିନିଂ ହେଲେ ଏକା ସବୁ ରୋଗ ଜର ସବୁ ଛାଡ଼ିଛି,
1: ହଇ ହଇ ହଇ
0: ଅସନାତର ଆସିଲେ ସବୁ ଛାଡ଼ିବ କି?
1: ଏଇଟା ମାନେ ଆମର ଉପରେ ଆକା ରହିଲା,
0: ରହିଲା
1: ଆମେ ଜାଗ୍ରତ କଲେ ସବୁ ବୋଲେଇସି।
0: ଆମେ ନିଜେ ଏକା ଘରକୁ ସଫା କରିବାର ଅଛି, ଘର ଚାରିବାଟି ବି ସଫା, ଲୋକ ସଫା କରିବେ ବୋଲି ହବ ନାଇଁ, ଆମେ ବି ସଫା କରିବାର ଅଛି ଏକା।
1: ହଇ ହଇ ହଇ ତୁ ସବୁ ଜାଗ୍ରତ ହେଲେ ତ ଭଲ ଦିଦି,
0: ପାଣି ଜମିବାକୁ କୋଉଠି ଦେବାର ନାହିଁ ଘର ପାଖରେ।
1: ହଇ ହଇ ହଇ ପାଣି ମନ ଜମିଲେ ସିଟି ଆକା ଇମଶା ମାନେ ବେଶୀ ଧାରସି ନାଇଁ କି?
0: ଧାରସି
1: ହଇ ହଇ ଆଲେ ଦିଦି ଯାଉ, ଏତିକି ଆମକେ ଇ ମାଲେରିଆ ଡେଙ୍ଗୁ ଇଟା କିନେ କଣ୍ଟେ ସବୁ ଜଣେଇ ଦେଲା ସେଟା କି ଯେ ବୁତେକ ବୁତେକ ଧନିକ ବାଦ ଲାଗ ଆରୁ ଜୁହାର ଲାଗ ଦିଦି।
2: ତ ଦେଖିଲୁ ସେ କି ଖରା ଖାଇ ଦେଇ ଆସୁ କି ନାଇଁ, ଖରା ଖାଇ ଦେଇ ଆସୁ, ବର୍ଷା ପାଣି ମାରିଗଲା ବୋଲେ ସବୁ ସେନ୍ତା ଦାରସି ସେଟା ପାଇଁ ବଡ଼ ନିମାନ ଦିଦି କହିଲା ଅଛି କେନ୍ତା ଯତ୍ନ କରବାର ଜାଗ୍ରତ କରବାର ଅଛି, ଯଦି ପାଣି ପଡ଼ିଲା ବୋଲି ଖାଲି କାମ ଲଗ ସେ ଲାଗି ଡଲ ନୁହେଁ, ଆମର ଗାଁ ଗୁଡ଼ିକ ଯତ୍ନ କରବାର ଅଛି।
1: ସେ ଦିଦି କେ ଗୋଟେ ଗୀତ ଶୁଣାଇ ଦେଶ
2: ଶୁଣାଇ ଦେବି
1: ଶୁଣା।

0: Pues atiende ese cebollón lo que ve.
1: Ele moca. Era con moca con leo lo único lado de Chicago.
0: হাইব্রিড মোকা কোনটা লাভ হব আমি তো কইবা তো সুইট কর্ন মিশে লাভ হবো গোটো গোটো মোকা হবে 20 টাকা লাভ বিক্রি হচ্ছে 25 টাকা বিক্রি হচ্ছে একটা গোটে সিজেবা মেশিন আনবো রাস্তাঘাটে বসাইলে যিবা লোকমানে খাইবে সেটা মিশে লাভ রহব তা পাই লোক আও দেশি মোকা বে করুনাহি লাভ নাই বলি সুইট কর্ন মন করছেন নহলে হাইব্রিড মোকা করছেন নবরঙ্গপুর মোকার এরিয়া নবরঙ্গপুরে বেশি মোকা হচ্ছে আমার ট্রক ট্রক মোকা ଆମର ଏରିଆରୁ ଚାଲୁଛି ସବୁ ମାଟିରେ ସବୁ ଅଞ୍ଚଳରେ ହବ କିନ୍ତୁ ଆମ ଗୋଟେ ରକ୍ଷଣାବେକ୍ଷଣ କୁଡା ଖସା ଖତ ସାର ଦେଲେ ଅଧିକ ପରିମାଣରେ ହବ
1: ହେଲେ ମିଠା ତ ଖାଞ୍ଚାଟା ସେ ବିକି ଅଛି ଶୁଖାଇଲେ ଅଛି କି ନାହିଁ ଶୁଖାଇ କରି ବିକି ଅଛି କି ନାହିଁ
0: କଞ୍ଚାଟା ହବ ଶୁଖେଇକିନା ଆମେ ସେ ରଖିଥିବ ସିଝେଇଲେ ହବ ସେଟା ସିଝେଇକିନା ଖାଇବ
1: ହେଲେ ବାବୁ ମକା ଲଗାଇବାକେ କେନ୍ତାର ଅଲଗ୍ନିକ କରି ଲଗାଇଲେ ନ କହିଛି
0: ଏଟା ଖତ ସାର ପକେଇକିନା ଜମି ତସୁବ ଶସିଲା ପରେ ଡୁବି ମାରିବ ସେ ସେଟା ସିଆର କରବ ଧାଡି ଧାଡି କିନା ତମେ ଲଗାଇବ
1: ଗୋଟେ ଲେଖା କି ଦୁଇଟା ଲଗା ପଡ଼ିଛି ବାବୁ
0: ଗୋଟେ ଗୋଟେ ଲେଖା ଛାଡିକିନା ଗୋଟେ ଲେଖା ହାଇବ୍ରିଡ ମକା ଗୋଟେ ଲେଖା ଲଗାଇବ ଧାଡି ଧାଡି କିନା ଲଗାଇବ ହେଲେ ଧାଡିକି ଧାଡି ଲଗାଇଲେ ଗଛ ଗଛ ଖାଦ୍ୟ ସାର ଠିକ ପାଇବ ପବନ ମିଶା ଠିକ ପାଇବ ମକା ଗଛ ଉଜିରିକିନା ସେଠି ଦୁଇଟା ମକା ହେଲେ ବି ମକା ଗଛ ସମ୍ଭାଳିବ ମକା ଗଛ ପବନ ହେଲେ ପଡ଼ିଯିବ ତାକୁ ଟିକେ ଡୁବି ମାରିକିନା ମାଟି କୁଡା ଟେକବାର ଅଛି କୁଡା ନ ଟେକିଲେ ମକା ଗଛ ପଡିଯିବ
1: ହେଲେ ଡୁବି ମାରବାର ବେଶୀ ଡୁବେ ଗାତ କଲେ ଖରା ବେଶୀ
0: ବେଶୀ ଗାତ କରବାର ନାଇଁ କମ ଗାତ କରିକିନା ତାକୁ ଟିକେ ଗଛ ବାହାରିଲା ପରେ 2 ସପ୍ତାହ 3 ସପ୍ତାହ ପରେ ତାକୁ ମାଟି ଟେକ କୁଡା କୁଡା ଟେକିଲେ ଗଛ ମଜବୁତ ହେଇକିନା ରହିବ
1: ଏବେ କାଲି ଆତସଙ୍ଗ ଗଜି ଦେଲାଇନି ଯେ ବାବୁ ସେଟା କେମିତି କେମିତି
0: ସେଟା ବି ନିକ ହବ କିଛି ଅସୁବିଧା ନାହିଁ ଭଲ ହବ
1: ହେଲେ ସାର କେତେ ଥର ଦେବାର ପଡୁଛି ବାବୁ ମକା କେ
0: ସାର ଆମର 3 ଥର ଦବା କଥା ମକାକୁ
1: ଲଗାଲେ ବେଲେ ଦେବାର ଅଛି କି
0: ନାଇଁ ଲଗାଇବା ପରେ ଗଛ ବାହାରିଲା ପରେ ଗୋଟେ 15 ଦିନ 20 ଦିନରେ ଗଛ ବାହାରିବ ସେ ଗଛକୁ ଟିକେ ଟିକେ ସାର ଦବ ତାପରେ ଆମର 25 ଦିନରେ ଗୋଟେ ଥର ଦବ ତାପରେ 35 ଦିନରେ ଗୋଟେ ଥର ଦବ
1: ହେଲେ ସାର ଦେଲା ବେଲେ ବୁନ୍ଦେ ସେ ଦେବାର ଅଛି କି ବାବୁ ଏମିତି ବୁଣି ଦେଲେ ମିଶାଇଛି
0: ନାଇଁ ବୁଣିବ ନାଇଁ ବୁନ୍ଦରେ ଏକା ଏମିତି ଟିକେ ଖୁସା ମାରିକିନା ଦେଲେ ଭଲ ହବ ଆଉ ଯଦି ସାର ଦେବାର ଅଛି ବୋଲେ ତସିକିନା ଆମେ ସାର ଖତ ଦେଇକିନା ତାପରେ ଆମେ ଡୁବି ମାରିକିନା ଲଗେଇଲେ ମିଶା ହବ
1: ଏବେ ଦେଖ ଲୋକମାନ ବୁଇଁ କରି ଦେଲାନି ସେଟା ଭଲ ସେମାନେ
0: ବୁଣିକିନା ଦେଲେ ସେଟା ବେଶୀ କଷ୍ଟ ବୋଲିକିନା ତାଙ୍କେ ବୁଣି ଦଉଛନ୍ତି ବୁଣିଲେ ଏତେ ନଷ୍ଟ ହବ ଆମର ସାର ଠିକରେ ପାଇବନି
1: ପାଇବ ନା ସେ ଗାଁ ବଡ଼ି ରହିଛି ସେ ଗାଁ କେମିତି ସେଟା ଗାଁ ଛୁଟି ପାଖ ସାହାଯ୍ୟ କରୁଛି ବେଶୀ
0: ହଁ ସାହାଯ୍ୟ କରିବ ହଁ
1: ହଁ
0: ଘାସରେ ବେଶୀ ହେଇଯିବ
1: ମକା ଚାଷ ମାନ ଅଲଗ କରି ଏଟା 3 ମାସ 4 ମାସ ଭିତରେ ଅଛି
0: ରହିବ ହଁ 3 ମାସ ଅଧା 4 ମାସ ଲାଗୁଛି
1: ହଁ
0: ଆରେ ଭଲ ଲାଭ ହେବେ ମକା ଚାଷରେ ଭଲ ଲାଭ
1: ଏବେ ତ ମଣ୍ଡି ଫୁଣ୍ଡି ମିଶା ସରକାର ମିଶା ନେଲାନି
0: ହଁ ହଁ
1: ଦରକାର ପଡ଼ିଲେ ବାହାରେ ମିଶା ବିକି ହେଲାନି
0: ମଣ୍ଡିରେ ତ ବଢିଆ ମକା ଚାଷ ହଉଛି ଆଉ ମଣ୍ଡି ଏକା ନଉଛି ବେଶୀ ନବରଙ୍ଗପୁର ଆଡେ ମକା ମଣ୍ଡି ମାନେ ଅଛି ବଢିଆ ଲାଭ ଅଛି ମକା ଗଛ
1: ରୋଗ ବୋଲେ କାଇ କାଇ ରୋଗ ଧରିଛି ମକା ଚାଷ ଲୋକ
0: ମକା ଗଛରେ ଆମର ଫଲାରି ୱାର୍ମ ବୋଲି ଗୋଟେ ଆସିଛି ବକ୍ରା କାଣ୍ଡବିନ୍ଧା ପୋକ ତାପରେ ଆମେରିକାନ ବଲାରି ୱାର୍ମ ଆମେରିକାର ଗୋଟେ ଆସିଛି ସେ ପୋକ ଉପରେ ତଳ ପର୍ଯ୍ୟନ୍ତ ସବୁ ଖାଇଦବ ମାଟି ଭିତରେ
1: ନ ଖାଇବାକେ ଆରାମ ସେ ମାରବାର ଖାଇବା ଏଇଟା
0: ନ ଖାଇବାକୁ ଆମର ଲୋକମାନେ ତ ଅନ୍ୟାନ୍ୟ ଉପାୟ କରୁଛନ୍ତି ମରୁ ନାହିଁ ସେଟା ଇନାମେକ୍ସିନ ବେଞ୍ଜାଇସ ବୋଲି ଗୋଟେ ଅଛି ଗୋଟେ ଔଷଧ ସେଟା ମକା ଗଛ ଉପରେ ଆର ବୁନ୍ଦିରେ ମାନେ ମାଟିରେ ପକେଇଲେ ସେଟା ସବୁ ମରବ ଆର ଗୋଟେ କଥା କହିବି ଆମେ ଗୋଟେ ବର୍ଷ ମକା କଲେ 2 ବର୍ଷ ଛାଡ଼ିବାକୁ ପଡ଼ବ ସେ ଜମିରେ
1: ହେଲେ ବର୍ଷ ବର୍ଷ କଲେ ଖରାପ ହେଇଛି
0: ବର୍ଷ ବର୍ଷ କଲେ ସେ ପୋକ ଲାଗବ ପୋକ ଖାଇଦବ ମକା ଗଛ ନଷ୍ଟ ହେଇଯିବ
1: ଚାଷ ମାନେ ପରିବର୍ତ୍ତନ କରବାର ଅଛି ଗୋଟେ ବର୍ଷ କଲେ ଗୋଟେ ବର୍ଷ
0: ହଁ ଏ ବର୍ଷ ମକା ଚାଷ କଲେ ଆର ଥର ପରିବା ନହେଲେ ଧାନ କି ମାଣ୍ଡିଆ କି ଯୋଉଟା କରବ ତାପରେ ଯାଇକିନା ଆଉ ଥରେ 2 ବର୍ଷ ପରେ ମକା ଚାଷ କଲେ ତୁମର ମକା ବଢିଆ ହେଇକିନା ବାହାରବ
1: ହେଲେ ବାବୁ ମକା ଚାଷ ବିଷୟରେ ବଡ ନିମାନ କରି କଥା କହିଦେଲା ବେଶୀ ବେଶୀ ଧନ୍ୟବାଦ ଦେଲେ ବାବୁ ତେବେ ଜୁହାର ଦେଖିଲୁ ଏନ୍ତା ଦିନ ମନକେ ତ ଜନା ଜୁନି ରୋପା ରୋପି ସାରିଲାଣି ମିଶା ଆର ଲଗାବାର ମିଶା ଅଛେ ପାନି ପଡ଼ଲା ବୋଲେ କେନ୍ତା ଜନା ଚାଷ ବଡେ ଲାଭ ସରେସି କରଛ ନଏ କାଇଟା ନଏ ବାବୁ ବଢିଆ ନିମନ କହି ଅଛେ
2: ସେଟା କିନ୍ତୁ ସବୁ ଲୋକ ଆଜିକାଲି ଜନା ଚାଷ ଆକା କଲାଇ
1: ହେଲେ କାଇ ଯୁବେ କେନ୍ତା ରେ
2: ବେଲେ ଲାଭେ ମାମା
1: ଏ ଦେ କେବେ ବର୍ଷା ଦିନ ହେଲା ଦିଦି ମିଶା କହିଦେଲା ଅଛେ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଚଳିତ ଜୁଲାଇ ମାସ 26 ତାରିଖ ରବିବାର ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ବର୍ଷାଦିନେ ମାଛ ପୋଖରୀର ଯତ୍ନ। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 26 ତାରିଖ ରବିବାର ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମକୁ ଫୋନ୍ କରନ୍ତୁ। ଆମର ଫୋନ୍ ନମ୍ବର ହେଲା 06854230690 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ବର୍ଷାଦିନେ ମାଛ ପୋଖରୀର ଯତ୍ନ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା।

ଏଥର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆସନ୍ତୁ ଜାଣିବା। ଆଉ କିଛି ସମୟ ପରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସନ୍ଧ୍ୟା 6:30ରେ ବିକାଶ ମନ୍ତ୍ର, ରାତି 7:25ରେ ଜିଲ୍ଲା ହାଲଚାଲ। ଏହି ଦୁଇଟି କାର୍ଯ୍ୟକ୍ରମ ଆମେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30ରେ। ସଂସଦ ସମୀକ୍ଷା ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 8:00ରେ। ରାତି 8:30ରେ ଶୁଣିବେ ଶାସ୍ତ୍ରୀୟ ସଂଗୀତର କାର୍ଯ୍ୟ।

କାର୍ଯ୍ୟକ୍ରମ ଏଥିରେ ଶୁଣିବେ ସନ୍ତୁର ବାଦନ, ଶିଳ୍ପୀ ହେଲେ ପଣ୍ଡିତ ଉଲ୍ଲାସ ବାପଟ। ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମହଜ ଶୁଣିବେ ରାତି 9:30। ରାତି 9:45 କେତୋଟି ଦେଶିଆ ଗୀତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆଜି ରାତି 10:00 ଶୁଣିବେ ଗୀତିନାଟ୍ୟ କୃଷ୍ଣ ସୁଦାମା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଏଥିଲା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଏଥର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ରଖିଛି। ଜଗତର ନାଥ ମହାପ୍ରଭୁ ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆଗାମୀକାଲି ସକାଳ 8:30ରୁ ରଥଟଣା ଶେଷ ପର୍ଯ୍ୟନ୍ତ ସକାଳ 6:05ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଭିକାରୀ ଚରଣ ବଳ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଗୋପୀନାଥ ମହାପାତ୍ର, ସୁଧା ମିଶ୍ର ଏବଂ ଅକ୍ଷୟ ମହାନ୍ତି। ରାମଚରିତ ମାନସ ସକାଳ 6:25ରେ, ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ସକାଳ 6:45ରେ। ଏଥିରେ ବଣ୍ଡା ସମ୍ପ୍ରଦାୟର ଗୀତ ଶୁଣିବେ, ପରିବେଷଣ କରିବେ ମଙ୍ଗଲିସ ସିସା ଏବଂ ସାଥୀ। ସକାଳ 7:25ରେ ସଂଯୋଗ କାର୍ଯ୍ୟକ୍ରମ, ବିଷୟ ରହିଛି ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ସ୍ୱରୂପ ବଦଳୁଛି କି। ଅପରାହ୍ନ 5:00ରେ ଶୁଣିବେ ଯୁବବାଣୀ, ଏଥିରେ ଶୁଣିବେ ହ୍ୟାଲୋ ଗୁଞ୍ଜନ। ଚୈତି ଜହ୍ନ ଶୁଣିବେ ଆଗାମୀକାଲି ଅପରାହ୍ନ 5:30ରେ। ସଂସଦ ସମୀକ୍ଷା ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ଆଗାମୀକାଲି ରାତି 8:00ରେ। ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଗୀତିନାଟ୍ୟ ଭକ୍ତ ବାଲିଗାଁ ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଏଥିଲା ଆମର ଚଳିତ ଅଧିବେଶନ ଏବଂ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ରଖିଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ 6:10, ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଡନ୍ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଆଶା ଭୋସଲେ, ଇନ୍ଦିବରଙ୍କ ଗୀତ, ସଙ୍ଗୀତ କଲ୍ୟାଣ ଜୀ ଆନନ୍ଦ ଜୀ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଡ୍ରିମ୍ ଗର୍ଲ ଏହି ଚଳଚ୍ଚିତ୍ରରେ ଶିଳ୍ପୀ କିଶୋର କୁମାର, ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 147ତମ ଭାଗ।

ବିଭିନ୍ନ ବର୍ଷରେ ଭଗବାନଙ୍କର ବିଭିନ୍ନ ମୂର୍ତ୍ତି, ଉପାସକମାନେ ବିଭିନ୍ନ ଭିନ୍ନ, ମନ୍ତ୍ର ବି ଅଲଗା ଅଲଗା। କେତୁମାଳ ବର୍ଷରେ କାମଦେବ ମୂର୍ତ୍ତି, ଲକ୍ଷ୍ମୀ ତାଙ୍କର ସ୍ତୁତି କରିଛନ୍ତି। ରମ୍ୟକ ବର୍ଷରେ ମତ୍ସ୍ୟରୂପ, ମନ ତାଙ୍କ ଉପାସନା କରିଥାନ୍ତି। ହିରଣ୍ମୟ ବର୍ଷରେ କଚ୍ଛପ ରୂପ, ଅର୍ଜମା ଉପାସକ। କୁରୁ ବର୍ଷରେ ବରାହ ରୂପ, ପୃଥିବୀ ଦେବୀ ଉପାସିକା।

ନମସ୍କାର, ବିକାଶ ମନ୍ତ୍ରକୁ ସ୍ୱାଗତ ଆପଣଙ୍କୁ। ବନ୍ଧୁଗଣ, ସାମୂହିକ ବିକାଶ ହିଁ ରାଷ୍ଟ୍ରର ବିକାଶ। ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି, ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ। ସମସ୍ତଙ୍କର ସହଯୋଗରେ ସମସ୍ତଙ୍କର ବିକାଶ ସମ୍ଭବ ହୋଇପାରିବ। ସମସ୍ତଙ୍କର ବିଶ୍ୱାସ ଆଉ ସମସ୍ତଙ୍କର ପ୍ରଚେଷ୍ଟାରେ ହିଁ ଦେଶକୁ ଏକ ବିକଶିତ ରାଷ୍ଟ୍ର ରୂପରେ ଆମେ ଗଢ଼ି ତୋଳିପାରିବା। ଏହି ମନ୍ତ୍ରକୁ ବିକାଶ ମନ୍ତ୍ର ଭାବରେ ଆମ ଦେଶର ପ୍ରଗତି ପାଇଁ ସରକାର ଗ୍ରହଣ କରିଛନ୍ତି। ଏହାର ମୂଳ ଲକ୍ଷ୍ୟ ହେଉଛି ବିଭିନ୍ନ ସରକାରୀ ଯୋଜନାଗୁଡ଼ିକର ସୁବିଧା ଏବଂ ଲାଭ ସମାଜର ଗରିବ ନିମ୍ନବର୍ଗର ଲୋକଙ୍କ ପାଖକୁ ପହଞ୍ଚୁ। ସେ ଆର୍ଥିକ ଦୁର୍ବଳ ହୁଅନ୍ତୁ, ଶାରୀରିକ ଦୁର୍ବଳ ହୁଅନ୍ତୁ, ମାନସିକ ଦୁର୍ବଳ ହୁଅନ୍ତୁ, କିମ୍ବା ସାମାଜିକ ଅବହେଳିତ ହୁଅନ୍ତୁ, ସମସ୍ତେ ସମସ୍ତଙ୍କ ପ୍ରଚେଷ୍ଟାରେ ସମସ୍ତଙ୍କର ବିଶ୍ୱାସର ସହିତ ସମସ୍ତଙ୍କର ବିକାଶରେ ସହଭାଗୀ ହୁଅନ୍ତୁ। ଏହା ସହିତ ରିଫର୍ମ ଅର୍ଥାତ୍ ସଂସ୍କାର ବା ସୁଧାର, ପରଫର୍ମ ଅର୍ଥାତ୍ ସମ୍ପାଦନା ବା କାର୍ଯ୍ୟନିର୍ବାହୀ, ଏବଂ ଟ୍ରାନ୍ସଫର୍ମ ଅର୍ଥାତ୍ ପରିବର୍ତ୍ତନ ମଧ୍ୟ ସମ୍ମିଳିତ ହୋଇକି ରହିଛି। ଏହି ସଂସ୍କାର ସହିତ ସମ୍ପାଦନ କଲେ ଏବଂ ପରିବର୍ତ୍ତନ ଆଣିଲେ ବା ରୂପାନ୍ତର କଲେ ଆମ ଦେଶ ଏକ ବିକଶିତ ରାଷ୍ଟ୍ର ରୂପେ ଛିଡ଼ା ହୋଇପାରିବ। ଏଥିପାଇଁ ରହିଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଅଟଳ ପେନ୍ସନ୍ ଯୋଜନା ତଥା ଆହୁରି ଅନେକ। ତେବେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ସମ୍ପର୍କରେ ଆମେ କିଛି ତଥ୍ୟ ସଂଗ୍ରହ କରିଥିଲୁ ଭବାନୀପାଟଣା ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଢ଼ୀଙ୍କ ଠାରୁ। ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି ଆମର ପ୍ରତିନିଧି ରଞ୍ଜନ କୁମାର ବୈଠାରୁ।

0: ନମସ୍କାର ଏବଂ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ନମସ୍କାର ଆଜ୍ଞା।
0: ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 ମାଧ୍ୟମରେ ଭାରତ ସରକାର ଚାହୁଁଛନ୍ତି ଯାହାଙ୍କର ରହିବା ପାଇଁ ଗୋଟିଏ ନିଜ ବାସଗୃହ ନାହିଁ, ରହିବା ପାଇଁ ସୁବିଧା ସୁଯୋଗ ଦେବା ପାଇଁ ସରକାର ଗୋଟିଏ ନୂଆ ଯୋଜନା ଆଣିଛନ୍ତି, ଯାହାକୁ ଆମେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 ବୋଲି ଆମେ ଜାଣୁଛୁ। ତେବେ ଏ ଯୋଜନା କେବେ ଆରମ୍ଭ ହୋଇଥିଲା?
1: ଏହି ଯୋଜନା ଆପ୍ରୋକ୍ସିମେଟଲି 2017 ମସିହାଠୁ ଏଇ ଯୋଉ ଆମର PMAY ଅର୍ବନ ଆରମ୍ଭ ହୋଇଥିଲା। 2017 ମସିହାରୁ ପ୍ରଥମେ ଆରମ୍ଭ ହୋଇଥିଲା 1.0। ସେଥିରେ ଆପଣ ବେନିଫିସିଆରୀ ମାନେ ଯାହାର କଚ୍ଚା ଘର ଥିବ ସେହି ବେନିଫିସିଆରୀ ମାନେ ଏଥିରେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ଯୋଉ ବେନିଫିସିଆରୀ ମାନେ ଆମେ ତାଙ୍କୁ 250,000 ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଦିଆଯାଏ। ସେ 250,000 ଭିତରୁ ଆପଣଙ୍କ 1.50 ମାନେ 150,000 ହେଉଛି ଆମ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସେୟାର, ଆଉ 1,00,000 ହେଉଛି ଆମ ରାଜ୍ୟ ସରକାର ଦିଅନ୍ତି। ତା ମଧ୍ୟରୁ ମଧ୍ୟ ବେନିଫିସିଆରୀ ମାନଙ୍କୁ ଉପକୃତ କରିବା ପାଇଁ ଯେଉଁମାନେ 120 ଭିତରେ ଘର କାମ ସାରିବେ ସେମାନଙ୍କୁ ଇନ୍ସେଣ୍ଟିଭ୍ ଆକାରରେ 20,000 ଦିଆଯାଏ, ଆଉ ଯେଉଁମାନେ 6 ମାସ ମାନେ 180 ଭିତରେ ସାରିବେ ସେମାନଙ୍କୁ 10,000 ପ୍ରୋତ୍ସାହନ ଭାବରେ ଇନ୍ସେଣ୍ଟିଭ୍ ଦିଆଯାଏ। ବର୍ତ୍ତମାନ 1.0 ସରି ଆସିଲାଣି, ବର୍ତ୍ତମାନ ଏଇ 26 2.0 ଆରମ୍ଭ ହୋଇଛି। ବର୍ତ୍ତମାନ 2.0ରେ ଆମ ଭବାନୀପାଟଣା ମ୍ୟୁନିସିପାଲିଟି ତରଫରୁ ଆଜି ପର୍ଯ୍ୟନ୍ତ ଆମେ 175 ଆପ୍ଲିକାଣ୍ଟ ମାନେ ବେନିଫିସିଆରୀକୁ ସିଲେକ୍ସନ କରିକି ଆମେ ସରକାରଙ୍କ ପାଖକୁ ପଠାଇଛୁ। ସେଇଠୁ ଏପ୍ରୁଭାଲ ଆମର ସରକାରଙ୍କ ପାଖରୁ ଆସିଲେ ଆମେ ଏଠିକା ବେନିଫିସିଆରୀମାନଙ୍କୁ ବର୍ତ୍ତମାନ ଆମେ କାର୍ଯ୍ୟାଦେଶ ଦେବୁ, ସେମାନେ ଘର କାମ କରିବେ। ଆଉ 1.0ରେ ଭବାନୀପାଟଣା ମ୍ୟୁନିସିପାଲିଟି 2017 ମସିହାଠୁ ଆଜି ପର୍ଯ୍ୟନ୍ତ 1,799 ଲୋକଙ୍କୁ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ସହାୟତା କରିଛି। ସେହି ବେନିଫିସିଆରୀମାନେ ଉପକୃତ ହେଉଛନ୍ତି, ପ୍ରାୟ ଅଲମୋଷ୍ଟ ଅଲ୍ 90% ଘର କାମ ସରିଗଲାଣି, ଆଉ ସେମାନେ ବି ନିଜ ନିଜ ଘରେ ଯାଇ ଅତି ସୁନ୍ଦର ଭାବରେ ଖୁସିରେ।
0: କେଉଁମାନେ ହିତାଧିକାରୀ ହୋଇପାରିବେ ସାର? ଯାହାର ଜାଗା ଥିବ ସେ ହୋଇପାରିବ, କି ଯାହାର ମୂଳରୁ କିଛି ବାସଗୃହ ନଥିବ ସେ ହୋଇପାରିବ, ଏହାର ଯୋଗ୍ୟତା କ'ଣ ସାର?
1: ନାଇଁ, 1.0ରେ ଆପଣଙ୍କର ପ୍ରୋଭିଜନ ଥିଲା ଯାହାର କଚ୍ଚା ଘର ଥିବ ବା ଯାହାର ଜାଗା ଥିବ ସେମାନଙ୍କୁ ଆମେ ଟଙ୍କା ଦଉଥିଲୁ। ବର୍ତ୍ତମାନ ଏବେ 2.0ରେ 2 ସିଷ୍ଟମ କାଢ଼ିଲା, ଯାହାର କଚ୍ଚା ଘର ଥିବ ଏବଂ ଯାହାର ଜାଗା ଥିବ ସେମାନେ ଗୋଟିଏ ଘର ପାଇବା ପାଇଁ ଏଲିଜିବୁଲ ହେବେ, ଆଉ ବର୍ତ୍ତମାନ ଯାହାର ଜାଗା ନାହିଁ, ଘର ନାହିଁ, କିଛି ନାହିଁ, ସେମାନଙ୍କୁ ମଧ୍ୟ ଆମେ ଆହ୍ୱାନ କରିଛୁ ଆପ୍ଲାଏ କରିବା ପାଇଁ। ସେମାନଙ୍କୁ ବର୍ତ୍ତମାନ ଘର ସରକାର ଚିନ୍ତା କରୁଛନ୍ତି ଆପଣଙ୍କ ଆପାର୍ଟମେଣ୍ଟ ଭଳି ତିଆରି କରିକି ସେମାନଙ୍କୁ ଥଇଥାନ କରିବା ପାଇଁ 2.0ରେ ଏହି ପ୍ରସ୍ତାବ ରହିଅଛି।
0: ତାହେଲେ ଆପଣ ଯୋଉ ସହାୟତା ଦେଉଛନ୍ତି, ଆପଣ କିପରି ଭାବରେ ସହାୟତା ଦେଉଛନ୍ତି? ମାନେ ଆପଣ ତାଙ୍କୁ ପଇସା କିଛି ଦେଉଛନ୍ତି ନା ନିଜେ ଘର ନିର୍ମାଣ କରି ଦେଉଛନ୍ତି, ଆପଣ କିସ୍ତି ଆକାରରେ ଦେଉଛନ୍ତି, କିପରି ଭାବରେ ଆପଣ ହିତାଧିକାରୀ ମାନଙ୍କୁ ସାହାଯ୍ୟ କରୁଛନ୍ତି?
1: ନାଇଁ, ମ୍ୟୁନିସିପାଲିଟି ତରଫରୁ ସରକାରଙ୍କ ଯାହା ନିର୍ଦ୍ଦେଶ ଅଛି ଆମେ କିସ୍ତି ଆକାରରେ ବେନିଫିସିଆରୀ ମାନଙ୍କୁ ସିଧା ତାଙ୍କ ଏକାଉଣ୍ଟକୁ ଟଙ୍କା ଯାଉଛି। 1.0ରେ ଥିଲା ଆପଣଙ୍କର ପ୍ରଥମେ ଆପଣଙ୍କର ଫାଉଣ୍ଡେସନ ସରିଲା ପରେ ଆମେ 40,000 ଦେଉଥିଲୁ, ତାପରେ ଆପଣ ନେଣ୍ଟାଲ ଲେବେଲ ଆସିଲେ ଆମେ 60,000 ଦେଉଥିଲୁ, ଛାତ ପଡ଼ିଲା ପରେ ଆମେ ଦେଉଥିଲୁ 60,000, ପୁଣି କାମ କମ୍ପ୍ଲିସନ ପରେ ଆମେ ଦେଉଥିଲୁ 40,000। ବର୍ତ୍ତମାନ 1.0ରେ ଯେତେବେଳେ ଆମର ୱାର୍କ ଅର୍ଡର ଆମେ ତାଙ୍କୁ ଦିଆଯିବ, ମୋ ଅଫିସ ଷ୍ଟାଫ CLTC ବା ଅନ୍ୟ ଟେକ୍ନିକାଲ ୱିଙ୍ଗ ଯିବେ, ସେଇଠୁ ଆପଣଙ୍କର ଅନଲାଇନ୍ରେ ଫଟୋ ସେଟାକୁ ପୋଷ୍ଟ କଲେ DBT ମୋଡ୍ ମାନେ ଡାଇରେକ୍ଟ ବେନିଫିସିଆରୀ ଟ୍ରାନ୍ସଫର ମୋଡ୍ରେ ବେନିଫିସିଆରୀଙ୍କୁ କାର୍ଯ୍ୟାଦେଶ ପାଇବାର କିଛି ଦିନ ଭିତରେ 10,000 ଷ୍ଟ୍ରେଟ୍ ତାଙ୍କ ଏକାଉଣ୍ଟକୁ ଯିବ। ତାପରେ ଆପଣଙ୍କର ଫାଉଣ୍ଡେସନ ତାଙ୍କର ସରିଲା ପରେ 50,000 ଯିବ, ନେଣ୍ଟାଲ ସରିଲା ପରେ 70,000 ଯିବ, ଛାତ ପଡ଼ିଲା ପରେ ଆଉ ପୁଣି 70,000 ଯିବ, ଟଏଲେଟ୍ କାମ ସରିଯିବ, ସବୁ କାମ ସରିଲା ପରେ ନେକ୍ସଟ 50,000 ଆମେ ଦେଉଛୁ। ତା ବାଦ ଇନ୍ସେଣ୍ଟିଭ ଯିଏ ଯଦି ଶୀଘ୍ର କାମ କରିବ 20,000 10,000 ଏ ସିଷ୍ଟମରେ ବେନିଫିସିଆରୀ ସିଧା ତାଙ୍କ ଏକାଉଣ୍ଟକୁ ଟଙ୍କା ଯାଉଛି।
0: ଧରାଯାଉ ଜଣେ ହିତାଧିକାରୀ ହେଲେ ଏବଂ ଘର ନିର୍ମାଣ ବି କରିଦେଲେ, ତାହେଲେ କିଛି ସୁଧ ଆକାରରେ ଆପଣ କିଛି ସେ ଦେବାକୁ ପଡୁଛନ୍ତି ନା ସମ୍ପୂର୍ଣ୍ଣ ଛାଡ଼ ଅଛି, ସମ୍ପୂର୍ଣ୍ଣ ମାଗଣା ଅଛି?
1: ନା ନା, ସୁଧ କିଛି ତ ସେ ବେନିଫିସିଆରୀ କିଛି ଦେବାକୁ ପଡ଼ୁନି, ଏଇଟା ସମ୍ପୂର୍ଣ୍ଣ ଆମେ ସରକାର ତାଙ୍କୁ ସହାୟତା ପ୍ରଦାନ କରୁଛନ୍ତି, ସୁଧ କିଛି ନାହିଁ ଏଥିରେ।
0: ଯାହା ବି ଆପଣ ଆର୍ଥିକ ସହାୟତା କରୁଛନ୍ତି ତାଙ୍କୁ କିଛି ଆଉ ଫେରସ୍ତ ଦେବାକୁ ପଡ଼ିବନି?
1: ନା ନା, କିଛି ଟଙ୍କାଟେ ବି ଫେରସ୍ତ ଦେବାକୁ ପଡ଼ିବନି, ସେମାନେ ଘର ବସବାସ ନିର୍ମାଣ କରି କେମିତି ସୁଖ ଶାନ୍ତିରେ ରହିବେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସେ, ନିହାତି ଗରିବ ଲୋକମାନେ କେମିତି ଉପକୃତ ହୁଅନ୍ତୁ।
0: ଜଣେ ଯଦି ହିତାଧିକାରୀ ଚାହିଁବେ ଯେ ସେଇ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ଉପକୃତ ହେବେ, ଆଜିକାଲି ତ ଆମେ ଶୁଣୁଛୁ ଅନଲାଇନ୍ ବି ଆପ୍ଲାଏ ହେଉଛି, ଅଫଲାଇନ୍ ବି ଆପ୍ଲାଏ ହେଉଛି, ଜଣେ ଯଦି ହିତାଧିକାରୀ ଚାହିଁବେ କ'ଣ କ'ଣ ତାଙ୍କୁ ନଥିପତ୍ର ଦରକାର ହେବ, କ'ଣ କ'ଣ ସବୁ ସେ କାଗଜପତ୍ର ଆଣିବେ, କାହାକୁ ଭେଟିବେ, କେମିତି କ'ଣ କରିବେ ଯେ ସେ ଯୋଜନାର ସୁବିଧା ପାଇପାରିବେ?
1: ବେନିଫିସିଆରୀ ମାନେ ସିଧା CSE

0: ଟ୍ୱିଟର ଯାଇକରି ସେମାନେ ଅନ୍ଲାଇନ୍ରେ ଆପ୍ଲାଏ କରିବେ, ଅଫ୍ଲାଇନ୍ ପ୍ରୋଭିଜନ ନାହିଁ। ବର୍ତ୍ତମାନ ସେମାନେ ଅନ୍ଲାଇନ୍ ଆପ୍ଲାଏ କଲା ପରେ ସରକାର କିଛି ଟାଇମ୍ଲାଇନ୍ ଦେଇଥାନ୍ତି, ସେ ଟାଇମ୍ଲାଇନ୍ ମଧ୍ୟରେ ସେମାନେ ଦରଖାସ୍ତ ଆପ୍ଲାଏ କରିବେ। ଦରଖାସ୍ତ କଲା ପରେ ସରକାର ଯେଉଁଦିନ ଯେଉଁ ସମୟ ଦେଇଥିବ, ଆମେ ସେ ଦରଖାସ୍ତ ଗୁଡ଼ାକ ମୋ ଟିମ୍ ପଠେଇକରି ଆମେ ସେଟା ଆମେ ଏନ୍କ୍ୱାରି କରୁ। ଏନ୍କ୍ୱାରି କଲା ପରେ ୱାର୍ଲଡ ଲେଭେଲ ମିଟିଂ କରୁ। ୱାର୍ଲଡ ଲେଭେଲ ମିଟିଂ ସରିଲା ପରେ ପୁଣି ଆମେ ସେଇ ଯେଉଁ ଯେତିକି ବେନିଫିସରୀ ସିଲେକ୍ସନ୍ ହେଇଥିବେ ସେମାନଙ୍କୁ ଆମେ ପ୍ରତ୍ୟେକ ୱାର୍ଡରେ ଆମେ ଏନି କମ୍ପ୍ଲେନ୍ ଅଛି ଆମେ ଦରଖାସ୍ତ ଆହ୍ୱାନ କରୁ। ଆମେ ତାଙ୍କୁ ମାସେ ସମୟ ଦିଆଯାଏ, ଏନି କମ୍ପ୍ଲେନ୍ ଯଦି ଥିବ, କୌଣସି ବେନିଫିସରୀର ଘର ଥିବ, ଜାଗା ଥିବ, ସେ ଯଦି ଭୁଲ ଆପ୍ଲାଏ କରିଥିବ, ସେ କମ୍ପ୍ଲେନ୍ ପିରିୟଡ଼ରେ ଯଦି କୌଣସି ବେନିଫିସରୀ ନାଁରେ ଯଦି କମ୍ପ୍ଲେନ୍ ରିସିଭ୍ ହୁଏ, ଆମେ ପୁଣି ଏନ୍କ୍ୱାରି କରିବୁ। ଯଦି ଏନ୍କ୍ୱାରି କଲା ପରେ ଯଦି ଠିକ୍ ପ୍ରମାଣିତ ହୁଏ, ତାହେଲେ ସେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଏ।
1: ନଥିପତ୍ର କ'ଣ କ'ଣ ଦରକାର ହୁଏ?
0: ଆଧାର କାର୍ଡ ହିଁ ମୁଖ୍ୟତଃ ଦରକାର। ଆରବାର ଯଦି ଆପଣଙ୍କର ଘର ଥିବ, ଜାଗା ଥିବ, ଆରବାର ଆଉ ଇନକମ୍ ସାର୍ଟିଫିକେଟ ଦେବେ। ଇନକମ୍ଟା ବିଲୋ 3 ଲକ୍ଷ ତାଙ୍କର ଇନକମ୍ ହେଇଥିବାକୁ ପଡିବ, ଯେଉଁମାନେ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।
1: ବର୍ତ୍ତମାନ ସୁଦ୍ଧା ଆପଣ କେତେ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ କରି ଦେଇ ସାରିଲେଣି?
0: 2.0 ବର୍ତ୍ତମାନ ଏଇ ଯୋଉଟାକୁ ଆମ 2025 ଲଞ୍ଚ ହେଇଛି, ବର୍ତ୍ତମାନ ସୁଦ୍ଧା ଭବାନୀପାଟଣା ମ୍ୟୁନିସିପାଲିଟି 175 ଜଣ ବେନିଫିସିଆରୀକୁ ସିଲେକ୍ସନ କରିଛି। ସେ 175 ଜଣରୁ 72 ଜଣଙ୍କୁ ଆମେ ୱାର୍କ ଅର୍ଡର ଅଲରେଡି ଦେଇସାରିଲୁଣୁ। ମୁଁ ଏତିକି କହିବି, ଭବାନୀପାଟଣା ମ୍ୟୁନିସିପାଲିଟି ଅର୍ବନରେ ଯେତିକି ଭୂମିହୀନ ବାସହୀନ ଲୋକ ଅଛନ୍ତି, ଯଥାଶୀଘ୍ର ମ୍ୟୁନିସିପାଲିଟିରେ ଆମର ଗୋଟେ PMAY ସେକ୍ସନ ଅଛି, ଆମର CLTC ଯେଉଁଥିରେ ଅଛନ୍ତି, ତାଙ୍କ ସହିତ ଆସି ଯୋଗାଯୋଗ କରନ୍ତୁ ଏବଂ ଘର ପାଇବା ପାଇଁ ଯଥାଶୀଘ୍ର ଚେଷ୍ଟା କରନ୍ତୁ।
2: ହଁ ଶ୍ରୋତା ବନ୍ଧୁ, ମଧ୍ୟବର୍ଗୀୟ ପରିବାରମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 2024 ଡିସେମ୍ବର 17 ତାରିଖରେ ଆରମ୍ଭ କରାଯାଇଥିଲା। ଏଥିରେ ଅନେକ ଗରିବ, ମଧ୍ୟବର୍ଗୀୟ, ନିମ୍ନବର୍ଗୀୟ ଏବଂ ଅଳ୍ପ ସଂଖ୍ୟକ ଲୋକେ ଘରଟିଏ ତିଆରି କରିବା ପାଇଁ କିମ୍ବା ଘରଟିଏ କିଣିବା ପାଇଁ ସରକାରୀ ସହାୟତା ପାଇଛନ୍ତି ଏବଂ ବର୍ତ୍ତମାନ ସେମାନେ ଖୁସିରେ ଅଛନ୍ତି, ନିଜର ଜୀବିକା ସହିତ ଜୀବନ ବିତାଉଛନ୍ତି। ଆସନ୍ତୁ ଆମେ ସଚେତନ ହେବା, ସରକାରୀ ଯୋଜନା ବିଷୟରେ ଜାଣିବା, ସରକାରୀ ଯୋଜନାର ଲାଭ ଉଠାଇବା, ନିଜେ ଉପାର୍ଜିତ ହୋଇ ଦେଶର ପ୍ରଗତିରେ ସହଯୋଗ କରିବା। ଆଜି ପାଇଁ ଏତିକି, ରହୁଛୁ, ନମସ୍କାର।
3: ଶୁଣିଲି ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ଉପସ୍ଥାପନା ଏବଂ ପ୍ରଯୋଜନା ସଚିଦାନନ୍ଦ ମଲ୍ଲିକ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
4: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତା ମାସ 21 ତାରିଖରେ ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ବିସ୍ତୃତ ସମ୍ବାଦ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଏହି ମାମଲାରେ ଆନ୍ଦୋଳନ କରୁଥିବା ଛାତ୍ର ପ୍ରତିନିଧିମାନଙ୍କ ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି।
1: ସରକାର କି ଓର ସେ ଯା କେ ଲିଏ ହମ ହର ସମୟ ତୈୟାର ହେ, ସରକାର କେ ଦରୱାଜେ ଖୁଲେ ହେ। ଦିସ ଇଜ ଅ ଷ୍ଟାଣ୍ଡିଂ ଇନଭିଟେସନ ଟୁ ଅଲ ଆର ୟୁଥ ଫ୍ରେଣ୍ଡସ। ଆପ ଇସି ସମୟ ଭି କଭି ଭି ଚର୍ଚ୍ଚା କରନା ଚାହେ, ଆପକି ସୁବିଧା ଅନୁସାର ହମ ଚର୍ଚ୍ଚା କେ ଲିଏ ତୈୟାର ହେ। ପ୍ରତ୍ୟେକ ବିଷୟ କୁ ଲେକର, ଆନ୍ଦୋଳନ କେ ବିଷୟ କୁ ଲେକର କେ ଔର ଉସକେ ସାଥ ସାଥ ଜୁଡେ ଅନ୍ୟ ବିଷୟ କୁ ଲେକର କେ ଭି ଚର୍ଚ୍ଚା କେ ଲିଏ ସରକାର ତୈୟାର ରହେଗୀ। ଔର ଜିତନା ସମୟ ଚର୍ଚ୍ଚା କେ ଲିଏ ଲାଜିମ ହୋଗା ଉତନା ହମ ଦେନେ କୁ ଭି ତୈୟାର ହେ।
0: ପୁରୀରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ, ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟା ଦର୍ଶନ ପରେ ସନ୍ଧ୍ୟା ଧୂପ ଓ ଆଳତୀ ନୀତି କରାଯିବ, ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବାକୁ ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଆସନ୍ତାକାଲି ନୀତି ବହୁଳତା ସତ୍ତ୍ୱେ ଶ୍ରୀ ରଥତ୍ରୟ ଠିକ୍ ହିସାବରେ ପହଞ୍ଚିବ ବୋଲି ଆମେ ପ୍ରାର୍ଥନା କରୁଛୁ। ଗଲାବେଳକୁ ମାଉସୀ ମା ମନ୍ଦିରରେ ପୋଡ଼ପିଠା ଖାଇବେ ଏବଂ ତାପରେ ଶ୍ରୀନଗର ଆଗରେ ଲକ୍ଷ୍ମୀନାରାୟଣ ଭେଟ ମଧ୍ୟ ଅନୁଷ୍ଠିତ ହେବ, ତେଣୁ ସବୁ ନୀତିକୁ ଆଖି ଆଗରେ ରଖି ଆମେ ବ୍ୟବସ୍ଥା କରୁଛୁ।
0: ବାହୁଡ଼ା ଯାତ୍ରା ପାଇଁ ଆସନ୍ତାକାଲି ଭୋର 4ଟାରେ ଶ୍ରୀଜୀଉମାନଙ୍କର ମଙ୍ଗଳ ଆଳତୀ ପରେ ମୈଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5ଟା ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12ଟାରୁ 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4ଟାରେ ଚାରମୂଳ ଫିଟା ଓ ଘୋଡ଼ା ଲାଗି ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ଟ୍ରେଡ୍ମାର୍କ ପଞ୍ଜୀକରଣର ଦ୍ୱିତୀୟ ପର୍ଯ୍ୟାୟରେ 5ଟି ଟ୍ରେଡ୍ମାର୍କକୁ ଅନୁମୋଦନ କରାଯାଇଛି। ଜଗନ୍ନାଥ ଧାମ

ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠ ନାମର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ମହାନଦୀ ଜଳବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 21 ତାରିଖରେ ହେବ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଟ୍ରିବ୍ୟୁନାଲରେ ଆଜି ହୋଇଥିବା ଶୁଣାଣି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଆଗାମୀ 2 ମାସ ମଧ୍ୟରେ ଜଳବିବାଦ ସମ୍ପର୍କରେ ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଜଳ ଆୟୋଗ ଏବଂ ଜଳଶକ୍ତି ମନ୍ତ୍ରଣାଳୟକୁ ଏଥିରେ ମଧ୍ୟସ୍ଥତା କରିବାକୁ କୁହାଯାଇଥିବା ନେଇ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ, ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଚ୍ସିଏଲ୍ ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ସହଭାଗିତା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟର କ୍ଷମତାକୁ ସୁଦୃଢ଼ କରିବ। ପ୍ରଗତିଶୀଳ ନୀତି, ଦୃଢ଼ ଭିତ୍ତିଭୂମି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିଭାଙ୍କ ଦ୍ୱାରା ସମର୍ଥିତ ରାଜ୍ୟର ଅର୍ଥବ୍ୟବସ୍ଥା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଡିଜିଟାଲ ଇକୋସିଷ୍ଟମ ନିର୍ମାଣ କରୁଛି। ନୀତି ଆୟୋଗ ଦ୍ୱାରା ପ୍ରକାଶିତ ନିବେଶ ଅନୁକୂଳ ସୂଚକାଙ୍କ 2026ରେ ଓଡ଼ିଶା ଦେଶର ଶ୍ରେଷ୍ଠ 5ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନୀତି ଆୟୋଗ ଏହି ମାନ୍ୟତା ରାଜ୍ୟ ପାଇଁ ଖୁବ୍ ଉତ୍ସାହଜନକ। କେବଳ ଶିଳ୍ପକ୍ଷେତ୍ରରେ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଶ୍ରେଷ୍ଠ 5ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ଗତ 2 ବର୍ଷ ମଧ୍ୟରେ 3 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଶିଳ୍ପକ୍ଷେତ୍ରରେ ଓଡ଼ିଶାର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଶିଳ୍ପପତି ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟରେ 2026-27 ଶିକ୍ଷାବର୍ଷରେ ଯୁକ୍ତ 2ରେ ନାମ ଲେଖାଇବା ପାଇଁ ଆଜି 2ୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ 46,570 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କଳାରେ ସର୍ବାଧିକ 32,722 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଯାଇ ହିତାଧିକାରୀମାନଙ୍କୁ ରାସନ କାର୍ଡ଼ ବଣ୍ଟନ କରିବା ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଏବଂ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର କୌଣସି ଲୋକ ଯେପରି ଭୋକିଲା ନ ରୁହନ୍ତି ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ଭୋକମୁକ୍ତ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ହସ୍ତତନ୍ତ ଓ ବୟନଶିଳ୍ପର ସାମଗ୍ରିକ ବିକାଶ, ବୁଣାକାରଙ୍କର ଆୟ ବୃଦ୍ଧି ଏବଂ ସେମାନଙ୍କ ଉତ୍ପାଦ ନିମନ୍ତେ ଅଧିକ ବଜାର ସୁବିଧା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଡକ୍ଟର ପ୍ରଶାନ୍ତ କୁମାର ରେଡ୍ଡିଙ୍କ ସହ ଅନ୍ୟ ଅଧିକାରୀମାନେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଅଧିକାରୀମାନେ ରାୟଗଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ପୌରାଞ୍ଚଳରେ ଥିବା ବିଭିନ୍ନ ଜନଶୁଣାଣି କେନ୍ଦ୍ରଗୁଡ଼ିକୁ ବୁଲି ଦେଖିଥିଲେ। ନୂଆପଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ନିମନ୍ତେ ଶ୍ରମ ଏବଂ ପୁଲିସ୍ ବିଭାଗର ମିଳିତ ଉଦ୍ୟମରେ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଶ୍ରମ ଉପକମିଶନର ରବୀନ୍ଦ୍ର କୁମାର ବାର୍ଲା ଯୋଗଦେଇ ଶିଶୁ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ, ସେମାନଙ୍କର ଉଦ୍ଧାର ଏବଂ ଥଇଥାନ ଉପରେ ଗୁରୁତ୍ୱାରୋପ କରିଥିଲେ। ରାୟଗଡ଼ା ଜିଲ୍ଲାର ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ପରିଷଦ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 300ରୁ ଉର୍ଦ୍ଧ୍ୱ ହିତାଧିକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍କରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି।

0: ସତେଇଶ ମସିହା ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ମସିହାରେ ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ ଏବଂ ଆସନ୍ତା ମାସ 21 ତାରିଖରେ ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରଚନା ଏବଂ ଉପସ୍ଥାପନା ଡକ୍ଟର ସତ୍ୟରଞ୍ଜନ ପଟ୍ଟନାୟକ।

ଆଜିର ପ୍ରସଙ୍ଗ ସୂଚନା ସଂସ୍କୃତି ଓ ଗଣତନ୍ତ୍ରର ପ୍ରତୀକ ଜାତୀୟ ପ୍ରସାରଣ ଦିବସ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର ଭାରତୀୟ ଗଣମାଧ୍ୟମ ଏବଂ ପ୍ରସାରଣ ଇତିହାସରେ ଆଜି ହେଉଛି ଏକ ସ୍କରଣୀୟ ଦିବସ। 1927 ମସିହା ଜୁଲାଇ ମାସ 23 ତାରିଖରେ ତତ୍କାଳୀନ ବମ୍ବେଠାରେ ବେସରକାରୀ ସଂସ୍ଥା ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ଆଇବିସି ଦ୍ୱାରା ଦେଶର ପ୍ରଥମ ବେତାର ପ୍ରସାରଣ ଆରମ୍ଭ କରାଯାଇଥିଲା। ଏହି ଐତିହାସିକ ଦିନଟିକୁ ସ୍କରଣ କରି ଆଜି ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। ତେବେ ସମୟକ୍ରମେ ଏହି ବେସରକାରୀ ସଂସ୍ଥାଟି ସରକାରଙ୍କ ନିୟନ୍ତ୍ରଣକୁ ଆସି ଅଲ୍ ଇଣ୍ଡିଆ ରେଡିଓ ଆକାଶବାଣୀ ଭାବେ ପରିଚିତ ହେଲା। ପରବର୍ତ୍ତୀ ସମୟରେ ଟେଲିଭିଜନ ସେବା ଦୂରଦର୍ଶନ ସହିତ ଯୋଡ଼ି ହେବା ସହ ଏବେ ପ୍ରସାର ଭାରତୀ ଅଧୀନରେ ଦେଶର କୋଣ ଅନୁକୋଣରେ ପହଞ୍ଚପାରୁଛି। 1923 ମସିହା ଜୁନ୍ ମାସରେ ବମ୍ବେରୁ ରେଡିଓ କ୍ଲବର ପ୍ରଥମ ପ୍ରସାରଣ ସହିତ ଏ କ୍ଷେତ୍ରରେ ଭାରତର ଯାତ୍ରା ଆରମ୍ଭ ହୋଇଥିଲା। ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ସହିତ ଦେଶରେ ସଂଗଠିତ ରେଡିଓ ପ୍ରସାରଣର ଅୟମାରମ୍ଭ ହୋଇଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିସ୍ତାର ଲାଭ କରିବା ସହିତ 1956 ଆକାଶବାଣୀ ଭାବରେ ଅଧିକ ପରିଚିତ ହୋଇଥିଲା। ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ ଦେଶବ୍ୟାପୀ ପାଖାପାଖି 590 ଅଧିକ ଷ୍ଟେସନ ପରିଚାଳିତ ହେଉଛି। ଜନସଂଖ୍ୟାର ପ୍ରାୟ 98% ଲୋକଙ୍କ ପାଖରେ ଏହା ପହଞ୍ଚପାରୁଛି। 23 ଭାଷା ଏବଂ ପାଖାପାଖି 146 ଉପଭାଷାରେ ଅଲ୍ ଇଣ୍ଡିଆ ରେଡିଓ ତା'ର କାର୍ଯ୍ୟକ୍ରମ ପ୍ରସାରଣ କରୁଛି। ଦେଶର ବିକାଶରେ ପ୍ରସାରଣ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ସ୍ୱାଧୀନତା ସଂଗ୍ରାମ ସମୟରେ ରେଡିଓ ସୂଚନା ପ୍ରସାରଣ ଓ ଏକତା ବୃଦ୍ଧିର ଏକ ଶକ୍ତିଶାଳୀ ମାଧ୍ୟମ ରହିଥିଲା। ସ୍ୱାଧୀନତା ପରେ ଏହା ସାକ୍ଷରତା, ସ୍ୱାସ୍ଥ୍ୟ ସଚେତନତା ଏବଂ କୃଷିଜ୍ଞାନକୁ ପ୍ରୋହାହନ ପ୍ରଦାନ କରିବାରେ ସହାୟକ ହେଉଛି। ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଏହା ଅଧିକ ଜନାଦୃତ ହୋଇପାରିଛି। ଏପରିକି ଅଲ୍ ଇଣ୍ଡିଆ ରେଡିଓର ବିଦେଶ ସେବା ବିଭାଗ ପକ୍ଷରୁ 100 ଅଧିକ ଦେଶରେ ପ୍ରସାରଣ ଜାରି ରହିଛି। ଆନ୍ତର୍ଜାତିକ ସ୍ତରରେ ଭାରତର ସ୍ୱରକୁ ଏହା ପହଞ୍ଚାଇବା ସହିତ ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗ ରକ୍ଷା କରିପାରୁଛି। ପ୍ରଯୁକ୍ତି ବିଦ୍ୟା ବ୍ୟବହାର ମାଧ୍ୟମରେ ଏଫ୍ଏମ୍ ଚ୍ୟାନେଲ୍ଗୁଡ଼ିକର ପ୍ରଚଳନ ଏବଂ ଡିଜିଟାଲ୍ ଟ୍ରାନ୍ସମିଶନକୁ ପରିବର୍ତ୍ତନ ଆଧୁନିକୀକରଣ ପ୍ରତି ଆକାଶବାଣୀର ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଅନ୍ୟ ପ୍ରକାରେ କହିଲେ ଜାତୀୟ ପ୍ରସାରଣ ଦିବସ କେବଳ ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ପ୍ରଗତିକୁ ପ୍ରକାଶ କରେ ନାହିଁ, ବରଂ ଅନ୍ୟ ରାଷ୍ଟ୍ରରେ ଥିବା ପ୍ରବାସୀ ଭାରତୀୟଙ୍କୁ ସୂଚନା ପ୍ରଦାନ, ଶିକ୍ଷା, ମନୋରଞ୍ଜନ ଏବଂ ଏକତ୍ରିତ କରିବା ପାଇଁ ଏକ ସ୍ଥାୟୀ ଶକ୍ତିଶାଳୀ ମାଧ୍ୟମକୁ ପ୍ରଦର୍ଶନ କରୁଛି। ଏପରିକି ଡିଜିଟାଲ୍ ଯୁଗରେ ଦେଶ ଅଗ୍ରଗତି କରିବା ସହିତ ସାର୍ବଜନୀନ ସେବା ପ୍ରସାରଣର ନୀତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ସ୍ୱାଧୀନତା ପୂର୍ବରୁ ଭାରତରେ ଆରମ୍ଭ ହୋଇଥିବା ପ୍ରସାରଣ ସେବା ଇତିମଧ୍ୟରେ ବ୍ୟାପକ ବିବର୍ତ୍ତନ ଦେଇ ଗତି କରୁଛି। ଏହି କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ନୀତିଗୁଡ଼ିକ ଅଧିକ ଉଦାରୀକରଣ ଏବଂ ବିବିଧ ଦୃଶ୍ୟପଟ ସହ ପରିବର୍ତ୍ତିତ ହୋଇଚାଲିଛି। ଗ୍ରହଣ କରାଯାଉଥିବା ସଂସ୍କାରମୂଳକ ପଦକ୍ଷେପ, ପ୍ରଯୁକ୍ତିବିଦ୍ୟା ଉନ୍ନତି, ସାମାଜିକ ଆବଶ୍ୟକତା ଏବଂ ସ୍ୱାଧୀନ ଅଭିବ୍ୟକ୍ତିର ସାମ୍ବିଧାନିକ ଅଧିକାରକୁ ଏହା ପ୍ରତିଫଳନ କରୁଛି। ପରିବର୍ତ୍ତିତ ନିୟାମକ ଢାଞ୍ଚା

0: ନିରନ୍ତର ଭାବେ ଜନସ୍ୱାର୍ଥ, ଜାତୀୟ ସୁରକ୍ଷା ଏବଂ ବହୁବିଧ ପ୍ରସଙ୍ଗର ବର୍ଦ୍ଧିତ ଚାହିଦାକୁ ସନ୍ତୁଳିତ କରିବା ଲକ୍ଷ୍ୟ ନେଇ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ଏହି ନୀତିଗୁଡ଼ିକ ସାମାଜିକ ଦାୟିତ୍ୱ ସହିତ ବାକ୍ ସ୍ୱାଧୀନତା ଏବଂ ନିୟନ୍ତ୍ରିତ ଇକୋସିଷ୍ଟମ ସୃଷ୍ଟି କ୍ଷେତ୍ରରେ ବିକଶିତ ହେଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜାତୀୟ ପ୍ରସାରଣ ନୀତି ଏକ ସଶକ୍ତ ଭବିଷ୍ୟତକୁ ପରିଭାଷିତ କରିବା ନେଇ ଲକ୍ଷ୍ୟ ରଖିଛି। ପ୍ରସାରଣ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରେ ଡିଜିଟାଲ ଇଣ୍ଡିଆ, ଭାରତ ନେଟ୍, ପ୍ରସାରଣ ଭିଭିଭୂମି ନେଟୱର୍କ ବିକାଶ ଏବଂ ପ୍ରସାରଣର ସ୍ୱୟଂଚାଳିତକରଣ ଆଦି ଅନ୍ତର୍ଭୁକ୍ତ। ସମ୍ପ୍ରଦାୟ ଭିତ୍ତିକ ରେଡିଓ ଷ୍ଟେସନ ସ୍ଥାପନ ପାଇଁ ସରକାର ସହାୟତା ଯୋଜନା ପ୍ରଣୟନ କରିଛନ୍ତି। ଏହା ମାଧ୍ୟମରେ ଗତ 12 ବର୍ଷ ମଧ୍ୟରେ ଗୋଷ୍ଠୀ ରେଡିଓ ଷ୍ଟେସନ ସଂଖ୍ୟା ପାଖାପାଖି 500କୁ ବୃଦ୍ଧି ପାଇଛି। ଏପରିକି ରେଡିଓ ପ୍ରସାରଣକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ସରକାର ଏଫ୍ଏମ୍ ରେଡିଓ ଚ୍ୟାନେଲ ଆବଶ୍ଚନ ପାଇଁ ଏକ ସ୍ୱଚ୍ଛ ଇ ନିଲାମ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏହା ମାଧ୍ୟମରେ ଦେଶର 100% ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ କେବଳ ସ୍କରଣର ଏକ ମାଧ୍ୟମ ନୁହେଁ, ବରଂ ଗଣତନ୍ତ୍ରକୁ ମଜବୁତ କରିବା ଏବଂ ସାଧାରଣ ଜନତାଙ୍କ ସ୍ୱରକୁ ସମ୍ମାନ ଦେବାର ଏକ ପ୍ରକୃଷ୍ଟ ଉଦାହରଣ। ଆସନ୍ତୁ ଏହି କ୍ଷେତ୍ର ସହ ଜଡ଼ିତ ସମସ୍ତ ଅଂଶୀଦାର, କଳାକାର ଏବଂ କର୍ମଚାରୀଙ୍କ ନିଷ୍ଠା ଓ ଶ୍ରମକୁ ସମ୍ମାନ ପ୍ରଦର୍ଶନ କରିବା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ରାତି 7:00। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ଲଭ୍ ମାଷ୍ଟର ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଶାନ ଏବଂ ତପୁ ମିଶ୍ର। ନିଜାମଙ୍କ ଗୀତ ସଙ୍ଗୀତ ଅଭିଜିତ ମଜୁମଦାର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ସୂର୍ଯ୍ୟ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କୁମାର ବାପି। ସ୍ୱରୂପ ନାୟକଙ୍କ ଗୀତ, ସଙ୍ଗୀତ ବାବୁଲ ବୋଷ।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ସମୟ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକ୍କିମ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ ଭୁଷୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର। ଏବଂ ହରାରେଠାରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟମାନଙ୍କ ବିକ୍ଷୋଭ ଜାରି ରହିବା ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ପାଇଁ ମୁଲତବୀ ରଖାଯାଇଛି। ଆଜି ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2:00 ଲୋକସଭା ସମ୍ମିଳିତ ହେବା ପରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ପୁଣି ହଟ୍ଟଗୋଳ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଦିଲ୍ଲୀପ ସାଇକିଆ ଗୃହ ସୁପରିଚାଳନା ଲାଗି ବିରୋଧୀ ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ସେମାନେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ, ଫଳରେ ଶ୍ରୀ ସାଇକିଆ ଆଜି ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବରୁ ଲୋକସଭା ପ୍ରଥମ ମୁଲତବୀ ପରେ 12:00 ଏକତ୍ର ହେବା ପରେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ବିରୋଧୀ ଦଳ ଦ୍ୱାରା ନିର୍ଦ୍ଧାରିତ ସମୟରେ ସରକାର ଉଭୟ ସଦନରେ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ଜଣାଇସାରିଛନ୍ତି। ଶ୍ରୀ ରିଜିଜୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହି ଘଟଣାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି କହିସାରିଛନ୍ତି। ଶ୍ରୀ ରିଜିଜୁ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ଏବଂ ଏଥିଲାଗି ବିରୋଧୀ ଦଳଗୁଡ଼ିକୁ କେବେ ବିତର୍କ କରାଯିବ ତାହା ସ୍ଥିର କରିବା ଲାଗି କହିଥିଲେ। ଶ୍ରୀ ରିଜିଜୁ ଏଥିଲାଗି କୌଣସି ସର୍ତ୍ତ ନ ରଖିବା ଲାଗି କଂଗ୍ରେସକୁ ଆହ୍ୱାନ ଦେଇଥିଲେ। ତେବେ ଶ୍ରୀ ରିଜିଜୁଙ୍କ ଆହ୍ୱାନ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ, ଫଳରେ ପୀଠାସୀନ ଅଧିକାରୀ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆଜି ସକାଳେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା କ୍ଷଣି ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀମାନେ ହଟ୍ଟଗୋଳ ସୃଷ୍ଟି କରିବା ଆରମ୍ଭ କରିଦେଇଥିଲେ। ତେବେ ପ୍ରଶ୍ନକାଳରେ ଅନ୍ୟ କୌଣସି ପ୍ରସଙ୍ଗରେ ଉପସ୍ଥାପନ କରିବା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ବିର୍ଲା କହିଥିଲେ। ସେ କହିଥିଲେ ସରକାର ବିରୋଧୀ ସଦସ୍ୟମାନଙ୍କୁ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ପୂର୍ବରୁ ଜଣାଇସାରିଛନ୍ତି।
2: सब दलों के साथ बैठकर हम चर्चा करने के लिए सरकार से भी बात करेंगे, सरकार भी चर्चा करने को तैयार है।
1: ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍କତି ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ଅପରାହ୍ନ 3:00 ତୃତୀୟ ଥର ମୁଲତବୀ ପରେ ଗୃହ ବସିବା କ୍ଷଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ କଂଗ୍ରେସ ନିଟ୍ ଘଟଣାରେ କେବଳ ବିକ୍ଷୋଭ ପ୍ରଦର୍ଶନ କରୁଛି କିନ୍ତୁ ଆଲୋଚନା ଚାହୁଁନାହିଁ। ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଗୃହ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।

0: ଫଳରେ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ପୂର୍ବରୁ ଅପରାହ୍ନ 2ଟାରେ ଗୃହ ପୁନର୍ବାର ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ। ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ବିରୋଧୀ ଦଳ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ। ତେବେ ଗୃହରେ କ୍ରମାଗତ ହଟ୍ଟଗୋଳ ନେଇ କେନ୍ଦ୍ରମନ୍ତ୍ରୀ ତଥା ଗୃହର ନେତା ଜଗତ ପ୍ରକାଶ ନଡ୍ଡା ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଥିଲେ। ଆଜି ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ପରେ ଗୃହର ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରବଳ ବର୍ଷା ଏବଂ ତତ୍ଜନିତ ବିପର୍ଯ୍ୟୟ ଯୋଗୁଁ ଆସାମ, ଅରୁଣାଚଳ ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, କେରଳମ୍, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହୋଇଥିବା ମୃତ୍ୟୁ ନେଇ ଶୋକ ପ୍ରକାଶ କରିଥିଲେ। ଶ୍ରୀ ରାଧାକୃଷ୍ଣନ କହିଥିଲେ ଏହି ବର୍ଷା ଓ ବନ୍ୟାରେ ବହୁ ଧନସମ୍ପତ୍ତି ନଷ୍ଟ ହୋଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ସରକାର ଏଥିଲାଗି ପ୍ରସ୍ତୁତ ଅଛନ୍ତି। ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଡକ୍ଟର ସିଂ କହିଛନ୍ତି ଗତ 24 ଘଣ୍ଟା ମଧ୍ୟରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ପ୍ରତିନିଧିଙ୍କୁ ଆଲୋଚନା ଲାଗି 4ଟି ପ୍ରସ୍ତାବ ଦିଆଯାଇଛି। ଆଲୋଚନା ସମୟରେ ସେ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ରହିବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି।
1: सरकार की ओर से क्या के लिए हम हर समय तैयार हैं। सरकार के दरवाजे खुले हैं। दिस इज अ स्टैंडिंग इनविटेशन टू ऑल आवर यूथ फ्रेंड्स। आप इसी समय भी कभी भी चर्चा करना चाहे, आपकी सुविधा अनुसार हम चर्चा के लिए तैयार हैं। प्रत्येक विषय को लेकर, आंदोलन के विषय को लेकर के और उसके साथ साथ जुड़े अन्य विषयों को लेकर के भी चर्चा के लिए सरकार तैयार रहेगी और जितना समय चर्चा के लिए लाजिम होगा उतना हम देने को भी तैयार हैं। वी
0: ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୋମାନିଆର ବୁଖାରେଷ୍ଟରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ସେଠାରେ ପହଞ୍ଚିବା ପରେ ତାଙ୍କୁ ରାଜକୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଗସ୍ତ କାଳରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୁସର ଡେନ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନାର୍ଥେ ଆଜି ରୋମାନିଆ ରାଷ୍ଟ୍ରପତି ରାତ୍ରଭୋଜି ଆୟୋଜନ କରିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ଭାବ ବିନିମୟ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରମୁଖ କ୍ଷେତ୍ର ସମେତ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି, ଶିକ୍ଷା, ବିଜ୍ଞାନ ଓ ନବସୃଜନ ଆଦି କ୍ଷେତ୍ରରେ ସମ୍ପର୍କ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ସମାଧାନ ଉପରେ ଭାରତ ଗୁରୁତ୍ୱ ପ୍ରଦାନ କରିଛି। ବିଶେଷକରି ଆନ୍ତର୍ଜାତିକ ଜଳମାର୍ଗକୁ ନିରାପଦ ଏବଂ ପ୍ରତିବନ୍ଧକ ମୁକ୍ତ ରଖିବା ଉପରେ ଭାରତ ଗୁରୁତ୍ୱ ଦେଇଛି। ମାନିଲାଠାରେ 21ତମ ପୂର୍ବ ଏସୀୟ ସମ୍ମିଳନୀକୁ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସାମୁଦ୍ରିକ ଜଳମାର୍ଗରେ ଜାହାଜ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ କୌଣସି ପ୍ରକାର କ୍ଷମଣୀୟ ନୁହେଁ। ସେ କହିଛନ୍ତି ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି, ତେବେ ଭାରତ ଆଞ୍ଚଳିକ ସ୍ଥିରତା ଏବଂ ମୁକ୍ତ ବିକଶିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି। ଶ୍ରୀ ଜୟଶଙ୍କର କହିଛନ୍ତି ମ୍ୟାମାରରେ ଉପୁଜିଥିବା ସମସ୍ୟାର ରାଜନୈତିକ ସମାଧାନକୁ ଭାରତ ସମର୍ଥନ କରୁଛି। ଚଳିତ ବର୍ଷ ଭାରତ 2ଟି ସ୍ୱତନ୍ତ୍ର ପୂର୍ବ ଏସୀୟ ସମ୍ମିଳନୀ ଆୟୋଜନ କରୁଛି। କୋଚିଠାରେ 7ମ ସାମୁଦ୍ରିକ ସୁରକ୍ଷା ସହଯୋଗ ସମ୍ମିଳନୀ ଓ ଲୋଥାଲଠାରେ ସାମୁଦ୍ରିକ ଐତିହ୍ୟ ପର୍ବ ପାଳନ କରିବା ଲାଗି ଭାରତ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି। ସିକିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁଙ୍ଗ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। 4 ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ସରକାର ଏବଂ ସିକିମ୍ ସରକାରଙ୍କ ବିଭିନ୍ନ ସଂସ୍ଥା ସାମିଲ ଥିଲେ। ତେବେ ଏହି ଘଟଣାର କାରଣ ଜାଣିବା ଲାଗି ସିକିମ୍ ସରକାରଙ୍କ ପକ୍ଷରୁ ଏକ 4ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇଛି। ଆସନ୍ତା 15 ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ଲାଗି ସିକିମ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରସାରଣ ଦିବସ ଅବସରରେ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ କହିଛନ୍ତି ଗତ 90 ବର୍ଷରେ ପ୍ରସାରଣ ବ୍ୟବସ୍ଥାରେ ରେଡିଓରୁ ଟିଭି ଏବଂ ବର୍ତ୍ତମାନ ଡିଜିଟାଲ୍ ପ୍ରସାରଣରେ ପହଞ୍ଚିଛି। ଆକାଶବାଣୀ ସମ୍ଭାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ଦ୍ୱିବେଦୀ କହିଛନ୍ତି ପ୍ରସାର ଭାରତୀ ଭାରତ ଏବଂ ଭାରତ ବାହାରେ ଥିବା ଶ୍ରୋତାମାନଙ୍କ ଲାଗି ମନୋରଞ୍ଜନ, ସୂଚନା ଏବଂ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରି ଚାଲିଛି। ପ୍ରସାର ଭାରତୀର ଓଟିଟି ପ୍ଲାଟଫର୍ମ ୱେବ୍ସ ସମ୍ପର୍କରେ ଶ୍ରୀ ଦ୍ୱିବେଦୀ କହିଛନ୍ତି 1.1 କୋଟିରୁ ଅଧିକ ଲୋକ ଏହି ପ୍ଲାଟଫର୍ମରେ ସାମିଲ ହୋଇଛନ୍ତି ଏବଂ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରସାର ଭାରତୀ ଉନ୍ନତମାନର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶ୍ରୋତା ଏବଂ ଦର୍ଶକମାନଙ୍କ ଲାଗି କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।
2: ଆଜ ସେ 99 ସାଲ ପହେଲେ ପହଲି ବାର ଏକ ଅର୍ଗାନାଇଜ୍ଡ ରେଡିଓ ବ୍ରଡକାଷ୍ଟ ଭାରତ ମେ କିଆ ଗୟା ଜିସେ ହମ ମୁମ୍ବାଇ କେ ନାମ ସେ ଜାନତେ ହୈଁ ଔର ୟେ ଦିନ ହମାରେ ଲିଏ ଏକ ମୌକା ହୈ ଉସ ଦିନ କୋ ୟାଦ କରନେ କା ସ୍ମରଣ କରନେ କା ଔର ସାଥ ହି ସାଥ ପ୍ରସାର ଭାରତୀ କି ତରଫ ସେ ଅପନେ ଆପ କୋ ରାଷ୍ଟ୍ର କେ ପ୍ରତି ଔର ହମାରେ ଶ୍ରୋତାଓଁ ଔର ଦର୍ଶକୋଁ କେ ପ୍ରତି ଅପନେ ମେହନତ କୋ ଅପନେ ଏଫର୍ଟସ କୋ ଦୁବାରା ଡେଡିକେଟ।
0: ମାନବାଧିକାରକୁ ସମ୍ମାନ ଦେଇ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ନିରାପଦ, ସମାବେଶୀ ଏବଂ

0: ସମତୁଲ୍ୟ କ୍ରୀଡ଼ା ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାମନ୍ତ୍ରୀମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କ୍ରୀଡ଼ା ପରିଚାଳନା କ୍ରୀଡ଼ାବିତ୍ଙ୍କ କଲ୍ୟାଣ ଏବଂ ପ୍ରତିଷ୍ଠାନଗତ ସାମର୍ଥ୍ୟ ବୃଦ୍ଧି ଦିଗରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଖେଲୋ ଇଣ୍ଡିଆ ଭଳି ଯୋଜନାର ଅବତାରଣା କରି ଏ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାର ଏବଂ ଆଣ୍ଟି ଡୋପିଂ ଢାଞ୍ଚା ବିଷୟରେ କହିଛନ୍ତି। ସେ କହିଛନ୍ତି ତୃଣମୂଳ ସ୍ତରରୁ କ୍ରୀଡ଼ା ନିପୁଣତାର ବିକାଶ କରିବା ଏବଂ ମହିଳାମାନଙ୍କ କ୍ରୀଡ଼ାରେ ଯୋଗଦାନକୁ ଆହୁରି ସଶକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଛି। ଏଥିରେ 10ଟି କ୍ରୀଡ଼ାରେ 74ଟି ଦେଶର ଖେଳାଳିମାନେ ଭାଗ ନେଉଛନ୍ତି। ପୁରୁଷ କ୍ରିକେଟ୍ରେ ଆଜି ହରାରେଠାରେ ଜାରି ରହିଥିବା ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ 20 ଓଭରରେ 7 ୱିକେଟ୍ ହରାଇ 125 ରନ୍ ସ୍କୋର କରିଛି। ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏବେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଜାରି ରଖିଛି। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକ୍କିମ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ୍ ଭୁଷୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର। ଏବଂ ହରାରେଠାରେ ଚାଲିଥିବା ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ। ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁବୋଧ ମେହେର, ଉପସ୍ଥାପନା ସତ୍ୟବ୍ରତ ବେହୁରା।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ଭାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଗ୍ରାମୀଣ ରୋଜଗାର ଯୋଜନା ଅନ୍ତର୍ଗତ ନୂଆ ଆଇନ ବିଭିଜି ରାମଜୀରେ 100 ଦିନ ପରିବର୍ତ୍ତେ 125 ଦିନର ରୋଜଗାର, 15 ଦିନ ମଧ୍ୟରେ କାମ ନ ମିଳିଲେ ବେକାରୀ ଭତ୍ତା, ସାପ୍ତାହିକ ମଜୁରୀ ଏବଂ ବିଳମ୍ବ ହେଲେ କ୍ଷତିପୂରଣର ବ୍ୟବସ୍ଥା ରହିଛି। ବଲାଙ୍ଗୀରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏହାର ଶୁଭାରମ୍ଭ କରି କହିଛନ୍ତି
2: ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ ଲଞ୍ଚିଂ ପ୍ରୋଗ୍ରାମଟା ଆମେ କରିଥିଲୁ। ଏହି ଭିତରେ ପବ୍ଲିକ ରିପ୍ରେଜେଣ୍ଟେଟିଭ, ଅଲ୍ ବ୍ଲକ ଲେଭେଲ ଅଫିସିଆଲ, ସିଡିଓ, ଜିଲ୍ଲା ପରିଷଦ, ଡିଏଫ୍ଓ, ଲାଇନ୍ ଡିପାର୍ଟମେଣ୍ଟ ଅଫିସର ସମସ୍ତେ ପ୍ରେଜେଣ୍ଟ ଥିଲେ। ତ ଏହାଦ୍ୱାରା ଆଜି ଆମ ଜିଲ୍ଲାରେ ସ୍କିମ୍ ଇମ୍ପ୍ଲିମେଣ୍ଟେସନଟା ଷ୍ଟାର୍ଟ ହେବ। ଏହି ଭିତରେ 4ଟା ମେନ୍ କ୍ୟାଟାଗୋରିଜ୍ ରହୁଛି, ଆଉ ଟୋଟାଲ 318 ନମ୍ବର ଅଫ୍ ପ୍ରୋଜେକ୍ଟସ୍ରେ ଲିଷ୍ଟ ଅଛି। ସେହି 4ଟା କ୍ୟାଟାଗୋରି ଭିତରେ ଆମର ଫାର୍ଷ୍ଟ ରହୁଛି କ୍ଲାଇମେଟ୍ ରିଜିଲିଏନ୍ସ ଗୋଟେ ରହୁଛି, ତାପରେ ରୁରାଲ ଇନ୍ଫ୍ରାଷ୍ଟ୍ରକ୍ଚର ଗୋଟେ ରହୁଛି, ୱାଟର ସେକ୍ୟୁରିଟି ରହୁଛି, ଆଉ ରୁରାଲ ଇନ୍ଫ୍ରାଷ୍ଟ୍ରକ୍ଚର। ତ ଏଇଟା ଆମ ଜିଲ୍ଲା ପାଇଁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ସ୍କିମ୍ଟା। ଆମେ ସମସ୍ତେ ଜାଣୁଛୁ ଆମ ଜିଲ୍ଲାରେ ମାଇଗ୍ରେସନ୍ ପ୍ରୋନ୍ ବ୍ଲକ୍ସ ବି ଅଛି, ତ ସେଇଠି ଲାଇଭଲିହୁଡ଼ରେ କେମିତି ପ୍ରୋଭିଜନ୍ ହେବ ସେଇଟା ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଏହାର ନେକ୍ସଟ ଫିଚର ରହୁଛି ଏଆଇ ବେସ୍ଡ ପ୍ଲାନିଂଟା ବି ହେଉଛି, ଜିଓ ସ୍ପେସିଆଲ, ମତଲବ ଆମର ଯେଉଁ ଲୋକାଲ ଲ୍ୟାଣ୍ଡଫର୍ମସ୍ ଅଛି ୟା ଲୋକାଲ କ୍ଲାଇମେଟ୍ ୱେଦର, ତାକୁ ସବୁକୁ ଏହି ଭିତରେ ଇନକ୍ଲୁଡ଼ କରାହେଇଛି। ଆଉ ପାର୍ଟିସିପେଟରି ଆପ୍ରୋଚ୍ରେ ଏ ସ୍କିମ୍ ଇମ୍ପ୍ଲିମେଣ୍ଟେସନ୍ଟା ହେବ, ଷ୍ଟାର୍ଟିଂ ଫ୍ରମ୍ ଗ୍ରାମ ପଞ୍ଚାୟତ ଲେଭେଲ ଟୁ ଅପ୍ ଟୁ ନ୍ୟାସନାଲ ଲେଭେଲ। ଏଇଟା ଗୋଟେ ଆମର ସବୁବେଳେ ଇଣ୍ଟିଗ୍ରେଟେଡ୍ ପ୍ଲାନିଂ ଆପ୍ରୋଚ୍ଟା ଆମେ କରୁଛୁ।
0: ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗୀର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭକ୍ତଙ୍କ ବ୍ୟାପକ ସମାଗମ ହୋଇଥିଲା। ରଥଯାତ୍ରା ପାଇଁ ସୂଚନା କେନ୍ଦ୍ର, ସିଧା ପ୍ରସାରଣ ଓ ଜରୁରୀ ସହାୟତାର ବ୍ୟବସ୍ଥା କରାଯାଇଥିଲା ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ କହିଛନ୍ତି।
3: ଅତ୍ୟନ୍ତ ମହା ଆଡମ୍ବର ପରମ୍ପରା, ନୀତି କାନ୍ତି ଓ ଭକ୍ତିମୟ ପରିବେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ରଥଯାତ୍ରାକୁ ନେଇ ସମଗ୍ର ଜିଲ୍ଲା ଏବେ ଉତ୍ସବ ମୁଖର ଓ ଆଧ୍ୟାତ୍ମିକତାମୟ ହୋଇ ଉଠିଛି। ଭୋର ସକାଳୁ ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ବ୍ରାହ୍ମଣ ଓ ପୂଜକମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା, ମଙ୍ଗଳ ଆରତୀ, ମଞ୍ଜନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ପ୍ରଭୁଙ୍କ ନିକଟରେ ସ୍ୱାଦିଷ୍ଟ ଖେଚୁଡ଼ି ଭୋଗ ସମର୍ପଣ କରାଯାଇଥିଲା। ଏହାପରେ ଜୟ ଜଗନ୍ନାଥ ଧ୍ୱନି, ଘଣ୍ଟ, କାହାଳୀ ଓ ଶଙ୍ଖନାଦ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ହୃଦୟସ୍ପର୍ଶୀ ପହଣି ବିଜୟ ନୀତି ସମ୍ପନ୍ନ ହୋଇଥିଲା। ଜନସାଧାରଣଙ୍କ ସୁବିଧା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ସମ୍ଭାଳିବା ପାଇଁ ପୋଲିସ ବଳ ମୁତୟନ କରାଯାଇଥିଲା।
0: ଲୁଇସିଙ୍ଗା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶିଶୁ ପୋଷଣ, ଆଧୁନିକ ଶିକ୍ଷା ଓ ପୋଷଣ ନିରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି,
4: ଆମେ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ବହୁତ ଗୁରୁତ୍ୱ ଦେଇଛୁ।

0: ଏବଂ ଆଗରୁ ପୋଷଣ ବାଟିକା କାର୍ଯ୍ୟକ୍ରମ ମାଧ୍ୟମରେ ତାପରେ ଗୋଟେ ସକ୍ଷମ ଅଙ୍ଗନବାଡ଼ିର ପରିକଳ୍ପନା କରାହେଇଛି, ଯେଉଁଥିରେ କି ଆଉ ଟିକେ ପିଲାମାନଙ୍କୁ ଖେଳନା କଥା ହଉ, ଖାଇବା କଥା ହଉ, ଶୁଦ୍ଧ ପାନୀୟ ଜଳ ଦେବା କଥା ହଉ, ପୋଷଣ ବାଟିକା ଗୋଟେ ତିଆରି କରାହବ, ଯେଉଁଥିରେ କି କଦଳୀ ଗଛ ଥିବ, ଆମ୍ବ ଗଛ ଥିବ, ପିଲାମାନଙ୍କୁ ଆଉ ଟିକେ ଭଲ ପରିବେଶ ଦିଆହବ, ସେଥିପାଇଁ ଗୋଟେ ସୁବ୍ୟବସ୍ଥା କରାହେଇଛି। ଆଉ ସରକାରଙ୍କ ତରଫରୁ ଗୋଟେ ଏବେ ଅଙ୍ଗନବାଡ଼ି ଦିଦିମାନଙ୍କୁ ନୂଆ ମୋବାଇଲ ମଧ୍ୟ ଦିଆହେଇଛି, ମାଲନ୍ୟୁଟ୍ରିସନ ର ଇସ୍ୟୁକୁ ପୋଷଣକୁ ତାକୁ ଟ୍ରେକିଂ କରାଯାଇପାରିବ, କେଉଁ ଭଳିଆ ଖାଦ୍ୟ ଦିଆଯାଉଛି, ଏବଂ ଆଗାମୀ ଦିନରେ ଗୋଟେ ସୁସ୍ଥ ଓଡ଼ିଶା ଗଠନ କରିବା ପାଇଁ, ବିକଶିତ ଭାରତ ଗଠନ କରିବା ପାଇଁ ଆମର ପିଲାମାନଙ୍କୁ ମାନେ ଅଙ୍ଗନବାଡ଼ିକୁ ଆସୁଛନ୍ତି ତାଙ୍କୁ ଆମେ ସୁସ୍ଥ କରିବା।
1: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ବଲାଙ୍ଗୀରରେ ପୋଲିସ ଅଧିକାରୀମାନଙ୍କୁ ଶପଥପାଠ କରାଯାଇଛି। ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, ଆଗାମୀ 3 ବର୍ଷ ମଧ୍ୟରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ। ଜବତ ହୋଇଥିବା ପ୍ରାୟ 120 ଟଙ୍କାର ଗଞ୍ଜେଇ ମଧ୍ୟ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଅମୃତ ଭାରତ ଷ୍ଟେସନ ଯୋଜନାରେ ପ୍ରାୟ 20 କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଧୁନିକ ଯାତ୍ରୀ ସୁବିଧା ସହ ଷ୍ଟେସନର ଉଦ୍ଘାଟନ କାର୍ଯ୍ୟକ୍ରମରେ ଜନପ୍ରତିନିଧି ଓ ରେଳ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ। ପାଟନାଗଡ଼ରେ ରାଜ୍ୟସ୍ତରୀୟ ତାଳ ତୈଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ତାଳ ତୈଳ ଚାଷ ବୃଦ୍ଧି ଦ୍ୱାରା ଚାଷୀଙ୍କ ଆୟ ବଢ଼ିବା ସହ ବିଦେଶରୁ ତୈଳ ଆମଦାନୀ ହ୍ରାସ ପାଇବ ବୋଲି କହିଛନ୍ତି। ଲୁଇସିଂହାରେ ଏକ ପେଡ୍ ମାୟାକେନାମ ଏବଂ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ବେଳେ ସିଂହାଣିମୁଣ୍ଡା ରାଜସ୍ୱ ମେଳାରେ 99 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଓ 20 ଜଣଙ୍କୁ ଘରଡିଓ ପଟ୍ଟା ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କୃଷି।
3: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ସମୟ ରାତି 7:31। ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନାରେ ଅଛନ୍ତି ଅରୁଣ ସିଂ ଏବଂ ସୁପ୍ରଭା ପାତ୍ର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ହରିଆ ଦେଖ ଭାଉଜ ଆସିଲେ।
2: ଆରେ ତମେ କାହିଁକି ଆସିଲ ଜମିକୁ?
3: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
2: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
1: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ତ୍ୱ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
3: ଆରେ ବାଃ, ଇଏ ତ ବହୁତ ଭଲ କଥା।
4: NFSM ର ସାହାଯ୍ୟ ସଚ୍ଚୋଟ, ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
5: ଖେଟଲଣି କି ଭଉଣୀ?
6: ହାଏ ଭାଇ, ଜୁହାର ଜୁହାର।
5: ଜୁହାର ଜୁହାର ଜୁହାର ଜୁହାର। କିସ୍ଟା ସବୁ ଗୁଣୁ ଗୁଣୁ ହଉଥିଲ ସବୁ ଭଉଣୀ ମାନେ ମିଶିକିନା?
6: ଗୁଣୁ ଗୁଣୁ ବୋଲେ ଏବେ ଦେଖ ରାତି ପାଇଲେ ବାହୁଡା ଯାତ୍ରା, ଆହେଲେ ରଥଯାତ୍ରା ତ ଯାଇପାରିଲୁନି, ଟିକେ ବର୍ଷା ବର୍ଷି ହେଇଗଲା, ଟିକେ କଣ ବେଶୀ ଏକା ହେଇଗଲା, ହେଲେ ବାହୁଡା ଯାତ୍ରାରେ କାଳେ ବର୍ଷା ହବ କି କଣ, ଟିକେ ଯାଇକି ଟିକେ ଏନ୍ଜୟ କରିବୁ ବୋଲି। ଆଉ
5: ଇଂଲିଶ ମାନେ ଶିଖିଲଣି ମାତ୍ର ଏଥର?
6: ଆଉ ସବୁବେଳେ ଆମେ ପାଠ ପଢାପଢି ନ କରିକି ରହିଥିବୁ କି?
5: ହଇ ହଇ, ନାଇଁ ଭଲ କଥା ଏକା ଯେ ସବୁ ଭାଷା ଜାଣିବାର ଅଛି, ଶିଖିବାର ଅଛି, ନାଇଁ କି? ବୋଲେ କାଲି ପାଇଁ ଯୋଜନା ଚାଲିଛି ବୋଲ କଥା, ଆମେ କେମିତି ଯିବା, କେତେବେଳେ ଯିବା ବାହୁଡା ଯାତ୍ରା ଦେଖିବାକୁ? ଯିବାଟା ଭଲ ଏକା, ଆଉ ବର୍ଷକୁ ଥରେ ରଥଯାତ୍ରା, ନାଇଁ କି? ଭଗବାନଙ୍କୁ ଦର୍ଶନ ନ କଲେ ରଥ ଉପରୁ ଆମକୁ ଟିକେ ଭଲ ଲାଗିବ ମନଟା।
6: ଆର ଗୋଟେ କଥା ଭାଇ ଦେଖ, କୁଆଡୁ କୁଆଡୁ ଆସିକି ରଥଯାତ୍ରା ଦେଖିବେ, ଆମେ ଏଠି ଥାଇକି କାହିଁକି ଯିବାନି ଦେଖିବାକୁ?
5: ନାଇଁ ଯିବା କଥା ଏକା, ଯିବା କଥା ଏକା, ଆଉ ମାତ୍ର ଟିକେ ଜାଗ୍ରତ ହେଇକି ରହିବା।
6: କୋଉଟା ଉପରେ
5: ଦେଖ, ଏବେ ଆମେ ଗହଳି ଜାଗାକୁ ଯାଉଛୁ, ସେଠି ତ ଲୋକ କେମିତି ଲୋକ ଥାଉଛୁ ତମେ ଦେଖିଛ, ତମେ ଯେମିତି ଶ୍ରଦ୍ଧା ଯିବା ପାଇଁ ବୋଲିକି ସବୁ ଶ୍ରଦ୍ଧା ଏକା, ସମସ୍ତେ ଯିବେ ଏକା, ହେଲେ ଏତେ ଲୋକ ଯୋଉ ଗହଳି ହବ ସେ ଭିତରେ ଆମେ ଯଦି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ବୋଇଲେ ସୁରୁଖୁରୁରେ ଯାତ୍ରାଟା ହେଇପାରିବ।
6: ସତ କଥା, ଦେଖ ଆଜିକାଲି ତ ବେଶୀ ମୋବାଇଲ ଚୋରି ଚାଲିଛି।
5: ଏଇ ଯୋଉ ଚୋରି ହାରି ମାନେ ହଉଛି, ମୋବାଇଲ ହଉ କି ସୁନା ରୂପା ମାନେ ହଉ କି ପଇସା ଟଙ୍କା ହଉ, କେତେ ଲୋକ ଏଇ ଭାବନାରେ ଯାଉଛନ୍ତି ଯେ ଏଇଟା ଏକା ମୌକା ଚୁରେଇବାର ବୋଲିକିରି ଚୋର ମାନେ ଚୁରେଇବେ, ସେଟା ପାଇଁ ଆମେ ଏଇ ସବୁ ଜିନିଷ ପ୍ରତି ଟିକେ ଜାଗ

0: ସୁସ୍ଥ ରହିବା ଆଉ ସୁନା ରୂପା କମ୍ ପିନ୍ଧିବାଟା ଭଲ ଆହୁରି ସାନ ସାନ ପିଲାମାନଙ୍କୁ ଧରିକିରି ଯିବ ତମମାନେ ହେ ସେ ଯୋଉ ସାନ ସାନ ପିଲାମାନେ କୋଉଠି ହଜି ହୁଜା ଯିବେ ଗହଳି ଭିତରେ ସେଟା ପାଇଁ ହାତ ଛାଡ଼ବ ନାହିଁ ତାଙ୍କର ଟିକେ ଜାଗ୍ରତ ରହିବ ହେଲା ଆଉ ଯୋଉଠି ବେଶୀ ଗହଳି ହଉଛି ଚେପା ଚେପି ହଉଛନ୍ତି ସେ ଭିତରେ ପଶିକିନା ହଇରାଣ ହରକତ ହବାଟା ମିଶାରୁ ଦରକାର ନାହିଁ
1: ଆହୁରି ଗୋଟେ କଥା ବି ରହିଲା ଏ ଯୋଉ ଯାତ୍ରାରେ ବି ଭିନ୍ନ ଭିନ୍ନ ପ୍ରକାର ଆମର ଖାଦ୍ୟ ଯାକ ହେଇଥାଉଛି
0: ଲୋଭନୀୟ ଖାଦ୍ୟ ଯାକ
1: ହଁ ଇ ବର୍ଷାରେ ଯୋଉ ପ୍ରକାର ଖାଦ୍ୟ ଯାକ ହେଇଥାଉଛି ନାନା ରକମର ତାକୁ ତ ଦେଖିକି ଇଚ୍ଛା ଲାଗିବ ଖାଇବା ପାଇଁ ମାତ୍ର ଖାଇବା ଆଗରୁ ସେ ଜାଗାଟା କେମିତି ଅଛି ପରିଷ୍କାର ଅଛି କି ନାହିଁ କାଦୁଅ ଅଛି କି ନାହିଁ ସେତିକି ତ ମାଛି ମଶା ଅଛି କି ନାହିଁ ସେଇଟାକୁ ବି ଦେଖିକି ଆମେ ଖାଇବାର ଅଛି
0: ସତ କଥା ତମେ ଘରେ ଯେତେ ଯତ୍ନର ସହିତ ବନଉଛ ସଫା ସୁତରା ହେଇକିନା ସେଠି କିଏ ଏମିତି ବନେଇକି ଦବ କି ଆମକୁ
1: ନାଇଁ
0: କି ହେଲେ ଏତେ ଗୋଟେ ସବୁ କଥା ଅଛି ବୋଲନି ସମସ୍ତେ ଜାଣିଛନ୍ତି ଏକା ମାତ୍ର ଆମେ ଟିକେ ସବୁକୁ ଚେତେଇ ଦବା ବୋଲା ଭଳିଆ ଏଟା ଟିକେ କହିଦେଲି ସିନା ମୁଇଁ
1: ସବୁ ଜାଣିଲେ ବି କଣ ହବ ଅଜଣା ଭଳିଆ ତ କାମ କରୁଛନ୍ତି
0: ନାଇଁ ନାଇଁ ନାଇଁ ନାଇଁ ନାଇଁ ଦେଖ ଆମେ ଯେକୌଣସି ଜାଣିଯାତ୍ରାକୁ ପାଳନ କରିବା ବୋଇଲେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ଏଇଟା ସବୁବେଳେ ଆମେ ଧ୍ୟାନ ଦେବାକୁ ପଡିବ ଆଉ କେବଳ ଆମେ ନାହିଁ ଲୋକଙ୍କ ବିଷୟରେ ଆମେ ସଚେତନ କରିବା ଯେ ଭାଇରେ ଏଇଟା ଆମେ ସମସ୍ତେ ମିଳିମିଶିକିନା ଶାନ୍ତି ଶୃଙ୍ଖଳା ସହିତ ଏଇ ପର୍ବକୁ ଆମେ ପାଳନ କରିବା ନାଇଁ କି ଯେ ଭଉଣୀ ଆମେ ଏମିତି ଗପି ଚାଲିଥିବା ରଥଯାତ୍ରା ବିଷୟରେ ନା ଆମର ଏଇ ବୈଠକର କଥା ମିଶା ଦେଖିବା
1: ନାଇଁ ନାଇଁ ବୈଠକ ବି ଦେଖିବାର ଅଛି ନା
0: ହେଲେ ଆଜି ତ ଆମର ଚାଷୀଙ୍କୁ ଦୁଇପଦ କଥାରେ ଗୋଟେ ବିଷୟବସ୍ତୁ ରଖା ହେଇଛି ଏକା ବୁଝିଲ ବଢିଆ କଥାବାର୍ତ୍ତା ଗୋଟେ ଅଛି ବିଷୟ ହଉଛି ଜୈବିକ ସାରର ବ୍ୟବହାର ଏ ବିଷୟରେ କହିବା ପାଇଁ ଆମର ଜଣେ ବିଶେଷଜ୍ଞ ଆଜ୍ଞା ଆସିଛନ୍ତି ହେଲା ହେଲେ ଆଜ୍ଞା ତମେ ପଚାରିବ କି ମୁଁ ପଚାରିବି
1: ତମେ ପଚାର
0: ହଉ ହେଲେ ମୁଁ ଆରମ୍ଭ କରୁଛି ତମେ ବସିକିରି ସବୁ ଶୁଣ ହେଲା ଆଜ୍ଞା ନମସ୍କାର
2: ନମସ୍କାର ଆମର ଯେତିକି ଚାଷୀ ଭାଇ ଭଉଣୀମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଜ୍ଞା ତାଙ୍କ ପାଇଁ ଆପଣଙ୍କର ଟିକେ ଦୟାପୂର୍ବକ ପରିଚୟ ଟିକେ ଦେବେ ଆଜ୍ଞା
3: ମୁଁ ଜି ଭେଙ୍କଟ ରେଡ୍ଡି ଅବସରପ୍ରାପ୍ତ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ
2: ଧନ୍ୟବାଦ ଆଜ୍ଞା ତ ଆଜି ଆମର ଯୋଉ ବିଷୟବସ୍ତୁ ରହିଛି ଆଜ୍ଞା ଯେ ଫସଲରେ ଜୈବିକ ସାରର ବ୍ୟବହାର ହେଲେ ଜୈବିକ ସାର କଥା ଯଦି ଚିନ୍ତା କରିବା ଆଜ୍ଞା ତାହେଲେ ଆମକୁ ରାସାୟନିକ ସାରକୁ ପୁରା ଛାଡ଼ବାକୁ ପଡ଼ିବ ନା ଖାଲି ଜୈବିକ ଖତ ଦେଇକି ଆମେ ଚାଷ କଲେ ଭଲ ଲାଭ ମିଳିପାରିବ କେମିତି କିସ କରବାର ଅଛି ତା ବିଷୟରେ ଟିକେ କହିବେ ଆଜ୍ଞା
3: ନାଇଁ ପ୍ରକୃତରେ କହିବାକୁ ଗଲେ ଜୈବିକ ସାର ନିହାତି ପକାଇବା ଦରକାର କିନ୍ତୁ ଜୈବିକ ସାର ଯେ ରାସାୟନିକ ସାରର ଗୋଟେ ସବଷ୍ଟିଚ୍ୟୁଟ୍ ନୁହଁ ସେଟା ତା ସହିତ ମିଶେଇକି ଆମେ ପକେଇଦେଲେ ଠିକ ହବ ମାନେ ଆମର ମୁଖ୍ୟ ଉଦ୍ଦେଶ୍ୟ କଣ ରହିବା ଦରକାର ନା ଉତ୍ପାଦକତାଟା ବଢିବାର ଅଛି ତା ସହିତ ମାଟିର ଗଠନଟା ନଷ୍ଟ ହେବାକୁ ହବ ନାହିଁ ଏଇ ଦୁଇଟା ଜିନିଷକୁ ଆମେ ଚିନ୍ତା କରିକି ଜୈବିକ ସାରର ପ୍ରୟୋଗ କରିବା ନିହାତି ଦରକାର କିନ୍ତୁ କେବଳ ଯେ ଜୈବିକ ସାରର ଚାଷ କରିବାକୁ ଚାହିଁବା ତାହେଲେ 5 ବର୍ଷ ପର୍ଯ୍ୟନ୍ତ ଆମର ସେ ଯୋଉ ଆଦାୟଟା ଧୀରେ ଧୀରେ କମିବ ସେଇ ଆଦାୟଟା ପୁରା ଫେରି ପାଇବା ପାଇଁ ଆମକୁ 6 ବର୍ଷ ଲାଗିବ ଏତିକି ସମୟ ଯଦି ଆମ ଚାଷୀମାନେ ଦେବେ ତାହେଲେ କେବଳ ଜୈବିକ ସାରରେ ଆମେ ଚାଷ କରିପାରିବା କାହିଁକି ନା ଚାଷୀ ଭାଇମାନେ ବର୍ତ୍ତମାନ ଯୋଉ ଆଦାୟ ପାଉଛନ୍ତି ସେ ଆଦାୟଟାକୁ କମିଗଲେ ସେମାନେ ତାଙ୍କର ପରିବାର ପୋଷଣ କରିପାରିବେନି ସେମାନେ ଅଧିକ ଉପାର୍ଜନ ନିହାତି କରିବା ଦରକାର
2: ଆମର ଯୋଉ ରାସାୟନିକ ସାର ଆଉ ରାସାୟନିକ କୀଟନାଶକ ମାନେ ବ୍ୟବହାର କରିବାର କୁଫଳ କିସ୍ଟା ଆମେ ଜାଣିଲୁଣି ଆଜ୍ଞା ମାତ୍ର ତାର ବଦଳରେ ଏଇ ଯୋଉ ଜୈବିକ ସାର ବ୍ୟବହାର କରିବା ପାଇଁ ଆଜିକାଲି ବେଶୀ କୁହାହଉଛି ହେଲେ ଜୈବିକ ସାର ବୋଇଲେ ଆମେ ଗୋବର ଖତ ଜିଆ ଖତକୁ ଛାଡିକିନା ଆହୁରି କିସ୍ କିସ୍ ସାର ମାନେ ଅଛି ଆଜ୍ଞା ଯୋଉଟାକୁ ଆମେ ଜୈବିକ ସାର ହିସାବରେ ବ୍ୟବହାର କରିପାରୁ
3: ହଁ ଠିକ କିନ୍ତୁ ଏଇଠି ମୁଁ ଚାଷୀମାନଙ୍କୁ ଗୋଟିଏ ଜିନିଷ କହିବାକୁ ଚାହେଁ ଯେ ଜୈବିକ ସାରରେ ହିଁ ଯଦି ଆମେ ଚାଷ କରିବାକୁ ଚାହୁଁଛେ ଯୋଉଠି ଯୋଉ ଉତ୍ପାଦନ କରିଥିବା ଜିନିଷ ଅଧିକା ରେଟ୍ରେ ବିକ୍ରି କରାହଉଛି ଯୋଉଠି ଅର୍ଗାନିକ ବୋଲି ନାଁରେ ଅଧିକା ପଇସାରେ ବିକ୍ରି କରାହେଇପାରୁଛି ସେଇ ପରି ଜାଗାରେ ପୁରା ଜୈବିକ ସାରର ଚାଷ କରନ୍ତୁ ଆଚ୍ଛା ଠିକ ଆପଣ କହିବାଟା ଗୋଟିଏ ଗୋବର ଖତ କହିଲେ ପ୍ରଥମଟା ହେଉଛି ଗୋବର ଖତ ଗୋବର ଖତ ବି ଯୋଉ ଚାଷୀ ଭାଇମାନେ ବର୍ତ୍ତମାନ ବ୍ୟବହାର କରୁଛନ୍ତି ବହୁ ଜାଗାରେ ମୁଁ ଦେଖିଲି ସେମାନେ ଗୋବର ଖତର ଠିକ ପ୍ରୋସେସରେ ତିଆରି କରୁନାହାନ୍ତି ଯଦ୍ୱାରା ତାର ଗୋବରର ଗୁଣଟା କମ୍ ରହୁଛି ତେଣୁ ତାକୁ ପ୍ରଥମେ ଆଗ ବଢ଼େଇବାର ଅଛି ତାକୁ କଣ କରିବେ ଗାତ କରିକି ସେ ଭିତରେ ଗୋବର ମାନେ ଗୋବର ଆଉ ତା ସହିତ ଗୋମୂତ୍ର ଯୋଉ ଯାହା ପକାଉଛନ୍ତି ନଡ଼ା ଫଡ଼ା ପକେଇବେ ଏବଂ ତାକୁ ସେ ଗାତଟାକୁ ବନ୍ଦ କରିବେ ଏଇ ଜିନିଷ କଲେ ହିଁ ଭିତରେ ଉଚ୍ଚ ମାନେ ମାନର ଗୋବର ଖତ ପ୍ରସ୍ତୁତ ହେଇପାରିବ ଆଉ ଗୋଟେ ବର୍ତ୍ତମାନ ନାଦେବ କମ୍ପୋଷ୍ଟ ବୋଲି ମଧ୍ୟ ତିଆରି ହେଉଛି ଯୋଉଟାକି ମାଟିରେ କାନ୍ଥ ଗୋଟେ ତିଆରି କରିକି ଯୋଉ ଇଟାର କାନ୍ଥ ତିଆରି କରିକି ମଝିରେ କିଛିଟା ଝରକା ଭଳି ରଖିବେ ଆଉ ଯୋଉଦ୍ୱାରା କି ପବନଟା ଦିଆଡେ ଯାତାୟତ କରିପାରିବ ସେଇ ପ୍ରକାର ଯଦି ବି ଆମେ ଗୋବର ଖତ ପ୍ରସ୍ତୁତ କରିବା ତାହେଲେ ସେ ନାଦେବ କମ୍ପୋଷ୍ଟ ମଧ୍ୟ ଅଧିକା ଗୁଣ ରହୁଛି ତା ସହିତ ଦ୍ୱିତୀୟ

0: ଶସ୍ୟଟା ହେଲା ଏବେ ଚିନାବାଦାମ ହଉ ସୂର୍ଯ୍ୟମୁଖୀ କି ଏମିତି ଯେକୌଣସି ଫସଲର ଯୋଉ ପେଡି ସାରିଲା ପରେ ଯୋଉ ପିଡିଆ ରହେ ସେ ପିଡିଆରେ ମଧ୍ୟ ବହୁତ ପ୍ରକାର ଯବକ୍ଷାରଜାନ ଫସ୍ଫରସ୍ ପଟାସ ଅଛି ଏବଂ ଆମେ ଯୋଉ ପ୍ରୟୋଗ କରୁଛୁ ଜୈବିକ ସାର ତାର କାରଣ ହଉଛି ଯେ ମାଟିର ଜଳଧାରଣ ଶକ୍ତି ଅଧିକା ବଢେଇ ରଖିବ ଏବଂ ଯୋଉ ଛୋଟ ଛୋଟ ଜୀବାଣୁ ଗୁଡାକ ଅଛନ୍ତି ଯୋଉ ଉପକାରୀ ଜୀବ ଯେମିତି କହନ୍ତି ଗୋଟିଏ ଗ୍ରାମ ସୁସ୍ଥ ମାଟିରେ ଗୋଟେ ମାନେ ଦଶ ହଜାର ଲକ୍ଷ ମାନେ 1 ବିଲିୟନ ଜୀବାଣୁ ଥାନ୍ତି, ଏତେ ଅଧିକା ଥାନ୍ତି
1: ଆଜ୍ଞା।
0: ତ ସେଇ ଜିନିଷଟାକୁ ଆମେ ଧୀରେ ଧୀରେ ଫେରାଇ ଆଣିବାକୁ ପଡିବ। ବର୍ତ୍ତମାନ ସେ କମିଗଲାଣି, ଆପଣ ଯେମିତି କହିଲେ ରାସାୟନିକ ସାର ପ୍ରୟୋଗ କରିବା ଦ୍ୱାରା ଆମର ତ ଜିଆ ଦେଖାଯାଉନାହାନ୍ତି, ବର୍ତ୍ତମାନ ମାଟିରେ ଜିଆ ଦେଖାଯାଉନାହାନ୍ତି, ଆଉ ଜୀବାଣୁ କେତେ ଦେଖାଯିବେ।
1: ତେଣୁ
0: ସେଇଗୁଡାକ ଆମେ ଫେରାଇ ଆଣିବାର ଅଛି, ମାନେ ଆମର ଜୈବିକ ପଦ୍ଧତିରେ ଚାଷ ନିହାତି କରିବା ଦରକାର ହେଉଛି। ଏଇ ଯୋଉ ଜୈବିକ ସାର ଭିତରେ ଆଉ ଗୋଟେ ଆପଣ ସବୁଜ ସାର ଗୋଟେ ରହୁଛି, ଯେମିତି ଧାନ ଚାଷ ଏବେ ଚାଷୀମାନେ ଆରମ୍ଭ କରିଛନ୍ତି, ଧାନ ଚାଷ କରୁଛନ୍ତି, ଏବେ ପୋଲା ପକଉଛନ୍ତି, ସେଇ ସମୟରେ କଣ କରିବେ ସେମାନେ ମୁଖ୍ୟ ଜମିରେ ଧନିଚା ବୁଣିଦେବେ। ଏକର ପିଛା ଆମର 10-15 କେଜି ଧନିଚା ମଞ୍ଜି ବୁଣିବେ, ଆଉ ସେଇଟା 30-35 ଦିନ ଭିତରେ ଯେତେବେଳେ ହେଇଥିବ, ଯେତେବେଳେ ଆମର ପୋଲା ପ୍ରିପେୟାର ହେଇଯିବ, ଆମର ରୁଆ କରିବା ପାଇଁ ଠିକ ସାଇଜ ହେଇଯିବ, ସେଇ ସମୟରେ ସେଇ ଯୋଉ ଧନିଚାକୁ ମାଟିରେ ପୁରା ମିଶେଇ ଦେବେ। ପୁରା ମିଶେଇ ଦେଲେ ସେଥିରେ ମଧ୍ୟ ଆମର ବହୁତ ଜୈବିକ ସାର ଅଛି। ଯେତିକି ଦେଖିବେ ଆପଣଙ୍କର ଧନିଚାରେ ଯେତିକି ଗ୍ରୀନ ଅଂଶ ଅଛି, ସେଇ ଗ୍ରୀନ ଅଂଶ ମାଟିରେ ଯଦି ମିଶିଲା ମାଟିଟା ଏଭର ଗ୍ରୀନ ହବ। ମାଟିଟା ବି ଆପଣ ଯଦି ଗୋଟିଏ ଜାଗାରେ 3 ବର୍ଷ ଯାଇ ଯଦି ସବୁଜ ସାରର ଚାଷ କରିଦେବେ, ଏଇ ଧନିଚା ଚାଷ କରିବେ, ତାହେଲେ ମାଟିର ଉର୍ବରତା ଦେଖିବେ ନିହାତି ବହୁତ ପରିମାଣରେ ବଢିଯିବ। ସେମିତି ଯଦି ଏଇଟା ଧାନ ଚାଷ ପାଇଁ, ଆଉ ଧାନ ଚାଷ ଛାଡିକି ଅନ୍ୟ ଚାଷ ଯୋଉ କରୁଛନ୍ତି ଆପଣଙ୍କର ମକା ହଉ, କପା ହଉ, କି ମୁଗ, ବିରି, କୋଳଥ, ଏଗୁଡା ଯୋଉ କରୁଛନ୍ତି, ସେଠି ଛଣି ବି ମଧ୍ୟ ଆପଣ ଗୋଟେ ଏକରରେ ଛଣି 10 କେଜି ବୁଣିକି ତାକୁ ମଧ୍ୟ 30 ଦିନ ପରେ ମାଟିରେ ମିଶେଇ ଦେଇକି ଯଦି ଆପଣ ଚାଷ ଆରମ୍ଭ କରିବେ, ତାହେଲେ ସେଥିରେ ମଧ୍ୟ ଜୈବିକ ଅଂଶଟା ବହୁତ ବଢିବ। ଆଉ ଗୋଟେ ଛୋଟ ଛୋଟ ଜିନିଷ ମଧ୍ୟ ଆମେ ଧ୍ୟାନ ରଖିଲେ ହେଇପାରିବ। ଧରିନିଅନ୍ତୁ ଯେକୌଣସି ଫସଲ, ପୂର୍ବ ଫସଲ ଧାନ କରିଥିବା କି ମାଣ୍ଡିଆ କରିଥିବା କି ମକା କରିଥିବା, ଯାହା ବି କରିଥିବା, ତାର ମୂଳିକୁ ଆମେ ଛାଡି ଦଉଛେ, ଆଉ ବହୁତ ଲୋକ ପୋଡି ବି ଦଉଛେ,
1: ନିଆଁ ଲଗେଇ ଦଉଛେ।
0: ନିଆଁ ଲଗେଇଲେ କଣ ହବ, ଥିବା ଜୀବାଣୁ ଗୁଡାକ ନଷ୍ଟ
1: ହେଇଯାଉଛି।
0: ତାକୁ ଆମେ ରୋଟାଭେଟର ମାଧ୍ୟମରେ ଯଦି ଚାଷ କରିଦେବା, ଟ୍ରାକ୍ଟର ପଛରେ ରୋଟାଭେଟର ଲଗେଇଦେବା, ସେ ରୋଟାଭେଟର ତାକୁ ପୁରା ଗୁଣ୍ଡ ଗୁଣ୍ଡ କରିଦେଇକି ମାଟିରେ ମିଶେଇଦେବ, ହେଲେ ସେଇ ଯୋଉ ମୂଳି ଭିତରେ, ମୁଁ କାହିଁକି ଏଇଟା କହୁଛି, ମୂଳି ଭିତରେ ଆମେ ଯାହା ସାର ପ୍ରୟୋଗ କରିଥିବା ବା ମାଟିରୁ ଗଛ ଯେତିକି ସାର ଗ୍ରହଣ କରିଥିବ ତାର ପାଖାପାଖି 20% ସାର ସେ ମୂଳିରେ ରହିଯାଇଥିବ। ତେଣୁ ସେ ମୂଳି ଯେତେବେଳେ ମାଟିରେ ମିଶିଯିବ, ସାର ମିଶିଲା, ତା ସହିତ ମୂଳିଟା ହଉଛି ଜୈବିକ ଜିନିଷ, ତେଣୁ ସେଇ ଜିନିଷ ଜୈବିକ ଅଂଶ ଫେର ମାଟିରେ ମିଶିଲା, ତାକୁ ଆମେ ରିସାଇକ୍ଲିଂ କହୁଛେ। ଏଇଥିରେ ଆମର ବହୁତ ପରିମାଣରେ ଜୈବିକ ଅଂଶ ମାଟିରେ ମିଶିବ। ଆମର ମୁଖ୍ୟ ଉଦ୍ଦେଶ୍ୟ ରହିବାର ଅଛି ଜୈବିକ ଜିନିଷ ମାଟିରେ ମିଶେଇବାର ଅଛି, ଜୀବାଣୁ ସାର ମଧ୍ୟ ଆମେ ବ୍ୟବହାର କରିପାରିବା। ଯେମିତି ଗୋବର କଥା କହିଲେ, ଗୋବର କଥା କହିଲେ, ଗୋବର ଖତର ମଧ୍ୟ ପାୱାର ବଢାଇବା ପାଇଁ ଆମର ଏନ୍ପିକେ କନ୍ସୋର୍ଟିଆ ବୋଲି ଗୋଟେ ମିଳୁଛି, ଯୋଉଟାକି ସେଥିରେ ଯବକ୍ଷାରଜାନର ଜୀବାଣୁ ଅଛନ୍ତି, ଫସ୍ଫରସ୍ ଜୀବାଣୁ, ଫସ୍ଫରସ୍ ସୋଲ୍ୟୁବିଲାଇଜିଂ ବ୍ୟାକ୍ଟେରିଆ ଅଛି, ପଟାସ୍ ମୋବିଲାଇଜିଂ ବ୍ୟାକ୍ଟେରିଆ ଅଛି। ଏଇ ଯୋଉ ତିନି ପ୍ରକାର ବ୍ୟାକ୍ଟେରିଆ ଅଛନ୍ତି, ସେଗୁଡ଼ାକ ଯେ ଗୋବର ଖତ, ଗୋଟିଏ 50 କେଜିର ଗୋବର ଖତରେ ଗୋଟେ ଲିଟର ଯଦି ଏଇ ଯୋଉ ଏନ୍ପିକେ କନ୍ସୋର୍ଟିଆ ମିଶେଇଦେବା, ତୈଳ ପଦାର୍ଥଟା ଏଇଟା ମିଶେଇଦେଲେ ଗୋବରଟା ପୁରା ତାର ବହୁତ ଗୁଣରେ ତାର ବଢିଯିବ। ଗୋବର ଖତ ବେଶୀ ପ୍ରୟୋଗ କରିବା ଦ୍ୱାରା କଣ ହଉଛି, ମାଟିରେ ଜଳଧାରଣ ଶକ୍ତି ବଢୁଛି, ଏବଂ ଯୋଉ ଜୀବାଣୁ ଗୁଡାକ ବଢୁଛନ୍ତି ସେଇ ଜୀବାଣୁ ଗୋଟେ ଗୋଟେ ପଲିସାକାରାଇଡ୍ ସେମାନେ ସିକ୍ରେଟ୍ କରନ୍ତି, ଯୋଉ ପଲିସାକାରାଇଡ୍ ମାଟିର ଗଠନରେ ସାହାଯ୍ୟ କରିବ।
1: ଓହୋ ଆଜ୍ଞା, ଆର୍ ଛଡ଼ା ଆଉ କିଛି ସେମିତି ଜୈବିକ ସାର ରହିଛି କି ଆଜ୍ଞା, ଯୋଉଟାକୁ ଆମେ ବ୍ୟବହାର କରିହବ?
0: ଏବେ ଦେଖନ୍ତୁ ଗାଁ ଗହଳିରେ ଆମର ଯଦି ପୋଖରୀ ଅଛି, ପୋଖରୀରେ ଯୋଉ ଦଳ ରହୁଛି ସେଇ ଦଳକୁ ମଧ୍ୟ ଆମେ ଖତ ହିସାବରେ କରିଦେଇକି ଯଦି ସେଥିରେ ଆମେ ବି ସେଇଟା ବି ଆମେ ପ୍ରୟୋଗ କରିପାରିବା। ତା ସହିତ ବ୍ଲୁ ଗ୍ରୀନ୍ ଆଲ୍ଜି ବା ନୀଳ ହରିତ ଶୈବାଳ ବୋଲି ଗୋଟେ ଅଛି, ନୀଳ ହରିତ ଶୈବାଳଟାକୁ ଆମେ ଧାନ ଜମିରେ ନୀଳ ହରିତ ଶୈବାଳକୁ ଅଳ୍ପ ଛାଡ଼ିଦେଲେ ସେ ଧାନ ଜମି ଯାକ ମାଡ଼ି ବସିବ, ମାନେ ବଢିଯିବ, ଏବଂ ସେଇ ଯୋଉ ନୀଳ ହରିତ ଶୈବାଳ ତାକୁ ଆମେ କାଦୁଅରେ, ଯୋଉ ଧାନ ଜମିରେ ଥିବ କାଦୁଅ ଥିବ,

ସେଇ କାଦୁଅରେ ଯଦି ଆମେ ମାଟିରେ ମିଶେଇଦେବା ତାହେଲେ ସେଥିରେ ମଧ୍ୟ ଯବକ୍ଷାର ଯାନ ଆସିବ, ପ୍ଲସ୍ ଏଇ ଯୋଉ ଅର୍ଗାନିକ କାର୍ବନ ବା ଜୈବିକ ଅଙ୍ଗାର ବଢ଼ିଯିବ। ତେଣୁ ଜୈବିକ ସାର ଯଦି ଆମେ ପ୍ରୟୋଗ କରିବା, ଜୈବିକ ଚାଷ କରିବା, ତାହେଲେ ମାଟିର ପୁନର୍ଯୌବନ ଆମେ ଆଣିପାରିବା, ତା ସହିତ ସୁସ୍ଥ ଭାବରେ ଆମେ ଖାଇପାରିବା, ପରିବେଶ ଆମର ସୁସ୍ଥ ରହିବ, ଜଳବାୟୁ ସୁସ୍ଥ ରହିବ, ପାଣିରେ ଯେଉଁ ରାସାୟନିକ ସାରର ବହୁତ ଖରାପ ଗୁଣ, ରାସାୟନିକ ସାର ଏବଂ ରାସାୟନିକ କୀଟନାଶକ ତାର ସବୁ ଖରାପ ହେଇଯାଉଛି, ଦୂଷିତ ହେଉଛି ପାଣି, ସେଥିରୁ ଆମେ ରକ୍ଷା ପାଇବା। ତା ସହିତ ଯେଉଁ ରାସାୟନିକ

0: ଅକ୍ସାଇଡ୍ ବୋଲି, ସେଇଟା ବାୟୁମଣ୍ଡଳକୁ ଯୋଉ ନିର୍ଗତ ହେଉଛି ସେଥିରୁ ରକ୍ଷା ପାଇପାରିବା। ନାଇଟ୍ରୋସ୍ ଅକ୍ସାଇଡ୍ ଦ୍ୱାରା ଜଳବାୟୁ ପରିବର୍ତ୍ତନ ହେଉଛି, ଯୋଉଟା ଗ୍ଲୋବାଲ୍ ୱାର୍ମିଂ କହୁଛେ, ଗ୍ଲୋବାଲ୍ ୱାର୍ମିଂ ମଧ୍ୟ ହେଉଛି, ସେଥିରୁ ଆମେ ରକ୍ଷା ପାଇପାରିବା।
1: ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକକୁ ଆସିଲେ, ଆହୁରି ଆମକୁ ଏଇ ଯୋଉ ଫସଲରେ ଜୈବିକ ସାରର ବ୍ୟବହାର ବିଷୟରେ ଅନେକ ଉପାଦେୟ କଥା ଯାକ କହିଲେ। ସେଥିପାଇଁ ଆମର ଅନୁଷ୍ଠାନ ତରଫରୁ, ଆହୁରି ଆମର ସବୁ ଚାଷୀ ଭାଇ ଭଉଣୀମାନଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଜ୍ଞା। ନମସ୍କାର ଆଜ୍ଞା।
0: ନମସ୍କାର।
2: ବଢିଆ କହିଲେ ମାତ୍ର ସାର୍
1: ନାଇକି,
2: ଦେଖ ଜୈବିକ ସାର ଟିକେ ଆମ ଖର୍ଚ୍ଚ ଅଧିକ, ମାତ୍ର ଆମେ ନିରୋଗିକା ନା ଜୈବିକ ସାରର ଯଦି ଖାଦ୍ୟ ଖାଇବା।
1: ହଇ ଖର୍ଚ୍ଚ ଆହୁରି ଅଧିକ କିଛି ଯେ, ଆମେ ହାତ ପାହାନ୍ତାର ଜିନିଷ ଆମେ ଚାହିଁଲେ ବନେଇ ପାରିବା। ହେଲେ କଣ ଆରମ୍ଭରେ ଆମକୁ ଟିକେ ଏଇ ଯୋଉ ଆଜ୍ଞା କହିଲା ରକମର ଆମକୁ ଉତ୍ପାଦନଟା ଟିକେ କମିପାରେ, ମାତ୍ର ଆଗକୁ ଭଲ ଉତ୍ପାଦନ ମିଳିବ। ଆଉ ଆମର ସବୁଠୁ ବଡ କଥା ହେଲା ସ୍ୱାସ୍ଥ୍ୟ ଭଲ ରହିବ, ପରିବେଶ ଭଲ ରହିବ, ନାଇକି?
2: ଏମିତି କଥା ହଉଥିବା କି କଣ ଗୀତର ବ୍ୟବସ୍ଥା ଅଛି?
1: ହେଇଛି ହେଇଛି ହେଇଛି, ବଢିଆ ଗୀତ ଗୋଟେ ହେଇଛି। ତମେ ଯାତ୍ରା କଥା ଉଠେଇଥିଲ, ସେଟା ପାଇଁ ଗୋଟେ ବ୍ୟବସ୍ଥା ହେଇଛି। ଯାତ୍ରା ଯେହେତୁ ଚାଲିଛି, ସବୁଆଡେ ଭଜନ କୀର୍ତ୍ତନ ଚାଲିଛି, ଆମର ବୈଠକରେ ମିଶା ଗୋଟେ ଭଲ ଭଜନ ଗୋଟେ ଶୁଣିବା ବୋଲିକିନା ବ୍ୟବସ୍ଥା କରାହେଇଛି।
2: ହେଲେ ଚାଲ ଶୁଣିବା।
1: ହଉ।

0: ବଢିଆ ଲାଗିଲା, ଯାହା ହଉ ମନଟା ପବିତ୍ର ହେଇଗଲା, ବାତାବରଣ ଶୁଦ୍ଧ ହେଇଗଲା। ହେଲେ ଭଉଣୀ ଗୀତ ତ ଶୁଣିଲ ଗା, ଏବେ ଆର ଗୋଟେ ରହିଯାଇଛି କଥାବାର୍ତ୍ତା। ହେଲେ ଆଜି କୋଉ ଚାଷୀ ଭାଇ କି ଭଉଣୀ ସାଙ୍ଗରେ ଭେଟଘାଟ ଅଛି?
1: ଚାଷୀ ଭାଇ ଗୋଟେ ଭେଟଘାଟ ଅଛି, ଯାଇଥିଲି ବଡ଼ ମଞ୍ଜୁର ମୁଣ୍ଡା ପଟେ ଯାଇଥିଲି। ଏଇ ଆମ୍ବାବଡ଼ା ପାଖରେ ନାଇ କି ସେଇଠି ଗୋଟେ ଭାଇ ସହିତ ଭେଟଘାଟ ହେଲା। ହେଲେ ତାଙ୍କେ ସବୁ ପ୍ରକାର ମିଶେଇକି ଚାଷ କରୁଛନ୍ତି, ହେଲେ ଧାନ ଚାଷରୁ ତାଙ୍କୁ ଟିକେ ଲାଭ ଭଲ ହେଲା, ତ ସେ ବିଷୟରେ କହିଛନ୍ତି।
0: ଓହୋ, ହେଲେ ଶୁଣଦବା,
1: ଚାଲ ଶୁଣିବା।
0: ହଉ
1: ଭାଇ ନମସ୍କାର।
2: ହଁ ନମସ୍କାର ଭଉଣୀ,
1: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ।
2: ମୋ ନାଁ ଗୋପାଳ କୃଷ୍ଣ ବ୍ୟବସ୍ଥା, ବଡ ମଜୁର ମୁଣ୍ଡା, ଆମ୍ବାଉଡା ପଞ୍ଚାୟତ।
1: ହେଲେ ଭାଇ ଆପଣ କଣ କରନ୍ତି?
2: ମୁଁ ଚାଷ କରେ।
1: କଣ କଣ ଚାଷ କରନ୍ତି?
2: ମୁଁ ମାଣ୍ଡିଆ କରେ, ଧାନ କରେ, ଆଉ ଆଖୁ କରୁଥିଲି, ବର୍ତ୍ତମାନ ଛାଡି ଦେଇଛି, ଆଉ ମକା କରେ।
1: ହେଲେ ଆଖୁ କାହିଁକି ଛାଡି ଦେଲେ, ଆଖୁର କଣ ଲାଭ ହେଲାନି?
2: ନାଇଁ ନାଇଁ, ଆଖୁ କଣ ହେଇଛି କି ଆମର ଏଠି ତାର ଆଖୁର ଅମଳଟା ଆମର ଠିକ ସେ ହେଇପାରୁନି, ତାର ଯୋଉ ମେସିନାରୀ ଜିନିଷ ଗୁଡାକ ମିଳୁନି, ଆଉ ତାକୁ ଗୋଡ ପେଡିକି ଯୋଉ କରା ହଉଛି ସେଥିପାଇଁ ଲେବର ର ପ୍ରୋବ୍ଲେମ ଅଛି। ଆଉ ଏଠି ଗୋଟେ ଫ୍ୟାକ୍ଟ୍ରି ଅଛି, ଠିକ ସେ ଆମେ ତାକୁ ଯୋଗେଇ ପାରୁନୁ, ସିଏ ବି ଠିକ ସେ ନେଇ ପାରୁନାହାନ୍ତି, ସେଥିପାଇଁ ମୁଁ ଆଖୁଟା ବନ୍ଦ କରିଦେଲି।
1: ହେଲେ ଧାନ ଆଉ ମକା ମାଣ୍ଡିଆ?
2: ହଁ ସେମିତି ବିଶେଷ କିଛି ନାହିଁ, କିନ୍ତୁ ବର୍ତ୍ତମାନ ସରକାରର ଯୋଉ ମାଣ୍ଡି 3100 ଟଙ୍କା ସେ ଯୋଉ ଦେଲେ ସେଥିପାଇଁ ଟିକେ ବେନିଫିଟ ହଉଛି।
1: ହେଲେ ଧାନ ଚାଷରେ ଆପଣ କୋଉ ଧାନ ନଉଛନ୍ତି, ଦେଶୀ ନା ହାଇବ୍ରିଡ?
2: ଦେଖନ୍ତୁ ମ୍ୟାଡମ, ବର୍ତ୍ତମାନ ଦେଶୀ ଧାନ ତ ଗଭର୍ଣ୍ଣମେଣ୍ଟ ସପ୍ଲାଇରେ ଭଲ ଆସୁନି, ତାର ଜେର୍ମିନେସନ ସମାନ ଆସୁନି, ସେଥିପାଇଁ ଆମେ ଗଭର୍ଣ୍ଣମେଣ୍ଟ ଧାନ ନେଲେ ଆମ ଟିକେ ଲସ୍ ହଉଛି। ବର୍ତ୍ତମାନ ସମସ୍ତେ ହାଇବ୍ରିଡ ଧାନରେ ଅମଳ କରୁଛନ୍ତି, ସେଥିପାଇଁ ଆମେ ହାଇବ୍ରିଡ ଧାନ ହିଁ କରୁଛୁ।
1: ହେଲେ ଧାନ ଚାଷରେ ଜମି ପ୍ରସ୍ତୁତି କେମିତି କରୁଛନ୍ତି?
2: ଜମି ଦେଖନ୍ତୁ ବର୍ତ୍ତମାନ ଆମର ତ ଏଠି ସେକେଣ୍ଡ କ୍ରପ ହଉଛି, ସେଥିପାଇଁ ଆମେ ଶୁଖା ଚାଷ କରିପାରୁନୁ। ଯଦି ଶୁଖା ଯୋଉଟା ଥାଉଛି ତାକୁ ଆମେ ଶୀତ ଟାଇମରେ ହିଁ ଆମେ ଶୁଖା କରିକି ତାକୁ ହଳ କରିକି ରଖିଥାଉଛୁ, ବର୍ଷା ପଡିଲା ପରେ ତାକୁ କାଦୁଅ କରିକି ବିହନ ପକେଇକି ଆମେ ଚାଷ କରୁଛୁ। ଆଉ ବର୍ତ୍ତମାନ ଆମେ ଯେବେ ଆପଣ କହିଲେ ଯୋଉ ଫିଲ୍ଡ କେମିତି ରେଡି କରୁଛନ୍ତି, ଆମେ ଫାର୍ଷ୍ଟ ଏ ଯୋଉ ନଡା ଯାକ ଥାଉଛି, ବର୍ତ୍ତମାନ ଆମର ଯୋଉ ରବି ଫସଲ କଟା ହେଲା ପରେ ନଡା ଯାକ ଥାଉଛି, ସେ ନଡା ପାଇଁ ଆମେ ପାଣି, ଆମର ତ ଲିଫ୍ଟ ପଏଣ୍ଟ ଗୁଡାକ ଅଛି, କେନାଲ ବି ଆସୁଛି, କିନ୍ତୁ ଆମର କେନାଲ ଆମ ଟେଲ ଏରିଆରେ ଅଛି ବୋଲିକିରି ଆମେ ଲିଫ୍ଟ ପଏଣ୍ଟ କରିଛୁ, ଆମେ ନଦୀରୁ ପାଣି ଉଠଉଛୁ, ସେଥିପାଇଁ ଆଗତୁ ଆମେ ସେ ପାଣି ମଡେଇକି ସେ ନଡା ଗୁଡାକୁ ଫାର୍ଷ୍ଟ ଆମେ ରୋଟାଭେଟର ସାହାଯ୍ୟରେ ଆମେ ତାକୁ ଫାର୍ଷ୍ଟ କାଦୁଅ କରିକି ଛାଡି ଦେଇଥାଉଛୁ।
1: ହେଲେ ଆପଣଙ୍କର ଗାଁ ପଟେ ତ କେନାଲ ଯାଇଛି, କେନାଲ ସୁବିଧା ନାହିଁ କି?
2: କେନାଲ ସୁବିଧା ଅଛି, କିନ୍ତୁ ବର୍ତ୍ତମାନ ଆମର ଠିକ ସେ ପାଣି ପହଞ୍ଚି ପାରୁନି, ଆମେ ଯଦ୍ୱାରା କି ଆମର ଜମି ଗୁଡାକ ଟେଲ ଏରିଆରେ ଅଛି, ମାନେ ଶେଷ ମୁଣ୍ଡରେ ଅଛି, ସେଥିରେ ପାଣି ପହଞ୍ଚି ପାରୁନାହିଁ, ଲିଫ୍ଟ ପଏଣ୍ଟରେ ଆମେ ଚାଷ କରୁଛୁ।
1: ହେଲେ ଆପଣ ବର୍ଷକୁ କେତେ ଥର ଅମଳ କରନ୍ତି?
2: ବର୍ଷକୁ 2 ଥର।
1: ଧାନ ଚାଷରେ ବିହନ ବିଶୋଧନ କେମିତି କରନ୍ତି?
2: ବିହନ ବିଶୋଧନ ଆମେ ଦେଖନ୍ତୁ ଆମର ବେବିଷ୍ଟିନ ପାଉଡର ଯୋଉଟା ଅଛି, ଆମେ ଧାନ ବତରେଇଲା ପରେ ଧାନକୁ ଆମେ 24 ଘଣ୍ଟା ଆମେ ଧାନ ବତରଉଛୁ, ସେଥିରେ ସେ ପାଣି ଗୋଟେ ଲିଟରକୁ 1 ଗ୍ରାମ ବେବିଷ୍ଟିନ ପାଉଡର ପକେଇକି 24 ଘଣ୍ଟା ଆମେ ତାକୁ ଧାନଟାକୁ ବତରେଇକି ରଖୁଛୁ। ବତରେଇଲା ପରେ ତାକୁ କାଢୁଛୁ, କାଢିଲା ପରେ ତାକୁ କିଛି ଦିନ ପାଳରେ କିମ୍ବା ଅଖା ବସ୍ତାରେ ତାକୁ ଚାପିକି ରଖିବା ଦ୍ଵାରା ସେ ଗଜା ହଉଛି, ଗଜା ହେଲା ପରେ ଆମେ ତାକୁ ବିଲରେ ତଳି ଆକାରରେ ପକଉଛୁ।
1: ହେଲେ ଗଜା ହେବା ପାଇଁ କେତେ ଦିନ ସମୟ ଲାଗୁଛି?
2: ଦେଖନ୍ତୁ ଗୋଟେ ଦିନ ଆମେ 24 ଘଣ୍ଟା ଆଜି ଯଦି ବତରେଇଲେ ଧାନଟାକୁ ବୋଇଲେ ତାର ନେକ୍ସଟ ଡେ 24 ଘଣ୍ଟା ପରେ ଆମେ କାଢୁଛୁ, କାଢିକି ଫେରେ ତାକୁ 2 ଦିନ ଆମକୁ ତାକୁ ଆମେ ବସ୍ତା ଅଖାରେ କିମ୍ବା ପାଳ ଦେଇକି ତାକୁ ଚାପିକି ରଖୁଛୁ, ରଖିଲା ପରେ ତାକୁ ଇଏ କରୁଛୁ, ମିନିମମ 4 ଦିନ ଲାଗୁଛି।
1: ହେଲେ ପଲ୍ଲା କେତେ ଦିନର ହେଲେ ଜମିରେ ଲଗଉଛନ୍ତି?
2: ଆମେ ତ ପଲ୍ଲା ବର୍ତ୍ତମାନ ହାଇବ୍ରିଡ ପଲ୍ଲା, ତାର ଡ୍ୟୁରେସନ ଧାନର ଡ୍ୟୁରେସନ ଥାଉଛି 130-135 ଦିନ ଥାଉଛି, ତେଣୁ ଆମେ ତାକୁ ତଳିଟାକୁ ଆମେ 20-25 ଦିନ ଭିତରେ ଆମର ରୁଆ କରୁଛୁ।
1: ହେଲେ ପଲ୍ଲା ଲଗେଇବାର ଡେରି ହେଲେ ପଲ୍ଲା କିଛି ଖରାପ ହୁଏନି?
2: ତାର ୟିଲ୍ଡ କମିଯିବ ମ୍ୟାଡମ, ତଳି ଯେତେ ଆମେ କଅଁଳ ଅବସ୍ଥାରେ ଆମେ ଯଦି ତାକୁ ଲଗଉ ତାହେଲେ ସେ ପିଲ ଟିକେ ଅଧିକ ଦିଏ,

0: ଆଉ ତାକୁ ଯଦି ଆମେ 30 ରୁ 35 40 ଦିନ ଲଗେଇଲେ ତାର ପିଲ କମିଯିବ। ସେଥିପାଇଁ ଆମେ ତାକୁ 20 ରୁ 25 ଦିନ କିମ୍ବା ମ୍ୟାକ୍ସିମମ 20 ରୁ 30 ଦିନ ଭିତରେ ଆମେ ରୂପେ ଦେଲେ ଭଲ।
1: ହେଲେ ରୁଆ ରୁଇ ଆଗ ପରି କରୁଛନ୍ତି ନା ଆଧୁନିକ ପଦ୍ଧତିରେ କରୁଛନ୍ତି?
0: ବର୍ତ୍ତମାନ ତ ଆଗ ପ୍ରଣାଳୀରେ ଆଉ ହଉନି। ଏବେ ସରକାରଙ୍କର କେତେ ଗୁଡେ ସବୁ ଏବେ ମୋବାଇଲରେ ଦେଖୁଛୁ, ଟିଭିରେ ଦେଖୁଛୁ, ସେଥିପାଇଁ ଆମେ ଆଉ ଆଗ ପ୍ରଣାଳୀରେ ଆଉ ହଉନି। ବର୍ତ୍ତମାନ ଏବେ ଯୋଉ ଆମର ଆଧୁନିକ ପ୍ରଣାଳୀରେ ଏକା ଚାଷ ହଉଛି।
1: ହେଲେ ସାର କେମିତି ପ୍ରୟୋଗ କରୁଛନ୍ତି ଭାଇ?
0: ମ୍ୟାଡମ ସାର ଫାର୍ଷ୍ଟ ଆମେ ଦେଖନ୍ତୁ, ଆମେ ରୁଆ କରିବାର କାଦୁଅ ଯୋଉ ପ୍ରସ୍ତୁତ କରୁ ସେଥିରେ DAP ପଟାସ ଏ ଦୁଇଟାକୁ ଆମେ କାଦୁଅ ମୂଳ ସାର ହିସାବରେ ଫାର୍ଷ୍ଟ ଆମେ ୟୁଜ କରୁଛୁ ସେଟାକୁ। ତାପରେ ଧାନ ଯେତେବେଳେ 20 ରୁ 25 ଦିନ ପରେ ସେକେଣ୍ଡ ଡୋଜ୍ ଆମେ ଦେଉଛୁ, ସେତେବେଳେ ୟୁରିଆ ପଟାସ DAP ଆଉ କିଛି ଜିଙ୍କ ଆମେ ବ୍ୟବହାର କରୁ। ଆଉ ଥାର୍ଡ ଡୋଜ୍ ଯେତେବେଳେ ଧାନ ବାହାରିବା ପାଇଁ ତେଣ୍ଡା ହେବ ସେତେବେଳକୁ ହାଲକାରେ ଗୋଟେ ୟୁରିଆଟେ ଆମେ ପ୍ରୟୋଗ କରୁଛୁ।
1: ହେଲେ ରାସାୟନିକ ସାର ପ୍ରୟୋଗ କରୁଛନ୍ତି ନା ଜୈବିକ ସାର?
0: ନା ଆମେ ତ ଏବେ ବର୍ତ୍ତମାନ ଦେଖନ୍ତୁ ମାର୍କେଟରେ ତ ଜୈବିକ ସାର ସରକାରଙ୍କର ଖାଲି ଖାତା କଲମରେ ଜୈବିକ ସାର ତିଆରି ହଉଛି, କିନ୍ତୁ ବର୍ତ୍ତମାନ ଆମେ ତ ରାସାୟନିକ ସାର ଉପରେ ହିଁ ନିର୍ଭର କରୁଛୁ, ସେଟା ହିଁ ୟୁଜ କରୁଛୁ।
1: ହେଲେ ଧାନ ଚାଷରେ ରୋଗ ପ୍ରକୋପର ପ୍ରତିକାର କେମିତି କରୁଛନ୍ତି?
0: ଦେଖନ୍ତୁ ବର୍ତ୍ତମାନ ଏବେ ତ ବଡ ଧରଣର ଗୋଟେ ରୋଗ ହଉଛି ଯୋଉଟା କି କାଣ୍ଡବିନ୍ଧା, ସବୁଠୁ ବଡ ସମସ୍ୟା ହଉଛି ଚାଷୀର ବର୍ତ୍ତମାନ ହଉଛି କାଣ୍ଡବିନ୍ଧା। ସେ କାଣ୍ଡବିନ୍ଧା ପାଇଁ ଆମେ ଯୋଉ 20 ରୁ 25 ଦିନ ଭିତରେ ଆମେ ଯୋଉ ସେକେଣ୍ଡ ଡୋଜ୍ ସାର ଆମେ ଯୋଉ ପ୍ରୟୋଗ କରୁ ସେଥିରେ ଆମେ ଏ ଯୋଉ କାଣ୍ଡବିନ୍ଧା ପାଇଁ ପ୍ରିଭେଣ୍ଟ ମେଡିସିନ ଆମେ ୟୁଜ କରିଥାଉଛି, ସେଗୁଡାକ ଆମେ କରିଥାଉଛୁ। ବର୍ତ୍ତମାନ ଚିତା ବୋଲି ଗୋଟେ ଯୋଉ ନଳୀ ପୋକ ବୋଲିକି ଥିଲା ଆଗରେ ସେ ଦେଖାଯାଉଥିଲା, ବର୍ତ୍ତମାନ ନଳୀ ପୋକ କମିଯାଇଛି, କିନ୍ତୁ ଏ ଯୋଉ କାଣ୍ଡବିନ୍ଧାଟା ସେଟା ହଉଛି ମୁଖ୍ୟ ସମସ୍ୟା ବର୍ତ୍ତମାନ ହେଇଛି।
1: ଖାଲି ଆପଣ ଚାଷବାସ ନା ବୃତ୍ତି ଆଉ କଣ କରୁଛନ୍ତି?
0: ନାଇଁ ଆଉ କିଛି ବୃତ୍ତି ନାହିଁ ମ୍ୟାଡମ, ଚାଷ ଉପରେ ହିଁ ନିର୍ଭର ଆମର।
1: ପାଠ ପଢାପଢି କେତେ ଯାଏଁ କରୁଛନ୍ତି?
0: ମୁଁ +2 କମ୍ପ୍ଲିଟ କରିଛି।
1: +2 ପରେ ଆପଣ ଚାଷବାସରେ ରହିଗଲେ?
0: ଆଜ୍ଞା।
1: ଆପଣ ଆମକୁ ବହୁମୂଲ୍ୟ ସମୟ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
2: ବଢିଆ, ତ ଏମିତି ରକମ ରକମର ସବୁ ଚାଷ ମାନେ କରୁଛନ୍ତି ଚାଷୀ ଭାଇ ଭଉଣୀ ମାନେ, ମାତ୍ର ସବୁ ଜାଗା ଠିକଣା ହିସାବରେ କରିବା ବୋଲେ ଏକା ଆମକୁ 2 ପଇସା ମିଳିବ
1: ନାଇଁ
2: କି? ଆରେ ଗୋଟେ ଚାଷୀ ସବୁବେଳେ ଚିନ୍ତା କରିବାର ଅଛି ଯେ ଆମେ କୋଉ ରକମର ଚାଷ କଲେ କି ଆମେ ଆହୁରି କୋଉ ନୂଆ ଚାଷ ଗୋଟେ ଯଦି ହାତକୁ ନବା ବୋଲେ ଆମର ଅଞ୍ଚଳରେ ଟିକେ ଭଲ ହେଇପାରିବ, ଆହୁରି 2 ପଇସା ଭଲ କମେଇ ହବ, ସେଟା ସବୁବେଳେ ଚିନ୍ତା କରିବାର ଅଛି।
3: କଥାବାର୍ତ୍ତା ହଉଥିବା କି ଆହୁରି ସିଆଡ଼େ ଟିକେ ସମୟକୁ ଦେଖ।
2: ହଇ ସମୟ ତ ହେଇଗଲାଣି, ସିବାଟେ ଆହୁରି ଟିକେ ମନ୍ଦିର ବାଟେ ମିଶା ଟିକେ ଯିବି ଆହୁରି, ବୁଝିଲ କି ନାଇଁ? ହେଲେ ଭଉଣୀ ସମୟ ତ ହେଇଗଲାଣି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ତାହେଲେ
3: ଯିବା।
4: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ, ସେ ଜଣେଇବେ ନିଜ ସଫଳତାର ରହସ୍ୟ।
5: ମୋର କୃଷକ ଭାଇ ଓ ଭଉଣୀ ମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ
4: ତାହା କିପରି?
5: ବାସ୍ ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏହି ନମ୍ବରରେ ଫୋନ କରନ୍ତୁ 1800-1801551।
6: ଇଏ ନମ୍ବର କାହାର ଭାଇ?
5: କୃଷକ କଲ ସେଣ୍ଟର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
4: ଆରେ ଭାଇ, ବିଶେଷଜ୍ଞ କଣ ସବୁ ସମୟରେ ସେଠି ଉପସ୍ଥିତ ଥିବେ?
5: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
6: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
5: କିଛି ପଇସା ଲାଗିବନି, ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ ସେଣ୍ଟରକୁ ମାଗଣାରେ କଲ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡିବନି। ହଁ, 16 ଅଣା 7। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800-1801551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ ସେଣ୍ଟର।
7: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

0: कार्य मंत्री किरेन रिजिजू ने कहा। अभी आप संसद में हुई आज की कार्यवाही की समीक्षा सुन रहे थे।
1: ଏଥିଲା ସଂସଦ ସମୀକ୍ଷା ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସମୟ ରାତି 8:15 ପ୍ରଚାର କରୁଛୁ ଧାରାବାହିକ ନାଟକ ପରଜା ଆଜି ଆସନ୍ତୁ ଶୁଣିବା ଏହାର ତ୍ରୟୋଦଶତମ ଭାଗ ମୂଳ ଉପନ୍ୟାସ ରଚନା ଗୋପୀନାଥ ମହାନ୍ତି ବେତାର ନାଟ୍ୟରୂପ ସତ୍ୟନାରାୟଣ ମହାପାତ୍ର ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ ଧାରାବାହିକ ନାଟକ ପରଜା।

0: ଧାରାବାହିକ ନାଟକ ପରଜାର ଦ୍ୱାଦଶ ଭାଗରେ ଆପଣମାନେ ଶୁଣିଥିଲେ ଝିଲିର ପରିବର୍ତ୍ତିତ ମନୋଦଶାର କାହାଣୀ। ଝିଲି ଆଉ ସେହି ସରଳ ପରଜା ଧାଙ୍ଗିଡ଼ି ଝିଲି ନୁହେଁ, ସେ ବର୍ତ୍ତମାନ ତୋଟାଗୁଡ଼ା ସାହୁକାର ରାମ ବିଷୟର ସ୍ତ୍ରୀ ସାହୁକାରିଣୀ। ମନରେ ତାର ଭୀଷଣ ଅହଙ୍କାର, ସେ ବର୍ତ୍ତମାନ ସାହୁକାରର ପ୍ରଥମ ସ୍ତ୍ରୀକୁ ପାଦରେ ତଳିଦେବାକୁ ଚାହେଁ। ସାହୁକାର ତ ସାହୁକାର, ସେ ତାର ଖେଳ ଖେଳି ଚାଲିଛି। ତାର ଜମି ଦରକାର, ଟଙ୍କା ସୁନା ଦରକାର, ନୀତି ନୂଆ ନୂଆ ଯୁବତୀ ଦରକାର। ସାହୁକାରର ପଶା ପାଲିରେ ଝିଲି ଗୋଟିଏ ପଶା କାଠି ମାତ୍ର। ଏଣେ ଜମି କେସ୍ରେ ମାଜିଷ୍ଟ୍ରେଟଙ୍କଠାରୁ ତାରିଖ ପାଇ ମାଣ୍ଡିଆ, ଶୁକ୍ର ଓ ଟିକ୍ରା ଖୁସିରେ ମସ୍କୁଲ। ସେମାନଙ୍କର ବିଶ୍ୱାସ, ସେମାନେ ସାହୁକାର ସହ ଏ ଯୁଦ୍ଧରେ ନିଶ୍ଚୟ ଜିତିବେ। ସତରେ କ'ଣ ସରଳ ପରଜା ସାହୁକାର ସହ ଯୁଦ୍ଧ କରି ଜିତିଲା?
1: ମାଣ୍ଡିଆ, ଏ ମାଣ୍ଡିଆ, ସାହୁକାର ପୁଣି ସାକ୍ଷୀ ମନକେ ଶିଖାଇଲାନି,
2: ଏମିତି ସେମିତି ତାକେ ଛାଡ଼ିବି ନାହିଁ ବା, ବୁଝିଲୁ କି ନାହିଁ? ମୁଁ ଜାଣିଲି ଅଛି, ଭଲରେ ଭଲରେ ସେ ବାଟକୁ ଆଇବ ନାହିଁ। ଏବେ ଯିବି, ଏବେ ଯିବି, ତାକେ କୁଚ କୁଚା କରି କଟି ଦନ୍ତ ଦଫିଦେବି, ବୁଝିଲୁ କି ନାହିଁ? ତାକେ ତାକେ ଟାଙ୍ଗିଆ ସହ ତିନ ଗୁଣା କରିବି। ମୋକେ ମୋକେ ଛଡ଼ା, ମୋକେ କିଏ ଧରା ନାହିଁ, ମୋକେ କିଏ ଧରା ନାହିଁ, ଛାଡ଼ ଦିଅ, ମୋକେ ଛାଡ଼ ଦିଅ। ମୁଇଁ କିଏ ଜାଣିଲା ଚାଷ କି, ମୁଇଁ ମାଣ୍ଡିଆ ଜାନି, ମୁଇଁ ମାଣ୍ଡିଆ ଜାନି, ମୁଇଁ ରିସା ହେଲି ବୋଲେ ତକେ କି
1: ଜବର ପିଇଛି ମାତର ସତ କହିଲା କାହ, ସତ ସତ କହିଲା ହ।
3: ଏବେ ଆଜି ଶୁକ୍ରବାର, ଆରି ତିନ ଦିନ ଗଲେ ଯିବାକେ ହେଇଛି, ବୁଝିଲୁ କି? ନଅ ଲକ୍ଷ ସାକ୍ଷୀ, ତାଙ୍କୁ ବନ୍ଧା କଥା ଜଣା, ଏଲେ ମିଶା ସେ ଲୋକକେ ଖଣ୍ଡେ ଶିଖାଇବାର ଅଛେ, ବୁଝିଲୁ କି ନାହିଁ? ହେଲେ ବାଟ ଖର୍ଚ୍ଚ ଅଛି, ବୁଝିଲୁ କି? ସେଠି ଲେଖୁଆରି ପୂଜାରୀ ଅଛି, ସେ ଲୋକ ମିଶା ଦେବାକେ ଲାଗ୍ସି,
4: ଦେବାକେ ଲାଗ୍ସି ତ।
3: ଆରି କେସ୍ ଜିତିଲେ ଗୋଟେ ମସ୍ତ ଭୋଜି କରବାକେ ଲାଗ୍ସି।
4: ତୁନ ପଡ଼ ତୁନ ପଡ଼, ଖରଚ କେ ତୁ ଡର ନାହିଁ, ସାକି ମନେ ଏନେ ତେନେ ହେଇଗଲେ ଦାବା ହାରିଯିବାର ହେଇଛି ହୋ, ତୁନ ପଡ଼।
3: ଏତେ ନାଇକ ଭାଇ, ଲେଖୁ କୁଟି ଅଛି, ସବୁ ଲୋକ ସ୍ଥିତି ଲେଖୁଟି ସେ ନାଇଁ, କୋରଟ ତ ଖୋଲା ହେଲା, ଇଲେ ତ ଲେଖୁର ଦେଖା
5: ନାଇଁ।
6: ଲେଖୁ ଜୁଆଡ଼ ଥିଲେ ମିଶା ଆଇବ,
5: ଅରି ବର୍ଜା ଆଜିର ଦଳ ବିଷାଇ ଆଜିର
7: କେବେ ଅଛି,
8: କିଏ ଦାବା କରିଛି?
3: ଆଜ୍ଞା ମୁଇଁ, ଆଜ୍ଞା ଶୁକ୍ରଜାନୀ, ଆଜ୍ଞା
8: ଶୁକ୍ରଜାନୀ,
3: ହଇ ଆଜ୍ଞା
8: ଥା ଦେଖିବି ଟିକେ, ଶୁକ୍ରଜାନୀ ଶୁକ୍ର।

0: जाने शुक्र जाने शुक्र शुक्र जाने अरे रामचंद्र विषय कि छह तारीख दिन तारीख थी तोर भाई दा आसलु ना कहीं दादा मरी गला जा घर
1: महाप्रु महाप्रु सेमती कहले मोर जीवी नहीं महाप्रु आज तो भाई दा महाप्रु आज मंगलवार मुके कोई ले महाप्रु आज मंगलवार मंगलवार भाई दा आज बोली कोई ले महाप्रु
0: खाता रे जुटा ले कहा जी मुई तो सीधा कोचे डी गोलमाल कर नहीं तू जा
1: महाप्रु
2: होय रे शुक्र हो
1: महाप्रु
2: भाई दा अच्छी बोली करी आज जी तो मन भेतु आइला रे एते दिन जा कुटसुई थी लगी
1: नहीं महाप्रु महाप्रु कोई ले महाप्रु सोम सोमवार नहीं मंगल सोमवार नहीं मंगलवार बोली कोई ले आज मंगलवार देख के आइलो महाप्रु एले केंती हमर दाबा केंती मर गला बाबू
0: छिले कु तो दाबा राजीनामा
2: ছাড়ি ছ দিন মঙ্গলবার দিন বিচারণা হবো বলে তোতে বুঝাই বুঝাই খানে খানে কইলু
1: ନାଇଁ ଆଜ୍ଞା
2: ଏବେ କେମିତି କହୁଛି ଦେଖ
1: ନାଇଁ ଆଜ୍ଞା ବାବୁ ଏବେ କେମିତି ହବ ଦେଖା ବାବୁ ମୋର ମୋର ଜମି ପଡିଯାଇଛି ବାବୁ ମୋର ବେଳ ପଡିଯାଇଛି ଏଇଟା ମୋକେ ଓଲିଆଇ କରିଦେବା
2: ଶୁଣେ ଏବେ ଧୀରେ ଗୋରକୁ ବାହାରି ଯାଅ କଥା ଆକା ବୁଝିଲୁ ନା ଏବେ ତୋର ଦେବା ମରିଗଲା ଗୋଳମାଳ କଲେ ଏଠି କିଛି ହବ ନାହିଁ ଆହୁରି ପାରିଲେ ଆହୁରି ଅଧିକାରୀ ମାପୁରୁ ରିସା ହେବେ ଆହୁରି ଏଠି ନାନା ଧନ୍ଦା ହେଇଯିବ ଜାଣିଛୁ କି ନାହିଁ
1: ତମେ ମାନେ ଆଜ୍ଞା ମରାଇଦେଲା ସେ ଆଜ୍ଞା ମୋର ଦେବା ସେଦିନ ସାହୁକାର ସାଙ୍ଗରେ କାହା କାହିଁ ମନେ କଥା ହେଲା ତମକୁ ମୋକେ ଦରମ ଅଛି ଆଜ୍ଞା ମୁଇଁ କରିବି ଲୋକେ ଏତେ ଅନ୍ୟାୟ କଲା ଆଜ୍ଞା ନାଇଁ ଆଜ୍ଞା ଏଇଟା ମାତ୍ର ଭୁଲ ନାହିଁ ଆଜ୍ଞା ଏଇଟା ମାତ୍ର ଭୁଲ ନାହିଁ ଅନ୍ୟାୟ କରିଦେଲା
2: ଶୁଣେ
1: ନ ଜାଣିଲା ଲୋକ ବୋଲି
2: ଏଠି ଯଦି ବେଶୀ କଲଗଲ ହବୁ ନାହିଁ କି ଅଧିକାରୀ ପାଖକୁ ଝିକିକି ନେଇ ଯିବି ଜାଣିଛୁ ନା ଦେଖିବୁ ସେତିକି ବେଳେ ପରସ୍ତ ପରସ୍ତ କରି ବୁଝେଇଲେ ମିଶା ପାଶୁରୀ ପକେଇବ ବୁଦ୍ଧି ନଥିଲା ଦେଶିଆ ମାନେ ଆହୁରି ଆସିକି ଦାବା ମାନେ ଆମକୁ ଦୋଷ ଦେବେ
3: ମୁଇ କହିଲି ବାବା ସାହୁକାର ସେ ବଡ ଲୋକ ଦାବୁ ରହିବା ଲୋକ ଗୁଲା ସଂସାର ଯାକର ଲୋକ ତାର ଆକା ଆମେ ରହିବା ଲୋକ କି ଆଚ ଦାବା ତ ମଲା ବୁଢା ହରି ଉଠି ନା ପାରିଲି ବିଲି ମିଶା ମୋକେ ଗାଲି କରୁଛି
1: ହଇଜତ କଥା ବଡ ଲୋକ ରକା ସବୁ ଡାବୁରେଲା ଲୋକର ସବୁ ଗଲା ଗଲା ମୋର ବେଳା ତ ଗଲା ଆରେ ଝିକିରି କି ଲାଭ ଅଛେ ହୋ
0: ଏ ଶୁକ୍ରୁ ଏତେ କିସ ପାଇଁ ଦୁଃଖ କରୁଛୁ ହୋ ଭୂମି ସାହୁକାରଟା ସାହୁକାର ନେଲା ମାତ୍ର ଏ ଜମି କାର ପାଇଁ ଗଲା ତୋର ଟକି ଝିଲି ପାଇଁ ସାହୁକାରକୁ ମନ କଲା ତା ସାଙ୍ଗେ ସାଙ୍ଗେ ଗଲା ଆଗେ ତ ସେ ଗାଡ ଜମାନ ସଙ୍ଗେ ମିଶା ସିଏ ଧନ୍ଦା କରିଥିଲା ସବୁ ତ ଝିଲି ପାଇଁ ଏକା ହେଲା ବୁଝିଲୁ ଏଟା ପାଇଁ ତୁ କାହିଁକି ଦୁଃଖ କରୁଛୁ
4: ଚି ସେମିତି କହ ନା ବୁଝିଲୁ କି ଖଣ୍ଡେ ଜମି ତ ମୁଇଁ ଦେଇଛି ତୋତେ
5: ଆରେ ଲୋଡ଼ା ଥିଲେ କୋଉଠି ହେଲେ ଦେଖବା ନାଇଁ କି
1: ନାଇଁ ନାଇଁ ମୁଁ କେବେ ତୋତେ
5: ବନ୍ଦୋବସ୍ତ କରବାକୁ ପଡ଼ବ ନା
6: ଦେଖବା ନାଇଁ କି ବ୍ୟାଗ ଛିଡି ଗଲେ ମିଶା ମୁଇଁ ଜମି ଛାଡ଼ିବି ନାହିଁ ମୁଇଁ ତ ସେଡ଼େ ବେଲା ଏକା କହିଥିଲି ମୁଇଁ ସେଡ଼େ ବେଲେ କହିଥିଲି ଲୋଡ଼ା ନାଇଁ ଆମକେ ଦବା ଦରବାର ଆମର ଜମି ଆମେ କରି ଖାଇବା ସାହୁକାର ତାର ବାପା ପାଖେ ଯାଅ ନହେଲେ ତାର କୁନ୍ତି ଯେ ଗଲେ ଯାଅ ଏବେ ଏତିକି ହିନସ୍ତ ଆମକେ କଲା ଏବେ ଦେଖବା ଏବେ ଦେଖବା
1: ତୁଇ
6: ଚିନ୍ତା ନ କରବା ଚିନ୍ତା ନ
2: କରିଆ ତୁ ତୁଇ ରାଠୁ କଲେ ତ ଦଣ୍ଡ ମିଳିବ ଦେଖ
6: ରାଠୁ ନ କର
2: ଲୋକମାନେ ଅତି ଦାବା ମରିଗଲା ବୋଲିକିରି ଏଇଟା ତ କାହାର ଭାଗ୍ୟରେ ଲେଖା ହେଇଛି ରେ ଯୋଉଟା ହେଲେ ମିଶା ତୋର କପାଳରେ ଏକା ଲେଖାବାରଟା ସେଟା ହେଲା ଏଠି ବୁଝିଲୁ କି ନାଇଁ ଏଇ ଭାଗ୍ୟ ଧରମ କପାଳ ସବୁ
6: ଅଛି ଧରମ ସାହୁକାର ଆମକେ ବୁଝିଲୁ କି ନାଇଁ ସାହୁକାର ଆମକେ ଗତି ଖଟାଇ କରି ଆମର ଭୂମି ନେବା ତାକୁ ଅସଲ ଧରମ ବୁଝିଲୁ କି ନାଇଁ ହେ ମକେ ଲଡ଼ା ନାଇଁ ମକେ ଲଡ଼ା ନାଇଁ ତମର ଧରମ ଫରମ ଆମେ ରୋହିତ ପିଲା ଆମେ ରୋହିତ ପିଲା ତାସ କଲେ ଆମେ ଖାଇବୁ ନହେଲେ ଚିବୁ ନା ବୋଲେ ମରବୁ ବୁଝିଲୁ କି ନାଇଁ ମକେ ଲଡ଼ା ନାଇଁ
1: ଇଚିକଣ୍ଟଟା ଆମର ଚିକଣ ଚିକଣ କଥା।

0: ଦେଖୁଥିଲୁ କି ଝିଲି ହେଲ ଝିଲି ତୋର ମୋର କିନ୍ତି ଜୟ ହେଲା ଡାକ ମକଦମା କେମିତି ମଲା ହେ ତୋରଠୁ ତୋର ବାପା ଆରି ଭାଇ ସେମାନେ ଭୂମି ଝିକୁଥିଲେ ପାରିଲେ ନାହିଁ ତାଙ୍କର ଉପରେ ଆହୁରି ଗୋଟି ଟଙ୍କା ବାକି ଅଛି ବୁଝିଲୁ କି ଦେଲେ ଦେବେ ନଇଲେ ଦେବା ପକାଇବି ବୁଝିଲୁ କିସ ବୋଲି କହୁଛୁ ଟଙ୍କା ଛାଡ଼ିଦେବୁ କି କିସ ବୋଲୁଛୁ
1: ତୋର ସେ ଦାମା ଧର୍ମ ମାଡ଼ଗଲ ଏଟା ମନରେ ମତେ କିସ ମିଳିବ କିସ ମିଳିବ ଏକାତା ମନ ଭିତରେ ମୋର ମନ ନାହିଁ କେଡ଼େ ସୁନ୍ଦର ଜନ ରାତି ହେଇଛି ସବୁ ବାଟେ ଜନ ବିଚି କରି ପଡିଛି
0: ଶୁନ
1: ଆରେ
0: ଟିକେ ମଦ ବିଷ ଖାଇ ଦେଇଛି

ପ୍ରଚାର କଲୁ ଧାରାବାହିକ ନାଟକ ପରଜା। ଆଜି ଶୁଣୁଥିଲେ ଏହାର ତ୍ରୟୋଦଶତମ ଭାଗ। ମୂଳ ଉପନ୍ୟାସ ରଚନା ଗୋପୀନାଥ ମହାନ୍ତି, ବେତାର ନାଟ୍ୟ ରୂପ ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:31। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସନ୍ତୁର ବାଦନ। ପରିବେଷଣ କରିଛନ୍ତି ପଣ୍ଡିତ ଉଲ୍ଲାସ ବାପଟ। ରାଗ ରାଗେଶ୍ରୀ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ପ୍ରଚାର କଲୁ ପଣ୍ଡିତ ଉଲ୍ଲାସ ବାପଟଙ୍କ ସନ୍ତୁର୍ବାଦନ। ଶିଳ୍ପୀ ପରିବେଷଣ କଲେ ରାଗ ରାଗେଶ୍ରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ

0: ଆଜ୍ଞା ଜମା ବାସି ମୌଜ ନୁହଁ, ସଜ ମୌଜ, ହସ କଥା, ମଜା କବିତା, ଆଉ ବିଶେଷ କରି କିଛି କୌତୁକିଆ ପ୍ରଶ୍ନର ଉତ୍ତର ନେଇ ଆରମ୍ଭ କରୁଛୁ ହାସ୍ୟରସର କାର୍ଯ୍ୟକ୍ରମ ସଜ ମୌଜ। ତେବେ ଆଜି ସଜ ମୌଜରେ ଅଛୁ ଆମେ ସମସ୍ତେ, ମାନେ ମୁଁ ରଞ୍ଜନ କୁମାର ବେହେରା,
1: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି,
2: ଆଉ ମୁଁ ସୁପ୍ରଭା,
3: ଆଉ ମୁଁ ସୁଶୀଲ,
4: ଆଉ ମୁଁ ମୃତ୍ୟୁଞ୍ଜୟ,
5: ଆଉ ମୁଁ ବର୍ଷା ରାଣୀ,
6: ମୁଁ ହଉଛି କେ ସାଇ ଶ୍ରୁତି ଆଚାର୍ଯ୍ୟ।
0: ଆମ ତରଫରୁ ଆପଣ ସମସ୍ତଙ୍କୁ ତାହେଲେ ପ୍ରଥମେ ହସ କଥାରୁ ଆରମ୍ଭ କରିବା। ଆଜ୍ଞା, ସମସ୍ତ ବାପା ମାଙ୍କର ଗୋଟେ ଆଶା ଥାଏ ଯେ ପିଲା ତାଙ୍କର ଭଲ ରେଜଲ୍ଟ କରିବ, ଭଲ ପାଠ ପଢିବ, ଭବିଷ୍ୟତରେ ଭଲ ମଣିଷ ହବ। ତେବେ ସେମିତି ବର୍ତ୍ତମାନ ଏଠି ବାପା ଆଉ ଝିଅଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି, ଆପଣମାନେ ଟିକେ ଶୁଣନ୍ତୁ।
7: ଏଇଟା ଗୋଟେ ମାର୍କ ଆଣିଛି, ନାକ କଟେଇବ ଏ ଝିଅ ମୋର।
6: ଆରେ ବାପା, କଣ ସେମିତି ହଉଛ, କଣ ହେଲା ନା କଣ?
7: କଣ ହଉଛ ମାନେ ଆଉ କଣ?
6: ଆରେ
7: ଆଉ କଣ ରଖିଛୁ ଯେ? ଆଉ ହେବି, ଆଉ କିଛି ନାହିଁ, ସବୁ ସରିଲା।
6: କଣ ସେମିତି କହୁଛ?
7: ଏଇଟା ଏଇଟା କଣ?
6: ଏଇଟା କଣ ମାନେ କଣ?
7: ଏଇଟା କଣ ଆଣିଛୁ କହୁନୁ?
6: ମାର୍କ ଆଣିଛି।
7: ରିପୋର୍ଟ କାର୍ଡ ତ ଏଇଟା?
6: ହଁ, ରିପୋର୍ଟ କାର୍ଡ।
7: ଏଇଟା କଣ ଆସିଛି ତୋର ମାର୍କ?
6: ଆରେ ଭଲ ଆସିନାହିଁ କି?
7: ଓହୋ, ଏତେ ବଢିଆ ଆଣିଛୁ ଆଉ କଣ?
6: ହେଲେ ବାପା, ତ ପାଠ ହିଁ କାହିଁକି ପଢେଇଲ, ସ୍କୁଲ କାହିଁକି ପଠେଇଲ? କହୁନ କୁହ।
7: ଆରେ ପାଠ ପଢେଇଥିଲି, ଟିକେ ଜ୍ଞାନ ଆସିବ, ଟିକେ ବଡ ମଣିଷଟି ହବୁ, ଭଲ କାମ କଣ ଟିକେ କରିବୁ, ଯେ କଣ ହବ ଆଉ?
6: ଆରେ ଜ୍ଞାନ ଅଛି ନା, ହେଲେ ତମେ ରିପୋର୍ଟ କାର୍ଡ କାହିଁକି ଦେଖୁଛ?
7: ରିପୋର୍ଟ କାର୍ଡ ଦେଖୁଛି ମାନେ ଆଉ କଣ ଆଉ କହିବି?
6: ଆରେ ମୋ ପାଖ ଜ୍ଞାନ ନାହିଁ କି? ଏତେ ଭଲ ଭଲ କାମ କରୁଛି ନା, ହେଲେ ତମେ ରିପୋର୍ଟ କାର୍ଡ କାହିଁକି ଦେଖୁଛ?
7: ଜ୍ଞାନ ତ ପୁରା ଭର୍ତ୍ତି ହେଇଛି, କୁଟି କୁଟି ଭର୍ତ୍ତି ହେଇଛି।
6: ହଁ,
7: ହେଲେ ନମ୍ବରଟା କାହିଁ?
0: ବାପା ପୁଅଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି, କଣ କଥାବାର୍ତ୍ତା ଚାଲିଛି ଟିକେ ଶୁଣନ୍ତୁ।
4: ହେ ଭଗବାନ, ଏଇଟା ଗୋଟେ ମାର୍କ ମାର୍କ ଏଇଟା ହଇ ହଉ, ମୁଁ ତ ମୁଁ କହୁଥିଲି ନା, ଏ କୁଳାଙ୍ଗାର ଆମର ନାକ ମିଶ ତଳେ ପକେଇବ। ଏ ଦେଖ ଦେଖ, ଏଇଟା ପୁଣି ତାର ରିପୋର୍ଟ କାର୍ଡ।
6: କଣ କଣ ହେଲା କଣ, କାହିଁକି ପାଟିଟା କରୁଛ?
4: କଣ ହେଲା କଣ କଣ? ତମେ ଆଗ ପୁଅ ପୁଅ ପୁଅ ପୁଅ କରିକି ମୁଣ୍ଡରେ ବସେଇଛ, ଏଇଟା ଦେଖ, ଏଇଟା ଏଇଟା ତାର ରିପୋର୍ଟ କାର୍ଡ। ଦେଖ
6: କଣ କଣ ଲେଖା,
4: ଦେଖ ଦେଖ ଦେଖ, ଓଡ଼ିଆରେ କେତେ ଆଣିଛି? 100 to 50।
6: ହଁ, 50 ତ ଆଣିଛି ନା, ପାସ୍ ତ ହେଇଯାଇଛି।
4: ପାସ୍ ହେଇଗଲେ କଣଟା ହବ, ଏ ମାର୍କ ନେଇକି କଣ କରିବ? ଇଂଲିଶରେ ଦେଖ, 100 କେତେ? 31। 31 ଗୋଟେ ମାର୍କ। ହଁ
8: ନାକ
4: ନିଶ ତଳେ ପକେଇବୁ, ଏଇଟା କଣ, ଏଇଟା କଣ? ଏଇଟା
8: ବାପା, ଏଇଟା ରିପୋର୍ଟ କାର୍ଡଟା ପରା।
4: ରିପୋର୍ଟ କାର୍ଡ ତ ମୁଁ ଦେଖୁଛି, ମାର୍କ କଣ, ଏସବୁ କଣ ମାର୍କ ରଖିଛୁ, ପାଠ ପଢୁଛୁ ନା ନାଇଁ?
8: ଆରେ ନାଇଁ ବାପା, ଭଲ ଅଛି ମାର୍କ, ତମେ ଏମିତି କହୁନ ତ।
4: ଭଲ ଅଛି ମାର୍କଟା, ଭଲ ଅଛି,
8: ଭଲ ତ ଅଛି, ଆଉ କଣ ହେଇଛି?
4: ତୁ କୁଳାଙ୍ଗାର ଯା, ଯା, ତୁ ମୋ ଆଖି ଆଗରୁ ଚାଲି ଯା, ଆଜିଠୁ ତୁ ମୋର ପୁଅ ନାହିଁ, ମୁଁ ତୋର ବାପା ନାହିଁ, ତୁ ମତେ ଆଉ ବାପା ଡାକିବୁ ନାହିଁ।
8: ହଁ, ଏତେ ବଡ ହେଇଯାଉଛନ୍ତି,
4: ଦେଖିଲୁ ଆହୁରି ମୋ କଥାରେ କଥା କହୁଛୁ ତୁ?
8: ଆରେ ଏମିତି ଗୋଟେ କଣ କହୁଛ, ସେ ସ୍କୁଲ ପରୀକ୍ଷାରେ ଏମିତି ଗୋଟେ ଫେଲ ହେଲି ବୋଲି ଇନ୍ କହିବ କି? ଏଇଟା ସ୍କୁଲ ପରୀକ୍ଷା ଥିଲା ବାପା, ଡିଏନ୍ଏ ଟେଷ୍ଟ ଥିଲା ନା କଣ?
0: ବର୍ତ୍ତମାନ ଦେଖିବା ହସ କଥା, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି, କଣ କଥାବାର୍ତ୍ତା ଚାଲିଛି ଟିକେ ଶୁଣନ୍ତୁ।
9: ଇଏ ଗଲା କୁଆଡେ, ମତେ ଭୋକ ଲାଗୁଛି, ସେତେବେଳୁ ଠୁ ଘରେ ଦେଖା ନାହିଁ, ଗଲ
6: ଏଇଠି ଅଛି ବା,
9: ତମେ ଏଇଠି ଅନ୍ଧାରରେ
6: ତମେ ଶୋଇଥିଲେ କଣ ଜାଣିବ? ସାଇ
9: ପଡ଼ିଶା
6: ଘର ଆମର ସେ ଦିଦି ରହୁନଥିଲେ କି, ସେ ସୋନାଲି ଦିଦି, ସିଏ ଆଜି ମରିଗଲେ,
9: ଚାଲିଗଲେ। କେମିତି
6: କେମିତି ମାନେ, ମୁଁ ଯାହା ଭାବୁଛି ଏଇ ଯୋଉ ଡାଲି
9: ଡାଲି ବଜାରରୁ

0: ଖାଉଛୁ କିଣିଛୁ
1: ଡାଲି, ଡାଲି ହଉଛି ମୂଳ କାରଣ।
0: ଡାଲି ଡାଲି ମୁଁ କଥାଟା କିଛି ବୁଝିପାରୁନି, ଜଣେ ମରି ମରିଗଲା ଡାଲି କେମିତି ମୂଳ କାରଣ ହେଲା?
1: ଡାଲି ହେଲା ମୂଳ କାରଣ କାହିଁକି ନା ଡାଲିର ରେଟଟା ଯୋଉ ବଢିଗଲା, ଡାଲିର ଦାମଟା ଯୋଉ ବଢିଗଲା,
0: ସବୁ ତ ବଢୁଛି ଆଉ,
1: ସେଇଟା ପାଇଁ ସେ ମରିଗଲା।
0: ଡାଲିର ରେଟ ବଢିଯିବାରୁ ଜଣେ ମରିଗଲା,
1: ମରିଗଲା
0: ବିଶ୍ୱାସ ଆସୁନି କଥା, ଏଟା କଣ କି କଥା ତମେ କହୁଛ? ଡାଲିର ରେଟ ବଢିବାରୁ ଜଣେ ମରିଗଲା?
1: ଓହୋ, ତମେ କେବେ ମୋ କଥାକୁ ବିଶ୍ୱାସ କର?
0: ପ୍ରମାଣ କଣ କେମିତି ଜାଣିଲ ତମେ?
1: ମୁଁ ଦେଖିଲି ପରା ନିଜ ଆଖିରେ।
0: କଣ ଦେଖିଲ ତମେ?
1: ତାର ଯୋଉ ଡେଥ ସାର୍ଟିଫିକେଟ ଆସିଛି,
0: ମରିବା ବେଳକୁ
1: ସେଇଠି ଲେଖା ହେଇଥିଲା ଡେଥ ଡ୍ୟୁ ଟୁ ପଲସ, ନା କଣ ଗୋଟେ ଲେଖା ହେଇଥିଲା, ପଲସ ପଲସ ରେଟ,
0: ପଲସ ପଲସ,
1: ହଁ ଡେଥ ଡ୍ୟୁ ଟୁ ପଲସ ରେଟ, ତ ଡାଲି ପାଇଁ ମିଳିଲାନି।
0: ତମେ କୋଉ କ୍ଲାସ ଯାଏ ତମେ ପାଠ ପଢିଛ? କୋଉ କ୍ଲାସ ଯାଏ ପାଠ ପଢିଛ ତମେ?
1: କଣ ଭୁଲ କଲି ଯେ ପଲସ ମାନେ ହେଲା ଡାଲି?
0: ପଲସ ଖଲସ ଗଲସ, ଏଟା କି, ଏଟା କଣ କି ଇଂରାଜୀ? ଏଟା
1: ପଲସ ମାନେ ଡାଲି, ରେଟ ମାନେ ବଢିବା, ତ ଡାଲି ବଢିବା ଯୋଗୁଁ ମାନେନି।
0: ଅୟ ଏ କଥା ମତେ କହିଲ ଆଉ କାହାକୁ କହିବନି, କୁଆଡୁ କୁଆଡୁ କ ପାଠ ପଢିଛ କି ନେଇ ଭଗବାନଙ୍କୁ ଜଣା ପଲସ ରେଟ ହାଏ। ଅୟ ଇଏ ପଲସ ମାନେ କଣ ଜାଣିଛ? ପଲସ ମାନେ କଣ ତୟ କଣ ଡାଲି?
1: ଡାଲି
0: ଡାଲି ଏଇଟା ପଲସ ମାନେ ପଲସ, ଆମ ହାତର ନାଡି ରେଟ ବଢିଯିବାରୁ ବେଶୀ ଧକ ଧକ ଧକ ଧକ ହେବୁ ମଲା ପଲସ।
2: ତେବେ ବର୍ତ୍ତମାନ ହସ କଥାକୁ ଟିକେ ବ୍ରେକ କରିବା ଆଉ ଶୁଣିବା କୌତୁକିଆ ପ୍ରଶ୍ନର ଉତ୍ତର। ଆଉ ଆଜିର ସଜମଜ କାର୍ଯ୍ୟକ୍ରମରେ କୌତୁକିଆ ପ୍ରଶ୍ନ ପଠାଇଛନ୍ତି ଆମର ନିୟମିତ ଶ୍ରୋତା ନୀଳାଚଳ ଭୋଇ, ଆଉ ଉତ୍ତର ଦେବା ପାଇଁ ଆମ ପାଖରେ ଅଛନ୍ତି ବଡ ଭାଇ ଉଦୟ ଶଙ୍କର ଜାନୀ।
3: ନୀଳାଚଳ ଭୋଇ ପଠାଇଛନ୍ତି, ବଲାଙ୍ଗୀରରୁ ପଠାଇଛନ୍ତି ଆଜ୍ଞା। ତେବେ ତାଙ୍କର ପ୍ରଥମ ପ୍ରଶ୍ନ ହେଲା, ତିନୋଟି ପ୍ରଶ୍ନ ରହିଛି।
2: ଆଚ୍ଛା,
3: ମୁଁ ମଶାଣୀକୁ ଯାଇ ଦେଖିଲି ଯେ ଭୂତ ଠିକ ରାତି ବାରଟା ସମୟରେ ବାହାରିଲା। ମୁଁ ଦେଖିବାକୁ ପାଇଲି ଯେ ଭୂତ ତ ଗୋଟେ ଛେଳି ଉପରେ ବସିଥିଲା, ତାହେଲେ କହନ୍ତୁ ସେ ଛେଳିଟି ଭୂତଟିର କଣ ସମ୍ପର୍କ ହବ, ନା ସେ ଛେଳିକୁ କେମିତି ଡର ଲାଗୁନି, ଏ ବିଷୟରେ ଟିକେ ଦୟାକରି ବୁଝେଇକି କହନ୍ତୁ।
2: ମାନେ ଏଇଟା ତାଙ୍କର ପ୍ରଶ୍ନ
3: ତାଙ୍କର। ନୀଳାଚଳ ବାବୁ, ଯମଙ୍କୁ ଦେଖିକି ମଇଁଷି ଯେତେବେଳେ ଡରୁ ନାହିଁ, ଏ ଛେଳି କାହିଁକି ଭୂତକୁ ଦେଖିକି ଡରିବ ଆଜ୍ଞା?
2: ନିଶ୍ଚୟ ନିଶ୍ଚୟ,
3: ସେ ଜାଣିଯାଇଛି ଇଏ ମୋ ପିଠିରେ ବସିବ, ଭୂତ ଜାଣିଯାଇଛି ଇଏ ହଉଛି ମୋର ବାହନ, ତେଣୁକରି ଉଭୟ ଦି ଜଣ ଯାକ ସାଙ୍ଗ ଆଉ ଏକ ପ୍ରକାର।
2: ତାପରେ ତାଙ୍କର ଆଉ ଗୋଟେ ପ୍ରଶ୍ନ ରହିଛି,
3: ଯଦି ଗୋଟିଏ ମଶା ପାଣି କି ରକ୍ତ ବୋଲି ପିଇ ଦିଏ, ତାର ଅବସ୍ଥା କଣ ହବ ଏବଂ ସେ ଆଉ ମଣିଷକୁ ଚାବିବ କି ନାହିଁ?
2: ଆଚ୍ଛା, ମାନେ ସେ ପାଣିକୁ ରକ୍ତ ବୋଲି ଯଦି ପିଇଦବ,
3: ତାର ଅବସ୍ଥା କଣ ହବ ଆଉ ସେ ଆଉ ମଣିଷର ରକ୍ତ ପିଇବ ନା ନାହିଁ? ବଢିଆ ପ୍ରଶ୍ନ ନୀଳାଚଳ ବାବୁ। ଆପଣ ଜାଣିଛନ୍ତି ଗୋଟେ ସ୍ୱଧର୍ମ ଗୋଟେ ଥାଏ, ସ୍ୱଧର୍ମ ମାନେ କଣ, ଯାହାର ଯେମିତି ପ୍ରକୃତି,
2: ନିଶ୍ଚୟ
3: ପାଣି ଯଦି ଉପରେ ରହିଲା ତଳକୁ ଗଡିବ ନିଶ୍ଚୟ
2: ଆଜ୍ଞା।
3: ତ ସେମିତି ଏ କଥା ହଉଛି କଣ, ମଶା ଆପଣ ଆଜ୍ଞା ଯୋଉଠି ଥାଉ, ଆପଣ ଯେମିତି କଥାରେ କହନ୍ତେ ନାହିଁ, କୁକୁର ଲାଙ୍ଗୁଡ଼କୁ ଯେତେ ଫୁଙ୍କ ନଳାବେ ପୁରେଇକି ବାନ୍ଧିକି ରଖିଲେ ମଧ୍ୟ ତାକୁ ଖୋଲିଦେଲେ ପୁଣି ଯୋଉ ବଙ୍କାକୁ ସେଇ ବଙ୍କା ଆଜ୍ଞା। ମଶାର ପ୍ରକୃତି ହେଲା ମଣିଷ ରକ୍ତ ଚାଖିବା, କାରଣ ସେ ଜାଣେ ତାରି ଭିତରେ ମିଠା ଅଛି
2: ନିଶ୍ଚୟ,
3: ଆଉ ସେ ପାଣିକୁ ରକ୍ତ ବୋଲି କାହିଁକି ଭାବିବ ଆଜ୍ଞା? ସେମିତି ହେଲେ ତ ଭଲ ହୁଅନ୍ତା, ମାନେ ମଶାର ପେଟଟା ଫୁଲି ଯାଆନ୍ତା ଆଉ ମଣିଷ ମାନଙ୍କୁ ଚୁବାନ୍ତା ନାହିଁ, ମାନେ ସବୁ ଯେତେକ ମ୍ୟାଲେରିଆ
2: ଡେଙ୍ଗୁ
3: ସବୁ ଆଉ ହୁଅନ୍ତା ନାହିଁ।
2: ଆଚ୍ଛା, ତାଙ୍କର ଆଉ ଗୋଟେ ପ୍ରଶ୍ନ,
3: ତୃତୀୟ ପ୍ରଶ୍ନ, ଏ ପାଠକୁ ଆମେ କିପରି ପଢିଲେ ନ୍ୟୁଟନ ତ ଛାଡ଼, ତାଙ୍କର ବାପା ବି ଆମ ଆଗରେ ହାର ମାନିଯିବ ଏବଂ ମତେ ଦେଖିଲା ମାତ୍ରେ ଗୁରୁ ନମସ୍କାର ବୋଲି କହିବ, ମାନେ କହିବେ ନ୍ୟୁଟନ। ନୀଳାଚଳ ବାବୁ, କଥା ହଉଛି କଣ, ଆପଣ ଭାବୁଛନ୍ତି ଆପଣ ଗୁରୁ ହେବାକୁ ଚାହୁଁଛନ୍ତି ତ?

0: ଆପଣ ଏ କଥା କହିବା ଦରକାର ନାହିଁ। ଆଜିକାଲି ଗୁରୁ ମାନେ ଆଜିକାଲି ଗୁରୁ ମାନେ ଶିଷ୍ୟଙ୍କୁ ନମସ୍କାର କରୁଛନ୍ତି, ଶିଷ୍ୟ ମାନେ ଏମିତି ଅବସ୍ଥାରେ ହେଇଗଲେ। ନ୍ୟୁଟନଙ୍କ କଥା ଛାଡ଼ନ୍ତୁ, ମାନେ ସେ ତ ପୁରୁଣା ଯୁଗର ଲୋକ, ବିରାଟ ବିଖ୍ୟାତ ବୈଜ୍ଞାନିକ, ତାଙ୍କୁ ଦେଖିଲେ ମାନେ ଗୋଟେ ମର୍ଯ୍ୟାଦା ଆସେ ମନ ଭିତରେ, ଗୋଟେ ଇଏ ଭାବନା ଆସେ,
1: ସମ୍ମାନ ଭାବ।
0: ହଁ, ଆଜିକାଲି ଆଜ୍ଞା ଗୁରୁଙ୍କୁ କିଏ ମାନୁଛି? ହଁ, ସବୁ ଆଜିକାଲି ଶିଷ୍ୟ ତ ଭାବୁଛି ମୁଁ ନିଜେ ଗୁରୁ
1: ଗୁରୁ।
0: ମାନେ ଏମିତି ପାଠ ପଢ଼ିଲେଣି ଆଜିର ପିଲା, ମୋବାଇଲ ଦେଖିକି ସାଙ୍ଗସାଥି ହେଇକି। ଆଉ ଗୁରୁଙ୍କ କଥା ଛାଡ଼ନ୍ତୁ ଆଜ୍ଞା, ଶିଷ୍ୟ ବର୍ତ୍ତମାନ ନିଜେ ଗୁରୁ, ଆପଣ ବି ନିଜେ ଗୁରୁ ବର୍ତ୍ତମାନ।
1: ତେବେ ଏ ଥିଲା ନୀଳାଚଳ ଭୋଇଙ୍କର କୌତୁକିଆ ପ୍ରଶ୍ନ, ଭାଇ ଆମର ଉତ୍ତର ପାଇସାରିଥିବେ। ବର୍ତ୍ତମାନ ଆମେ ଯିବା ମଜା କବିତା ଆଡ଼କୁ, ମାନେ ବ୍ୟଙ୍ଗ କବିତା ଆଡ଼କୁ। ଆଉ ବ୍ୟଙ୍ଗ କବିତା ପଢ଼ି ଶୁଣାଉଛନ୍ତି ବଡ଼ ଭାଇ ଉଦୟ ଶଙ୍କର ଜାନି,
0: ଆଉ ପଠେଇଛନ୍ତି ବୈରାଗୀ ଚରଣ ସାହୁ। ଏଇ କବିତାଟି ହେଲା ଏଥର ତାଙ୍କର, ଯେମିତି ଗତଥର ଦୁଇ ସ୍ତ୍ରୀ ଥିଲା, ଏଥର ଘର ବାଲି ବାହାର ବାଲି।
1: ଏ ବାପରେ,
0: ଏ ପାଖେ ମୋହର ପ୍ରାଣ ପ୍ରିୟତମା,
1: ଆଚ୍ଛା
0: ସ୍ତ୍ରୀ ରୂପୀ ଘର ବାଲି। ଏ ପାଖେ ମୋହର ପ୍ରାଣ ପ୍ରିୟତମା ସ୍ତ୍ରୀ ରୂପୀ ଘର ବାଲି, ସେପଟେ ଚାତକି ପରି ବାଟ ଚାହିଁ ବସିଛି ବାହାର ବାଲି। ଘର ବାଲି ମାଗେ ସୁନା ଚୁଡି ହାର, ଛାତ ଖର୍ଚ୍ଚ ପାଇଁ ଟଙ୍କା, ଶୁଖିଲା ମୋହମ ଦେଖିଦେଲେ ଲାଗେ ବାହାର ବାଲିକୁ ଶଙ୍କା। ପଚାରେ ବିଚାରି ବାହାର ସୁନ୍ଦରୀ, କିପାଇଁ ମନ ଉଦାସ, କିପାଇଁ ମନ ଉଦାସ, ମୁହି ଥାଉ ଥାଉ କାହିଁ ପାଇଁ ତୁମେ ଭାବ ନିଜକୁ ହତାଶ
1: ହତାଶ।
0: ହଜି ଯାଇଥିଲେ ଖୋଜି କରିଦେବି, ହଜି ଯାଇଥିଲେ ଖୋଜି କରିଦେବି, ଭାଙ୍ଗିଦେଲେ ଗଢ଼ିଦେବି, ଖୋଲି କୁହ ତୁମ କିବା ଅଭିଳାଷ, ପୂରଣ ଚେଷ୍ଟା କରିବି। ବାହାର ବାଲି କହ, ପ୍ରୀତ ହେଲା ମନ ଶୁଣି ତାର କଥା, ହେଉ ବା ବାହାର ବାଲି, କହିଲି ତାକୁ ମୁଁ କିଛି ନାହିଁ ମନେ, ତୁମେ ମୋ ଅନାର କଲି, ତୁମେ ମୋ ଅନାର କଲି, ବହୁତ ହୋଇଲା ତାରିଫ କରନା, ଚାଲ ଟିକେ ବୁଲିଯିବା। ବାହାର ବାଲି କହୁଛି, ବହୁତ ହୋଇଲା ତାରିଫ କରନା, ଚାଲ ଟିକେ ବୁଲିଯିବା, ଖୋଲା ସ୍ଥାନେ ଯାଇ ମନ ଖୁସି କରି ଆଳାପ ଟିକେ କରିବା।
1: ନିଶ୍ଚୟ
0: ଶୁଣି ତାର କଥା ମନେ ଲାଗେ ବ୍ୟଥା, ଆସେ ନା ମୁହଁରେ ହସ,
1: ନାଇଁ
0: ଘର ବାଲି ମୁହଁ ଆଖି ଆଗେ ଭାସେ, କିପରି କରିବି ତୋଷ ଘର ବାଲି। କହିଲି ତାକୁ ମୁଁ, ତୁମ ବଡ ନାନୀ କଥା ଟିକେ ତୁମେ ଭାବ
1: ଭାବ,
0: ରାତିରେ ଯାଇ ମୁଁ ପହଞ୍ଚିଲେ ଘରେ ତଣ୍ଟିକୁ ମୋର ଧରିବ।
1: ବଢ଼ିଆ,
0: କେତେ ଯେ ଡିମାଣ୍ଡ ନୋଟିସ କରିଛି, ପୂରଣ ମୁଁ କରିନାହିଁ, ଏପଟରେ ତୁମେ ସେପଟରେ ସିଏ, ଭାବି ଭାବି ନିଦ ଆସେ ନାହିଁ
1: ଆସୁନଥିବ।
0: ଶୁଣି ସେ ସୁନ୍ଦରୀ ହାତ ମୋର ଧରି ପହଞ୍ଚିଲା ଆସି ଘରେ, ଖିଲି ଖିଲି ହସି କହେ ଘର ବାଲି, ଖିଲି ଖିଲି ହସି କହେ ଘର ବାଲି, ସାର୍ଥକ ହେଲା ଜୀବନ, ତୁମ ଭାତୃଦେବ ରଖିଛନ୍ତି ମୋତେ ଚିଡିଆଖାନାର ଯାନ। ଦେଖି ଦୁହିଁଙ୍କର ଆନନ୍ଦର ପ୍ରେମ, ଭାବିଲି ମୁହିଁ ନିଜକୁ, କାହାକୁ ଆପଣା ନିଜର କହିବି, ଚାହିଁ ଭାବେ ଆକାଶକୁ। ଦୁଇ ହାତ ଧରି ନେଲେ ମୋତେ ରଙ୍ଗିନୀମୟ ବଜାର, ଘର ବାଲି ହାତେ ବାହାର ବାଲିମ ଦିଏ ପ୍ରୀତି ଉପହାର।
1: ବଢିଆ, ଘର ବାଲି ବାହାର ବାଲି ବୈରାଗୀ ଚରଣ ସାହୁ ପଠେଇଥିଲେ, ତାଙ୍କୁ ଧନ୍ୟବାଦ ଦଉଛୁ। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଜଣେଇବେ। ଆଉ ଜଣେଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ତାହେଲେ ବିଦାୟ ନେଉଛୁ ଆଜିର ସଜମଜରୁ ଆମେ ସମସ୍ତେ। ମୁଁ ରଞ୍ଜନ କୁମାର ବେହେରା,
0: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି,
2: ଆଉ ମୁଁ ସୁପ୍ରଭା,
3: ଆଉ ମୁଁ ସୁଶୀଲ,
4: ଆଉ ମୁଁ ମୃତ୍ୟୁଞ୍ଜୟ,
5: ଆଉ ମୁଁ ବର୍ଷା ରାଣୀ,
6: ମୁଁ ହଉଛି କେ ସାଇ ଶ୍ରୁତି ଆଚାର୍ଯ୍ୟ।
1: ଆମ ତରଫରୁ ଆପଣ ସମସ୍ତଙ୍କୁ
7: ନମସ୍କାର।

ପ୍ରଚାର କଲୁ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜମୌଜ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଦେଶୀୟ ଗୀତ।

ଶିଳ୍ପୀ ଥିଲେ ଯୋଗେନ୍ଦ୍ର ମହାପାତ୍ର। ଗୀତ ରଚନା କରିଥିଲେ ଗୋପାଳକୃଷ୍ଣ ସାମନ୍ତରାୟ। ସଙ୍ଗୀତ ପରିଚାଳନା କରିଥିଲେ ନିହାର ରଞ୍ଜନ ମହାନ୍ତି। ପରବର୍ତ୍ତୀ ଶିଳ୍ପୀ ହେଲେ ସୁଖଦେବ ହରିଜନ ଏବଂ ପ୍ରୀତି ପଣ୍ଡା। ଗୀତ ସୁଧୀର କୁମାର ଦାସ। ସଙ୍ଗୀତ ପ୍ରଫୁଲ୍ଲ କୁମାର ରାଉତରାୟ।

0: ପ୍ରଚାର କଲୁ କେତୋଟି ଦେଶିଆ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 10। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ବିଶେଷ ନାଟକ ଏବଂ ଗୀତିନାଟ୍ୟର ପ୍ରସାରଣରେ ଆଜି ପ୍ରଚାର କରୁଛୁ ଗୀତିନାଟ୍ୟ କୃଷ୍ଣ ସୁଦାମା। ଏହି କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ତାହେଲେ ଆସନ୍ତୁ ଶୁଣିବା ଗୀତିନାଟ୍ୟ କୃଷ୍ଣ ସୁଦାମା।

ସୁମତି, ସତେ କ'ଣ ତାଙ୍କର ସେଦିନ କଥା ମନେ ପଡ଼ିବ? ସେ ଗୋରୁ ଜଗା ବଣଭୋଜି ସେବେଳ କଥା ତାଙ୍କର ମନରେ ଥିବ? ସେ ଯେ ବର୍ତ୍ତମାନ ରାଜରାଜେଶ୍ୱର।

ଦିନେ ଆମ ଘରକୁ ଆସି ସଖା ସଖା କହି କେତେ ଥଟା ମଜା ଲଗଉଥିଲେ। ଖୁଦ ଭଜା ଗଣ୍ଡାଏ ଦେଲେ ପାଟିରେ ପକେଇ ଦଉଥିଲେ। ଆଜି କଣ ସେ ଭାବକୁ ପାସୁରି ଦେବେ? ତମେ ନିଶ୍ଚୟ ଯାଅ।

0: ସୁମତି, ଯଦି କୃଷ୍ଣ ନ ଚିହ୍ନିବେ, ମୋତେ ଅଧି ନ ପଚାରିବେ, ଆଉ ଏ ନିର୍ଲଜ ପ୍ରାଣ ତମକୁ ଦେଖିବାକୁ ଆସିବି ନାହିଁ ସୁମତି, ମୁଁ ଯାଉଛି।
1: ହଇହେ, ବନ୍ଧୁ ବାନ୍ଧବ ଘରକୁ ଗଲେ କଣ ଖାଲି ହାତରେ ଯାଆନ୍ତି?
0: ଆଉ କଣ ଅଛି ଯେ ନେବି?
1: ସିଏ ଯେତେବେଳେ ରାଜା, ତାଙ୍କୁ ଦେଖା କରିବାକୁ ଗଲେ ଫଳେ ପୁଷ୍ପେ ଯାହା କିଛି ଗୋଟାଏ ହାତରେ ନ ନେଇଗଲେ ବଡ ଅମର୍ଯ୍ୟାଦା ହବ।
0: ସୁମତି, ଏ ପେଟରୁ ବଳେଇ କଣ ରଖିଛ?
1: ଆଲୋ ହଁ, ଗଣ୍ଡାଏ ଖୁଦ ଭଜା ଅଛି, ତାକୁ ନେଇଯା କି ତମ ସଖାଙ୍କୁ ଦବ।
0: ସୁମତି, କି କଥା କହୁଛ? ଖୁଦ ଭଜା ନେଇ ଦ୍ୱାରକା ରାଜସଭାକୁ, ପୁଣି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବି? ତମର କଣ ଲାଜ ସରମ ଉଭେଇ ଗଲା?
1: ଲାଜ କଣ, ଧନ କାହାର, ସମ୍ପଦ କାହାର, ପୁଣି ଖୁଦ କାହାର, ଯିଏ ଦେଇଛି ସବୁ ତାର। ଘରେ ଖୁଦ ଟିକିଏ ବାଢ଼ିଦେଲେ କୃଷ୍ଣଙ୍କୁ ଆଗେ ଖୋଜା, ଆଉ ମୁଁ କହିଲା ବେଳକୁ ପଛଉଛ? ଆଉ କଣ ମୋ ମନ ବିଡ଼ିବାକୁ କୃଷ୍ଣକୃଷ୍ଣ ସବୁବେଳେ ହୁଅ?
0: ସୁମତି, ସୁମତି, ତୁମେ ମୋର ଶିକ୍ଷାଦାତ୍ରୀ, ତୁମ ଆଗେ ଅବଜ୍ଞା କରିବା ମୋର ସାଧ୍ୟତୀତ। ଚାଲ ତେବେ କାହିଁ ଖୁଦ ମୂଳକୁ ଗଣ୍ଡିଏ ଦିଅ, ଆଉ ବିଳମ୍ବରେ କାର୍ଯ୍ୟ ନାହିଁ।

ବାଲ୍ୟସଖା ସୁଦାମା ମୋତେ ଆଜି ଦେଖା କରିବାକୁ ଆସୁଛନ୍ତି। ସତରେ ସଖାର ଭକ୍ତି ଡୋରିରେ ମୁଁ ସଦା ସର୍ବଦା ବନ୍ଦ।

ସୁମତି, ତୁମ କଥାରେ ପଡ଼ି ମୁଁ ଏତେ ପଥ ଆସିଲି, ମାତ୍ର ଦେଖୁଛି ଏଇଠାରେ ମୋର ସମସ୍ତ ଆଶା ଭରସା ଲୋପ ପାଇଲା। ନଦୀ ବର୍ତ୍ତମାନ ପ୍ରବଳ ଭାବରେ ବଢ଼ୁଛି, ଏଣେ କଳା କଳା ମେଘମାଳା ଆକାଶରେ ଘୋଟି ଚତୁର୍ଦ୍ଦିଗ ତମସାଚ୍ଛନ୍ନ କରିଦେଲାଣି। ବିଜୁଳି ଆଉ ଘଡ଼ଘଡ଼ିର ସୀମା ନାହିଁ।

0: ଭଗବାନ, ହେ କୃଷ୍ଣ, ଆଉ କଣ ଆଉ କଣ ମୋ ଗୃହକୁ ଫେରିଯିବି?
1: ସଖା ମୋର ଫେରିଯିବାକୁ ବସିଛି, ନାଉରି ପିଲା ହେ ଡଙ୍ଗା ନେଇ ଯା।
2: କିଏ ସେ ପାରିକୁ ଯିବା ବାଲା ଅଛି? ଶୀଘ୍ର ଆସ, ନଈ ବାରି ବଢୁଛି, ଶୀଘ୍ର ଆସ। କିଏ ଅଛି?
0: ଆଉ ତ କେହି ନାହିଁ ବାପ, ମୁଁ ଏକା ଏଠି ଅଛି, ଟିକିଏ ପାରି କରିଦବୁ?
2: ଘୋଷେଇ ଦଣ୍ଡପତ, ଟିକିଏ କଣ, ଗୋଟା ଯାକ ପାରି କରିଦେବି, ଦିଅ ମାସୁଲ ଟିକେ ଦିଅ।
0: ମୁଁ ଜଣେ ଦରିଦ୍ର ବ୍ରାହ୍ମଣରେ ବାପ, ମୋ ନିକଟରେ କିଛି ନାହିଁ।
2: ସେ କଥା ପଟିବ ନାହିଁ ଘୋଷେଇ, ସେ କଥା ପଟିବ ନାହିଁ। ଆଉ ଦି ପଇସା ଦେଲେ ସୁଦ୍ଧା ମୁଁ ଏକୁଟିଆ ବ୍ରାହ୍ମଣକୁ ଏ ଭରା ନଈରେ କଦାପି ବାରି କରିପାରିବି ନାହିଁ।
0: ଆରେ ବାଇଆ, ମୁଁ ତତେ କଲ୍ୟାଣ କରିବି, ତୋର ଧର୍ମ ହବ।
2: ନାଇଁ ନାଇଁ ଗୋସେଇ, ଯଦି କିଛି ହାନି ଲାଭ ହୁଏ କିଏ ଦାୟୀ?
0: ଆରେ ବାଇଆ, ସେଥିନିମିତ୍ତ ଠାକୁର ପରା ଅଛନ୍ତି।
2: ଗୋସେଇ, ଠାକୁର କିଏ, କେଉଁଠାରେ ଥାନ୍ତି, ସେ କଣ ବିପଦ ବେଳେ ଉଦ୍ଧାର କରନ୍ତି?
0: ବାଇଆ, ତୁ ପିଲା ଲୋକ, ସେ କଥା କଣ ବୁଝିବୁ? ଏ ଦେଖ, ମୁଁ ନିର୍ଭର ହେଇ ଭଗବାନଙ୍କୁ ଭାବିବାରୁ ସେ ତୋତେ ପଠେଇଲେ, ତୁ ନିଶ୍ଚୟ ମୋତେ ବିପଦରୁ ଉଦ୍ଧାର କରିବୁ। ସେ ପରା ସତ୍ୟ ନିରଞ୍ଜନ ସବୁଠାରେ ଅଛନ୍ତି, ଯିଏ ଆତଙ୍କ ବେଳେ ତାଙ୍କୁ ଚିନ୍ତା କରେ ସେ ତା ଭାବ ଶୁଣନ୍ତି।
2: ହଉ ତେବେ ଗୋସେଇ, ଆସ ଡଙ୍ଗାକୁ ଆସ।

0: ନାରାୟଣ ମୋତେ ସ୍ମରଣ କଲେ ପ୍ରଭୁ।
1: ଆସନ୍ତୁ ଦେବର୍ଷୀ, କହିଥିଲି ନା ମୁଁ ତୁମକୁ ସ୍ମରଣ କରିବି।
0: କିନ୍ତୁ ପ୍ରଭୁ ଉଦ୍ଦେଶ୍ୟ ତ କହୁନାହାନ୍ତି।
1: ଉଦ୍ଦେଶ୍ୟ ମନ୍ଦ
0: ମନ୍ଦ ନାରାୟଣ ନାରାୟଣ।
1: ପିଲାଦିନ କଥା ମୋର ମନେ ପଡ଼ୁଛି ଦେବର୍ଷେ ଦେବର୍ଷେ।
0: ପ୍ରଭୁ
1: ସଖା ସାଙ୍ଗେ କେତେ ଖେଳୁଥିଲି, ଆଜି ତାଙ୍କ ସାଙ୍ଗରେ ଟିକେ କୌତୁକ ହେବାକୁ ମନ ପଡ଼ୁଛି। ଆସ ଆସ ଦେବର୍ଷେ।
2: ଏଇ ତ ଘୋର ଜଙ୍ଗଲ, କେହି ଜଣେ ହେଲେ ଦେଖାଯାଉ ନାହାନ୍ତି, ଗାଁକୁ ବାଟ ପଚାରିବି। କଣ ବାଘ ଗର୍ଜନ ଶୁଭିଲାଣି? ବୋଧ ହୁଏ ଏହି ଜୀବନରେ ଆଉ ମୋ କୃଷ୍ଣ ମୁଖ ଦେଖିପାରିବି ନାହିଁ। ସଖା ସଖା କୃଷ୍ଣ କୃଷ୍ଣ।

0: ଆଉ ଯିବାକୁ ଇଚ୍ଛା ପଡ଼ୁ ନାହିଁ। ଯଦି କେହି ଦିନ ଅରକ୍ଷିତ ବୋଲି ଘୃଣା କରି ତଡ଼ି ଦିଅନ୍ତି ତେବେ ବଡ଼ ଲଜ୍ଜା ହେବ। ତା ଅପେକ୍ଷା ମୋର ଫେରିଯିବା ଉଚିତ।
1: ସଖା ମୋର ଫେରିଯାଉଛନ୍ତି, ଯାଏ ତାଙ୍କୁ ପାଛଟି ଆଣେ। ସଖା ସଖା ସଖା ମୋ ନିକଟକୁ ଆସି ଫେରି ଯାଉଥିଲ କାହିଁକି? ସଖା ଆସ, ଭିତରକୁ ଆସ, ଆସ ନା, ବସ ବସ ଏଇ ରତ୍ର ସିଂହାସନରେ ବସ ବସ।
0: ମୁଁ ରତ୍ନ ସିଂହାସନରେ
1: ବସ ସଖା ବସ। ସଖାର ସିଂହାସନରେ କ'ଣ ସଖାର ସ୍ଥାନ ନାହିଁ?

0: ଠାକୁରଙ୍କ
1: ନା ନା ନା ନା ଛାମୁଙ୍କ ଦର୍ଶନ ଯୋଗ
0: ଛି ଛି ସଖା ଛି ଆପଣଙ୍କ ଛାମୁଙ୍କ କାହାକୁ କହୁଛ ସଖା ମୋ କୌଣସି ପୂର୍ବର ସଖା ପଦବାଚ୍ୟ ନୁହେଁ।

0: ୟାଙ୍କରି କଥା ତୁମକୁ କହୁଥିଲି ନା, ଚାହିଁଛ କଣ? ଶୀଘ୍ର ଚରଣ ଧୌତ କରିଦିଅ, ଚାହିଁଛ କଣ?
1: ହଉ ନାଥ।
2: ନାରାୟଣ ନାରାୟଣ, ଇଏ କଣ କରୁଛନ୍ତି ମା? ସନ୍ତାନ ଥାଉ ଥାଉ ମା ପାଦ ଧୋଇଦେବେ, ମତେ ଦିଅନ୍ତୁ ମା। ନାରାୟଣ ନାରାୟଣ।
1: ନା ନା ଦେବଶ୍ରୀ, ମତେ ସେ ଆଜ୍ଞା ହୋଇଛି।
3: ସୁମତି, ତମରି ଯୋଗେ ଶ୍ରୀକୃଷ୍ଣଙ୍କ ପାଠ ମହା ଦେଇ ଏଇ କାଙ୍ଗାଳର ପାଦ ଧୋଇଦେବେ, ମୁଁ କି ଅପରାଧ କମେଇଲି, ଗୋଡ ପୁଣି ମଳି ବସି ଫାଟି ହାଁ କରିଛି, ନା କେବେ ହେବ ନାହିଁ।
0: ସଖା ସଖା, ରୁକ୍ମିଣୀ କଣ ତୁମର ସଖୀ ନୁହନ୍ତି? ଗୋଡ ଦେଖା ସଖା, ଦେଖା।
3: ଇଏ କଣ କରୁଛନ୍ତି? ଆପଣଙ୍କ ପାଠ ବସ୍ତ୍ରରେ ଏ ଅସନା ପାଦ ଦିଟା,
1: ପାଦ ଦିଟା ଲୁଚେଇ ଦଉଛନ୍ତି କାହିଁକି? ବହୁତ ଦିନ ପରେ ଆପଣଙ୍କ ପାଦ ସେବା କରିବାର ସୁଯୋଗ ପାଇଛି, ମତେ ସେଥିରୁ ବଞ୍ଚିତ କରନ୍ତୁ ନାହିଁ।
3: ବିଧାତା, ଜଗତର ମାତ, ମୋର ପାଦ ଧାରଣ ପୂର୍ବରୁ ଏ ପୋଡ଼ା ପିଣ୍ଡରୁ ପ୍ରାଣ ପାଇ ଉଡ଼ି ନ ଯାଇ କାହିଁକି ରହିଛି?
0: ସଖା, ତୁମେ ତ ଆସିଲ, ସଖୀ ତୁମ ହାତରେ କିଛି ଦେଲେ ନାହିଁ।
3: ମଲି ଏଥର ଏ କଣ ଖୋଳେଇ ଖୋଳେଇ ସବୁ ପଚାରିଲେଣି? ଏ ପ୍ରାଣ ଗଲେ ତ ଗଲେ ଯାଉ, ଏ ପ୍ରାଣ ଗଲେ ଯାଉ, ସେ ଖୁଦ ବଜା ଗଣ୍ଡାକ କାଢ଼ିବି ନାହିଁ। ପ୍ରଭୁ, ମୁଁ ଆପଣଙ୍କୁ ଦେଲା ଭଳି କଣ ପାଇବି ଯେ ଆଣିବି?
0: ତା ସତ, ତେବେ ସଖୀଙ୍କ ସ୍ନେହ ତ ଭାରି, ସେ ମୋ ପାଇଁ କିଛି ଯଦି ନ ପାଇଲେ ତେବେ ଖୁଦ ମଳୁଖ କରି ଦିଟା ଭାଜିଦେଲେନି? ମୁଁ ପଢ଼ିଲା ସମୟରେ କେତେ ଥର ତାଙ୍କ ହାତରୁ ଖୁଦ ବଜା ଖାଇଛି।
3: ଭଗବାନ, ଏଇଥର ସରିଲା, ଏଇଥର ମଲି।
0: ସଖା ସଖା, ତୁନି ରହିଛ ଯେ, ବୋଧହୁଏ କିଛି ଆଣିଛ, ମତେ ଲୁଚଉଛ ନାଇଁ? ତମ ଲୁଗା କାଢ଼ିଲ, କାଢ଼। ଏଇ ତ ସଖୀଙ୍କ ହାତ ଖୁଦ ବଜା ଅନେକ ଦିନ ପରେ ପାଇଲି, ଭାରି ସୁଆଦିଆ ହେଇଛି।
1: ଥାଉ ଥାଉ ନାଥ, ଆରେ ଏ କଣ କରୁଛନ୍ତି? ସଖା ତ ଆପଣଙ୍କର ସେଇ ବୁଠିକାରେ ସମସ୍ତ ଦ୍ୱାରକା ସମ୍ପଦର ଅଧିକାରୀ, ପୁଣି କଣ ଅଛି? ଅବଶିଷ୍ଟ ଯାହା ଖୁଦ ଅଛି ତାହା ମୋର ଭାଗ, ଦିଅନ୍ତୁ ନା।
2: ପ୍ରଭୁ, ସେ ପ୍ରସାଦରୁ ମତେ କିଛି ମିଳୁ
0: ନା ଦେବର୍ଷି, ଏ ସିନା ମୋ ପାଇଁ ଅମୃତ, ତମ କଣ?
2: ପ୍ରଭୁଙ୍କ ଲାଗି ହେଇ ସାରିଲାଣି ଯେତେବେଳେ, ସେ ତ ମୋ ପାଇଁ କୈବଲ୍ୟ, ଦିଅନ୍ତୁ ପ୍ରଭୁ। ଆ, ମୋ ଜୀବନ ସାର୍ଥକ ହେଲା, ନାରାୟଣ ନାରାୟଣ।
0: ଚାଲ ସଖା, ବହୁ ପଥ ଅତିକ୍ରମ କରି ଆସିଛ, ବିଶ୍ରାମ କରିବ, ଚାଲ ଚାଲ ସଖା।

0: ସଖା ବିଦାୟ ନେଇଗଲେ ପଛରେ ଯିବ। ଏଇ ତ ସଖା ଇଆଡ଼କୁ ଆସୁଛନ୍ତି।
1: ସଖାଙ୍କ ଠାରୁ ଏତେ ଆଦର ଏତେ ସ୍ନେହ ପାଇବି ବୋଲି ମନରେ ବିଶ୍ୱାସ ନଥିଲା। ଏ ଦରିଦ୍ର ଠାରେ ଏତେ ସ୍ନେହ ଏତେ ଆଦର ନହେଲେ କି ଜୀବନ ବନ୍ଧୁ ନାମ ବୁଲାଇଥାନ୍ତେ। ମୁଁ ତ ଏଠି ସୁଖରେ ଅଛି। ସୁମତି ଯେ ତେଣେ କଣ କରୁଥିବ ସେ କଥା ଭାବିଲା ବେଳକୁ ମନ କଣ ହେଇଯାଉଛି। ସଖା, ମୋର ଗୋଟିଏ ନିବେଦନ କ୍ଷମା କରନ୍ତୁ।
0: କି ନିବେଦନ ସଖା?
1: ତୁମକୁ ଦର୍ଶନ କରିବାକୁ ଆସି ବହୁ ଦିନ ସୁଖରେ ରହିଗଲିଣି, କିନ୍ତୁ ସଖୀ ତୁମର ମୋ ଲାଗି ବଡ଼ ଭାବନାରେ ଥିବି, ସେଇଥିଯୋଗୁଁ ବିଦାୟ ନେବାକୁ ଆସିଲି।
0: କେଇଟା ଦିନ ରହିଲେ ଯେ, ଆଉ କିଛି ଦିନ ରୁହ, ଯିବ ତ, ପୁଣି ଯାଇ କେବେ ଦେଖା ହବ ସଖା। ସଖୀ ଏକା ତୁମ ବିହୁନେ ଦୁଃଖ ପାଉଥିବେ ନାହିଁ। ଯିବାକୁ ଯେତେବେଳେ ବାହାରିଲଣି ଯାଅ, ପୁଣି କେବେ ଆସିବ କହିଲ?
1: ଯୋଉଦିନ ତୁମର ଡୋରି ଲାଗିବ
0: ସଖୀଙ୍କୁ କହିବ ମୁଁ ତାଙ୍କ ଖୁଦ ବୋଝା ଖାଇ ଧନ୍ୟ ହେଇଛି।
1: ହଉ ବନ୍ଧୁ, କହିବି। ଆଉ ସଖୀ?
0: ସଖୀ ସବୁବେଳେ ଭାବି ହଉଥିବେ ଆଉ ବଳେଇବା ମୋର ଉଚିତ ନୁହେଁ।
1: କଣ କରିବି, ଏ ତ କଥା ଖୁଆଇଦେବେ ନାହିଁ, ମୋ ପାଟିରୁ କଥା ନ ସରୁଣୁ ଆଗ କରି ମାଡ଼ି ବସୁଛନ୍ତି। ମୁଁ ଏପରି ସ୍ଥଳେ ଧନବା କିପରି ମାଗିବି? ନାହିଁ, ମାଗିବି ନାହିଁ। ସଖା, ମୁଁ ଆସୁଛି।
0: ଆସ ସଖା, ଯେପରି ଅଳ୍ପ ଦିନ ଦେଖା ହୁଏ।
1: ମା, ତେବେ ମୁଁ ବିଦାୟ ନେଉଛି।
2: ସଖା, ସଖୀଙ୍କୁ କହିବେ ତାଙ୍କ ସଖାଙ୍କ ପାଇଁ ଖୁଦ ବଜା ଦେଲେ, ମୋ ପାଇଁ କିଛି ହେଲେ ଦେଲେ ନାହିଁ। କହିବେ ମୁଁ ବି ସେଥିରୁ ମୁଠିଏ ଖାଇ କୃତାର୍ଥ ହେଇଛି।
1: କହିବି କହିବି ହୋଇ କହିପାରିଲି ନାହିଁ, ମନ କଥା ମନରେ ରହିଗଲା। ଦବା କଥା ତ କାହାରି ତୁଣ୍ଡରେ ନାହିଁ, ନା ମାଗିବି ନାହିଁ। ବାର ଦର ବୁଲି ଏଭଳି ସେଭଳି ଭିକ ମାଗିବି ପଛେ କେବେ ମାଗିବି ନାହିଁ। ସୁମତି ଯାହା କହିବାରେ କୁହନ୍ତୁ। ସଖା, ମୁଁ ଚାଲିଲି। ସଖା
0: ସଖା, ସେ କଥା ତ କେତେଥର କହିସାରିଲଣି, ଜଣାଗଲା। ଖାଲି କ'ଣ ଯିବ, ଗୋଟାଏ କିଛି ପରିଚୟ ନେଇଯାଅ, ସଖିକି ଦେବ। ନିଅ ସଖା, ମୋ ଗଳାର କସ୍ତୁ ମାଠି ସଖିକି ଦେବ।
1: ହଉ ପ୍ରଭୁ, ଆସୁଛି।
0: ଆସ ସଖା।

ଦୈବ, ମୋର ଏ ପୋଡ଼ା କର୍ମରେ ଏଇଆ ଲେଖିଥିଲୁ? ସିଏ ତ ଜମା ମଙ୍ଗୁ ନଥିଲେ, କାହିଁକି ବାଧ୍ୟ କରି ପଠେଇଲି? ଚାହିଁ ଚାହିଁ ଆଖିରୁ ପାଣି ମଲାଣି।

ମୁଁ ପାପିଷ୍ଠା କଣ କଲି? ତାଙ୍କ ଇଚ୍ଛା ବିରୁଦ୍ଧେ କାହିଁକି ତାଙ୍କୁ ପଠେଇଦେଲି? ଆଉ କଣ ଅଭିମାନ କରି ରହିଗଲେ?

0: हे हरि, हे कृष्ण, हे सखा, तमे मात्र मोरसा, मो स्वामी को शीघ्र फेरै आण प्रभु, शीघ्र फेरै आण।
1: सखांक बिरहरे सखी सुमति बड़ व्याकुल हो पड़ी जाऊची। ଏହି ସନ୍ନ୍ୟାସିନୀ ବେଶରେ ତାଙ୍କୁ ଦେଖାଦେବି, ତାଙ୍କ ଗୃହରେ ରହି ଦୁଃଖ ଦୂର କରିବି।
0: କିଏ ଏ ସନ୍ନ୍ୟାସିନୀ? ମୋ ପାଖକୁ କାହିଁକି ଆସୁଛନ୍ତି? କିଏ ତମେ ଝିଅ?
1: ମା, ମୁଁ ଜଣେ ଦରିଦ୍ରା, ମତେ ଟିକିଏ ତମ ଘରେ ଆଜି ସ୍ଥାନ ଦେବ? ମୁଁ ସକାଳୁ ଉଠି ଚାଲିଯିବି।
0: ଝିଅ, ତମ ଘରକୁ ଉଠି।
1: ମା, ମୋ ଘର ବହୁତ ଦୂର, ପୋଡ଼ା କରମ ତ କଣ କହିବି।
0: ତମର ସ୍ୱାମୀ?
1: ସେ କଥା ତୁଣ୍ଡରେ ଧରନି ମା, ତାଙ୍କରି ପାଇଁ ତ ଏତେ ସରି।
0: ତମ ରୂପ ତ ଏପରି, ସିଏ କାହିଁକି ଅନାଦର କଲେ?
1: ମା, ପୁରୁଷମାନଙ୍କ ସ୍ୱଭାବ ସେଇଆ। ତମର ସ୍ୱାମୀ ଅଛନ୍ତି?
0: ହଁ ଅଛନ୍ତି। ମୁଁ ତାଙ୍କୁ ଦ୍ୱାରିକାକୁ ପଠେଇ ଚାହିଁ ଚାହିଁ ଥକି ଗଲିଣି।
1: ତାହେଲେ କିଛି ଚିନ୍ତା ନାହିଁ, ମତେ ଟିକେ ଆଶ୍ରୟ ଦିଅ।
0: କଣ କରିବି, ଅତିଥିକୁ ଅନାହାରରେ କିପରି ରଖିବି? ପୂର୍ବ ଜନ୍ମରେ କି ପାପ କରିଥିଲି, ଏ ଜନ୍ମରେ ଏ କଷ୍ଟ ଭୋଗିବାକୁ ହଉଛି। ଦୁଇ ଦିନ ହେଲା ପିଲାମାନଙ୍କୁ ଧରି ଅନାହାରରେ ଅଛି, ଆଙ୍କୁ ବା କଣ ଦେବି? ଝିଅ, ତମେ ଟିକେ ବସ, ମୁଁ ଆସୁଛି।
1: ମା, ଏ ସମୟରେ କୁଆଡ଼େ ଯିବ?
0: ଘରେ ପାଣି ନାହିଁ, କାଠ ନାହିଁ, ଆଣିବାକୁ ଯିବି।
1: ମତେ ଭଣ୍ଡେଇବାକୁ ବସିଛ ମା, ଯେଉଁଥିପାଇଁ ମନରେ କଷ୍ଟ ସେ ଆଶା ଭଗବାନ ଅଚିରେ ମେଣ୍ଟେଇ ଦେବେ। ନିଅ, ମୋ କାନିରେ ମୁଠିଏ ଚାଉଳ ଅଛି, ତାକୁ ରାନ୍ଧି ସଭିଏ ଖାଇବା, ସକାଳେ ଜେଣେ ଇଚ୍ଛା ଯିବି।
0: ମା, ଏ କଣ, ମୁଁ ସିନା ତୁମର ଚର୍ଚ୍ଚା କରନ୍ତି, ତୁମେ ଚର୍ଚ୍ଚା କରୁଛ?

0: ମା, ଯଦି ସେପରି ଭାବ ମନରେ ଆଣିବ ତାହେଲେ ମୁଁ ଯାଉଛି।
1: ନା ମା, ଆସ ମୁଠିଏ ଚାଉଳରେ ସମସ୍ତଙ୍କର କ୍ଷୁଧା ମେଣ୍ଟିବା।

କେତେ ଦିନ ଆଉ ଭୋକ ଉପାସରେ ଦିନ କାଟିବି? ରାତିଟା ସିନା ସନ୍ନ୍ୟାସିନୀଙ୍କ ଚାଉଳରେ ଚଳିଗଲା, ହେଲେ ଘରେ ତ କିଛି ନାହିଁ, କଣ କରିବି? ମୁଁ ପାଣି ନେବାକୁ ଏଇ ପୋଖରୀକୁ ଆସିଛି, ଆଉ ଫେରିବିନି, ଏଇ ପୋଖରୀରେ ବୁଡ଼ି ମରିବି।

0: କେବଳ ଏହି ଆଶା ରହିଲା ମରିବା ପୂର୍ବରୁ ଥରେ ଥରେ ସ୍ୱାମୀ ଶ୍ରୀ ମୁଖ ଦେଖିପାରିଲି ନାହିଁ। ପର ଜନ୍ମରେ ଯେମିତି ଦେଖା ହୁଏ ହେ କୃଷ୍ଣ ସ୍ୱାମୀ ମୋର ମଙ୍ଗଳରେ ବାସ କରନ୍ତୁ। ଏଇଥର ବିଦାୟ ନେଲି। ଏ କଣ ଏ କି ଆଶ୍ଚର୍ଯ୍ୟ, ବର୍ତ୍ତମାନ ପୋଖରୀଟା ଜଳପୂର୍ଣ୍ଣ ଥିଲା, କାହିଁ ଉପାୟ ତ ପାଣି ନାହିଁ। ଏ ପୋଖରୀ ନା ମୃଗ ତୃଷ୍ଣା, ଏ ଫଟା କପାଳକୁ ସବୁ ବିଡ଼ମ୍ବନା।
1: ସଖୀ ସୁମତି ପୋଖରୀରେ ଝାସ ଦେବାକୁ ଆସିଥିଲେ, ମାୟାରେ ପୁଷ୍କରିଣୀଟି ଶୁଷ୍କ କରିଦେଲି, ନହେଲେ ସେ ଆତ୍ମହତ୍ୟା କରିଥାନ୍ତେ। ତିନାହିନା ହୋଇ ବହୁ କଷ୍ଟ ପାଇଲେଣି ସଖୀ, ଚାହେ ଭାରୁଆ ହିଁ ତାକୁ ଦେଖାଦିଏ।

0: ଗୋଟେ ପାଖରେ ନାହାନ୍ତି, ଏଠି କଣ କରୁଛୁ?
1: ନା ଆଉ ହବ ନାହିଁ, ଏପରି କଥା ତ କାହିଁ କେବେ ଶୁଣିନଥିଲି, କେବେ ଦେଖିନଥିଲି।
0: ଏ ମାଉସୀ, କଣ ଦେଖିନାହୁଁ ଶୁଣିନାହୁଁ?
1: ଯାରେ, ତୋ ବାଟରେ ତୁ ଯିବୁ, ମତେ ପଚାରିବା ଦରକାର କଣ?
0: ମାଉସୀ କହନା ମୋରାଣଟି।
1: ଆରେ ବାଇଆ, ରଙ୍କୁଣୀ ବୁଡ଼ି ମରିବାକୁ ଗଲେ ପୋଖରୀକ ପାଣି ଶୁଖିଯାଏ।
0: ହଁ ଲୋ ମାଉସୀ, ଅଭାଗା ଛୁଇଁଦେଲେ ତ ମହା ମହା ସମୁଦ୍ର ବି ଶୁଖିଯାଏ।
1: ଆରେ ବାପ, ଏତେ ବଡ଼ ବୋଝ ନେଇ କେତେ ଦୂର ଯିବୁ?
0: ମାଉସୀ, ଏ ଗାଁର ସୁଦାମା ଗୋସେଇଙ୍କ ଘର କିଏ?
1: ହରେ ବାପ, ସିଏ କାହାନ୍ତି?
0: ମାଉସୀ, ତୁମେ ତାଙ୍କ ଘରଣୀ କି?
1: ହରେ ବାପା, ସେ କେତେ ବାଟରେ ଅଛନ୍ତି?
0: ଗୋସେଇ ଏ ଜିନିଷ ସବୁ ତାଙ୍କ ଘରକୁ ପଠେଇଛନ୍ତି। ଦେଖିଲା ବେଳକୁ ତାଙ୍କ ଘରଣୀ ପୋଖରୀ କୂଳରେ ଠିଆ, ଭଉଣୀ ଏକୁଟିଆ। ବା ବା ବା ବା, ଆଚ୍ଛା ଘରଣୀ ତ।
1: ହଁ, କହିବା ବେଳ ପଡିଛି, ନ କହିବୁ କାହିଁକି?
0: ନା ଲୋ ମାଉସୀ, ମୋର ଦୋଷ ହେଇଛି, ଚାଲ ଘରକୁ ଚାଲ।
1: ହଉ ଚାଲ ଚାଲ। ତୋ ନାଁ କଣ କିରେ ବାପ?
0: ମୋ ନା? ମୋ ରୂପ ଦେଖି ମୋ ନାଁ କଣ ହେଇଥିବ କହିଲ ମାଉସୀ?
1: କେମିତି କହିବି, ବାପା ମା ତୋ ନାଁ କଣ ରଖିଥିବେ?
0: ବାପା ମା ନାଁ ରଖିଛନ୍ତି କାନୁ। ହେଲେ ଆଉ ସମସ୍ତେ ପରା ମତେ କାଳିଆ ବୋଲି ଡାକୁଛନ୍ତି। ମୁଁ କଣ ଦେଖିବାକୁ ଏତେ ଅସୁନ୍ଦରିଆ ମାଉସୀ?
1: ନାଇଁ ରେ, ତତେ ଦେଖିଲେ ତ ମଣିଷ ଭୋଗ ଶେଷ ଫୁଲିଯିବ, ତୋ କଥାରେ ତ ମଣିଷ କିଣି ହେଇଯିବ ରେ।
0: ମାଉସୀ ଆଉ କେତେ ବାଟ ଯିବା, କାନ୍ଧ ମୋର କଟ କଟ କଲାଣି, ଗୋସେଇ କଣ ଦେଇଛନ୍ତି କେ ଜାଣି।
1: ଓ ହେଇଟି, ସେଇ ଯୋଉ କୁଡିଆଟି ଦେଖାଯାଉଛି ସେଇଠିକି ଚାଲ ବାପା।
0: ଓହୋ, ସେଇଠି। ମାଉସୀ ତାଲିକା ଦେଖି ତମର ଜିନିଷ ତକ ରଖିଦିଅ।
1: ପୁଅ, ତୋର କେତେ ମୂଲ ହେଲା?
0: ଗୋସେଇଙ୍କ ଠାରୁ ମୁଁ ଆଗରୁ ଛିଣ୍ଡେଇ ନେଇଛି ମାଉସୀ, ତମେ ଜିନିଷ ରଖ, ମୁଁ ଚାଲିଲି।
1: ପୁଅ ଶୁଣ ଶୁଣ, ତୋ ଘର କୋଉଠି?
0: ମୋ ଘର, ମୋ ଘର ହଉଛି ବୃନ୍ଦାବନ, ଜାତିରେ ମୁଁ ଗୋପାଳ। ଆସୁଛି ମାଉସୀ, ବେଳ ଉଛୁ ରହୁଛି, କେତେ ଘର ଯିବାକୁ ଅଛି, ଆସୁଛି।
1: ପୁଅ ଗୋଟେ କଥା ରଖିବୁନି, କେତେ ବାଟରୁ ଆଇଛୁ, ହାଲିଆ ହେଇ ପଡିଥିବୁ, ତୁଣ୍ଡରେ କିଛି ନ ଦେଇ ଚାଲିଯିବୁ।
0: ଛି ମାଉସୀ, ସେ କଥା କୁହନି, ମତେ ଯିଏ ସେ ନ କରେ ମୁଁ ଘର ଦ୍ୱାର ଫୁଲି ତା ଘରେ ଯାଇ ରହିଯାଏ।
2: କାହା ସାଥିରେ କଥା ହଉଛ ମା?
1: ବୃନ୍ଦାବନରୁ ଭାରୁଆ ଆସିଛି ଝିଅ, ସିଏ ଏସବୁ ପଠେଇଛନ୍ତି।
2: ବୃନ୍ଦାବନରୁ କିଏ ଆସିଛି ମା? ଓ ତୁମେ?
1: ତାଙ୍କୁ ଚିହ୍ନିଛୁ ମା?
2: ତାଙ୍କରି ପାଇଁ ତ ମୋର ଏ ଦଶା, ନହେଲେ କଣ ମୁଁ ସନ୍ନ୍ୟାସିନୀ ହେଇ ତମ ଘରେ ଆଶ୍ରୟ ନେଇଥାନ୍ତି।
1: ଭଲ ହେଲା ତମ ଦି ଜଣଙ୍କର ସାକ୍ଷାତ ହେଇଗଲା।
0: ମୁଁ ଆଉ ବୃନ୍ଦାବନକୁ କାହିଁକି ଯିବି ମାଉସୀ, ଏଇଠି ରହିବି, ଯୋଉଠି ହେଲେ ମୂଲ ଲାଗି ପେଟ ପୋଷିବା ତ କଥା। ତମର ଏ ଭଙ୍ଗା କୁଡିଆଟାକୁ ସଜାଡ଼ି ଦେଲେ ତମେ କଣ ମୁଠାଏ ଖାଇବାକୁ ଦବନି ମାଉସୀ?
1: ତମ ଦି ଜଣଙ୍କର ହାବଭାବ ଦେଖି ମତେ କେମିତି କେମିତି ଲାଗୁଛି।
0: ପିଲାବେଳେ ନା ମୋର ଟିକେ ଚୋରି ଭାବ ଥିଲା ମାଉସୀ, ୟା ଘରୁ ତା ଘରୁ ଚୋରେଇ ଖାଇ ଯାଉଥିଲି, ସେଥିପାଇଁ ମାଠୁ ଖୁବ ମାଡ଼ ଖାଇଛି। ଆଉ ସେ ପ୍ରକୃତି ନାହିଁ, ତମ ଘରେ ବି ସେ ଜିନିଷ ନାହିଁ।
1: କଣ
0: ସରଳ ବଳି?
1: ନାଇଁ ରେ ବାପା, ସେ ଅପୂର୍ବ ଜିନିଷ ଏ ଗରିବ କୁଡିଆରେ କୁଆଡୁ ଆସିବ?
0: ଆମର ତ ଗୋପାଳ ଘର ମାଉସୀ, ମୁଁ ଏଠି ରହିଲେ ଗାଈ ଗୋରୁ ରଖିବାନି, ତମ କୁଡିଆ ଏମିତି ବଦଳିଯିବ ମାଉସୀ, ଦେଖିବ ଗୋସେଇ ଆସିଲେ ବି ମୋଟି ଚିହ୍ନି ପାରିବେନି।
1: ଯାହା ତୋର ଇଚ୍ଛା ହଉଛି କର।

ଶାଶୁ ମୋତେ କେତେ କରି କହିଥିଲା ସଖାଙ୍କଠାରୁ କିଛି ମାଗି ଆଣିବା ପାଇଁ, କିଛି ମାଗି ପାରିଲି ନାହିଁ। ଶ୍ରୀଅଙ୍ଗରୁ ଯେଉଁ ରତ୍ନହାରଟି ଦେଇଥିଲେ ତାକୁ ବି ଦାନ କରିଦେଲି। ନାରଦ କହୁଥିଲେ ତାଙ୍କୁ ଯାହା ମାଗିଥିଲେ ତାହା ମିଳିଥାନ୍ତା, କିନ୍ତୁ କିନ୍ତୁ ହରିନାମ ଜପିବା ପାଇଁ ମାଳାଟି ଖୁବ୍ ସୁନ୍ଦର ହୋଇଥିଲା। ଛାଡ଼, ସଖା ଦେଇଥିଲେ ପୁଣି କ'ଣ ଭାବି ତାକୁ ନେଇଗଲେ କେଜାଣି, ସବୁ ତାଙ୍କରି ଇଚ୍ଛା। ଏଇତ ଘର ପାଖ ହେଇଗଲାଣି, ସୁମତି ଯାହା ଗାଳି ଦେବ ପଛେ ଶୋଇଯିବି, କ'ଣ ଆଉ କରିବି। ଏଇ କ'ଣ ଦେଖୁଛି, ମୋର ଭଙ୍ଗା କୁଡ଼ିଆ ଯୋଉଠି ଥିଲା ସେଠି ଗୋଟେ କ'ଣ ବିରାଟ ଅଟ୍ଟାଳିକା ଠିଆ ହୋଇଛି। ତେବେ କ'ଣ ସୁମତି ମୋର ଭୋକ ଉପାସରେ ଘର ଢିଅ ବିକି ଗାଁ ଛାଡ଼ି କୁଆଡ଼େ ଚାଲିଯାଇଛି। ଏଇତ ସୁମତି ସେଠି ଠିଆ ହୋଇଛି, ଯାଏ ତାକୁ ପଚାରେ କ'ଣ ହେଇଛି। ହେ ସଖା, ହେ କୃଷ୍ଣ, ସବୁ ତୁମରି ଇଚ୍ଛା ପ୍ରଭୁ, ସବୁ ତୁମରି।

0: ତୁମେ କଣ କହୁଛ ସୁମତି? କିଏ ଭାର ପଠେଇଥିଲା?
1: ସିଏ ତ ତୁମ ନାଁ କହିଲା, ମୁଁ କଣ ଜାଣିଛି? ସେ କାଳିଆ ଟୋକା କିଏ?
0: କାଳିଆ?
1: ହଁ,
0: କୁଆଡେ ଗଲା ସେ କାଳିଆ?
2: ସଖା
0: କି ସଖା କୃଷ୍ଣ,
2: ତୁମେ ତୁମେ ସେଇ ଭାରୁଆ ସଖା, ଏ ଦରିଦ୍ର ସଖାଟା ପାଇଁ ତୁମେ ଏତେ କଷ୍ଟ କଲ କୃଷ୍ଣ।
3: ଆଉ ମୁଁ କଣ କିଛି କରିନି?
2: ତେବେ ତୁମେ ତୁମେ ବି ଏ ଦିନ ଅକିଞ୍ଚନ ଘରେ। ସୁମତି ସୁମତି ସୁମତି, ତୁମେ ମହାଭାଗ୍ୟବତୀ ସୁମତି, କାହାକୁ ତୁମେ ସ୍ନେହ ବନ୍ଧନରେ ବାନ୍ଧି ରଖିଛ ଜାଣ?
4: ଭକ୍ତ ପାଇଁ ମୁଁ ସବୁ କରିପାରେ ସଖା, ସବୁ କରିପାରେ।
2: ସଖା ମୋର ଏସବୁ କିଛି ଲୋଡ଼ା ନାହିଁ ସଖା, ଧନର ମୋହ ଦେଖାଇ ତମେ ମୋତେ ଆଉ ଭଣ୍ଡି ଦିଅ ନାହିଁ ସଖା, ଭଣ୍ଡି ଦିଅ ନାହିଁ।
4: ନା ସଖା, ତମେ ଭୟ କର ନା ସଖା, ଏ ମୋର ତୁମକୁ କେବେ ଗ୍ରାସ କରିବ ନାହିଁ। ଆସୁ ଆସୁ ସଖା, ଏଇ ସିଂହାସନକୁ ଆସୁ।
2: ନା
4: ଆସୁ ସଖୀ,
2: ନା
4: ତୁମ ଦୁହିଁଙ୍କ ସିଂହାସନରେ ବସାଇ ଆମେ ଧନ୍ୟ ହବୁ। ଆଜିଠାରୁ ଏ ରାଜ ସମ୍ପଦ ଭୋଗ କର।
5: ନାରାୟଣ ନାରାୟଣ। ନିଅନ୍ତୁ ନିଅନ୍ତୁ।

0: ଆପଣଙ୍କ ରତ୍ନହାର ସୁଦାମା ପ୍ରକୃତରେ ଆପଣଙ୍କର ଭକ୍ତ ନାରାୟଣ ନାରାୟଣ
1: ଦେବର୍ଷି
0: ପ୍ରଭୁ
1: ସେ ହାର ତୁମ ସଖାଙ୍କୁ ଦେଇଛି ତାଙ୍କରି ଗଳାରେ ସେ ହାର ଶୋଭା ପାଉ
2: ନା ସଖା ନା ସେ ହାର ଗଳାରେ ନୁହେଁ ସେ ହାର ଜପାମାଳି ହେଇ ମୋ ହାତରେ ତ ସଖା ମୋତେ ଏତିକି ଅନୁମତି ଦିଅ
1: ସଖା

ରାତି 9:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଗୀତିନାଟ୍ୟ ଭକ୍ତ ବାଲିଗାଁ ଦାସ ରଚନା ଡକ୍ଟର ବ୍ରଜମୋହନ ମହାନ୍ତି ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି ପ୍ରସାରଣ ସମୟ ଆଗାମୀକାଲି ରାତି 10:00 ଏଥିଲା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କିଛି ଆକାଶବାଣୀ ଜୟପୁର ସମୟ ରାତି 11:12:30 ଏଇଠି ଶେଷ କରୁଛୁ ଆମର ଆଜିକାର ରାତ୍ରିକାଳୀନ ଅଧିବେଶନ ପୁଣିଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି ସକାଳ 5:53 ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ ଶୁଭରାତ୍ରି ଜୟ ହିନ୍ଦ। ରାତି 7:00 ଓଡ଼ିଆ ଚଳଚ୍ଚିତ୍ରର ଗୀତ ରାତି 7:30 କୃଷି ଓ କୃଷକ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଆଲୋଚନା ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଅଣଧାନ ଚାଷ ରାତି 8:00 ସଂସଦ ସମୀକ୍ଷା ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:15 ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଗୀତ ରଚନା ପୀତାମ୍ବର ମିଶ୍ର ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ ରାତି 9:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଗୀତିନାଟ୍ୟ ଭକ୍ତ ବାଲିଗାଁ ଦାସ ରଚନା ଡକ୍ଟର ବ୍ରଜମୋହନ ମହାନ୍ତି ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି ପ୍ରସାରଣ ସମୟ ଆଗାମୀକାଲି ରାତି 10:00 ଏଥିଲା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କିଛି ଆକାଶବାଣୀ ଜୟପୁର ସମୟ ରାତି 11:12:30 ଏଇଠି ଶେଷ କରୁଛୁ ଆମର ଆଜିକାର ରାତ୍ରିକାଳୀନ ଅଧିବେଶନ ପୁଣିଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି ସକାଳ